ଆପଣ ମାନେ ଶୁଣୁଥିଲେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ଚେତନା ଚିନ୍ତନ, ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ।

ପ୍ରାୟ 35-40 ବର୍ଷ ତଳର କଥା, ଜଣେ ଶିକ୍ଷକ ଥାନ୍ତି, ଘରୁ ସ୍କୁଲକୁ ଚାଲି ଚାଲି ଆସନ୍ତି। କେହି କେହି କହନ୍ତି ସାଇକେଲ ଚାଳନା ଶିଖିନାହାନ୍ତି, ପାଦରେ ଚପଲ, ଢିଲା ପୋଷାକ, ଧୋତିର ଗୋଟିଏ ମୁଣ୍ଡ ପୋଷାକର ପକେଟରେ ପୂରେଇଥାନ୍ତି। ଠିକ୍ ସମୟରେ ସ୍କୁଲକୁ ଆସନ୍ତି, ଠିକ୍ ସମୟରେ ଯାଆନ୍ତି। କ୍ଲାସରେ ପିଲାମାନେ ପାଟିତୁଣ୍ଡ କଲେ ସେମାନଙ୍କ ଆଡ଼କୁ ଦେଖନ୍ତି, କହନ୍ତି ନୋ ନଏଜ୍। ତାଙ୍କ ଚାହାଣି ସତେ ଯେମିତି ପିଲାଙ୍କୁ ଚୁପ୍ ରହିବାର ଔଷଧ ଯୋଗାଏ। ପଢ଼େଇବାରେ ମଧ୍ୟ ସେ ଉସ୍ତାଦ, ପାଠ ନ ସରିବା ପର୍ଯ୍ୟନ୍ତ ଛାଡ଼ନ୍ତି ନାହିଁ। ପାଠ ନ ପଢ଼ିଲେ ବିଶୃଙ୍ଖଳା କଲେ ଦଣ୍ଡବିଧାନ ମଧ୍ୟ କରନ୍ତି, ବେତ ପ୍ରହାର କରନ୍ତି। କିନ୍ତୁ ତାଙ୍କ ଦଣ୍ଡବିଧାନରେ ନିର୍ଯାତନା ନଥାଏ, ସ୍ନେହ ଥାଏ, ଆଉ ପିଲାଙ୍କୁ ମଣିଷ କରି ଗଢ଼ି ତୋଳିବାର ମହୌଷଧି। ଆଶା, ଏଭଳି ଶିକ୍ଷକ ଯୁଗ ଯୁଗ ଧରି ଜନ୍ମ ହୁଅନ୍ତୁ ଏବଂ ସମାଜକୁ ଆଗେଇ ନେବାରେ ସହାୟକ ହୁଅନ୍ତୁ। କିଛିଦିନ ତଳେ ଏକ ବାହାଘର ସମୟରେ ଖବର ପାଇଲି ସାର୍ ଆସିଛନ୍ତି, ଭାବିଲି ଭୋଜି ଖାଉଥିବେ। ସେଠି ନିରୀକ୍ଷଣ କଲି, ହେଲେ ପାଇଲି ନାହିଁ। ଜଣେ କହିଲେ ସାର୍ ରୁମ୍ ଭିତରେ ଥିବେ, ଚଲାବୁଲା ବେଶୀ କରୁନାହାନ୍ତି, ବୟସ ହୋଇଗଲାଣି, ସେଠି ବସି ଖାଉଥିବେ। ପୁଣି ଖୋଜାଖୋଜି କଲି, ହେଲେ ପାଇଲି ନାହିଁ। କିଏ କହିଲା ଅଳ୍ପ ଖାଇବା ପରେ ପଳେଇଲେଣି, ଭାବିଲି ଅନେକ ବର୍ଷ ପରେ ଗୁରୁଙ୍କ ଦର୍ଶନ କରିବାର ସୌଭାଗ୍ୟ ନଥିଲା। ଏଭଳି ସ୍କୁଲ ଓ କଲେଜର ଗୁରୁମାନଙ୍କ ସହିତ ଦେଖା ନହେଲେ ବି ବିଭିନ୍ନ ଅବସରରେ ସେମାନଙ୍କ କଥା ମନେ ପଡ଼େ। ପିଲାଙ୍କୁ ମଣିଷ କରି ଗଢ଼ି ତୋଳିବାର ସେମାନଙ୍କ ପ୍ରୟାସ ପାଇଁ ନମସ୍ୟ ହୁଅନ୍ତି। ଆଜି ପ୍ରଭାତରୁ ଏହି ପ୍ରସଙ୍ଗ ଉତ୍ଥାପିତ କରିବାର ତାତ୍ପର୍ଯ୍ୟ ହେଉଛି, ଆମ ଦେଶରେ ଗୁରୁ ଶିଷ୍ୟ ସମ୍ପର୍କର ଯେଉଁ ମହାନ ପରମ୍ପରା ରହିଛି, ତାହା ଧୀରେ ଧୀରେ କଳୁଷିତ ହେବାରେ ଲାଗିଛି। ସମାଜରେ ଗୁରୁଙ୍କ ଯେଉଁ ସ୍ଥାନ ରହିବା କଥା, ତାହା ମଧ୍ୟ ହୋଇପାରୁନାହିଁ। ଏଭଳି ପରିସ୍ଥିତି ଆସିଲାଣି, କେହି ଶିକ୍ଷକ ହେବା ପାଇଁ ଚାହୁଁନାହାନ୍ତି। ଯଦି କୌଣସି ଚାକିରି ମିଳୁନାହିଁ, ତାହେଲେ ଶିକ୍ଷକ ହେବା କଥା ଚିନ୍ତା କରାଯାଉଛି। ଛାତ୍ରଛାତ୍ରୀମାନେ ମଧ୍ୟ ଶିକ୍ଷକଙ୍କୁ ଯେତେ ସମ୍ମାନ ଦେବା କଥା ଦେଉନାହାନ୍ତି। ଆଗରୁ କେବଳ ସ୍କୁଲ ସ୍ତରରେ ଟ୍ୟୁସନ୍ ପଢ଼ାଯାଉଥିଲା, ବର୍ତ୍ତମାନ ଦେଖାଯାଉଛି ବିଶ୍ୱବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ଟ୍ୟୁସନ୍ ଏବଂ କୋଚିଂ ଚାଲିଛି। ଅଭିଭାବକମାନେ ମଧ୍ୟ ଶିକ୍ଷାକୁ ଚାକିରି ଯୋଗାଡ଼ କରିବାର ଏକ ମାଧ୍ୟମ ବୋଲି ଭାବୁଛନ୍ତି। ପାଠଶାଠ ପଢ଼ନ୍ତୁ, ତା ସହିତ ଚାକିରି ମଧ୍ୟ କରନ୍ତୁ, କିନ୍ତୁ ଶିକ୍ଷା ମାଧ୍ୟମରେ ଏକ ଉତ୍ତମ ମଣିଷ ହେବାର ପ୍ରୟାସ ମଧ୍ୟ ଜାରି ରଖନ୍ତୁ। ଶ୍ରେଣୀରେ କଠୋର ଶାରୀରିକ ଦଣ୍ଡବିଧାନ ବର୍ଜନୀୟ ହେବା ଉଚିତ। ଯଦି ଶିକ୍ଷକ କିଛି କହୁଛନ୍ତି, ସାମାନ୍ୟ ଦଣ୍ଡବିଧାନ ଦେଉଛନ୍ତି, ସମ୍ପ୍ରତି ସମାଜ ତାକୁ ଅନ୍ୟ ହିସାବରେ ନେଉଛି, ଖବରକାଗଜରେ ପ୍ରକାଶିତ କରାଯାଉଛି। କୌଣସି ଶିକ୍ଷକ କେବେ ଛାତ୍ରଛାତ୍ରୀର ଅମଙ୍ଗଳ ଚାହିଁବେ ନାହିଁ। ତେଣୁ ସମୟ ଆସିଛି ଗୁରୁ ଶିଷ୍ୟ ପରମ୍ପରାର ଏହି ମହାନ ଦେଶରେ ସଭିଙ୍କ ମାନସିକ ସ୍ତରରେ ଏକ ପରିବର୍ତ୍ତନର ଆବଶ୍ୟକତା ରହିଛି, ଫଳରେ ଅତୀତ ପରି ଭବିଷ୍ୟତରେ ମଧ୍ୟ ଏକଲବ୍ୟ ଜନ୍ମ ହୋଇପାରିବେ, ଆରୁଣୀ ଜନ୍ମ ହୋଇପାରିବେ, ଏବଂ ତା ସହିତ ଦ୍ରୋଣାଚାର୍ଯ୍ୟ, ସନ୍ଦୀପନୀ ଏବଂ ଅନ୍ୟାନ୍ୟ ଗୁରୁଗଣ।

ଆପଣ ମାନେ ଶୁଣୁଥିଲେ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଉପସ୍ଥାପନା କଲେ ପ୍ରଫୁଲ୍ଲ କୁମାର ମାଝି। ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ।

ଭୀଷ୍ମ ଆଖି ବୁଜି ଦେଖିଲେ ଯେଉଁ କୃଷ୍ଣ ସମ୍ମୁଖରେ ବସିଛନ୍ତି ସେଇ ସ୍ୱୟଂ ଚତୁର୍ଭୁଜ ବିଷ୍ଣୁ। ତାଙ୍କ ଶରୀର ସେଇ କୃଷ୍ଣଙ୍କଠାରେ ଲୀନ ହେଉ ବୋଲି କାମନା କଲେ। ଯୁଦ୍ଧକ୍ଷେତ୍ରରେ ମହାଚ୍ଛନ୍ନ ଅର୍ଜୁନ ଯୁଦ୍ଧ ନ କରିବାକୁ ବିଚାରିଲା ବେଳେ ତାର କୁମତି ହରଣ କରି କୃଷ୍ଣ ଯୁଦ୍ଧ କରିବାକୁ ପ୍ରବର୍ତ୍ତାଇଥିଲେ। ସେ ନିଜେ ଯୁଦ୍ଧରେ ଶସ୍ତ୍ର ଧରିବେ ନାହିଁ ବୋଲି ପ୍ରତିଜ୍ଞା କରିଥିଲେ। ମାତ୍ର ଭୀଷ୍ମଙ୍କ ତୀକ୍ଷ୍ଣ ବାଣରେ ଭୀଷଣ ଭାବେ ରାଗିଯାଇ ଚକ୍ର ଧରି ଧାଇଁଥିଲେ, କିନ୍ତୁ ଭୀଷ୍ମ ଶରଣ ପଶିବାରୁ ଶାନ୍ତ ହୋଇଥିଲେ। ଯୁଦ୍ଧରେ ଯେତେ ଲୋକ ମଲେ ସେଇ ଶ୍ରୀକୃଷ୍ଣଙ୍କ ମୁଖ ଦେଖି ତରିଗଲେ। ଆଜି ଭୀଷ୍ମ ସେଇ ଶ୍ରୀମୁଖକୁ ଦେଖି ଭବ ମହୋତେଜୀ ତାଙ୍କରି ପଦରେ ଲୀନ ହେବା କଥା।

ଆପଣମାନେ ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ସମ୍ବଲପୁରୀ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ, ଏବଂ ପରେ ପରେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ସେବାର ସୁଫଳ ଫି ଯୋଗ୍ୟ ହିତାଧିକାରୀଙ୍କ ପାସ୍କେ ପହଞ୍ଚବାର ଉପରେ ଜୋର୍ ଦେଇଥିଲେ। ବୈଠକଟି ସେବା ସେତୁ ଏକ ପେଡ଼ ମା' କେ ନାମ ଅଧୀନଟି ମେଗା ବୃକ୍ଷରୋପଣ ଆଉ ସ୍ୱଚ୍ଛତା ହିଁ ସେବା 2026 ଲାଗି ପ୍ରସ୍ତୁତିର ସମୀକ୍ଷା କରାଯିବା ସହିତ ତୃଣମୂଳ ସ୍ତରନ ବିଭାଗୀୟ ସମନ୍ୱୟ ଆଉ ଜନଭାଗିଦାରୀ ଉପରେ ଜୋର୍ ଦିଆଯାଇଥିଲା। ବ୍ଲକ ଆଉ ପଞ୍ଚାୟତ ସ୍ତରନ ଠିକ୍ କରି କ୍ଷେତ୍ରସ୍ତରୀୟ ପ୍ରସ୍ତୁତି ଆଉ ଲୋକମାନଙ୍କର ଅଂଶଗ୍ରହଣ ଉପରେ ବିଲ୍ ଆଲୋଚନା କରାଯାଇଥିଲା। ସେନ୍ତା ଆଇବା 17 ଅକ୍ଟୋବର ମାସର 2 ତାରିଖ ତକ ପାଲିତ ହେବାରେ ଥିବା ସ୍ୱଚ୍ଛତା ହିଁ ସେବା 2026 ଲାଗି ପ୍ରସ୍ତୁତିର ବିଲ୍ ସମୀକ୍ଷା କରାଯାଇଥିଲା। ଓଡ଼ିଶା ପୁଲିସ ଅପରେସନ ୱିଙ୍ଗ ଆଉ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭିତରେ ଭୁବନେଶ୍ୱରର ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ଓଏସ୍ଏସ୍ଏଫ୍ ଯବାନମାନଙ୍କୁ ଅଧିକ ସୁବିଧା ଆଉ ସୁରକ୍ଷା ଯୋଗାଇ ଦେବାର ଲାଗି ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଓଡ଼ିଶା ପୁଲିସ ତରଫୁ ଆଇଜିପି ଅପରେସନର ଡକ୍ଟର ଦୀପକ କୁମାର ଆଉ ଷ୍ଟେଟ୍ ବ୍ୟାଙ୍କ ତରଫୁ ଡିଜିଏମ୍ ଆଶିଷ କୁମାର ମିଶ୍ର ଏହି ବୁଝାମଣାପତ୍ରଟି ସ୍ୱାକ୍ଷର କରିଛନ୍। ବୁଝାମଣାପତ୍ର ଅନୁସାରେ 50 ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା, 10 ଲକ୍ଷ ଟଙ୍କାର ଏୟାର ଆମ୍ବୁଲାନ୍ସ ଖର୍ଚ୍ଚା ଆଉ ପିଲାଛୁଆଙ୍କର ଉଚ୍ଚଶିକ୍ଷା ଲାଗି 10 ଲକ୍ଷ ଟଙ୍କା ସାହାଯ୍ୟ ଆଉ ପ୍ଲାଷ୍ଟିକ୍ ସର୍ଜରୀ ଲାଗି 10 ଲକ୍ଷ ଟଙ୍କା ତକ ସୁବିଧା ରହିଛି। ଭୁବନେଶ୍ୱରର ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କର ଅଧ୍ୟକ୍ଷତାରେ ସ୍ୱଚ୍ଛତା ହିଁ ସେବା 2026 ଉପରେ ଗୋଟିଏ ଉଚ୍ଚ ଦରଜାର ରାଜ୍ୟସ୍ତରୀୟ ଆଭିମୁଖ୍ୟ ବୈଠକ ହୋଇଯାଇଛି। ବୈଠକଟି ସବୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ପ୍ରସ୍ତୁତି ସମୀକ୍ଷା କରାଯିବା ସହିତ ସ୍ୱଚ୍ଛତା ହିଁ ସେବା 2026 ସହରାଞ୍ଚଳନ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରବାରକେ ଗୋଟିଏ ସମନ୍ୱିତ ରାଜ୍ୟସ୍ତରୀୟ ରୋଡ୍ମ୍ୟାପ୍ ତିଆରି କରାଯାଇଛି। ସହରମାନଙ୍କର ଆବର୍ଜନା ପ୍ରବଣ ଜାଗାମାନଙ୍କୁ ଚିହ୍ନଟ ସଫେଇ ଆଉ ଉନ୍ନତିକରଣ ଉପରେ ଜୋର୍ ଦିଆଯିବା, ସଫେଇ ମିତ୍ରମାନଙ୍କର ସୁରକ୍ଷା, ସ୍ୱାସ୍ଥ୍ୟ ଆଉ କଲ୍ୟାଣ ଲାଗି ଖାସ୍ ଶିବିରମାନ ଆୟୋଜନ କରାଯିବା ସହିତ ସେମାନଙ୍କର ମର୍ଯ୍ୟାଦା ଆଉ ସୁରକ୍ଷିତ କାର୍ଯ୍ୟ ପରିବେଶ ସୁନିଶ୍ଚିତ କରାଯିବା, ଏତାର ସହିତ ଜନଭାଗିଦାରୀ ଜରିଏ ନାଗରିକମାନଙ୍କୁ ସ୍ୱଚ୍ଛତା ଅଭିଯାନର ସକ୍ରିୟ ସହଭାଗୀ କରାଯିବା। ରାଜ୍ୟ ସରକାରଙ୍କର ସଚିବ ଭୂପିନ୍ଦର ସିଂ ପୁନିଆ ବୌଦ୍ଧ ଜିଲ୍ଲା ଆସିକରି ଭିନ୍ ଭିନ୍ ଉନ୍ନୟନମୂଳକ କାମ ଆଉ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟାନ୍ୱୟନ ପରିଦର୍ଶନ କରିଛନ୍। ଖାଉଟି ବଣ୍ଟନ ବ୍ୟବସ୍ଥା, ଭିନ୍ ଭିନ୍ ଭତ୍ତା ପାଉଥିବା ହିତାଧିକାରୀମାନଙ୍କ ସଙ୍ଗେ ଆଲୋଚନା, ଅଙ୍ଗନବାଡ଼ି କେନ୍ଦ୍ର ଆଉ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ ସହିତ ବୁଣାକାର କେନ୍ଦ୍ର ପରିଦର୍ଶନ କରି ଉତ୍ପାଦନ ଆଉ ବିକ୍ରି ବ୍ୟବସ୍ଥା ଭାବେ ମହିଳା କାରିଗରମାନଙ୍କ ସଙ୍ଗେ ଆଲୋଚନା କରିଛନ୍। ଏତାର ଛଡ଼ା ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜୀବିକା ଆଉ ମହିଳା ସଶକ୍ତିକରଣ କ୍ଷେତ୍ରରେ ଚାଲୁଥିବା ଭିନ୍ ଭିନ୍ କାର୍ଯ୍ୟକ୍ରମର ସ୍ଥିତି ଅନୁଧ୍ୟାନ କରିଛନ୍। ସମ୍ବଲପୁର ସରକାରୀ ମହାବିଦ୍ୟାଳୟ ଭିନ୍ନକ୍ଷମ ବ୍ୟକ୍ତିଙ୍କର ଅଧିକାର ଅଧିନିୟମ 2016 ଅବଦ ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଏଥି ସମ୍ବଲପୁର, ବରଗଡ଼ ଆଉ ଝାରସୁଗୁଡ଼ା ଜିଲ୍ଲାର 8 ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଆଉ ଶିକ୍ଷକମାନେ ଯୋଗ ଦେଇଥିଲେ। ଏଚ୍ନିଡ୍ ଆଞ୍ଚଳିକ ଖବର ନ ଶେଷ ହେଲା। ଆରବାଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।
1: प्रधानमंत्री रेडियो पर माननीय श्री नरेंद्र मोदी भारत की जनता से करेंगे मन की बात। आकाशवाणी के सभी केंद्र इसे प्रसारित करेंगे।
2: मेरे मन की बात आपके कारण सच्चे अर्थ में आपके मन की बात बन गई है। आपकी बातें सुनता हूँ, आपके लिए सोचता हूँ, आपके सुझाव देखता हूँ, उसी से मेरे विचारों की एक दौड़ शुरू हो जाती है जो आकाशवाणी के माध्यम से आपके पास पहुंचती है। बोलता मैं हूं, लेकिन बात आपकी होती है।
3: याद रखिएगा, रविवार सुबह 11 बजे मन की बात।

ଆପଣମାନେ ଶୁଣୁଥିଲେ ସଂସ୍କୃତରେ ସମ୍ବାଦ ରିଲିକୁଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଶୁଣନ୍ତୁ ଆମ କେନ୍ଦ୍ରରୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:25ରେ ରହିଛି ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା। କାର୍ଯ୍ୟକ୍ରମ ଚାଷର କଥା ରହିଛି। ସକାଳ 7:40ରେ 7:45ରେ ଶୁଣିପାରିବେ ଗୀତ ଗୀତାଞ୍ଜଳିରେ ଭକ୍ତିଗୀତ। ସକାଳ 8:30ରେ ରହିଛି ପ୍ରଯୋଜିତ କାର୍ଯ୍ୟକ୍ରମ ଉଦ୍ୟୋଗ ପ୍ରୋତ୍ସାହନ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସଙ୍ଗୀତ ଲହରୀ ପ୍ରଚାର କରିବୁ ସକାଳ 8:35ରେ। ସକାଳ 8:45ରେ ଶୁଣିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ହିନ୍ଦୀ କଥାଚିତ୍ରର ଗୀତ ରହିଛି ସକାଳ 9:00ରେ। ସକାଳ 9:30ରେ ରହିଛି ଓଡ଼ିଆ କଥାଚିତ୍ରର ଗୀତ। ପୂର୍ବାହ୍ନ 10:00ରେ ରିଲେ କରିବୁ କଟକ କେନ୍ଦ୍ରରୁ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ସାମଗ୍ରିକ ପୋଷଣ ଆମର ଦାୟିତ୍ୱ। ଦିନ 12:00ରେ ଲୋକଗୀତ କ୍ରମରେ ରହିଛି ପାଲା, ସୁଗମ ସଙ୍ଗୀତ ଶୁଣିପାରିବେ ଦିନ 12:30ରେ। ଦିନ 1:10ରେ ପ୍ରଚାର କରିବୁ କାର୍ଯ୍ୟକ୍ରମ ଚାଷର କଥା। ଦିନ 1:20ରେ ଶୁଣିପାରିବେ କାର୍ଯ୍ୟକ୍ରମ ଶକ୍ତି ରୂପା। ଦିନ 2:45ରେ ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଅପରାହ୍ନ 5:00ରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ। ଅପରାହ୍ନ 5:30ରେ ଯୁବବାଣୀରେ ଶୁଣିବେ ସାପ୍ତାହିକ। ସନ୍ଧ୍ୟା 6:00ରେ ରହିଛି ପ୍ରଯୋଜିତ କାର୍ଯ୍ୟକ୍ରମ ଉଦ୍ୟୋଗ ପ୍ରୋତ୍ସାହନ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଲୋକଗୀତ କ୍ରମରେ ଶୁଣିବେ ଘୁମୁରା ଗୀତ ଶୁଣିପାରିବେ 6:30ରେ। ରାତି 7:25ରେ ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ ପୁରୀ ଜିଲ୍ଲା ସମ୍ପର୍କରେ। ରାତି 7:30ରେ ରହିଛି ପ୍ରଯୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ଏ କାର୍ଯ୍ୟକ୍ରମ ଦ୍ୱୟ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବନ୍ଦନା ରାତି 8:00ରେ, ହିନୀ ଭକ୍ତିଗୀତ ରାତି 8:15ରେ, ସ୍ପଟ୍ ସ୍କାନ୍ ରହିଛି ରାତି 8:30ରେ, ସ୍ପଟ୍ ଲାଇଟ୍ ରହିଛି 9:15ରେ, ରାତି 9:30ରେ ରହିଛି ସଂସ୍କୃତି ଭାରତୀ ଏବଂ ରାତି 10:00ରେ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ, ପରେ ପରେ ଆମର ସ୍ୱାସ୍ଥ୍ୟ ଏବଂ ପରେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆବୁଧାବି ଏବଂ ଦୁବାଇଠାରେ ଆୟୋଜିତ ନିବେଶକ ସମ୍ମିଳନୀରେ 2,43,000 କୋଟିର ପୁଞ୍ଜିନିବେଶ ପ୍ରସ୍ତାବ ମିଳିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗତ ବୁଧବାରଠାରୁ ତିନିଦିନିଆ ନିବେଶକ ସମ୍ମିଳନୀରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା, ଭିତ୍ତିଭୂମି ନିର୍ମାଣ, ସ୍ୱାସ୍ଥ୍ୟ ଆଦି ଅନେକ କ୍ଷେତ୍ରରେ ପୁଞ୍ଜିନିବେଶ ପ୍ରସ୍ତାବ ମିଳିଛି। ପ୍ରସ୍ତାବ ଅନୁଯାୟୀ ରାଜ୍ୟର ଶିଳ୍ପ ପ୍ରତିଷ୍ଠା ହେଲେ 6,18,000ରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ରାଜ୍ୟରେ ଚଳିତ ମାସ 17 ତାରିଖରୁ ଆସନ୍ତା ଅକ୍ଟୋବର ମାସ 17 ତାରିଖ ପର୍ଯ୍ୟନ୍ତ ସେବା ସଂକଳ୍ପ ଅଭିଯାନ 2026 ପାଳନ କରାଯିବ। ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଚଳିତ ମାସ 17 ତାରିଖରେ ପରିବାର ସ୍ତରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରତ୍ୟେକ ପରିବାର ବିଶେଷକରି ସରକାରୀ କଲ୍ୟାଣକାରୀ ଯୋଜନାର ହିତାଧିକାରୀମାନଙ୍କୁ ଗୋଟିଏ ଲେଖାଏଁ ଦୀପ ପ୍ରଜ୍ୱଳନ କରିବା ପାଇଁ ପ୍ରୋତ୍ସାହିତ କରାଯିବ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଭଦ୍ରକ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ପାଳନ ନେଇ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କର ସୁବିଧା ଓ ବିକାଶ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କ ଦାୟିତ୍ୱ ଏବଂ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଚଳିତ ବର୍ଷ ଜିଲ୍ଲାରେ 309 ଜଣ ଦିବ୍ୟାଙ୍ଗଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପରଠାରୁ ଚାଲିଆସୁଥିବା ନୀତିକ୍ରମରେ ଆଜି ସନ୍ଧ୍ୟାଧୂପ ପରେ ଶ୍ରୀମନ୍ଦିରରେ ପବିତ୍ର ଦାବାଗ୍ନି ଲୀଳା ଅନୁଷ୍ଠିତ ହେବ। ଦାବାଗ୍ନି ରାକ୍ଷସ କୃଷ୍ଣ ଓ ବଳରାମଙ୍କ ସହ ଯୁଦ୍ଧରେ ପରାସ୍ତ ହେବାର ବିଧିକୁ ଶ୍ରୀମନ୍ଦିରରେ ମାଟିମଣ୍ଡପ ସାହି ଆଖଡ଼ା ପକ୍ଷରୁ ସମ୍ପାଦନ କରାଯିବ। ଅମାବାସ୍ୟା ତିଥିରେ ଗତକାଲି ମହାପ୍ରଭୁଙ୍କର ପରମ୍ପରା ଅନୁସାରେ ସନ୍ଧ୍ୟାଧୂପ ପରେ ବସ୍ତ୍ରହରଣ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଚନ୍ଦନ ଲାଗି ନୀତି ଶେଷ ହୋଇ ବଡ଼ସିଂହାର ବେଶ ଓ ଭୋଗ ପରେ ରାତ୍ର ପହୁଡ଼ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା ଶେଷ ହୋଇଛି। ପ୍ରକାଶିତ ରିପୋର୍ଟରେ ଚଳିତ ବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ଗତବର୍ଷଠାରୁ 1,483 ବୃଦ୍ଧି ପାଇଛି। ରାଜନଗର ଡିଏଫ୍ଓ ଭରଦରାଜ ଗାଓଁକରଙ୍କ ସୂଚନା ଅନୁଯାୟୀ ଭିତରକନିକାର ମାଠଆଡ଼ିଆ, ଲକ୍ଷ୍ମୀପ୍ରସାଦ ଦଡ଼ିଆ ଓ ଦୁର୍ଗାପ୍ରସାଦ ଡିଆରେ 3 ଦିନ ଧରି ପକ୍ଷୀ ଗଣନା କରାଯାଇଥିଲା। ଜାତୀୟ ଉଦ୍ୟାନରେ 10 ପ୍ରକାର ପକ୍ଷୀଙ୍କ ସମାଗମ ହୋଇଥିବା ରାଜନଗର ବନଖଣ୍ଡ ପକ୍ଷରୁ କୁହାଯାଇଛି। କଟକ ସହରରେ ଶାନ୍ତିପୂର୍ଣ୍ଣ ଦୁର୍ଗାପୂଜା ପାଳନ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଟକ ମହାନଗର କମିଶନର କିରଣଦୀପ କୌର, ସହତା ଓ ପ୍ରଶାସନିକ ଅଧିକାରୀଙ୍କ ସମେତ ଶାନ୍ତି କମିଟିର ପ୍ରତିନିଧିମାନେ ଯୋଗ ଦେଇଥିଲେ। ପୂଜା କମିଟିଗୁଡ଼ିକୁ ତ୍ୱରିତ ଅନୁମତି ପ୍ରଦାନ ପାଇଁ ପ୍ରଶାସନ ପକ୍ଷରୁ ସିଙ୍ଗିଲ୍ ୱିଣ୍ଡୋ ବ୍ୟବସ୍ଥା କରାଯିବ ବୋଲି ବୈଠକରୁ ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଉଦ୍ୟାନ କୃଷି ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜାତୀୟ ଉଦ୍ୟାନ କୃଷି ମିଶନରେ 20 ହେକ୍ଟର ଜମିରେ ଆମ୍ବ ବଗିଚା ସୃଷ୍ଟି କରିବା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇଥିବା ସୂଚନା ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଇଣ୍ଡୋର ଷ୍ଟାଡିୟମରେ 3ଦିନିଆ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରତିଯୋଗିତାରେ ଯୋଗ, ଟାଇକୋଣ୍ଡୋ, ବ୍ୟାଡମିଣ୍ଟନ, ସନ୍ତରଣ ଏବଂ ବକ୍ସିଂ ଆଦି କ୍ରୀଡ଼ାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ମୋଟ 160 ଜଣ 14 ବର୍ଷରୁ କମ୍ ଓ 17 ବର୍ଷରୁ କମ୍ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଆନୁକୂଲ୍ୟରେ ଜମେରା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗ ଦେଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଚିଟ୍ଫଣ୍ଡ ଓ ସାଇବର ଅପରାଧରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର 67ତମ ସାଧାରଣ ପରିଷଦ ବୈଠକ ନବରଙ୍ଗପୁରଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କର ବିକାଶ, ନୂତନ ରଣନୀତି ଓ ଉନ୍ନତ ସେବା ପ୍ରଦାନ ନେଇ ବୈଠକରେ ଆଲୋଚନା ହୋଇଛି। ନବରଙ୍ଗପୁରରେ ନୂତନ ଶାଖା ଭବନ ନିର୍ମାଣ ପାଇଁ 2 କୋଟି ଟଙ୍କାର ବଜେଟ୍ ମଞ୍ଜୁର ହୋଇଥିବା ଜଣାପଡ଼ିଛି। ଡଲଫିନ୍ ବିଷୟରେ ସଚେତନତା ସୃଷ୍ଟି ଏବଂ ଏହାର ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଡଲଫିନ୍ ଦିବସ ପାଳନ କରାଯାଉଛି। 2022 ମସିହାରେ ସି ସେଫରେଡ୍ ଗ୍ଲୋବାଲ୍ର ଉଦ୍ୟମ ଏବଂ ସମର୍ଥନ ଦ୍ୱାରା ବିଶ୍ୱ ଡଲଫିନ୍ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ମାସ 12 ତାରିଖରେ ପାଳନ କରାଯାଉଛି। ବିଶ୍ୱରେ 42 ଜାତିର ଡଲଫିନ୍ ଅଛନ୍ତି। ଦେଶରେ 6,327 ଡଲଫିନ୍ ଥିବା ଏକ ଆକଳନରୁ ଜଣାପଡ଼ିଛି। ସେଥିମଧ୍ୟରୁ ଚଳିତ ବର୍ଷ ଓଡ଼ିଶାରେ ମୋଟ 765 ଡଲଫିନ୍କୁ ଚିହ୍ନଟ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା କୋଟିରୁ ନଦୀର ଜଳସ୍ତର ବୃଦ୍ଧି ପାଇଛି। 326 ନମ୍ବର ଜାତୀୟ ରାଜପଥରେ ଥିବା କୋଟିରୁ ବ୍ରିଜ୍ ଉପରେ 1 ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱ

0: ପର୍ବତୀୟ ଅଞ୍ଚଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ନବରଙ୍ଗପୁର କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏଥିସହିତ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ପ୍ରାଥମିକ ଚିକିତ୍ସାର ଆବଶ୍ୟକତା। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଆରତୀ ମଲ୍ଲିକ।
2: ପ୍ରାଥମିକ ଚିକିତ୍ସା ହିଁ ସର୍ବୋତ୍ତମ ଚିକିତ୍ସା। ପ୍ରାଥମିକ ଚିକିତ୍ସା ଏକ ଜରୁରୀକାଳୀନ ଆଶୁ ଚିକିତ୍ସା ଏବଂ ଏଥି ସମ୍ପର୍କୀୟ ଜ୍ଞାନ ଯାହାଦ୍ୱାରା ଆମେ ସହସା ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ବା ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ବ୍ୟକ୍ତିମାନଙ୍କ ଜୀବନ ରକ୍ଷା କରିପାରିବା ଏବଂ ଆରୋଗ୍ୟକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବା। ଉଦାହରଣ ସ୍ୱରୂପ ଏକ ବ୍ୟକ୍ତି ରାସ୍ତାରେ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲେ ବ୍ୟକ୍ତିଟି ପାଖକୁ ଜରୁରୀକାଳୀନ ସେବା ଡାକ୍ତର ନର୍ସ କିମ୍ବା ଆମ୍ବୁଲାନ୍ସ ପହଞ୍ଚିଲା ପର୍ଯ୍ୟନ୍ତ ଅଥବା ବ୍ୟକ୍ତିଟି ଡାକ୍ତରଖାନାରେ ପହଞ୍ଚି ଉପଯୁକ୍ତ ସେବା ପାଇବା ପର୍ଯ୍ୟନ୍ତ ଯେଉଁ ପ୍ରକାରର ପ୍ରାରମ୍ଭିକ ସେବା ଏକ ସାଧାରଣ ଲୋକ ଦେଇପାରିବ ତାହାକୁ ପ୍ରାଥମିକ ଚିକିତ୍ସା କୁହାଯାଏ। ପ୍ରାଥମିକ ଚିକିତ୍ସା ବିଷୟରେ ଅବଗତ ଥିଲେ ହଠାତ୍ ଅସୁସ୍ଥ ହୋଇଥିବା କିମ୍ବା ମୁମୂର୍ଷ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ବ୍ୟକ୍ତିର ପ୍ରାଣରକ୍ଷା କରାଯାଇପାରେ। ପ୍ରାଥମିକ ଚିକିତ୍ସା ଦ୍ୱାରା ଦୁର୍ଘଟଣା ଜନିତ କ୍ଷୟକ୍ଷତିକୁ ବହୁମାତ୍ରାରେ କମାଯାଇପାରେ। ଏହା ବ୍ୟକ୍ତିଟିକୁ ଶୀଘ୍ର ଆରୋଗ୍ୟ କରିବାରେ ସାହାଯ୍ୟ କରେ ଏବଂ ଏହା ରୋଗୀର ଉପଯୁକ୍ତ ଚିକିତ୍ସାରେ ବିଳମ୍ବ ଜନିତ ରୋଗର କ୍ରମାଗତ ଜଟିଳୀକରଣ ପ୍ରକ୍ରିୟାକୁ ଆୟତ୍ତ କରେ। ପ୍ରାଥମିକ ଚିକିତ୍ସା ଆମକୁ ଅନେକ ପ୍ରକାର ପରିସ୍ଥିତିରେ ଦରକାର ପଡ଼ିଥାଏ। ସେହିପରି କିଛି ରୋଗ ଯେଉଁଥିରେ ପ୍ରାଥମିକ ଚିକିତ୍ସା ଅନିବାର୍ଯ୍ୟ ସେଗୁଡ଼ିକ ହେଲା ପିଲାମାନଙ୍କୁ ହଠାତ୍ ଅତିମାତ୍ରାରେ ଜ୍ୱର ହେବା, ବ୍ୟକ୍ତି ଜଣକ ଦେହରେ ନିଆଁ ଲାଗିବା ବା ପୋଡ଼ିଯିବା, ସାପ କାମୁଡ଼ିବା, ଶ୍ୱାସରୁଦ୍ଧ ହୋଇଯିବା, ପ୍ରସବ, ପାଣିରେ ବୁଡ଼ିଯିବା, ଅଂଶୁଘାତ, ବାତ ମାରିବା, ଦୁର୍ଘଟଣା ପରେ ପରେ ରକ୍ତସ୍ରାବ ହେବା, ହାଡ଼ ଭାଙ୍ଗିବା, ଚେତା ହରାଇବା, ବୈଦ୍ୟୁତିକ ସକ୍ ଲାଗିବା, କୁକୁର କାମୁଡ଼ିବା ଇତ୍ୟାଦି। ପ୍ରାଥମିକ ଚିକିତ୍ସା ପାଇଁ କୌଣସି ପ୍ରକାର ତାଲିମପ୍ରାପ୍ତ ବ୍ୟକ୍ତି, ନର୍ସ ବା ଡାକ୍ତରମାନଙ୍କର ଆବଶ୍ୟକତା ନଥାଏ। ଯେକୌଣସି ସାଧାରଣ ବ୍ୟକ୍ତି ଏହା ପ୍ରଦାନ କରିପାରିବେ, ମାତ୍ର ଏଥିପାଇଁ ବ୍ୟକ୍ତି ଜଣଙ୍କର ଉପଯୁକ୍ତ ଚିକିତ୍ସା ବିଷୟରେ ଧାରଣା ରଖିଥିବା ଦରକାର। କେତେଗୁଡ଼ିଏ ରୋଗ ସାଧାରଣତଃ ଆମ ପାରିପାର୍ଶ୍ୱରେ ବାରମ୍ବାର ଘଟୁଥାଏ, ଏଥିରେ ଅନେକ ଲୋକ ପ୍ରାଣ ହରାଇଥାନ୍ତି। ଏହାର ଚିକିତ୍ସା ପାଇଁ ନା ସେଠାରେ ଡାକ୍ତର ଥାନ୍ତି ନା ଥାଏ ଡାକ୍ତରଖାନା। ରୋଗୀକୁ ଡାକ୍ତରୀ ସେବା ବା ଡାକ୍ତରଖାନାରେ ପହଞ୍ଚାଇବା ସମୟ ସାପେକ୍ଷ ହୋଇଥାଏ। ବିଶେଷ କରି ଆମ ରାଜ୍ୟରେ ଥିବା ଗ୍ରାମରୁ ଡାକ୍ତରଖାନା ପହଞ୍ଚିବା ସମୟ ଯଥେଷ୍ଟ ମାତ୍ରାରେ ଅଧିକ। ଏହିସବୁ ରୋଗଗୁଡ଼ିକ ପ୍ରାରମ୍ଭିକ ପର୍ଯ୍ୟାୟରେ ଥାଏ। ତୁରନ୍ତ ଚିକିତ୍ସା ଆରମ୍ଭ କଲେ ରୋଗଗୁଡ଼ିକୁ ବହୁମାତ୍ରାରେ ନିୟନ୍ତ୍ରଣ କରିହୁଏ, ମାତ୍ର ପ୍ରାରମ୍ଭିକ ଚିକିତ୍ସାରେ ବିଳମ୍ବ ହେଲେ ସରଳ ଅବସ୍ଥାରେ ଥିବା ରୋଗଟି କ୍ରମଶଃ ଜଟିଳ ହୋଇପଡ଼େ ଏବଂ ରୋଗୀ ମୃତ୍ୟୁମୁଖରେ ପଡ଼ିପାରେ। ଡାକ୍ତରୀ ଭାଷାରେ ପ୍ରାରମ୍ଭିକ ଏହି କିଛି ସମୟକୁ ଗୋଲ୍ଡେନ୍ ଆୱାର ବା ସୁବର୍ଣ୍ଣ ବେଳା ବୋଲି କୁହାଯାଏ। ଏହି ସମୟରେ ପ୍ରକୃଷ୍ଟ ପ୍ରାଥମିକ ଚିକିତ୍ସା ଦେଲେ ବହୁମାତ୍ରାରେ ରୋଗ ବା ଦୁର୍ଘଟଣା ଜନିତ କ୍ଷୟକ୍ଷତି ପ୍ରତିହତ କରିହୁଏ ଏବଂ ଅନେକ ଜୀବନ ରକ୍ଷା କରାଯାଇପାରେ। ପ୍ରାଥମିକ ଚିକିତ୍ସା ପାଇଁ କିଛି ବଡ଼ ଯନ୍ତ୍ରପାତି, ଡାକ୍ତରଖାନା କିମ୍ବା ବୈଷୟିକ ଜ୍ଞାନର ଦରକାର ପଡ଼ିନଥାଏ। ଏଥିପାଇଁ ଦରକାର କେବଳ ସେହି ରୋଗ ସମ୍ପର୍କୀୟ ପ୍ରାଥମିକ ଚିକିତ୍ସା ବିଷୟରେ ସମ୍ୟକ ଧାରଣା। ଉଦାହରଣ ସ୍ୱରୂପ ବାତ ମାରୁଥିବା ବ୍ୟକ୍ତିକୁ କେବଳ ଗୋଟିଏ କଡ଼ଲେଉଟାଇ ଶୁଆଇ ଦେଇ ଡାକ୍ତରଖାନା ଆଣିଲେ ରୋଗର ଜଟିଳତା ବହୁମାତ୍ରାରେ କମିଯାଇପାରେ। ଯଦି କୌଣସି ବ୍ୟକ୍ତି ଜଣକ ଦେହରେ ନିଆଁ ଲାଗିଯାଏ କିମ୍ବା କିଛି ଅଂଶ ପୋଡ଼ିଯାଇଥିଲେ ତୁରନ୍ତ ଲୋକଟିକୁ ଏକ ସୁରକ୍ଷିତ ସ୍ଥାନକୁ ନେଇଯାଆନ୍ତୁ। ଦେହରେ ଥିବା ଜଳିଯାଇଥିବା କିମ୍ବା ଅଧାପଡ଼ା ପୋଷାକକୁ ବାହାର କରିଦିଅନ୍ତୁ। ଯଦି ବ୍ୟକ୍ତିଟିର ଅଳ୍ପ ଅଂଶ ପୋଡ଼ିଯାଇଥାଏ ଏବଂ ଫୋଟକା ହୋଇନଥାଏ, ପୋଡ଼ା ଅଂଶକୁ ତୁରନ୍ତ ପାଣିରେ ବୁଡ଼ାନ୍ତୁ। ଯଦି କଳ ପାଣି ଥାଏ ତାହେଲେ କଳରୁ ପାଣି ଖୋଲିଦେଇ ସେହି ଅଂଶକୁ କିଛି ସମୟ ପାଇଁ ଧୋଇଦେବାକୁ ଦିଅନ୍ତୁ। ଯଦି ବେଶୀ ଅଂଶ ପୋଡ଼ିଯାଇଥାଏ ଏବଂ ଫୋଟକା ସୃଷ୍ଟି ହୁଏ, ଫୋଟକାଗୁଡ଼ିକୁ ଫୁଟାନ୍ତୁ ନାହିଁ। ପୋଡ଼ିଯାଇଥିବା ଅଂଶକୁ ଫୁଟା ହୋଇ ଥଣ୍ଡା ହୋଇଥିବା ପାଣିରେ ଧୁଅନ୍ତୁ। ପୋଡ଼ା ଜାଗାଟିକୁ ସଫା କନା କିମ୍ବା ବିଶୋଧିତ ଗଜ୍ରେ ଘୋଡ଼ାଇ ଦିଅନ୍ତୁ। ପୋଡ଼ା ଜାଗାଟିକୁ ଯଥାସମ୍ଭବ ପରିଷ୍କାର ରଖନ୍ତୁ। ପାଖରେ କୌଣସି ଆଣ୍ଟିବାୟୋଟିକ୍ ଅଏଣ୍ଟମେଣ୍ଟ ଥିଲେ ଲଗାଇ ପାରନ୍ତି। ଯଦି ବହୁ ଅଂଶ ପୋଡ଼ିଯାଇଥାଏ ବା ଯେଉଁ ପୋଡ଼ାରେ ଚର୍ମର ଆବରଣ ନଷ୍ଟ ହୋଇଥାଏ, ଏଥିରେ କେବଳ ସ୍ଥାନଟିକୁ ପରିଷ୍କାର କନାରେ ଘୋଡ଼ାଇ ତୁରନ୍ତ ନିକଟସ୍ଥ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ମନେ ରଖନ୍ତୁ, ଚେରମୂଳି, ପତ୍ର, ଗୋବର ଇତ୍ୟାଦି କୌଣସି ପଦାର୍ଥ ପୋଡ଼ା ଜାଗାରେ ଲଗାନ୍ତୁ ନାହିଁ। ପୋଡ଼ିଯାଇଥିବା ଲୋକଟିକୁ ଆରାମ ଦିଅନ୍ତୁ। ପ୍ରଚୁର ପରିମାଣରେ ତରଳ ପଦାର୍ଥ ପିଇବାକୁ ଦିଅନ୍ତୁ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ପ୍ରାଥମିକ ଚିକିତ୍ସାର ଆବଶ୍ୟକତା। ଏ ସମ୍ପର୍କରେ କହିଲେ ଡାକ୍ତର ଆରତୀ ମଲ୍ଲିକ।

0: ହେଉଥିବା ବେଳେ ବିଶ୍ୱ ବାଣିଜ୍ୟର 25% ଅଧିକ ପରିଚାଳନା କରୁଛନ୍ତି।
1: आज ब्रिक्स के देश विश्व की 50% पॉपुलेशन, 40% जीडीपी और 25% से अधिक ट्रेड को रिप्रेजेंट करते हैं। इतना ही नहीं, इन वर्षों में जहां ग्लोबल जीडीपी करीब 2.5 गुना हुई है, वहीं ब्रिक्स देशों की कंबाइंड जीडीपी करीब 4.5 गुना हुई है। यानी ब्रिक्स की इकोनॉमिक स्ट्रेंथ दुनिया की तुलना में करीब 2 गुनी रफ्तार से बढ़ी है। ब्रिक्स देश ग्लोबल इनोवेशन और सॉल्यूशंस के लिए महत्वपूर्ण सेंटर्स भी बन रहे हैं।
0: ଏହି ଅବସରରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି, ଗତ 5 ବର୍ଷ ମଧ୍ୟରେ ବିଶ୍ୱର ମୋଟ ଘରୋଇ ଉତ୍ପାଦ ଜିଡିପିର 40%ରୁ ଅଧିକ ଅଂଶ ବ୍ରିକ୍ସ ଦେଶ ସମୂହଗୁଡ଼ିକ ଦ୍ୱାରା ଉତ୍ପାଦିତ ହୋଇଛି। ସମ୍ମିଳନୀକୁ ସମ୍ବୋଧିତ କରି ଇରାନ୍ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ବାଣିଜ୍ୟିକ ସହଯୋଗ ବୃଦ୍ଧି ନିମନ୍ତେ ରାଷ୍ଟ୍ରୀୟ ମୁଦ୍ରାର ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମାଫୋସା କହିଛନ୍ତି, ଉତ୍ପାଦନ, ପ୍ରଯୁକ୍ତି ବିଦ୍ୟା ଏବଂ ମୂଲ୍ୟ ସୃଷ୍ଟି କ୍ଷେତ୍ରରେ ଗ୍ଲୋବାଲ୍ ସାଉଥ୍ ନେତୃତ୍ୱ ନେବାର ଆବଶ୍ୟକତା ରହିଛି। ବିଭିନ୍ନ ଦେଶଗୁଡ଼ିକ ପକ୍ଷରୁ ଏକପକ୍ଷିଆ କଟକଣା ଜାରି ନିଷ୍ପତ୍ତି ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି। ବ୍ରାଜିଲର ବୈଦେଶିକ ବ୍ୟାପାର ମନ୍ତ୍ରୀ ମାଉରୋ ଭିଏରା କହିଛନ୍ତି, ବିଶ୍ୱର ଅନ୍ୟତମ ଗତିଶୀଳ ଏବଂ ସମୃଦ୍ଧ ଅର୍ଥନୀତି କ୍ଷେତ୍ରରେ ବ୍ରିକ୍ସ ଏକ ଦୃଢ଼ ମଞ୍ଚ ଭାବେ ଉଭା ହୋଇଛି। ବିଶ୍ୱ ପରିସ୍ଥିତି ମଧ୍ୟରେ ଉତ୍ପାଦନକାରୀ କ୍ଷେତ୍ରଗୁଡ଼ିକ ନିକଟତର ହେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଭାରତ ଅଧ୍ୟକ୍ଷତାରେ ବ୍ରିକ୍ସ ଏକ ସ୍ପଷ୍ଟ ଦୃଷ୍ଟିକୋଣ ନେଇ ଅଗ୍ରସର ହେଉଥିବା କହିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଭାରତ ସେହି ଲୋକମାନଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ କରୁଛି ଯେଉଁମାନେ ବ୍ରିକ୍ସ ଅର୍ଥନୀତିର ମୁଖ୍ୟ ସ୍ତମ୍ଭ ଅଟନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ବାଣିଜ୍ୟ ଏବଂ ଶିଳ୍ପ ସଂଘ ଆସୋଚାମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣକୁ ବିଶ୍ୱସ୍ତରୀୟ ସହଯୋଗ ପାଇଁ ଏକ ଶକ୍ତିଶାଳୀ ମଞ୍ଚ ତଥା ଗ୍ଲୋବାଲ୍ ସାଉଥ୍ ପାଇଁ ଏକ ଦୃଢ଼ ସ୍ୱର ଭାବରେ ପ୍ରଶଂସା କରିଛି। ଆସୋଚାମ୍ର ଅଧ୍ୟକ୍ଷ ନିର୍ମଳ କେ ମିଣ୍ଡା କହିଛନ୍ତି, ବ୍ରିକ୍ସ ସହଯୋଗକୁ ଏକ ଦୃଢ଼ ବ୍ୟବସାୟିକ ଫଳାଫଳରେ ପରିଣତ କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି, ବ୍ରିକ୍ସ ଅର୍ଥନୀତି ମଧ୍ୟରେ ବାଣିଜ୍ୟ, ନିବେଶ, ପ୍ରଯୁକ୍ତି ବିଦ୍ୟା, ଷ୍ଟାର୍ଟଅପ୍ ଏବଂ ବ୍ୟବସାୟିକ ସହଯୋଗକୁ ଦୃଢ଼ କରିବା ସୁଯୋଗକୁ ଉନ୍ମୁକ୍ତ କରିପାରିବ ଏବଂ ଅନ୍ତର୍ଭୁକ୍ତିମୂଳକ ସ୍ଥାୟୀ ଅଭିବୃଦ୍ଧି ପାଇଁ ନୂତନ ଦିଗ ସୃଷ୍ଟି କରିବ। ଶ୍ରୀ ମେଣ୍ଡା କହିଛନ୍ତି, ନବସୃଜନ, ଡିଜିଟାଲ ସମାଧାନ, ଭିତ୍ତିଭୂମି, ରଣନୈତିକ ପ୍ରଯୁକ୍ତି ବିଦ୍ୟା ଏବଂ ବ୍ରିକ୍ସ ଷ୍ଟାର୍ଟଅପ୍ ଇନୋଭେସନ୍ ପାଣ୍ଠି ଭଳି ପଦକ୍ଷେପ ଉପରେ ବିଭିନ୍ନ ବ୍ରିକ୍ସ ଦେଶ ମଧ୍ୟରେ ସହଯୋଗ ଆହୁରି ମଜବୁତ ହେବ। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା 2.0 ଅଧୀନରେ କେନ୍ଦ୍ର ସରକାର 18,77,000 ବାସଗୃହ ନିର୍ମାଣକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାଦ୍ୱାରା ସହରାଞ୍ଚଳରେ ସମସ୍ତଙ୍କ ପାଇଁ ଆବାସ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି କୁହାଯାଇଛି। ଗତ ଗୁରୁବାର ଦିନ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସଚିବ ସତ୍ୟେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ କେନ୍ଦ୍ରୀୟ ମଞ୍ଜୁରୀ ଓ ତଦାରଖ କମିଟିର ନବମ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଉତ୍ତରପ୍ରଦେଶରେ ବନ୍ୟା ପରିସ୍ଥିତି ଉଦ୍ବେଗଜନକ ରହିଥିବା ବେଳେ ରାଜ୍ୟ ସରକାର ପ୍ରଭାବିତ ଅଞ୍ଚଳରେ ରିଲିଫ୍ କାର୍ଯ୍ୟ ଜୋରଦାର କରିଛନ୍ତି। ଚଳିତ ବନ୍ୟାରେ 25 ଜିଲ୍ଲା ପ୍ରଭାବିତ ହୋଇଛି। ଇତିମଧ୍ୟରେ 8,000 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜୁନିୟର ଏସିଆ କପ୍ ହକିରେ ଆଜି ସକାଳ 9:45 ଚୀନ୍ର ମୁକିଠାରେ ଭାରତ ଏବଂ ଦକ୍ଷିଣ କୋରିଆ ମହିଳା ଦଳ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଭାରତ ପାକିସ୍ତାନକୁ 19-0 ପରାସ୍ତ କରି ସେମିଫାଇନାଲ୍କୁ ଉନ୍ନୀତ ହୋଇଛି। ପୁଲ୍ ଏ'ରେ ଭାରତ 3 ବିଜୟ ଏବଂ 1 ମ୍ୟାଚ୍ ଅମୀମାଂସିତ ରଖି 10 ପଏଣ୍ଟ ସହ ଶୀର୍ଷରେ ରହିଛି। ଆଜି ମଧ୍ୟାହ୍ନ 12:00 ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ୍ରେ ଚୀନ୍ ଏବଂ ଜାପାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପୂର୍ବରୁ ଚୀନ୍ 4-0 ଗୋଲ୍ରେ କାଜାଖସ୍ତାନକୁ ପରାସ୍ତ କରିଥିବା ବେଳେ ଜାପାନ 2-0 ଗୋଲ୍ରେ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛି। ଗତକାଲି ଭାରତୀୟ ପୁରୁଷ ଦଳ ଜୁନିୟର ଏସିଆ କପ୍ର ଫାଇନାଲ୍ରେ ପହଞ୍ଚିଛି। ଅନୁଷ୍ଠିତ ପ୍ରଥମ ସେମିଫାଇନାଲ୍ରେ ଭାରତ 3-1 ଗୋଲ୍ରେ ମାଲେସିଆକୁ ପରାସ୍ତ କରିଛି। ଆସନ୍ତାକାଲି ଭାରତ ଏବଂ ସାଉଥ୍ କୋରିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। T20 ଏସିଆ କପ୍ ମହିଳା କ୍ରିକେଟ୍ରେ ଆସନ୍ତାକାଲି ଦୁବାଇରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଶ୍ରୀଲଙ୍କା 4 ପାକିସ୍ତାନକୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି। ନୂଆଦିଲ୍ଲୀରେ ଭାରତ ମଣ୍ଡପମ୍ଠାରେ ଭାରତ ଅଧ୍ୟକ୍ଷତାରେ ଆଜିଠାରୁ ଆରମ୍ଭ ହେବ 2-ଦିନିଆ 18 ବ୍ରିକ୍ସ ଶିଖର ସମ୍ମିଳନୀ। ସମ୍ମିଳନୀରେ ଯୋଗଦେବେ ଭାରତ ସମେତ 11 ଦେଶର ରାଷ୍ଟ୍ରମୁଖ୍ୟ। ବିଶ୍ୱ ବାଣିଜ୍ୟର ଅଗ୍ରଗତି ଲାଗି ସୁରକ୍ଷିତ ସାମୁଦ୍ରିକ ପଥ ଓ ମୁକ୍ତ ଯୋଗାଣ ଶୃଙ୍ଖଳ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ।

0: ବିଶ୍ୱସ୍ତରୀୟ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଏକ ଶକ୍ତିଶାଳୀ ମଞ୍ଚ ପାଲଟିଥିବା କହିଛି ଆସୋଚାମ୍ ଏବଂ ଜୁନିୟର ଏସିଆ କପ୍ ମହିଳା ହକିରେ ଆଜି ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ମ୍ୟାଚ୍ ସମ୍ବାଦ ଶେଷ ହେଲା
1: ଆପଣମାନେ ଶୁଣୁଥିଲେ ଆକାଶବାଣୀ କଟକ ଆକାଶବାଣୀ ଭବାନୀପାଟଣା ଏଥର ଶୁଣନ୍ତୁ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ପରିକ୍ରମା ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ।

0: ନମସ୍କାର, ସ୍ୱାଗତ ଆପଣଙ୍କୁ ଶନିବାର ପରିକ୍ରମାକୁ। ମୁଁ ସଚ୍ଚିଦାନନ୍ଦ ମଲ୍ଲିକ ସକାଳର ସୂଚନା ଓ ମନୋରଞ୍ଜନ ସହିତ ପରିକ୍ରମାକୁ ନେଇ ଆସିଛି ଆପଣଙ୍କ ପାଖକୁ। ବନ୍ଧୁଗଣ, ଆସନ୍ତା 14 ତାରିଖ ଆମେ ପାଳନ କରିବା ଜାତୀୟ ହିନ୍ଦୀ ଦିବସ। 1949 ସେପ୍ଟେମ୍ବର ମାସ 14 ତାରିଖ ହିନ୍ଦୀ ଭାଷାକୁ ଭାରତୀୟ କାର୍ଯ୍ୟକାରୀ ଭାଷା ଭାବରେ ଭାରତୀୟ ସମ୍ବିଧାନରେ ସାମ୍ବିଧାନିକ ଅଧିକାର ମିଳିଥିଲା। ତେଣୁ ଆସନ୍ତା 14 ତାରିଖଠାରୁ 30 ତାରିଖ ପର୍ଯ୍ୟନ୍ତ ଆମେ ପାଳନ କରିବା ହିନ୍ଦୀ ରାଜଭାଷା ପକ୍ଷ। ଏହା ପାଳନ କରିବାର ଉଦ୍ଦେଶ୍ୟ ହେଉଛି ପ୍ରତି ଭାରତୀୟ ମଧ୍ୟରେ ହିନ୍ଦୀ ଭାଷା ପ୍ରତି ଆଗ୍ରହ, ଜ୍ଞାନ ଏବଂ କଥନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା। ତେବେ ହିନ୍ଦୀର ବିକାଶ ଦେଶର ବିକାଶ, ହିନ୍ଦୀ ଦେଶ କି ବିନ୍ଦି ହେ, ଏ ସମ୍ପର୍କରେ ଆଲୋଚକ ତଥା ବରିଷ୍ଠ ସାମ୍ବାଦିକ ସୁରେଶ ଅଗ୍ରୱାଲ କ'ଣ କହନ୍ତି ତାଙ୍କୁ ଟିକେ ଶୁଣିବା।
1: କିସି ଭି ଦେଶ କେ ବିକାଶ ମେ ଭାଷା ଉସ୍କି ଅହମ କଡ଼ି ହୋତି ହେ। ବିକାଶ କେ ଲିଏ ସମ୍ବାଦ ଔର ସମ୍ବାଦ କେ ଲିଏ ଭାଷା ଏକ ଦୂସରେ କେ ପରିପୂରକ ହୋତେ ହେ। ଇସଲିଏ ଦୋନୋ କା ବିକାଶ ଏକ ସାଥ ହୋନା ଜରୁରୀ ହେ, ଅନ୍ୟଥା ଦୋନୋ ହି କା ବିକାଶ ଅଧୁରା ରହ ଜାତା ହେ। ହିନ୍ଦୀ କେ ବିକାଶ ଔର ଖ୍ୟାତି ବିସ୍ତାର ମେ ଇଣ୍ଟରନେଟ୍ ନେ ସଶକ୍ତ ଭୂମିକା ନିଭାଇ ହେ। ହିନ୍ଦୀ ୟୁନିକୋଡ୍ ଫଣ୍ଟ କେ ବିକାଶ କେ ସାଥ ହିନ୍ଦୀ କମ୍ପ୍ୟୁଟିଂ ଔର ହିନ୍ଦୀ କି ଚାଲ ବଢ଼ି। କୈ ହିନ୍ଦୀ ୱେବସାଇଟ, ୱେବ ପତ୍ର ପତ୍ରିକାଏଁ ଔର ବ୍ଲଗ ଅସ୍ତିତ୍ୱ ମେ ଆଏ। ସନ୍ 2003 ମେ ହିନ୍ଦୀ କା ପହଲା ବ୍ଲଗ ଲିଖା ଗୟା। ଆଜ ଇନକି ସଂଖ୍ୟା ହଜାରୋ ମେ ହେ। ଜନସଞ୍ଚାର ମାଧ୍ୟମ କେ ରୂପ ମେ ରେଡିଓ କି ନଈ ସମ୍ଭାବନାଓ କେ ଦ୍ୱାର ଖୁଲେ ଔର ଏଫଏମ୍ ରେଡିଓ ନେ ମହାନଗରୋ କେ ବାଦ ଛୋଟେ ସହରୋ କୋ ଭି ଅପନେ ଜାଦୁ ମେ ବାନ୍ଧ ଲିଆ। ହିନ୍ଦୀ ଟେଲିଭିଜନ ଚ୍ୟାନେଲୋ କି ସଂଖ୍ୟା ସେଙ୍କଡ଼ୋ ମେ ପହଞ୍ଚ ଗଇ। 2010 ତକ ଦୂରଦର୍ଶନ କେ 31 ଚ୍ୟାନେଲୋ ମେ ସେ 18 ତଥା ନିଜୀ 225 ଚ୍ୟାନେଲୋ ମେ ସେ 75 ଚ୍ୟାନେଲ ହିନ୍ଦୀ ମେ ପ୍ରସାରଣ କରତେ ଥେ। ହିନ୍ଦୀ ନେ ସଞ୍ଚାର ମାଧ୍ୟମ କି ପହଞ୍ଚ ବଢ଼ାନେ ମେ ବଡ଼ି ଭୂମିକା ଅଦା କି। ତୋ ଇନ ମାଧ୍ୟମ ନେ ଭି ହିନ୍ଦୀ କୋ ବଦଲାଓ କେ ସୂତ୍ର ଦିଏ ହେ। ମାଧ୍ୟମ ମେ ସବାର ହିନ୍ଦୀ କା ଚେହେରା ଅବ ଅଧିକ ଲୋକବ୍ୟାପୀ ହୋ ଚଲା। ସାହିତ୍ୟ କି ନବୋଦିତ ପିଢ଼ି ଅବ ବନେ ବନାଏ ଢାଞ୍ଚୋ ଔର ଜଡ଼ବାଦୋ ସେ ମୁକ୍ତ ହୋ ଜୀବନ କୋ ଖୁଲି ଆଖୋ ସେ ଦେଖ ରହି ହେ। ଜବ 7ଵାଁ ବିଶ୍ୱ ହିନ୍ଦୀ ସମ୍ମେଳନ ସୁରିନାମ ଔର 8ଵାଁ ନ୍ୟୁୟର୍କ ମେ ହୁଆ ତୋ ଉହାଁ ସଂଯୁକ୍ତ ରାଷ୍ଟ୍ର ସଂଘ ମେ ହିନ୍ଦୀ କି ମାନ୍ୟତା କେ ଲିଏ ପୁରଜୋର ଆଗ୍ରହ କିଆ ଗୟା ଔର ହିନ୍ଦୀ ସଚମୁଚ ବୈଶ୍ୱିକ ହୋ ଚଲି। ଭାଷା କିସି ଭି ଦେଶ କି ପହଚାନ ହୋତି ହେ ଔର ଭାଷା ହି ୱହ ମାଧ୍ୟମ ହେ ଯୋ କି ଆପସୀ ସମଝବୁଝ କେ ଜରିଏ ସାମାଜିକ ଆର୍ଥିକ ଏବଂ ସାଂସ୍କୃତିକ ତାନେ ବାନେ କୋ ମଜବୁତି ପ୍ରଦାନ କରତି ହେ। ୟହ ଜରୁରୀ ନହି କି ଅଙ୍ଗ୍ରେଜୀ ଅଥବା କିସି ଅନ୍ୟ ବିଦେଶୀ ଭାଷା କା ଜ୍ଞାନ ହମେ ଆଧୁନିକ ଜ୍ଞାନ କୌଶଲ କେ ଶିଖର ପର ପହଞ୍ଚା ଦେ। ସଚ ତୋ ୟହ ହେ କି କିସି ଭି ଭାଷା କୋ ଇସ ଯୋଗ୍ୟ ବନାୟା ଜା ସକତା ହେ। ଆବଶ୍ୟକତା ହେ ତୋ ବସ ସତ୍ୟନିଷ୍ଠା କି। ଜାପାନ, ରୁଷ, ଫ୍ରାନ୍ସ, ଜର୍ମନୀ, ଅମେରିକା ଆଦି ତମାମ ବିକଶିତ ଦେଶୋ କି ମିସାଲ ହମାରେ ସାମନେ ହେ ଜିନ୍ହୋନେ ସବ ଭାଷା କେ ଜରିଏ ଉଚ୍ଚ ଶିକ୍ଷା ଗ୍ରହଣ କରତେ ହୁଏ ଉନ୍ନତି କେ ଚରମ ଶିଖର କା ସ୍ପର୍ଶ କିଆ। କ୍ୟା ଉନକା ଅନୁସରଣ କର ହମ ଅପନି ଭାଷା ଔର ରାଷ୍ଟ୍ର କା ବିକାଶ ନହିଁ କର ସକତେ। ହିନ୍ଦୀ କେ ସାଥ ହମାରା ଭାବନାତ୍ମକ ରିସ୍ତା ହେ।

ବନ୍ଧୁଗଣ ଏଥର ଆସନ୍ତୁ ଯିବା ଏବଂ ଜାଣିବା ଭାରତ ଏବଂ ବିଶ୍ୱ ଇତିହାସରେ ଆଜି ଦିନରେ ଘଟିଯାଇଥିବା କିଛି ବିଶେଷ ଘଟଣାବଳୀ ସମ୍ପର୍କରେ। 1944 ଆଜିର ଦିନରେ ଆମେରିକା ସୈନ୍ୟ ଜର୍ମାନୀ ପ୍ରବେଶ କରିଥିଲା। 1969 ଆଜିର ଦିନରେ ସୋଭିଏତ ସଂଘ ବର୍ତ୍ତମାନର ରୁଷ ରକେଟ୍ ଲୁନା 2 ଚନ୍ଦ୍ରରେ ପହଞ୍ଚି ନୂତନ ଇତିହାସ ସୃଷ୍ଟି କରିଥିଲା। 1998 ଆଜିର ଦିନରେ କ୍ୱାଲାଲମ୍ପୁରଠାରେ 16ତମ ରାଷ୍ଟ୍ରମଣ୍ଡଳ ଖେଳର ଶୁଭାରମ୍ଭ କରାଯାଇଥିଲା ଏବଂ 2007 ଆଜିର ଦିନରେ ରୁଷ ପରମାଣୁ ରହିତ ଇକୋ ଫ୍ରେଣ୍ଡଲି ଭ୍ୟାକ୍ୟୁମ୍ ବମ୍ ପରୀକ୍ଷଣ କରିଥିଲା। ଆଜି ହେଉଛି ନ୍ୟାସନାଲ୍ ଭିଡ଼ିଓ ଗେମ୍ ଡେ ଏବଂ ନ୍ୟାସନାଲ୍ ଡେ ଅଫ୍ ଏନକରେଜମେଣ୍ଟ ବା ଜାତୀୟ ପ୍ରୋତ୍ସାହନ ଦିବସ। ଲୋକଙ୍କୁ ତାଙ୍କରି ଭଲ କାମ ପାଇଁ ସୁନ୍ଦର ଶବ୍ଦରେ ପ୍ରଶଂସା କରି ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହନ କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ।

0: ଶୁଣୁଥିଲେ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ପରିକ୍ରମା ଉପସ୍ଥାପନ କଲେ ସଚ୍ଚିଦାନନ୍ଦ ମଲ୍ଲିକ, ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଚାଷର କଥା। ବିଷୟବସ୍ତୁ ହେଉଛି ପିଜୁଳି ଗଛର କଲମୀକରଣ। ଉପସ୍ଥାପନା ପ୍ରଣତି ମିଶ୍ର।
1: ଫଲ୍ ଗଛମାନେ ଦୁଇ ପ୍ରକାରେ ତାଙ୍କର ବଂଶକେ ବଢ଼େଇଥିସନ୍। ଗୋଟେ ଖେଲା ମଞ୍ଜିନୁ, ଆର୍ ଗୋଟେ ଖେଲା ଗଛର ଡାଲ୍ ପତନୁ। ଇ ଯେନ୍ ଡାଲ୍ ପତନୁ ଗଛର ବଂଶ ବଢ଼ାବାର୍ଟାକେ କଲ୍ମି ବୋଲିକରି କହେସନ୍। ମଞ୍ଜିନୁ ହେଇଥିବାର ଗଛଠାନୁ କଲ୍ମି କଲା ଗଛମାନେ ଛୋଟ ଛୋଟ ହେସନ୍, ଫଲ୍ ଜଲ୍ଦି ଦେସନ୍, ଆରୁ ଫଲ୍ ବି ଜହ ମିଠା ଲାଗ୍ସି। ଆରୁ ମଞ୍ଜିନୁ ହେଲା ଗଛନେ ମିଠା କି ଖଟା ଫଲ୍ ଫଲ୍ବା ଜାନିନି ହିଏ, ମାତର୍କ କଲ୍ମି ଗଛନେ ସେନ୍ତା ନେଇ ହିଏ। ସେଥିର୍ଲାଗି ଆମର ଚାଷୀ ଭାଇମାନେ କଲ୍ମି ଗଛକେ ଲଗାବାର୍ ଲାଗି ବେଶୀ ପସନ୍ଦ କରୁଛନ୍। କଲ୍ମି ରକମର ରକମର ଅଛେ, ଯେନ୍ତା ଡାଲ୍ କଲ୍ମି, ଗୁଟି କଲ୍ମି, ଯୋଡ଼ କଲ୍ମି, ଆଖି କଲ୍ମି, ଇସବୁ ଯାକ। ଆଜିକାଲି ଜାମ୍ ଗଛନେ ପୁଣି ଆଇକ୍ କଲ୍ମି କରା ହଉଛେ ନା। ଇ ଉପେନେ କର୍ବାର୍ ଲାଗି ହେଲେ ପ୍ରଥମେ ଛୋଟ ଗଛକେ ପଲିଥିନ୍ ବେଗ୍ କି ମାଟ୍ ଗମ୍ଲାନେ ଲଗା ହେସି, ଯେନ୍ଟାକି ମୂଲ୍ ଗଛ ବୋଲି ବି କହେସନ୍। ଗଛର ଯେନ୍ ଜାଗାନେ କଲ୍ମି କର୍ବାର୍ ଥିବା ସେ ଜାଗାନେ ପିଲ୍କୁ ଥିବାର ସବୁ ଡାଲ୍କେ କାଟିଦେମା। ମା ଗଛେନେ ପଛା ହେଇଥିବାର ପତର ବାହାରୁଥିବାର ଆଇକ୍କେ କାଟିକରି ଛୁଲ୍କା ସଙ୍ଗେ ଛଡ଼େଇ ଆନ୍ମା। ତେନ୍କେ ତାର୍ ଗଛେନେ ବି ମା ଗଛେନେ କାଟ୍ଲା ଏତ୍କି କାଟି ଦେଇକରି ମା ଗଛନୁ ଆଣ୍ଲା ଆଏକ୍କେ ଯତନ୍ କରିକରି ଲଗାମା। ତାର୍ ଉପର୍କେ ଦୁଇ ଆଙ୍ଗୁଲ୍ ଚଉଡ଼ାର ଜରି ଫିତାକେ ଆଇକ୍ର ପତର ବାହାରବାର୍ ଜାଗାକେ ଛାଡ଼ି ଦେଇକରି ବାକି ଜାଗାନେ ଭଲ୍ କରି ବାନ୍ଧିଦେମା। ଆଇକ୍ନୁ ପତର ବାହାରବାର୍ ତକ୍ 25-30 ଦିନ ଜଗ୍ବାକେ ପଡ଼୍ସି। ପତର ବାହାରିଲେ ମୂଲ୍ ଗଛର ଟିପିକେ ଛୁରୀନେ କାଟିଦେମା। ବେଲେ ବେଲେ ପତର ବାହାରବାର ଆଗ୍ନୁ ବି କାଟିଦେଲେ ଚଲ୍ବା। ଇ କଲ୍ମି କର୍ବାର୍ ଲାଗି ମୂଲ୍ ଗଛର ଗୁଲେଇ 1.5 ଆଙ୍ଗୁଲ୍ ହେଇଥିବାର ଦରକାର। ଏବେ ଆମେ ଜାନ୍ମା ଜାମ୍ ଗଛନେ କରା ହଉଥିବାର ଗୁଟି କଲ୍ମି ବିଷେନେ। ଜାମ୍ ଗଛର ବଂଶ ବଢ଼ାବାର୍ ଲାଗି ହେଲେ ଇଟା ସବୁଠାନୁ ଶସ୍ତା ଉପେ। ଇତାର୍ ଲାଗି ବି 1.5 ଆଙ୍ଗୁଲ୍ ମୋଟାର ଡାଲ୍କେ କଲ୍ମିର୍ ଲାଗି ବଛା ହେସି। ପ୍ରାୟ 3-4 ଆଙ୍ଗୁଲ୍ ଲମାର ଛୁଲ୍କା କାଟ୍ବାକେ ପଡ଼ିଥିସି ଇ କଲ୍ମିର୍ ଲାଗି। କଟା ହେଇଥିବାର ଛୁଲ୍କାଠାନୁ ଉପର୍କେ ଡାଲର ଲମା 2 ଫୁଟ୍ ପରା ଥିଲେ ବନେ। ଆରୁ ଡାଲ୍ 8-12 ମାସ ବାଗିର୍ ହେଇଥିଲାଟା ନେମା। ବେପାର ହିସାବନେ ଇ କଲ୍ମି କରୁଛୁଁ ବେଲେ ରୁଟେକ୍ସ କି ଏରେଡ଼ିକ୍ସ ବୋଲି ହରମୋନ୍କେ ଗୁଲି କରି କଟା ହେଇଥିବାର ଜାଗାର ଉପ୍ରେନେ ଭଲ୍ କରି ଲଗେଇଦେମା। ତାର୍ ଉପରେ ପାଏନ୍ନେ ଭିଜାଲା ଗ୍ରାମ ସ୍ପଗ୍ନମ୍ ମୋସ୍ ବୋଲି ଘାସ୍କେ ଉଦା କରିକରି କାଟ୍ଲା ଜାଗାନେ ପୁରାପୁରି ଢାବି ଦେଇକରି ସୁତିଲିନେ ଭଲ୍ କରି ବାନ୍ଧିଦେମା। କଲ୍ମି କରିକରି 2 ମାସ ବାଗିର୍ ହେଇଗଲେ ଗୁଡ଼ା ହେଇଥିଲା ପଲିଥିନ୍ ଭିତରେ ନେ ଧଲା ଧଲା ଚେର୍ ବାହାରବାର୍ ଦେଖ୍ବାକେ ମିଲ୍ସି। ଏତ୍କି ବେଲେ ଗୁଟି ବନ୍ଧା ହେଲା ଡାଲ୍କେ କଟାଯିବାର ସମୟ ହେଇଯାଏସି। ଏବେ ଆମେ ଗମ୍ଲାନେ ବଗିଚାର ମାଟ୍, ବାଏଲ୍ ଆରୁ ଖତ୍କେ ସମାନ ହିସାବରେ ଭିରେଇ କରି ଭର୍ତ୍ତି କରିଦେମା। କଲ୍ମି ଡାଲ୍କେ କାଟି ଆନିକରି ବନ୍ଧା ହେଇଥିବାର ପଲିଥିନ୍କେ ଯତନ୍ କରି ଅଲଗା କରି ବାହାରିଥିବାର ଚେର୍କେ 2 ଗ୍ରାମ ବାବିଷ୍ଟିନ୍ ଆର୍ 2 ମିଲିଲିଟର ମନୋକ୍ରୋଟୋଫସ୍କେ ଲିଟ୍ରେକ୍ ପାନ୍ନେ ଗୁଲି କରି 10 ମିନିଟ୍ ବାଗି ରଖିଦେମା। ତେନ୍କେ ଗୁଟେ ଭିତା ଗଡ଼ିଆନେ ଗମ୍ଲାନେ ଚାରାକେ ଲଗାମା। କଲ୍ମି ଗଛକେ ଲଗାବାର ଆଗ୍ନୁ 2 ଫୁଟ୍ ଲମା, ସେତ୍କି ଚଉଡ଼ା ଆରୁ ସେତ୍କି ଗଡ଼ିଆର ଗାତ ଖୁଲ୍ବାକେ ପଡ଼୍ବା। ଗାତ ଖୁଲ୍ଲା ମ୍ୟାଟ୍ର ଉପର ଅଧାକେ ଗୁଟେ ଆଡ଼େ ଆରୁ ତଲର ମ୍ୟାଟ୍କେ ଆର୍ ଗୁଟେ ଗାଡ଼େ ଗଦାମା। ତେନ୍କେ ଖରା 2 ମାସ ଗାତ୍କେ ଖୁଲା ଛାଡ଼ିଦେମା। ତାରୁ ତାରୁ ବର୍ଷା ଆରମ୍ଭ ହେଲା ବେଲ୍କେ ଉପର ମ୍ୟାଟ୍କେ ତଲେ ଆରୁ ତଲର ମ୍ୟାଟ୍କେ ଉପରେ ଦେଇକରି ଗାତ୍କେ ଭରିଦେମା। ସାର୍ ଖତ୍ ହିସାବନେ ଇଥିନେ 25-30 କେଜି ଗୋବର ଖତ୍, 2 କେଜି ଲିମ୍ ପେରୁଆ, 20-25 ଗ୍ରାମ ଫୋରେଟ୍ 10 GK ଦେଇକରି ମ୍ୟାଟ୍ ସନେ ଭଲ୍ କରି ଫିରେଇ ଦେବାର କଥା। 3-4 ଥର ବର୍ଷା ହେଲା ଉତାରୁ ଗାତ୍ନେ ଥିଲା ମ୍ୟାଟ୍ ଭଲ୍ କରି ବସିଯାଏସି। ଏବେ ଆମେ ଗମ୍ଲାନୁ କଲ୍ମି ଗଛକେ ଆନିକରି ଗାତେନେ ଲଗେଇକରି ମୂଲ୍କେ ଭଲ୍ କରି ମ୍ୟାଟ୍ ଦେଇକରି ଦବେଇ ଦବେଇ ଦେମା। ଗଛ ସିଧା ହେଇକରି ବଢ଼୍ବାର୍ ଲାଗି ଗଛକେ ଛାଡ଼ିକରି ଟିକେ ଦୂରେନେ 3-4 ବଂଶ ଖୁଟା ତୁପି ତୁପି ଦେମା। କଲ୍ମି ଗଲା ଗଛର ପଛକେ ଭଲ୍ କରି ଯତ୍ନ କଲେ ଫଲ୍ ଚାଷ୍ନୁ ଆମେ ଅଧିକ ପଇସା ଦୂରା କମେଇ ପାର୍ମା।
0: ଆପଣମାନେ ଶୁଣୁଥିଲେ ଚାଷର କଥା। ଉପସ୍ଥାପନ କଲେ ପ୍ରଣତି ମିଶ୍ର। ବିଷୟବସ୍ତୁ ଥିଲା ପିଜୁଳି ଗଛର କଲମୀକରଣ। ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ।

ଗୀତାଞ୍ଜଳି। ଏଥିରେ ଶୁଣନ୍ତୁ କେତୋଟି ଭକ୍ତି ଗୀତ। ଶିଳ୍ପୀ ଅନୁରାଧା ପଡ଼ୱାଲଙ୍କ କଣ୍ଠରେ ଗୀତଟିକୁ ଲେଖିଛନ୍ତି କଳ୍ପତରୁ ବଳ, ସଙ୍ଗୀତରେ ସଜେଇଛନ୍ତି ସରୋଜ ନନ୍ଦ।

ଏଥର ଗୀତଟିକୁ ଲେଖିଛନ୍ତି କଳ୍ପତରୁ ବଳ ଏବଂ ସଙ୍ଗୀତରେ ସଜେଇଛନ୍ତି ସରୋଜ ନନ୍ଦ ଏବଂ ଗୀତଟିକୁ କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୱାଲ।

ଏଥର ଗୀତଟିକୁ ଲେଖିଛନ୍ତି ଅଲିଙ୍ଗ ବିଶ୍ୱାଳ। ଗୀତଟିକୁ ସଙ୍ଗୀତରେ ସଜେଇଛନ୍ତି ସରୋଜ ନନ୍ଦ ଏବଂ ଗୀତଟିକୁ କଣ୍ଠଦାନ କରିଛନ୍ତି ଅନୁରାଧା ପଟୱାଲ।

0: ଆପଣମାନେ ଶୁଣୁଥିଲେ କାର୍ଯ୍ୟକ୍ରମ ଗୀତ ଓ ଗୀତାଞ୍ଜଳି, ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ସମାଚାର ପ୍ରଭାତ ଏବଂ ପରେ ପରେ ଶୁଣିପାରିବେ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଏବଂ ତାପରେ ଶୁଣିପାରିବେ ପ୍ରଯୋଜିତ କାର୍ଯ୍ୟକ୍ରମ ଉଦ୍ୟୋଗ ପ୍ରୋତ୍ସାହନ। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ନମସ୍କାର, ଆକାଶବାଣୀ ସେ ସମାଚାର ପ୍ରଭାତ କେ ସାଥ ମୈଁ ମୁକେଶ କୁମାର।

0: ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ୍
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ,
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ଼ ସୁଯୋଗ?
1: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
2: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
2: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
2: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
2: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
2: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
2: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
2: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
3: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
0: ଶେଷ ହେଲା ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ୍। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ।

ଆକାଶବାଣୀ ଭବାନୀ ପାଟଣା ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ଗୀତ ଲହରୀ। ଏଥିରେ ଶୁଣନ୍ତୁ କେତୋଟି ଆଧୁନିକ ଗୀତ। ଗୀତଟିକୁ ଗାଇଛନ୍ତି କୁମାର ବାପି, ଗୀତଟିକୁ ଲେଖିଛନ୍ତି ପ୍ରଭାସ ସାହୁ ଏବଂ ସଙ୍ଗୀତରେ ସଜେଇଛନ୍ତି ବବୁ ମିଶ୍ର।

ଜାମ୍ବବାନ ଓ ହନୁମାନ ଦୁହିଁଙ୍କ ବଦନ ମ୍ଳାନ ହେବା ଅନେଇ କାରଣ ପଚାରିଲେ ଶ୍ରୀରାମ। ସେମାନେ କହିଲେ, ରାବଣୀ ବା ରାବଣସୁତ ଇନ୍ଦ୍ରଜିତ ତୀକ୍ଷ୍ଣ ଅସିରେ ଧରାଯାତା ସୀତାଙ୍କ ଶିରଚ୍ଛେଦନ କଲା। ଶୁଣିବା ମାତ୍ରେ ବିଜ୍ଞାନ ବା ଅଜ୍ଞାନ ହୋଇଗଲେ ପ୍ରଭୁ ଶ୍ରୀରାମ। ପ୍ରଭୁଙ୍କୁ ବିଞ୍ଚି ଓ ନିରସିଞ୍ଚି ଶାନ୍ତ କଲେ। ଶୋକରେ କହିଲେ, ବଲ୍ଲଭର ମୃତ୍ୟୁରେ ବଲ୍ଲଭୀ ଅଗ୍ନିରେ ପ୍ରବେଶ କରେ, ଏବେ ତାର ବିପରୀତ ହେବ। ତୋର ଶବସଂସ୍କାର ଅଗ୍ନିରେ ଏବେ ମୋର ଦାହ ହେବ। ଏ ବାର୍ତ୍ତା ସୀତା ସନ୍ନିଧାନରେ ପହଞ୍ଚିବାରୁ ହସିଲେ ତ୍ରିଜଟା ଓ ଅସମର୍ଥା। ଜଣେ ରାକ୍ଷସୀ ବାଣର ରୂପରେ ଆସି ବିଭୀଷଣ କର୍ଣ୍ଣ ପାଖରେ କହିଲା, ତେଜ ବା ତ୍ୟାଗ କର ଏ ବ୍ୟର୍ଥ ଶବକୁ। ବର୍ଣ୍ଣକୁ ଚିହ୍ନି ନ ପାରିଲେ ଅନ୍ୟ ଚିହ୍ନକୁ ହେଜ ବା ମନରେ ଆଣ। ଏହା ଶୁଣି ହନୁମାନ ଦେଖିଲେ ମାତାଙ୍କ ସ୍ତନଦେଶରେ ବଳି ବା କୁଆର ପାଦ ଲାଗି ହୋଇଥିବା କ୍ଷତ ନାହିଁ, ଅଧରରେ ତା ଥଣ୍ଟ ଆଘାତ ମଧ୍ୟ ନାହିଁ। ରାମ ସେ କୁଆକୁ ପ୍ରଶଂସା କଲେ, କହିଲେ, ମୋର ଉପକାର କରିଛି। କୂଳରୁ ଶବ ଫୋପାଡ଼ି ଦେଲେ। ପ୍ରୟାଗ ତୀର୍ଥରେ ଝାସ ଦେଇ ସ୍ତ୍ରୀଟି ଏ ରୂପ ନେଇଥିଲା, ସେ ଲାବଣ୍ୟ ନିଧିକି ବାରାନିଧିରେ ପକାଇଲେ ଓ ସ୍ନାନ କଲେ ରାମ। ରଘୁବଂଶ କୀର୍ତ୍ତି ସମୁଦ୍ରରେ ମୋ ବଳବୁଦ୍ଧି ବୁଡ଼ିଲା ବୋଲି କହିଲା ରାବଣ।

ଆପଣମାନେ ଶୁଣୁଥିଲେ କାର୍ଯ୍ୟକ୍ରମ ଗୀତ ଲହରୀ। ଏଥିରେ ଶୁଣୁଥିଲେ କେତୋଟି ଆଧୁନିକ ଗୀତ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ।

ଆପଣମାନେ ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଚଳଚ୍ଚିତ୍ର ହମ୍ ସାଥ ସାଥ ହେ ଗୀତଟିକୁ ଗାଇଛନ୍ତି ହରିହରନ, ଅନୁରାଧା ପଡ଼ୱାଲ, କୁମାର ସାନୁ, ଅଲକା ୟାଗ୍ନିକ, ଉଦିତ ନାରାୟଣ ଏବଂ କବିତା କୃଷ୍ଣନ ମୂର୍ତ୍ତି। ଗୀତଟିକୁ ଲେଖିଛନ୍ତି ଦେବ ଘୋଲି ଏବଂ ସଙ୍ଗୀତରେ ସଜେଇଛନ୍ତି ଶ୍ୟାମ ଲକ୍ଷ୍ମଣ।

ଏଥର ଚଳଚ୍ଚିତ୍ର ମହବତେ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ। ଗୀତଟିକୁ ଲେଖିଛନ୍ତି ଆନନ୍ଦ ବକ୍ସିସ୍ ଏବଂ ସଙ୍ଗୀତରେ ସଜେଇଛନ୍ତି ଯତୀନ ଲଲିତ।

ଏଥର ଚଳଚ୍ଚିତ୍ର ଆୱାରା ପାଗଲ ଦିୱାନା ଗୀତଟିକୁ ଗାଇଛନ୍ତି ଶାନ୍ ଏବଂ ସୁନିଧି ଚୌହାନ। ଗୀତଟିକୁ ସଙ୍ଗୀତରେ ସଜେଇଛନ୍ତି ଅନୁ ମଲ୍ଲିକ ଏବଂ ଗୀତଟିକୁ ଲେଖିଛନ୍ତି ସମୀର।

ଏଥର ଚଳଚ୍ଚିତ୍ର ୟାରା ଦିଲଦାରା ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ କବିତା କୃଷ୍ଣନ ମୂର୍ତ୍ତି। ଗୀତଟିକୁ ଲେଖିଛନ୍ତି ମଜରୁନ୍ ସୁଲତାନପୁରୀ ଏବଂ ସଙ୍ଗୀତରେ ସଜେଇଛନ୍ତି ଯତୀନ ଲଲିତ।

ଆପଣମାନେ ଶୁଣୁଥିଲେ ଗୀତଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀ ପାଟଣା। ଏଥର ଶୁଣନ୍ତୁ ଗୀତଟି ଓଡ଼ିଆ କଥାଚିତ୍ରର ଗୀତ ଚଳଚ୍ଚିତ୍ର ହେଲା ମୋତେ ପ୍ରେମ ଜର। ଗୀତଟିକୁ ଗାଇଛନ୍ତି ହ୍ୟୁମାନ ସାଗର ଏବଂ ଇରା ମହାନ୍ତି। ଗୀତଟିକୁ ଲେଖିଛନ୍ତି ବସନ୍ତରାଜ ସାମଲ। ସଙ୍ଗୀତରେ ସଜେଇଛନ୍ତି ପ୍ରେମାନନ୍ଦ।

ଶ୍ରୋତାବନ୍ଧୁ ଏକ ସୂଚନା, ଆଜି ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10ଟାରୁ 11ଟା ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନ ମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସାମଗ୍ରିକ ପୋଷଣ ଆମର ଦାୟିତ୍ୱ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବରେ ଯୋଗଦେବେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଖାଦ୍ୟ ଓ ପୁଷ୍ଟି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ସ୍ନେହଲତା ନନ୍ଦ ଏବଂ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଏବଂ ହସ୍ପିଟାଲ କଟକର କମ୍ୟୁନିଟି ମେଡିସିନ ବିଭାଗର ବିଭାଗୀୟ ମୁଖ୍ୟ ଡାକ୍ତର ମହୁଆ ବିଶ୍ୱାସ କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପରିମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ବର ହେଲା 06712303146 ଏବଂ ଆଉ ଗୋଟିଏ ନମ୍ବର ହେଲା 06712303149। ଏହି ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଏଥର ଚଳଚ୍ଚିତ୍ର ମ୍ୟାଟ୍ରିକ୍ ଫେଲ୍ ଗୀତଟିକୁ ଗାଇଛନ୍ତି ସାହିଲ ହତା ଏବଂ ଏରା ମହାନ୍ତି। ଗୀତଟିକୁ ଲେଖିଛନ୍ତି ଡକ୍ଟର ନିର୍ମଳ ନାୟକ। ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର।

ଏଥର ଚଳଚ୍ଚିତ୍ର ବେବି ଗୀତଟିକୁ ଗାଇଛନ୍ତି ଅନନ୍ୟା ଶ୍ରୀତମ୍ ନନ୍ଦ। ଗୀତଟିକୁ ଲେଖିଛନ୍ତି ଅରୁଣ ମନ୍ତ୍ରୀ ଏବଂ ସଙ୍ଗୀତରେ ସଜେଇଛନ୍ତି ପ୍ରେମ ଆନନ୍ଦ।

ଏଥର ଚଳଚ୍ଚିତ୍ର ଟିକେ ଖରା ଟିକେ ଛାଇ ଗୀତଟିକୁ ଗାଇଛନ୍ତି ଅସିତ ତ୍ରିପାଠୀ ଏବଂ ଅସୀମା ପଣ୍ଡା। ଗୀତଟିକୁ ଲେଖିଛନ୍ତି ମାନସ ସାମଲ ଏବଂ ସଙ୍ଗୀତରେ ସଜେଇଛନ୍ତି ବିଶ୍ୱ ସ୍ୱରୂପ ମହାପାତ୍ର।

ଏକ ବିଶେଷ ସୂଚନା, ଆଜି 12 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10ଟାରୁ 11ଟା ପର୍ଯ୍ୟନ୍ତ 1 ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସାମଗ୍ରିକ ପୋଷଣ ଆମର ଦାୟିତ୍ୱ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବରେ ଯୋଗଦେବେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଖାଦ୍ୟ ଓ ପୁଷ୍ଟି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ସ୍ନେହଲତା ନନ୍ଦ ଏବଂ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଏବଂ ହସ୍ପିଟାଲ କଟକର କମ୍ୟୁନିଟି ମେଡିସିନ ବିଭାଗ ବିଭାଗୀୟ ମୁଖ୍ୟ ଡାକ୍ତର ମହୁଆ ବିଶ୍ୱାସ ଏବଂ କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପରିମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଆପଣମାନେ ପଚାରିପାରିବେ। ଟେଲିଫୋନ୍ ନମ୍ବର ହେଲା 0671-230-3146 ଏବଂ ଆଉ ଗୋଟିଏ ନମ୍ବର ହେଲା 0671-230-3149। ଏହି ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ ଆପଣ। ଆକାଶବାଣୀ ଭବାନୀପାଟଣା, ଆପଣମାନେ ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଏଥର ଚଳଚ୍ଚିତ୍ର ଲଭ୍ ୟୁ ହମେଶା ଗୀତଟିକୁ ଗାଇଛନ୍ତି ହ୍ୟୁମନ ସାଗର ଏବଂ ଇରା ମହାନ୍ତି। ଗୀତଟିକୁ ଲେଖିଛନ୍ତି ବସନ୍ତରାଜ ସାମଲ, ସଙ୍ଗୀତରେ ସଜେଇଛନ୍ତି ପ୍ରେମାନନ୍ଦ।

0: ଆପଣମାନେ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଏଥର ଶୁଣନ୍ତୁ ସିଧା ପ୍ରସାରଣରେ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ହେଉଛି ଲାଇଭ୍ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର। ଆଜିର ବିଷୟ ରହିଛି ସାମଗ୍ରିକ ପୋଷଣ ଆମର ଦାୟିତ୍ୱ। ବିଶେଷଜ୍ଞ ଭାବେ ଯୋଗ ଦେଇଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ
2: ଖାଦ୍ୟ ହସ୍ପିଟାଲ କଟକର କମ୍ୟୁନିଟି ମେଡିସିନ ବିଭାଗର ବିଭାଗୀୟ ମୁଖ୍ୟ ଡାକ୍ତର ମହୁଆ ବିଶ୍ୱାସ, ସଂଯୋଜନା କରିଛନ୍ତି ପ୍ରଜ୍ଞା ପାରମିତା ସାହୁ। ବିଶେଷଜ୍ଞମାନଙ୍କ ସହିତ ସିଧାସଳଖ କଥା ହେବା ପାଇଁ ଆମ ଟେଲିଫୋନ୍ ନମ୍ବର ଦୁଇଟି ହେଉଛି 06712303146 ଏବଂ 06712303149। ବର୍ତ୍ତମାନ ଆମେ ଆପଣଙ୍କୁ ନେଇଯାଉଛୁ ଆମର ଟକ୍ ଷ୍ଟୁଡିଓକୁ।
3: ନମସ୍କାର, ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛୁ ଆମର ଏହି ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ। ଏଇ ଟିକିଏ ପୂର୍ବରୁ ତ ଆମର ଉଦ୍ଘୋଷକ ମହାଶୟ ଆମର ବିଶେଷଜ୍ଞଙ୍କ ସମ୍ପର୍କରେ ସୂଚନା ଦେଲେ। ଆଉ ଥରେ କହି ରଖୁଛୁ, ଆମ ସହ ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଖାଦ୍ୟ ଓ ପୁଷ୍ଟି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ସ୍ନେହଲତା ନନ୍ଦ ଏବଂ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଏବଂ ହସ୍ପିଟାଲ କଟକର କମ୍ୟୁନିଟି।

0: ଟି ମେଡିସିନ ବିଭାଗର ବିଭାଗୀୟ ମୁଖ୍ୟ ଡାକ୍ତର ମହୁଆ ବିଶ୍ୱାସ, ଆପଣ ଦୁଇ ଜଣଙ୍କୁ ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମକୁ। ନମସ୍କାର।
1: ନମସ୍କାର।
0: ତେବେ ଆମର ଯେଉଁ ବିଷୟ ରହିଛି ସାମଗ୍ରିକ ପୋଷଣ, ଭାରତ ସରକାରଙ୍କର ମାନ୍ୟବର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ଉତ୍ତରପ୍ରଦେଶର ବାରଣାସୀଠାରେ ଏହି ସାମଗ୍ରିକ ପୋଷଣ ସମ୍ପର୍କରେ ଆମର ଯେଉଁ ନବମ ରାଷ୍ଟ୍ରୀୟ ପୋଷଣ ମାସ 2026ର ଶୁଭାରମ୍ଭ କରିଥିଲେ କହିଥିଲେ, ଏବଂ ଚଳିତ ମାସର 9 ତାରିଖରେ ଏହାର ଶୁଭାରମ୍ଭ ହୋଇଥିଲା ବାରଣାସୀଠାରେ, ଏବଂ ଏହି ଅଭିଯାନ 9 ସେପ୍ଟେମ୍ବରରୁ ଅକ୍ଟୋବର ମାସର 8 ତାରିଖ ପର୍ଯ୍ୟନ୍ତ ଚାଲିବ। ଆମର ଯେଉଁ ଥିମ୍ ରହିଛି ଆମର ଅଙ୍ଗନବାଡ଼ି ଆମର ଦାୟିତ୍ୱ, ଏହାର ମୁଖ୍ୟ ଉଦ୍ଦେଶ୍ୟ ଯାହା ରହିଛି ଯେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସାମଗ୍ରିକ ପୋଷଣର କେନ୍ଦ୍ର ଭାବେ ଆହୁରି ସୁଦୃଢ଼ କରିବା ପାଇଁ। ତେବେ ପ୍ରଥମେ ଡକ୍ଟର ନନ୍ଦ, ଆପଣ ଆମକୁ କୁହନ୍ତୁ ଯେ ସାମଗ୍ରିକ ପୋଷଣ କହିଲେ କ'ଣ ବୁଝିବା?
2: ଶୁଣନ୍ତୁ, ସାମଗ୍ରିକ ପୋଷଣ ହେଉଛି ଆମେ କୌଣସି ଜଣେ ବ୍ୟକ୍ତିର ପୋଷଣ ବା ତା ନ୍ୟୁଟ୍ରିସନକୁ ଠିକ୍ କରିକି ଆମେ କହିପାରିବାନି ଯେ ଆମେ ଗୋଟେ ସୁସ୍ଥ ସମାଜ ଗଠନ କରିପାରୁଛୁ। ସମାଜ ଯେତେ ଲୋକ ରହୁଛନ୍ତି ବା କମ୍ୟୁନିଟିରେ ଯେତେ ଲୋକ ରହୁଛନ୍ତି, ସମସ୍ତେ ଯଦି ସୁପୋଷଣ ନେଇପାରିବେ ବା ଠିକ୍ ଭାବରେ ଖାଦ୍ୟ ଖାଇପାରିବେ ଏବଂ ତାଙ୍କୁ ଠିକ୍ ଭାବରେ ପୋଷଣ ମିଳିପାରିବ, ତାହେଲେ ଆମେ ତାକୁ କହିବା ଯେ ସାମଗ୍ରିକ ପୋଷଣ। ଖାଲି ଜଣେ ଲୋକ କିମ୍ବା ଗୋଟେ ପରିବାର କିମ୍ବା ଗୋଟେ କମ୍ୟୁନିଟି ସେମିତି ନାହିଁ, ଜାତି ବର୍ଣ୍ଣ ନିର୍ବିଶେଷରେ ସେ ବୁଢ଼ା ହୁଅନ୍ତୁ କି ସେ ଛୋଟ ପିଲା ହୁଅନ୍ତୁ, ସେ ସ୍ତ୍ରୀ ଲୋକ ହୁଅନ୍ତୁ, ସେ ଗର୍ଭବତୀ ମହିଳା ହୁଅନ୍ତୁ, ସେ କିମ୍ବା ସ୍ତନଯାତ୍ରୀ ମା ହୁଅନ୍ତୁ, ସେ ଆଡଲସେଣ୍ଟ ବଏଜ୍ କି ଗାର୍ଲସ ଯିଏ ବି ହୁଅନ୍ତୁ, ସମସ୍ତଙ୍କ ପାଇଁ ଯଦି ଆମେ ନ୍ୟୁଟ୍ରିସନ୍ ବା ପୋଷଣ ବା ସୁଷମ ଆହାର କି ସନ୍ତୁଳିତ ଆହାର ଯୋଗାଇ ପାରୁଛୁ ବା ସମସ୍ତେ ଏଇଟା ଖାଇପାରୁଛନ୍ତି, ତାହେଲେ ଆମେ ତାକୁ କହିବା ସାମଗ୍ରିକ ପୋଷଣ।
0: ଧନ୍ୟବାଦ।
2: ଯାହାକୁ ଆଜି ଆମର ଯେଉଁ ଥିମ୍ରେ ନିଆଯାଇଛି, ବିଷୟବସ୍ତୁ ନିଆଯାଇଛି ସାମଗ୍ରିକ ପୋଷଣ, ଆମର ଦାୟିତ୍ୱ ସମସ୍ତଙ୍କର ଦାୟିତ୍ୱ ହେବା ଦରକାର।
0: ଧନ୍ୟବାଦ ମ୍ୟାଡ଼ାମ ଆପଣଙ୍କୁ। ତେବେ ଡକ୍ଟର ବିଶ୍ୱାସ, ଆମର ସୁସ୍ଥ ଜୀବନ ପାଇଁ ସନ୍ତୁଳିତ ଖାଦ୍ୟ କାହିଁକି ଆବଶ୍ୟକ?
1: ଖାଦ୍ୟ ଆମର ଜୀବନର ସବୁଠୁ ଇମ୍ପୋର୍ଟାଣ୍ଟ ପାର୍ଟ। ଯଦି ଆମେ ସୁଖାଦ୍ୟ ନ ଖାଇବା, ଭିଟାମିନ୍ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ନ ଖାଇବା, ତେବେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା। ତ ଆମେ ଯେଉଁଟା କହିଥାଉ ବାଲାନ୍ସ ଡାଏଟ୍, ଯେଉଁଥିରେ କି ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଫ୍ୟାଟ୍ ଆଉ ସବୁ ଭିଟାମିନ୍ ଠିକ୍ ମାତ୍ରାରେ ଥାଏ, ଏହିସବୁ ଖାଦ୍ୟ ସମସ୍ତଙ୍କର ନିହାତି ଖାଇବା ଜରୁରୀ। କାରଣ ମେଣ୍ଟାଲ୍ ହେଲ୍ଥ, ଫିଜିକାଲ୍ ହେଲ୍ଥ, ପୁରା ଦେହର ସୁସ୍ଥତା ନିର୍ଭର କରେ ଆପଣଙ୍କର ଖାଦ୍ୟ ଉପରେ।
0: ତେବେ ସୁଖାଦ୍ୟ କାହାକୁ କହିବା ଡକ୍ଟର ନନ୍ଦ?
2: ହଁ, ସନ୍ତୁଳିତ ଆହାର ବା ସୁଷମ ଖାଦ୍ୟ ଏକ ଏପରି ଖାଦ୍ୟ ଯାହାକୁ ଖାଇବା ଦ୍ୱାରା ଆମ ଶରୀର ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ବା ନ୍ୟୁଟ୍ରିଏଣ୍ଟ ଯେଉଁଟା ଆମେ କହୁଛେ, ଯେମିତି ହେଲା ଯେମିତି ମ୍ୟାଡ଼ାମ୍ କହିଲେ କାର୍ବୋହାଇଡ୍ରେଟ୍ ବା ଶ୍ୱେତସାର, ପ୍ରୋଟିନ୍ ବା ପୁଷ୍ଟିସାର, ଫ୍ୟାଟ୍ ବା ସ୍ନେହସାର, ମିନେରାଲ୍ ବା ଧାତୁସାର, ଭିଟାମିନ୍ ବା ଜୀବସାର, ଜଳ ଏବଂ ଖାଦ୍ୟର ଖଦଡ଼ା ଅଂଶ, ୱାଟର୍ ବା ଜଳ ଆଉ ଖାଦ୍ୟର ଖଦଡ଼ା ଅଂଶ ବା ଡାଏଟ୍ରି ଫାଇବର୍, ଆମକୁ ଉଚିତ ପରିମାଣରେ, ସଠିକ୍ ପରିମାଣରେ ଏବଂ ଉଚିତ ଅନୁପାତରେ, ସେଇଟା ହେଉଛି ସବୁଠୁ ଇମ୍ପୋର୍ଟାଣ୍ଟ ଯେ ଆମକୁ ଉଚିତ କେଉଁଟା କେତେ ମିଳିବା କଥା ମିଳିପାରୁଥିବ, ଏବଂ ତା ଛଡ଼ା ସେଥିରେ ଆଉ କିଛି ଅଧିକ ନ୍ୟୁଟ୍ରିଏଣ୍ଟସର ପ୍ରୋଭିଜନ ରହିଥିବ, ଯାହାଦ୍ୱାରା କି ଆମେ ଯେତେବେଳେ ଉପାସ ରହୁଛୁ ସେତେବେଳେ ସେଇଟା ସେ ଆମକୁ ଭରଣା କରିପାରିବ। ତ ଆମେ ସମସ୍ତେ ଯଦି ଏଭଳିଆ ଖାଦ୍ୟ ଖାଇବା, ତାହେଲେ ଆମେ କେବେ କାମ କଲାବେଳେ ଥକି ଯିବାନି କି ଆମେ ହାଲିଆ ହେଇଯିବାନି, ଆମେ ଦିନ ସାରା ଆକ୍ଟିଭ ରହିବା ଏବଂ ଯାହା ଯାହା କାମ ଆମ ସାମ୍ନାରେ ଆସୁଛି କରିବା ପାଇଁ ଆମେ ତାକୁ ସୁଚାରୁ ରୂପେ କରିପାରିବା।
0: ତେବେ ମ୍ୟାଡ଼ାମ ଆପଣ ଗୋଟିଏ କଥା କହିଲେ, ପରିମାଣ ରହିବା ଦରକାର ଆଉ ଅନୁପାତ ରହିବା ଦରକାର, ଏ ସମ୍ପର୍କରେ ଟିକେ ଆମକୁ କୁହନ୍ତୁ।
2: ଦେଖନ୍ତୁ, ଆମେ ପ୍ରୋଟିନ୍, ଦେଖନ୍ତୁ ଆମେ ଯେତେ ବଡି ୱେଟ୍ ଅଛି ତା ଅନୁସାରେ ଆମେ ଖାଇବା କଥା। କାର୍ବୋହାଇଡ୍ରେଟ୍, ଆମେ କି ପ୍ରକାର କାମ କରୁଛେ, ଆମେ ବସିକି କାମ କରୁଛେ କି କିଛି ଶାରୀରିକ ପରିଶ୍ରମ କରୁଛେ, କି ଜଣେ ଖେଳାଳି ତା ପାଇଁ ଅଲଗା ହେବ, ଜଣେ ଘରେ ଯିଏ ଗୃହିଣୀ ତା ପାଇଁ ଅଲଗା ହେବ, ଯିଏ ଅଫିସରେ ବସିକି କାମ କରୁଛନ୍ତି ତା ପାଇଁ ଅଲଗା ହେବ, ଆଉ ଯିଏ ବେଡ଼୍ରେ ପଡ଼ୁଛନ୍ତି ତାଙ୍କ ପାଇଁ ଅଲଗା ହେବ। ସୋ ବିଭିନ୍ନ ପ୍ରକାର କାର୍ଯ୍ୟ ଯାହା ଆମେ କରିଥାଉ ଶାରୀରିକ କାର୍ଯ୍ୟ, ତା ଅନୁସାରେ ଆମର କାର୍ବୋହାଇଡ୍ରେଟ୍ ବା ଆମର ଶକ୍ତି ବା ଏନର୍ଜି ଯେଉଁଟା ସେଇଟା ତା'ର ରିକ୍ୱାରମେଣ୍ଟ ଦରକାର କରେ। ସେମିତି ପ୍ରୋଟିନ୍ର ରିକ୍ୱାରମେଣ୍ଟ, ମନେକର ଜଣେ ଗର୍ଭବତୀ ମହିଳା ଅଛି, ଜଣେ ସ୍ତନ୍ୟଜାତ୍ରୀ ମା ଅଛି, ଜଣେ ଛୋଟ ପିଲା ଅଛି, ଜଣେ ଜଣେ ବୃଦ୍ଧ ବ୍ୟକ୍ତି ଅଛନ୍ତି, ମହିଳା ଅଛନ୍ତି କିମ୍ବା ପୁରୁଷ ଅଛନ୍ତି, ଜଣେ ଜଣେ ପ୍ରାପ୍ତବୟସ୍କ ପୁରୁଷ କି ମହିଳା ଅଛନ୍ତି, ଯେଉଁ ଆଡଲସେଣ୍ଟ ଗାର୍ଲସ ବା କିଶୋରୀ ଝିଅ ବା ପୁଅ, କିଶୋର ପୁଅ, ତ ସମସ୍ତଙ୍କ ପାଇଁ ସେଇଟା ଅଲଗା ହେବ। କିନ୍ତୁ ସମସ୍ତଙ୍କର ଆବଶ୍ୟକ ଅନୁସାରେ ଯଦି ଆମେ ନ୍ୟୁଟ୍ରିଏଣ୍ଟ ଯୋଗାଇ ପାରିବା, ତାହେଲେ ଆମେ ତାକୁ କହିବା ସନ୍ତୁଳିତ ଆହାର।
0: ଆଜ୍ଞା ଆଜ୍ଞା, ତେବେ ସମସ୍ତଙ୍କର

0: ଯେଉଁ ଅନୁପାତ ରହିବ ତାହା କଣ ଭିନ୍ନ ଭିନ୍ନ ରହିବ?
1: ଭିନ୍ନ ନିଶ୍ଚିତ ଭାବରେ,
0: ଶ୍ଵେତ ସାରର ପରିମାଣ, ପୁଷ୍ଟି ସାରର ପରିମାଣ ଯୋଉ ଅଲଗା ଅଲଗା ରହିବ, ସେ ସମ୍ପର୍କରେ ଡକ୍ଟର ବିଶ୍ୱାସ ଟିକେ ଆମକୁ କୁହନ୍ତୁ। ଜଣେ କିପରି ଖାଇବା କଥା, ତାର ଖାଦ୍ୟରେ ଶ୍ଵେତ ସାର, ପୁଷ୍ଟି ସାର, ସ୍ନେହ ସାର, ଏର ପରିମାଣ କିପରି ରହିବା କଥା, ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି?
2: ମ୍ୟାଡାମ କେମିତି କହିଲେ ଯେ ଆମର ଖାଦ୍ୟରେ ରଫେଜ ବା ଯୋଉ ଡାଇଟେରୀ ଫାଇବର, ସେଟା ଆମ ଖାଦ୍ୟରେ ରହିବା ବହୁତ ଆବଶ୍ୟକ। ଦେଖନ୍ତୁ ଯେ ମାନେ ପ୍ରୋଟିନ ରିକ୍ୱାରମେଣ୍ଟ ଆମର ହଉଛି କହିବାକୁ ଗଲେ 1 gram ପର କେଜି ବଡି ୱେଟ, ତ ଆମେ ତ ମାପିକି ସମସ୍ତେ ପ୍ରୋଟିନ ଖାଉ ନା। ତେଣୁକରି ଆମର ଛୁଆଦିନେ କଣ ଦେଖା ହେଇଛି ଆମକୁ, ଭାତ, ଡାଲି, ଶାଗ, ଭଜା, ଏଇଟା ଦେଇକି ଆପଣ ଏଇଟା ଗୋଟେ କମ୍ପ୍ଲିଟ୍ ଫୁଡ୍ ଆପଣ ଖାଇପାରିବେ। ଭାତରେ ଆପଣଙ୍କର କାର୍ବୋହାଇଡ୍ରେଟ୍ ଅଛି, ଡାଲିରେ ଆପଣଙ୍କର ପ୍ରୋଟିନ୍ ଅଛି, ଡାଲି ହେଉଛି ପ୍ରୋଟିନ୍ ରିଚ୍। ତାପରେ ଆପଣଙ୍କର ଯୋଉ ଶାଗ ଭଜା ଏଗୁଡ଼ା ଆପଣ ଖାଉଛନ୍ତି, ଏଥିରେ ସବୁ ପ୍ରକାର ଭେଜିଟେବଲ୍ସ ଅଛି ଯୋଉଠିକି ଆମର ମିନେରାଲ୍ସ ଆଉ ଭିଟାମିନ୍ସ ଆପଣଙ୍କୁ ମିଳିପାରିବ ହେଲା। ତା ଏଗୁଡ଼ା ସବୁ ଯଦି ଆମ ବାଲାନ୍ସ ଡାଏଟ୍ରେ ଖାଇବେ, ଟିକେ ଆପଣ ଭାତ ଖାଇବେ, ଟିକେ ଡାଲି, ଟିକେ ଭଜା ଖାଇବେ, ତାହେଲେ ଦେଖିବେ ଆପଣଙ୍କର ଆହାରଟା ପୁରା ସନ୍ତୁଳିତ ଆହାର ହେଉଛି, ଯାହା ରିକ୍ୱାରମେଣ୍ଟ ଆପଣଙ୍କୁ ସବୁବେଳେ ମିଳିପାରୁଛି। କିନ୍ତୁ ବର୍ତ୍ତମାନ ଦେଖାଯାଉଛି ଡାଏଟିଂ କରିବା ପିଲାମାନେ ଭାବୁଛନ୍ତି ଯେ ଆମେ ଯଦି କାର୍ବୋହାଇଡ୍ରେଟ୍ ଖାଇଦେଲୁ ଆମେ ଜିରୋ କାର୍ବ ଡାଏଟ୍ ଖାଇବୁ, ମାନେ କାର୍ବୋହାଇଡ୍ରେଟ୍ ଜମା ଖାଇବୁନୁ। ତ କାର୍ବୋହାଇଡ୍ରେଟ୍ ନ ଖାଇଲେ ତ ପୁଣି କ'ଣ ଖାଇବେ? ପ୍ରୋଟିନ୍ ଖାଇବେ। ସେମାନେ ପ୍ରୋଟିନ୍ଟା ଡାଏଟ୍ରେ ବହୁତ ବଢ଼େଇ ଦେଉଛନ୍ତି, ଯାହା ଫଳରେ ହେଉଛି କି କିଡ଼ନୀ ଉପରେ ବହୁତ ପ୍ରେସର ପଡ଼ୁଛି। ଖାଲି ପ୍ରୋଟିନ୍ ଆପଣ ଖାଇପାରିବେ କି? ଆମକୁ ଛୁଆଦିନେ ଶିଖା ହେଇଛି, ଆମେ ଶିଖିକି ଆସିଛୁ କି ସବୁ ଜିନିଷ ମିଶେଇକି ଖାଆନ୍ତୁ, ତେବେ ଆପଣ ସୁସ୍ଥ ରହିବେ। ମନେ କରନ୍ତୁ ମୁଁ ଭାତ ନ ଖାଇକି ଦିନସାରା ଖାଲି ଡାଲି ପିଇବି, ଡାଲି ଖାଇକି ରହିବି, ମୁଁ ତ କେବେ ବି ସୁସ୍ଥ ରହିପାରିବିନି। ଏବେ ଯୋଉ ପ୍ରୋଟିନ୍ଟା ବଢ଼େଇ ଦେଉଛନ୍ତି, ଆରେ କାର୍ବୋହାଇଡ୍ରେଟ୍ ଆମର ବହୁତ ଜରୁରୀ। ଆମର ଏନର୍ଜି କେଉଁଠୁ ଆସିବ? କାର୍ବୋହାଇଡ୍ରେଟ୍ରୁ ଆସିବ। ଆମର ରଫେଜ ଯଦି ନ ହବ ତେବେ ଆମର ହଜମ ଭଲ ହବନି, ଆମର ମଳତ୍ୟାଗ ବି ଠିକ୍ରେ ହବନି। ତା କାରଣ ହେଉଛି ରଫେଜଟା ହେଲ୍ପ କରେ ଆପଣଙ୍କର, ଲୋକଙ୍କର ଆଜିକାଲି କନ୍ଷ୍ଟିପେସନ ହେଉଛି, କାହିଁ ହେଉଛି? କାହିଁକି ନା ତାଙ୍କର ଖାଦ୍ୟରେ ଫାଇବର ଯୁକ୍ତ ଖାଦ୍ୟ ବା ରଫେଜ କମିଯାଉଛି, ଏଇଥିପାଇଁ କନ୍ଷ୍ଟିପେସନ ହେଉଛି। ତେଣୁକରି କାର୍ବୋହାଇଡ୍ରେଟ୍ କମ୍ ଖାଆନ୍ତୁ, ମୁଁ ମନା କରୁନି କାର୍ବୋହାଇଡ୍ରେଟ୍ ଆପଣ ବହୁତ ବେଶୀ ଖାଆନ୍ତୁ, କାର୍ବୋହାଇଡ୍ରେଟ୍ କମ୍ ଖାଆନ୍ତୁ। ବାଲାନ୍ସ ଡାଏଟ୍, ଟିକେ ଭାତ, ଟିକେ କାର୍ବୋହାଇଡ୍ରେଟ୍, ଟିକେ ଡାଲି, ଟିକେ ଶାଗ, ଟିକେ ଭଜା, ସବୁ ମିଶେଇକି ଖାଆନ୍ତୁ। ମାଛ ଯଦି ଖାଉଥିବେ ମାଛ ଖାଇବେ, ମାଛ ଯଦି ନ ଖାଉଥିବେ ଭେଜିଟେରିଆନ୍ ଥିବେ ତେବେ ଆପଣ ପନିର ଟିକେ ଖାଇପାରିବେ, ତା ଜାଗାରେ ଆପଣ ଗୋଟେ ମିକ୍ସଡ୍ ଭେଜିଟେବଲ୍ ବନେଇକି ଖାଇପାରିବେ, ଯୋଉଟାକୁ ଆମେ ଘାଣ୍ଟ ବୋଲି କହୁଛୁ, ସନ୍ତୁଳା ବୋଲି କହୁଛୁ, ଏଗୁଡ଼ା ଆପଣ ଖାଇପାରିବେ।
0: ଆଜ୍ଞା, ତେବେ ଆମକୁ ଗୋଟିଏ ଫୋନ୍ ଆସିଛି, ତାର ଆମକୁ ସୂଚନା ମିଳିଛି। ଶ୍ରୋତା ବନ୍ଧୁ, ଆପଣଙ୍କର ପରିଚୟ ଦିଅନ୍ତୁ।
3: ଆଜ୍ଞା ନମସ୍କାର।
0: ଆଜ୍ଞା ନମସ୍କାର, ନମସ୍କାର,
3: ମୁଁ କହୁଥିଲି ନାରାୟଣ ପ୍ରଧାନ, ବି ବରହମପୁର ବୁଗୁଡ଼ା ଗଞ୍ଜାମରୁ।
0: ଆଜ୍ଞା ଆଜ୍ଞା, ଆପଣଙ୍କୁ ସ୍ୱାଗତ କରୁଛୁ, ପ୍ରଶ୍ନ କୁହନ୍ତୁ।
3: ଆଜ୍ଞା, ମୁଁ ଜାଣିବାକୁ ଚାହୁଁଛି ପୋଷଣ ଯୁକ୍ତ ଖାଦ୍ୟ କେଉଁ ଗୁଡିକ, ଆଉ ପୋଷଣ ଯୁକ୍ତ ଖାଦ୍ୟ ଆମେ କାହାକୁ କହିବା, ଆଉ ପୋଷଣ ଯୁକ୍ତ ଖାଦ୍ୟ ଅଭାବରୁ ଗୋଟେ ଲୋକ କେଉଁ କେଉଁ ରୋଗରେ ପଡିବ?
0: ଧନ୍ୟବାଦ ଆପଣଙ୍କୁ। ତେବେ ଡକ୍ଟର ନନ୍ଦ, ଏ ସମ୍ପର୍କରେ ଆମକୁ କୁହନ୍ତୁ, ପୋଷଣଯୁକ୍ତ ଖାଦ୍ୟ କାହାକୁ କହିବା?
1: ଦେଖନ୍ତୁ, ପୋଷଣଯୁକ୍ତ ଖାଦ୍ୟ ହେଉଛି, ଯେମିତି ମୁଁ କହିଲି ପ୍ରଥମରୁ, ଯେଉଁ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରକୁ ଯାହା ଆବଶ୍ୟକ ହେଉଥିବା ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ବା ନ୍ୟୁଟ୍ରିଏଣ୍ଟସ୍ ସଠିକ୍ ପରିମାଣରେ ଏବଂ ଉଚିତ ଅନୁପାତରେ ମିଳିପାରୁଥିବ, ସେଇଟାକୁ ଆମେ କହିବା ପୋଷଣଯୁକ୍ତ ଖାଦ୍ୟ। ଆମେ ଖାଲି ଭାତ ଖାଇବା, ଯେମିତି ମ୍ୟାଡ଼ାମ୍ କହିଲେ, ଭାତ ସାଙ୍ଗରେ ଡାଲି, ଡାଲି ସାଙ୍ଗରେ ପନିପରିବାର ତରକାରୀ କି ଭଜା, ଏମିତି ଖାଇଲେ ଆମକୁ ହିଁ ଯାହା ଆମର ପାରମ୍ପରିକ ଖାଦ୍ୟ, ଆମେ କୁଆଡ଼େ ଯିବାନି କାହାକୁ ପଚାରିବା ପାଇଁ, ବୁଝିବା ପାଇଁ, ଆମର ପୂର୍ବପୁରୁଷମାନେ ସେଇଟା ସବୁ କରିଦେଇ ଯାଇଛନ୍ତି, ଆମେ ସେଇଟାକୁ ହିଁ ଫଲୋ କଲେ ଆମେ ବହୁତ ସୁସ୍ଥ ରହିପାରିବା। ଆମେ କିନ୍ତୁ ବର୍ତ୍ତମାନ କ'ଣ କରୁଛେ, ଆମେ ଯାଉଛେ ଜିମ୍କୁ, ସେଠି ସେ ଆମକୁ କହୁଛି ଆପଣ ଖାଲି ପ୍ରୋଟିନ୍ ଖାଆନ୍ତୁ, କାର୍ବୋହାଇଡ୍ରେଟ୍ ଟୋଟାଲ୍ ଖାଆନ୍ତୁନି। କିନ୍ତୁ ଦେଖନ୍ତୁ, ମିନିମମ୍ 100 grams ବା 100 gram କାର୍ବୋହାଇଡ୍ରେଟ୍ ଖାଇବା ନିହାତି ଜରୁରୀ, ଯେଉଁଟାକି ଆପଣଙ୍କର ଫ୍ୟାଟ୍ରୁ କି ଆପଣଙ୍କ ଶରୀରରେ ଏନର୍ଜି ସେ ବାହାର କରିବ, ନହେଲେ ସେମିତି ଆପଣ ଖାଲି ଖାଇଲେ ଆପଣଙ୍କର ସେଗୁଡ଼ାକ ହେଇପାରିବନି, ସେଗୁଡ଼ାକ କେବେ ବୁଝିବାକୁ ନାରାଜ, ତ ତା'ର ବହୁତ ଆଡ଼ଭର୍ସ ଇଫେକ୍ଟ ବର୍ତ୍ତମାନ ପଡ଼ୁଛି। ସେଥିପାଇଁ ଆପଣ ଯାହା ଆପଣଙ୍କ ଏରିଆରେ ମିଳୁଛି, ଯାହା ଭାତ ମାନେ ଶ୍ଵେତ ସାର ଦେଖା, ଯେମିତି ହେଲା ଚାଉଳ କି ମାଣ୍ଡିଆ, ମାନେ ଯାହା ଯେଉଁ ଆମେ ସିରିଏଲ୍ ସବୁ ମିଲେ ଯଦିଟା କହୁଛେ, ଜ ଯାହା ବି ମିଳୁଛି, ପ୍ଲସ୍ ଆପଣଙ୍କର ଯେତେ ପ୍ରକାର ଡାଲି ମିଳୁଛି, ଯାହା ପନିପରିବା ମିଳୁଛି, ଆପଣ ଯାହା ଶାଗ ମୁଗ ମିଳୁଛି, ଆପଣ ଯାହା ଫଳମୂଳ ମିଳୁଛି, ଆପଣ ସେଇଆକୁ ହିଁ ଖାଆନ୍ତୁ, ଆଉ ଯାହା ଆପଣଙ୍କ ଘରେ ଖିଆ ହେଉଛି ସେଇଟାକୁ ହିଁ ଠିକ୍ ଭାବରେ ଯଦି ଖାଇବେ, ସବୁଜଣଙ୍କ ମିଶେଇକି ଖାଇବେ, ତାହେଲେ ଯାଇକି ଆପଣଙ୍କୁ ପୋଷଣଯୁକ୍ତ ଖାଦ୍ୟ ମିଳିପାରିବ।
0: ତେବେ ଡକ୍ଟର ବିଶ୍ୱାସ, ଆଉ ଗୋଟିଏ ପ୍ରଶ୍ନ ଆମର ଶ୍ରୋତା

0: ପଚାରିଥିଲେ ଯେ ଯଦି ପୋଷଣ ଯୁକ୍ତ ଖାଦ୍ୟ ଆମେ ନ ଖାଇବା କେଉଁ ରୋଗ ହେବ ସେ ସମ୍ପର୍କରେ କୁହନ୍ତୁ।
1: ସବୁଠୁ ବଡ଼ କମନ୍ ରୋଗ ଯେଉଁଟା ଆମେ ଦେଖୁଛୁ, ବହୁତ ଜଣଙ୍କର ଏବେ ସରକାରଙ୍କର ଅଭିଯାନ ବି ଚାଲିଲାଣି ଯେ ଆନିମିଆ ମୁକ୍ତ ଭାରତ ଅଭିଯାନ। ତ ସବୁଠୁ ବେଶୀ ଦେଖାଯାଉଛି ରକ୍ତହୀନତା, ଯେଉଁଟାକୁ ଆମେ ଆନିମିଆ ବୋଲି କହିଥାଉ, ଆମର ଟେକ୍ନିକାଲ ଟର୍ମରେ ବା ମେଡ଼ିକାଲ ଟର୍ମରେ ଆନିମିଆ ବୋଲି କହିଥାଉ ରକ୍ତହୀନତା। ରକ୍ତହୀନତାରୁ ଆପଣ ଲଢ଼ିପାରିବେ ଯଦି ଆପଣ ଆଇରନ୍ ରିଚ୍ ଫୁଡ଼ ଖାଇବେ। ତ ଆପଣ ଆଇରନ୍ ରିଚ୍ ଫୁଡ଼ ଆପଣ କେଉଁଠୁ ମିଳିବ ନା ଶାଗ, ମାଛ, ତାପରେ ପନିପରିବା, ଯେକୌଣସି ଶାଗୁଆ ରଙ୍ଗ ଦେଖାଯାଉଥିବା ଭେଜିଟେବଲରୁ ପନିପରିବାରୁ ଆପଣଙ୍କୁ ଆନିମିଆ ମାନେ ଆଇରନ୍ ରିଚ୍ ଫୁଡ଼ ମିଳିବ। ତା ବାଦରେ ଯଦି ଆପଣଙ୍କର ମ୍ୟାଲ୍ ନ୍ୟୁଟ୍ରିସନ୍ ହେଲା, ମନେକର ତ ଆପଣ ପ୍ରୋଟିନ୍ର ଅଭାବ ହେଲା, ପ୍ରୋଟିନ୍ ଏନର୍ଜି ମ୍ୟାଲ୍ ନ୍ୟୁଟ୍ରିସନ୍ ଯେଉଁଟା ଆମେ କହୁ, ମ୍ୟାଲ୍ ନ୍ୟୁଟ୍ରିସନ୍ ହେଲା, ଆପଣ ଠିକ୍ ଭାବରେ ଖାଦ୍ୟ ଖାଇଲେନି, ଏହା ଯୋଗୁଁ ଆପଣଙ୍କର ବଡି ଇମ୍ୟୁନିଟି କମିଯିବ। ବଡି ଇମ୍ୟୁନିଟି କମିଗଲେ ମାନେ ଶରୀରର ରୋଗ ପ୍ରତିରୋଧ ଶକ୍ତି ଯଦି କମିଗଲା ତାହେଲେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବେ। ପୁଣି ଏହି ରୋଗରେ ଆକ୍ରାନ୍ତ ହେଲେ ଆପଣଙ୍କର ପୁଣି ଆଉ ଥରେ ମ୍ୟାଲ୍ ନ୍ୟୁଟ୍ରିସନ୍ ହେବ, ଖାଇବାକୁ ଇଚ୍ଛା ହେବନି, ଖାଇବେନି। ତାପରେ ଯାହା ବି ପ୍ରୋଟିନ୍ ବଡିରେ ଅଛି ସେଇ ପ୍ରୋଟିନ୍ ଗୁଡ଼ା ଚେଷ୍ଟା କରିବ। ପ୍ରୋଟିନ୍ ଆମକୁ ସାହାଯ୍ୟ କରେ ବଡିର ବିଲ୍ଡଅପ୍, ବଡିକୁ ବିଲ୍ଡଅପ୍ କରିବା ପାଇଁ। ଯଦି ଆପଣଙ୍କର କାର୍ବୋହାଇଡ୍ରେଟ୍ ଆପଣ ଖାଇଲେନି, ପ୍ରୋଟିନ୍ କେବଳ ଖାଇଲେ, ତ କ'ଣ ହେବ, ଏଇ ପ୍ରୋଟିନ୍ ଗୁଡ଼ା ବ୍ରେକ୍ଡାଉନ୍ କରିଯିବ ଆପଣଙ୍କର ଏନର୍ଜିକୁ। କାର୍ବୋହାଇଡ୍ରେଟ୍ ନାହିଁ ଯେଉଁଟାକି ଆପଣଙ୍କ ଏନର୍ଜି ଦେଇଥାନ୍ତା, ପ୍ରୋଟିନ୍ ବ୍ରେକ୍ଡାଉନ୍ କରିକି ଏନର୍ଜି ତିଆରି କରିବ, ଯାହାଫଳରେ ଆପଣ ପତଳା ହେଇଯିବେ, ଆପଣ ରୁଗୁଣା ହେଇଯିବେ, ଆଉ ପୁଣି ଆଉ ଥରେ ମ୍ୟାଲ୍ ନ୍ୟୁଟ୍ରିସନ୍ ହେବା ଫଳରେ ବଡି ଇମ୍ୟୁନିଟି କମିବ, ରୋଗ ହେବ, ରୋଗରୁ ପୁଣି ମ୍ୟାଲ୍ ନ୍ୟୁଟ୍ରିସନ୍ ହେବ। ଏଇଟା ଗୋଟେ ଭିସିୟସ୍ ସାଇକେଲ ଯେଉଁଟା ଚାଲୁଥାଏ। ତେଣୁକରି ଠିକ୍ ଭାବରେ ଠିକ୍ ମାତ୍ରାରେ ଖାଇବା ଖାଇବା ବହୁତ ଜରୁରୀ, ଯେମିତି ମ୍ୟାଡ଼ାମ୍ କହିଲେ। ଏଥିପାଇଁ ଆମର କିଛି ଏକ୍ସପର୍ଟ ଦରକାର ନାହିଁ କି କାହାକୁ ପଚାରିବା ଦରକାର ନାହିଁ, ଆମର ପୂର୍ବପୁରୁଷମାନେ କ'ଣ କହିଯାଇଛନ୍ତି, ସବୁ ଜିନିଷ ମିଶେଇ ମିଶେଇ ଖାଆନ୍ତୁ, ଭାତ ଡାଲି ଭଜା ସବୁ ଖାଆନ୍ତୁ, ଲୋକାଲି ଯାହା ମିଳୁଛି। ଆପଣଙ୍କୁ ଆପେଲ୍ ଖାଇବା ତ କିଛି ଜରୁରୀ ନାହିଁ ଯେ ଆମେ ଆପଣ 300-400 ଟଙ୍କା ଦେଇକି ଆପେଲ୍ ଖାଇବେ, ଆପଣ ଯଦି ଗୋଟେ ପିଜୁଳି ଖାଇପାରିବେ, ଆପଣ ଗାଁର ଗଛରୁ ଗୋଟେ ପିଜୁଳିଟେ ବି ଖାଇପାରିବେ, ତା ଦେହରେ ନ୍ୟୁଟ୍ରିସନ୍ ବହୁତ ବେଶୀ ଅଛି। ତେଣୁକରି ଆପଣ ଲୋକାଲି ଯାହା ଆପଣଙ୍କ ପାଖାପାଖି ଅଛି, ଗୋଟେ ସଜନା ଛୁଇଁ ଯଦି ଖାଇପାରିବେ ତା ଦେହରେ ନ୍ୟୁଟ୍ରିସନ୍ ବହୁତ ଅଛି। ଛୁଇଁ ଗଛରୁ ପତ୍ର ଆଣିକି ଯଦି ଖାଇପାରିବେ, ଆପଣଙ୍କ ଜୀବନରେ କେବେ ବି ରକ୍ତହୀନତାର, ଖାଦ୍ୟ ଯୋଗୁଁ ରକ୍ତହୀନତାର ଶିକାର ଆପଣ କେବେ ହେବେନି।
0: ଆଜ୍ଞା ଆପଣଙ୍କୁ ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, ପ୍ରଥମେ ଆପଣଙ୍କର ପରିଚୟ କୁହନ୍ତୁ। ଆଜ୍ଞା
2: ମୁଁ ବୁଲୁ ପଟ୍ଟନାୟକ ଘସିପୁରା ଆନନ୍ଦପୁର କେନ୍ଦୁଝରରୁ କହୁଥିଲି।
0: ଆଜ୍ଞା ଆପଣଙ୍କୁ ନମସ୍କାର, ସ୍ୱାଗତ କରୁଛୁ, ପ୍ରଶ୍ନ କୁହନ୍ତୁ।
2: ନମସ୍କାର, ପ୍ରଶ୍ନ କରିବା ପୂର୍ବରୁ ମୁଁ ଆପଣଙ୍କୁ ଜଣାଉଛି ଯେ ବର୍ତ୍ତମାନ ପୋଷଣ ମାସ ଚାଲିଥିବାରୁ ମୁଁ ଆପଣଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଉଛି।
0: ଆଜ୍ଞା
2: ମୋର ପ୍ରଶ୍ନ ରହିଛି, ମା ଏବଂ ଶିଶୁର ରକ୍ତହୀନତା ଦୂର କରିବା ପାଇଁ କେଉଁ ପୋଷଣ ତତ୍ତ୍ୱ ବା ଖାଦ୍ୟ ଦରକାର?
0: ଆଜ୍ଞା ଆପଣଙ୍କୁ ଧନ୍ୟବାଦ ଡକ୍ଟର ବିଶ୍ୱାସ,
1: ଭଲ କ୍ୱେଶ୍ଚିନ୍ ଆପଣ ପଚାରିଛନ୍ତି। ୟା ପୂର୍ବରୁ ହିଁ ମୁଁ କହିଥିଲି ଯେ ରକ୍ତହୀନତା ଦୂର କରିବା ପାଇଁ ଆପଣ କେଉଁ କେଉଁ ଖାଦ୍ୟ ଖାଇବେ, ପ୍ରଥମେ ଶିଶୁଠୁ ଆରମ୍ଭ କରେ, ତାପରେ ମା ପାଖକୁ ଆସୁଛି। ଶିଶୁ ଜନ୍ମ ହେବା ସାଙ୍ଗେ ସାଙ୍ଗେ, ଛୁଆ ଜନ୍ମ ହେବା ସାଙ୍ଗେ ସାଙ୍ଗେ 6 ମାସ ଯାଏଁ ସ୍ତନ୍ୟପାନ କରିବ, ସ୍ତନ୍ୟପାନ ଛଡ଼ା ଆଉ କିଛି ବି ପିଇବ ନାହିଁ। ମାନେ ଆପଣ ଭାବିବେ ଛୁଆର ପାଟି ଶୁଖିଯାଉଛି ଟିକେ ପାଣି ଦେଇଦିଏ, ନାଇଁ ଜମା ନୁହଁ, କେବଳ ମା କ୍ଷୀର ହିଁ ଛୁଆ ପାଇଁ ଅତି ଉତ୍ତମ। ଆଉ ମା କ୍ଷୀରରେ ଆବଶ୍ୟକ ଯେତିକି ପୋଷକ ତତ୍ତ୍ୱ ରହିବା କଥା ସବୁ ଅଛି ଛୁଆ ପାଇଁ, ତେଣୁ ଛୁଆ ପାଇଁ ଆଉ ଆବଶ୍ୟକ କିଛି ନାହିଁ। ଆଉ ରହିଲା ମା, ମା କ'ଣ ଖାଦ୍ୟ ଖାଇବେ, ମୁଁ ତ କହିଲି ଆପଣଙ୍କୁ, ଆପଣଙ୍କୁ ବଡ଼ ବଡ଼ ଏକ୍ସପର୍ଟ କି ବହୁତ ଲୋକ ବହୁତ ଜଣଙ୍କୁ କିଛି ପଚାରିବା ଦରକାର ନାହିଁ। ଆପଣ ଯଦି ଆପଣଙ୍କ ପାଖ ଆଖରେ ଲୋକାଲି ମିଳୁଥିବା ଶାଗ, ପାଳଙ୍ଗ ଇଏ ଆପଣଙ୍କର ସଜନା ଶାଗ, କୋଶଳା ଶାଗ, ଯେକୌଣସି ଶାଗ ଆପଣ ଯଦି ଖାଇବେ, ଏଇଟା ବହୁତ ରିଚ୍ ଇନ୍ ଆଇରନ୍, ତେଣୁକରି ମା ପାଇଁ ଏଇଟା ବହୁତ ଭଲ। ମାଆଙ୍କୁ ଯଦି ଆପଣ କ୍ଷୀର ଗ୍ଲାସ୍ଟେ ଦେବେ, କ୍ଷୀରରେ ବହୁତ କ୍ୟାଲସିୟମ୍ ଅଛି, କ୍ଷୀର ଯଦି ନ କିଣିପାରିଲେ, ବହୁତ ଜଣ ହୁଏତ କ୍ଷୀର କିଣିପାରନ୍ତିନି ବା ପସନ୍ଦ କରନ୍ତିନି, ସେମାନେ ଗାଁ ଗହଳିରେ ରୁହନ୍ତି, ଗାଁ ଗହଳିରେ ବହୁତ ସଜନା ଗଛ ଦେଖିବା ପାଇଁ ମିଳେ, ଯଦି ଛୁଇଁ ଦୁଇଟା ଖାଇବେ ତା ଦେହରେ ବହୁତ କ୍ୟାଲସିୟମ୍ ଅଛି, ତେଣୁ ଆପଣ ସେଇଟା ଖାଇପାରିବେ। ଯଦି ଆପଣ

0: ଖିଚୁଡ଼ି ଖାଇବେ, ତା ଦେହରେ ସବୁ ପ୍ରକାର ନ୍ୟୁଟ୍ରିସନ୍ ଅଛି। ତେଣୁ କୋଳି ଖାଇବେ, ତା ଦେହରେ ସବୁ ଯୋଉ ଫଳ ଯୋଉ ସମୟରେ ମିଳୁଛି, ଶୀତ ଦିନରେ ଆମକୁ କୋଳି ମିଳୁଛି, ବର୍ଷା ଦିନରେ ଆମକୁ ପିଜୁଳି ମିଳୁଛି, ଖରା ଦିନରେ ଆମକୁ ଆମ୍ବ ମିଳୁଛି, ଜାଣିଥାନ୍ତୁ ଏଇଗୁଡ଼ା ଆମକୁ ନେଚର ଦେଇଛି, ଭଗବାନ ଦେଇଛନ୍ତି ଆମକୁ ଏଗୁଡ଼ା। ଯେତେ ଆପଣ ଖାଇପାରିବେ ଲୋକାଲି ଆଭେଲେବଲ୍ ନ୍ୟାଚୁରାଲ୍ ଫୁଡ୍, ସେତିକି ଆପଣ ସୁସ୍ଥ ରହିବେ। ଆଉ ମା ପାଇଁ ଯଦି ଆପଣ ଆଇରନ୍ ରିଚ୍ ଫୁଡ୍ କହୁଛନ୍ତି, ଛୋଟ ମାଛ ଚୁନା ମାଛ ଯଦି ମିଳୁଛି, ଚୁନା ମାଛ ହଉ ବା ବଡ଼ ମାଛ, ଯେକୌଣସି ମାଛରେ ଆପଣଙ୍କର ଆପଣ ଆଇରନ୍ ପାଇପାରିବେ। ଆପଣ ସି ଯଦି ଭେଜିଟେରିଆନ୍ ମାନେ ଆମିଷ ଖାଆନ୍ତିନି, ତେବେ ଶାଗ, ଶାଗରେ ବହୁତ ମାତ୍ରାରେ ଆଇରନ୍ ଅଛି। ଯେକୌଣସି ସବୁଜ ରଙ୍ଗ ଦେଖାଯାଉଥିବା ପନିପରିବାରେ ବି ବହୁତ ଆଇରନ୍ ଅଛି। ଯେକୌଣସି ହଳଦିଆ ରଙ୍ଗର ପନିପରିବା, ଯେଉଁଟାକି ଆମର ଅମୃତ ପାଚିଲା ଅମୃତଭଣ୍ଡା ହେଲା କି ଆମର କଖାରୁ ହେଲା, ଟମାଟୋ ହେଲା, ଏଥିରେ ବହୁତ ମାତ୍ରାରେ ଭିଟାମିନ୍ ଏ ଅଛି, ଯେଉଁଟା ଆଖି ପାଇଁ ବହୁତ ଭଲ। ତେଣୁ ଯାହା ଆପଣଙ୍କୁ ମିଳୁଛି ପାଖାପାଖି ସେଗୁଡ଼ା ହିଁ ଖାଆନ୍ତୁ, ଆଉ ସେଥିରେ ହିଁ ସୁସ୍ଥ ରହିବେ।
1: ଧନ୍ୟବାଦ ମ୍ୟାଡ଼ାମ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, ଆପଣଙ୍କର ପରିଚୟ ଦିଅନ୍ତୁ।
2: ଗୋବିନ୍ଦ ବେହେରା କହୁଥିଲି, ପ୍ରକୃତି ମଣ୍ଡିତ ଡାଙ୍ଗମାଳ କେନ୍ଦ୍ରାପଡା ଭିତରକନିକାରୁ। ମୋର ପ୍ରଶ୍ନ ରହିବ, ବିଶେଷ କରି ମାନେ ଏକ ବର୍ଷରୁ ତିନି ବର୍ଷ ଚାରି ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ପାଇଁ ଉତ୍ତମ ଖାଦ୍ୟ, ପୁଷ୍ଟିକର ଖାଦ୍ୟ କଣ ହବା ଆବଶ୍ୟକ? ସାଧାରଣତଃ ଛୋଟ ଛୁଆମାନେ ଖାଇବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି, ଖାଦ୍ୟ ଖାଉନାହାନ୍ତି, ଆଦୌ ଖାଉନାହାନ୍ତି, ସେମାନଙ୍କୁ କଣ ପୁଷ୍ଟିକର ଖାଦ୍ୟ, ସୁଷମ ଖାଦ୍ୟ ଖାଇବାକୁ ଦେଲେ ସେମାନେ ଖାଇବେ, ବା ତା ପାଇଁ କଣ ସୁଷମ ଖାଦ୍ୟ, ସାମୂହିକ ସୁଷମ ଖାଦ୍ୟ କଣ ହବା ଆବଶ୍ୟକ? ଦ୍ୱିତୀୟତଃ ମୋର କ୍ୱେଶ୍ଚନ ରହିବ, ଖାଦ୍ୟ ଜନିତ ସ୍ୱାସ୍ଥ୍ୟ ସମସ୍ୟା ବିଶେଷ କରି ଛୋଟ ଛୁଆମାନଙ୍କୁ ଦେଖାଯାଉଛି, ବିଭିନ୍ନ ପ୍ରକାର ମଧୁମେହ ହଉ କିମ୍ବା ଅନ୍ୟାନ୍ୟର ସ୍ୱାସ୍ଥ୍ୟ ସମସ୍ୟା ସବୁ ଦେଖିବାକୁ ମିଳୁଛି। ବିଶେଷ କରି ତିନି ବର୍ଷରୁ ପାଞ୍ଚ ବର୍ଷ ଶିଶୁମାନଙ୍କୁ ମଧ୍ୟ ଆଜିକାଲି ସ୍ୱାସ୍ଥ୍ୟ ସମସ୍ୟା ବିଭିନ୍ନ ପ୍ରକାର ଦେଖାଯାଉଛି, ତେଣୁ ଏହାର କଣ ସବୁ ରହିଛି ଉପଚାର, ମାନେ
1: ଧନ୍ୟବାଦ ଆପଣଙ୍କୁ। ଏଥିପାଇଁ ଡକ୍ଟର ନନ୍ଦ, ପ୍ରଥମେ ସେ ଯେଉଁ କହିଲେ ଯେ ଗୋଟେ ଶିଶୁ କଣ ଯେତେବେଳେ ତାର ବୃଦ୍ଧି ହେଉଛି, ଯେ ଏକରୁ ଚାରି ବର୍ଷ ବୟସର ଶିଶୁ, ସେମାନେ କଣ ଖାଇବା କଥା, ସେ ସମ୍ପର୍କରେ କୁହନ୍ତୁ।
3: ହଁ, ଏକ ବର୍ଷର ଶିଶୁ ଯେତେବେଳେ ହେଇ ପିଲାଟି ଯେତେବେଳେ ବର୍ଷେ ହେଇଯାଉଛି, ଦେଖନ୍ତୁ ଆପଣଙ୍କ ପରିବାରରେ ଯାହା ବି ରନ୍ଧା ହେଉଛି ସବୁ ଜିନିଷ ସେ ଖାଇବା ଉଚିତ, ଖାଲି ଟିକେ ଆପଣ ରାଗ ଆଉ ମସଲା ଟିକେ କମ୍ କରିବେ, ବୁଝୁଛନ୍ତି, ଜାଣୁଛନ୍ତି ତ, ତାହେଲେ ଯାଇକି ପିଲା ଠିକ ତାକୁ ଠିକ ପୋଷଣ ମିଳିବ। ଯେମିତି ମ୍ୟାଡ଼ାମ୍ କହିଲେ, ଛଅ ମାସ ପର୍ଯ୍ୟନ୍ତ ଖାଲି ଏକ୍ସକ୍ଲୁସିଭ୍ ବ୍ରେଷ୍ଟ ଫିଡ଼ିଂ, ମାନେ ଆପଣ ପାଣି ବି ସୁଦ୍ଧା ପିଲାକୁ ଖାଇବା ପିଇବା ପାଇଁ ଦେବେନି, କାରଣ ମା କ୍ଷୀରରେ ଯଥେଷ୍ଟ ପରିମାଣରେ ପାଣି ଅଛି, ଯାହା ପିଲାର ପାଣିର ଆବଶ୍ୟକତା ସହିତ ଅନ୍ୟ ପୋଷକ ତତ୍ତ୍ୱର ଆବଶ୍ୟକତା ବହୁତ ଭଲ ଭାବରେ ମେଣ୍ଟାଇବ। ଆପଣ ସେଥିରେ ତାକୁ ବି ଆଇରନ୍ ସଲ୍ୟୁସନ୍ ବି ଦେବାର କିଛି ଦରକାର ନାହିଁ, କି ଡ୍ରପ୍ସ କିଛି ଦେବା ଦରକାର ନାହିଁ। ତାପରେ ଯେତେବେଳେ ପିଲା ଛଅ ମାସ ପରେ ସାତ ମାସ ହେଉଛି, ଆମର ଗୋଟେ ବିଧି ଅଛି, ଆପଣ ବି ଜାଣିଥିବେ, ଅନ୍ନପ୍ରସନ୍ନ କରିବା ସାତ ମାସରେ, ସେଇଟା ସାତ ମାସରେ ମାନେ ବହୁତ ସବୁ ଗାଁରେ କି ଇଏରେ ସବୁ କମ୍ୟୁନିଟିରେ ମୋଷ୍ଟଲି ସାତ ମାସରେ କରାଯାଏ। କାହିଁକି କରାଯାଏ, ତା ବି କାରଣ ଅଛି, କାରଣ ଛଅ ମାସ ପର୍ଯ୍ୟନ୍ତ ପିଲାଟା ଖାଲି କ୍ଷୀର ପିଉଛି, ସେ ଖାଲି ଗିଳୁଛି, କିନ୍ତୁ ସାତ ମାସରେ ତା'ର ଗୋଟେ ଚାକୁଳିବାର ପ୍ରବୃତ୍ତିରେ ଡେଭଲପ୍ ହୁଏ। ଯଦି ଆପଣ ତାକୁ ସେତିକିବେଳେ ସେମି ସଲିଡ଼, ସେମିତି ଆମର କ୍ଷୀରି କରାଯାଏ, କାରଣ କ୍ଷୀରିଟା ହେଉଛି ସେମି ସଲିଡ଼ ଜିନିଷ, ତାକୁ ସେ କ୍ଷୀରି ଚଟେଇବା କଥା, ତାକୁ ଚଟେଇଲେ ସେ ଯେଉଁ ଚାକୁଳିବା ପ୍ରକୃତିରେ ତା ଡେଭଲପ୍ ହେବ, ଏବଂ ସେ ଧୀରେ ଧୀରେ ଚାକୁଳେଇବ ଏବଂ ଚୋବେଇବ, ତାପରେ ଦାନ୍ତ ଉଠେଇ ଚୋବେଇବ ଏବଂ ତାପରେ ଖାଇବ। କିନ୍ତୁ ଆମର ମାଆମାନେ କ'ଣ କରୁଛନ୍ତି ନା, ତାକୁ ଗ୍ରାଇଣ୍ଡର ବର୍ତ୍ତମାନ ଆସିଗଲାଣି, ଗ୍ରାଇଣ୍ଡରରେ ଗ୍ରାଇଣ୍ଡିଂ କରିଦେଉଛନ୍ତି, ସେ ପିଲା କ'ଣ କଲା, ତାକୁ ବି ଗିଳିଲା, ତାର ଚାକୁଳିବା ପ୍ରବୃତ୍ତି ସେ ଡେଭଲପ୍ ହେଇପାରୁନି। ସେଥିପାଇଁ ଆପଣ କ'ଣ କରିବେ, ସାତ ମାସ ଯେତେବେଳେ ହେଉଛି ପିଲାକୁ, ଆପଣ ତାକୁ ସେମି ସଲିଡ଼ ଫୁଡ଼୍ ଦେବା ଆରମ୍ଭ କରିବେ। ତାପରେ ଯେତେବେଳେ ନଅ ଦଶ ମାସ ବେଳକୁ କି ଆଠ ନଅ ମାସ ଦଶ ମାସ ବେଳକୁ ଯେତେବେଳେ ଦାନ୍ତ ଉଠୁଛି, ସେତେବେଳେ ଆପଣ ଅଳ୍ପ ଅଳ୍ପ ସଲିଡ଼ ଦେବେ, ସଲିଡ଼ ଦେଲେ ସିଏ ତାପରେ ଯେତେବେଳେ ଏକ ବର୍ଷ ହେଇଗଲା ବା ବର୍ଷେ ହେଇଥିବା ପିଲା ହେଉଛି, ପିଲା ସେତେବେଳେ ସୁଡ଼ ସେୟାର୍ ଦ ଫ୍ୟାମିଲି ଡାଏଟ୍, ଆପଣଙ୍କ ପରିବାରରେ ଯାହା ଆପଣ ରାନ୍ଧୁଛନ୍ତି ସବୁ ଜିନିଷ ପିଲା ଖାଇବା ଦରକାର, ତାହେଲେ ଯାଇକି ତାକୁ ଠିକ୍ ଭାବରେ ପୋଷଣ ତାକୁ ମାନେ ନ୍ୟୁଟ୍ରିସନ୍ ମିଳିପାରିବ ଏବଂ ସେ ସୁସ୍ଥ ରହିବ।
1: ଧନ୍ୟବାଦ ମ୍ୟାଡ଼ାମ ଆପଣଙ୍କୁ। ତେବେ ଡକ୍ଟର ବିଶ୍ୱାସ ଆଉ ଗୋଟିଏ ପ୍ରଶ୍ନ କରିଲେ ଯେ ପିଲାମାନେ ଖାଇବାକୁ ଅମଙ୍ଗ ହେଉଛନ୍ତି, ବିଭିନ୍ନ ଖାଦ୍ୟ ଘରର ଯାହା ତିଆରି ହେଉଛି, ତେଣୁ ନ ଖାଇବା ଦ୍ୱାରା ସେ କ'ଣ ସବୁ ସ୍ୱାସ୍ଥ୍ୟ ସମସ୍ୟା ପିଲାମାନଙ୍କୁ ଦେଖାଯାଏ ଶିଶୁମାନଙ୍କୁ?
0: ମୁଁ ଆପଣଙ୍କୁ ଗୋଟେ ପ୍ରାକ୍ଟିକାଲ ପ୍ରୋବ୍ଲେମ୍ କହୁଛି, ଯେଉଁଟା ମୁଁ ଦେଖିଛି ବହୁତ ଥର। ମ୍ୟାଡ଼ାମ ଯେଉଁଟା କହିଲେ ଯେ ଆପଣଙ୍କର ଘରେ ଯାହା ରନ୍ଧା ହେଇଛି, ଆପଣ ଯାହା ଖାଉଛନ୍ତି ଆପଣଙ୍କ ଛୁଆକୁ ସେଇ ଖାଦ୍ୟ ଦିଅନ୍ତୁ, ଖାଲି

0: ରାଗ ଦେବେନି ଆଉ ହାତରେ ଚକଟିକି ଦେବେ, ଗ୍ରାଇଣ୍ଡରରେ ଦେବେନି। ଏଇ ସଂକ୍ରାନ୍ତରେ ମୁଁ ଗୋଟେ କହିବା ପାଇଁ ଚାହେଁ। ଜଣେ ବାପା ଜଣେ ମା ମୋ ପାଖରେ ଆସିଥିଲେ, କହିଲେ ମୋ ଛୁଆ କିଛି ଖାଉନି, ଜମା ବି କିଛି ଖାଉନି। ମୁଁ ତାଙ୍କୁ ପଚାରିଲି କାହିଁ ଖାଉନି, ଆପଣ କ'ଣ ଦେଉଛନ୍ତି? 3-4 ବର୍ଷର ଛୁଆ ତ ଖାଇବା କଥା ଭଲରେ ନା? ମୁଁ ଅମୃତ ସିଝା ଆଉ ଗାଜର ସିଝା ଦେଉଛି। ମୁଁ ତାଙ୍କୁ କହିଲି ଏଇ ଅମୃତଭଣ୍ଡା ସିଝା ଆଉ ଗାଜର ସିଝା ଆପଣ କାଲି ଗୋଟେ ଦିନ ଆପଣ କେବଳ ଅମୃତଭଣ୍ଡା ସିଝା ଆଉ ଗାଜର ସିଝା ଖାଇବେ, ତାପରେ ଆସିବେ ମୋ ପାଖରେ ଏଇଟା ଏଇ ପ୍ରଶ୍ନଟା ନେଇକି ମୁଁ ତାର ଉତ୍ତର ଦେବି, ଆପଣଙ୍କ ଛୁଆ କାହିଁ ଖାଉନାହାନ୍ତି। ମୋତେ ଗୋଟେ କଥା କୁହନ୍ତୁ, ଗୋଟେ ମଣିଷ ଛୁଆ ତାକୁ ଯଦି ଆମେ ମଣିଷ ଭଳିଆ ଖାଇବାକୁ ନ ଦେବା ତାହେଲେ ସେ କେମିତି ଖାଇବ? ଅମୃତଭଣ୍ଡା ଆଉ ଗାଜର ସିଝା ଯଦି ଆପଣଙ୍କ ଛୁଆ ଦେବାକୁ ଆରମ୍ଭ କରିଲେ ଯେଉଁଥିରେ କି ଚିନି ନାହିଁ, ଲୁଣ ନାହିଁ, ମିଠା ନାହିଁ, କିଛି ବି ନାହିଁ, ସେ ଆଉ 2 ଦିନ ପରେ ତ ସେଇଟା ଦେଖିଲେ ଦୌଡ଼ି ପଳେଇବ, ଆପଣ ଖାଇପାରିବେ କି? ତେଣୁକରି ସବୁବେଳେ ଜାଣିବେ ଯେ ଆପଣଙ୍କ ଘରେ ଯାହା ରୋଷେଇ ହେଉଛି, ଭାତ ଡାଲି ତରକାରୀ ସବୁ ଦିଅନ୍ତୁ ଛୁଆକୁ, କେବଳ ତା ଦେହରେ ରାଗ ପଡ଼ିନଥିବ, ହାତରେ ଚକଟିକି ଖୁଆଇଦେବେ, ଦେଖିବେ ଛୁଆ ବହୁତ ଭଲ ଭାବରେ ଖାଇଦେଉଛି। ଆଉ ଯଦି ଟିକେ କରିପାରିବେ, ଛୁଆର ଖାଦ୍ୟରେ ଗୋଟେ ଚାମଚ ଯଦି ଘିଅ ମିଶାଇ ଦେଇପାରିବେ, ଯଦି ଛୁଆ ବଢ଼ୁନି ବା ପତଳା ହେଇଯାଉଛି ତାହେଲେ ଛୁଆର ଖାଦ୍ୟଟାକୁ ଏନର୍ଜି ଡେନ୍ସ କରିବା ପାଇଁ ଟିକେ ଯଦି ଘିଅ କି ବଟର କି ଯାହା ବି ଆପଣଙ୍କ ପାଖରେ ଅଛି, ଯଦି ଘିଅ ବଟର ବି ନାହିଁ ଗୋଟେ ଚାମଚ ଅଧିକ ତେଲ ଯଦି ମିଶାଇ ଦେଇପାରିବେ, ତା ଖାଦ୍ୟଟା ଏନର୍ଜି ଡେନ୍ସ ହେଇଯିବ, ତେଣୁକରି ସେ ଠିକ୍ ଭାବରେ ବଢ଼ିବ। ଆଉ ଯଦି ଛୁଆ ଠିକ୍ ଭାବରେ ଖାଇଲା ନାହିଁ, ମନେ କରନ୍ତୁ ଆପଣ ଗ୍ରାଇଣ୍ଡ କରିକି ଛୁଆକୁ ଖୁଆଇଦେଲେ ସେ ଗିଳି ଗିଳି ଖାଇଦେଲା, ତାକୁ କିଛି ନ୍ୟୁଟ୍ରିସନ୍ ମିଳିଲାନି, 2ରେ ହେଉଛି ଇନଫେକ୍ସନ୍ ହେବାର ଚାନ୍ସେସ୍ ଅଛି, ଗ୍ରାଇଣ୍ଡର ଭଲରେ ଧୁଆ ହେଇନଥିବ, ଖାଦ୍ୟ ଭଲରେ ଧୁଆ ହେଇନଥିବ, ତେଣୁ ଇନଫେକ୍ସନ୍ ହେଲେ ପୁଣି ଆଉ ଥରେ ତାର ମାଲନ୍ୟୁଟ୍ରିସନ୍ ହେବ ବା କୁପୋଷଣ ହେବ, ପୁଣି ସେଇଥିରୁ ତାର ଛୁଆର ଡାଇରିଆ ହେବ। ଏଇ ଯେଉଁ 1 ବର୍ଷରୁ 5 ବର୍ଷ ଛୁଆମାନଙ୍କର ବହୁତ ଡାଇରିଆ ହୁଏ, ଆପଣ ଦେଖିବେ ତରଳ ଝାଡ଼ା ବହୁତ ହୁଏ, ସେଇଟା କେବଳ ଖାଦ୍ୟ ପାଇଁ। ତାପରେ ପୁଣି ଆଉ ଥରେ ଖାଦ୍ୟ କମିଗଲା, ଡାଇରିଆ ହେଲା, ଆପଣ ତାକୁ ଖାଲି ORS ପାଣି ଦେଲେ, ପୁଣି ଆଉ ଥରେ ତାର ଓଜନ କମିଗଲା, ମାଲନ୍ୟୁଟ୍ରିସନ୍ ହେଲା, ଏଇ ସାଇକେଲ ଚାଲିଲା, ରୋଗ ପ୍ରତିରୋଧ ଶକ୍ତି କମିଗଲା, ବିଭିନ୍ନ ରୋଗରେ ଛୁଆ ଆକ୍ରାନ୍ତ ହେଲା। ତେଣୁ ମନେ ରଖିଥିବେ, ଛୁଆକୁ 6 ମାସ ଯାଏଁ କେବଳ ମା କ୍ଷୀର ଦେବେ, 6 ମାସ ପରେ ଯେଉଁ ମ୍ୟାଡ଼ାମ୍ କହିଲେ କ୍ଷୀରି ଚଟା ଯାଏ, କ୍ଷୀରି ଭଳିଆ ଆପଣ ସୁଜି କ୍ଷୀରି ହଉ, ଚାଉଳ କ୍ଷୀରି ହଉ, ଖେଚିଡ଼ି ହଉ, ଏମିତି ସେମି ସଲିଡ୍ ଖାଦ୍ୟ ଦେବେ। ତାପରେ ଆପଣ ଧୀରେ ଧୀରେ ସଲିଡ୍ ଖାଦ୍ୟ ଯେଉଁଟା ବି ଆପଣଙ୍କ ଘରେ ରନ୍ଧା ହେଉଛି ସେଇଟା ଭଲ ଭାବରେ ଚକଟିକି ଭାତ ଡାଲି ତରକାରୀ ଯେମିତି ଆପଣ ଖାଉଛନ୍ତି ସେମିତି, ମାଛ ବି ଖାଉଥିଲେ ଯଦି ମାଛ ବି ଦେବେ ଛୁଆକୁ, ଅଣ୍ଡା ଖାଉଥିଲେ ଅଣ୍ଡା ଦେବେ, ଅଣ୍ଡାରେ ବହୁତ ପ୍ରୋଟିନ୍ ଅଛି, ଅଣ୍ଡା ଖାଉଥିଲେ ଛୁଆକୁ ଅଣ୍ଡା ଦେବେ, ସବୁ ଆପଣ ଖୁଆଇବା ପାଇଁ ଚେଷ୍ଟା କରିବେ, ଦେଖିବେ ଛୁଆ ଖୁସିରେ ନେଇ ନେଇ ଖାଇବ। ଆଉ ଯଦି ଅମୃତଭଣ୍ଡା ସିଝା, ଗାଜର ସିଝା କିମ୍ବା ଖାଲି ସିଝେଇକି ଖାଇବାକୁ ଦେବେ, ସେ ଖାଲି ସିଝା ଖାଦ୍ୟ କାହିଁ ଖାଇବ? ଯଦି ସିଝେଇକି ଖାଇବାକୁ ଦେବେ ଜାଣିବେ ଆଉ ଡେଇଁ ଡେଇଁ ଖାଇବନି, ପୁରା ଡିଆଁ ମାଡ଼ି ପଳେଇବ।
1: ମୁଁ ଏଇଠି ଆଉ ଗୋଟେ କଥା କହିବି, କହିବେ ତା ଖାଲି ଆଡ୍ କରୁଛି, ଆପଣ ପିଲାକୁ ଯାହା ଖାଇବାକୁ ଦେବେ ଆଗେ ନିଶ୍ଚୟ ପ୍ରଥମେ ଚାଖିବେ ଆପଣଙ୍କୁ ଭଲ ଲାଗୁଛି ତ, ଯାହା ଯାଇ ପିଲାକୁ ଖାଇବାକୁ ଦେବେ ପିଲା କେମିତି ଖାଇବ? ଆପଣଙ୍କୁ ଭଲ ଲାଗିବ ପିଲା ଖାଇବେ, ଆପଣଙ୍କୁ ଭଲ ଲାଗିବ ଆପଣ ଖାଇପାରିବେ କି?
2: ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡି ହୋଇଛନ୍ତି, ଶ୍ରୋତା ବନ୍ଧୁ ଆପଣଙ୍କ ପରିଚୟ ଦିଅନ୍ତୁ।
3: ନମସ୍କାର।
2: ଆଜ୍ଞା ନମସ୍କାର।
3: ମୁଁ ମହାଶୟ ମାନଙ୍କୁ ମୋର ବିଶେଷଜ୍ଞ ମହାଶୟ ମାନଙ୍କୁ ମୋର ନମସ୍କାର। ମୁଁ ନୀଳାଦ୍ରି ବିହାରୀ ସାହୁ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବୁଢ଼େଇ ଗ୍ରାମରୁ କହୁଛି। ମୋର ପ୍ରଶ୍ନ ହେଲା, ଡାଇବେଟିସ ରୋଗୀ ନିତିଦିନ କଣ ଖାଇବା ଦରକାର ଆଉ କଣ ଖାଇବା ଦରକାର ନାହିଁ?
2: ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଡକ୍ଟର, ବିଶ୍ୱାସ ଏ ସମ୍ପର୍କରେ କୁହନ୍ତୁ।
0: ହଁ, ଏଇଟା ଲୋକମାନଙ୍କର ସବୁବେଳେ ଗୋଟେ ଚିନ୍ତା ଥାଏ, ଡାଇବେଟିସ ହେଇଛି ମାନେ ସେ କିଛି ଖାଇବେ ନାହିଁ, ହେଲା, ଏଇଟା ଗୋଟେ ଭୁଲ ଧାରଣା। ଡାଇବେଟିସ ବ୍ଲଡ଼ ସୁଗାର ବଢ଼େଇଥାଏ, କିନ୍ତୁ ଔଷଧ ମାତ୍ରାରେ ସେଇ ବ୍ଲଡ଼ ସୁଗାର ମଧ୍ୟ କମିଯାଇଥାଏ। ଆଜିକାଲି ଏମିତି ବହୁତ ଔଷଧ ବାହାରିଲାଣି ଯେଉଁ ଖାଦ୍ୟରୁ ମଧ୍ୟ ବ୍ଲଡ଼ ସୁଗାର କମେଇ ଦିଏ। ତେଣୁ ଡାଇବେଟିସ ରୋଗୀର ପ୍ରଥମତଃ ଚିନି ଜାତୀୟ ଜିନିଷ ମାନେ ଯେଉଁଥିରେ କି କାର୍ବୋହାଇଡ୍ରେଟ୍ ବହୁତ ଥିବ ସେଇଟା ଆଭଏଡ୍ କରିବା କଥା। ପୁଣି ଦୁଇଟା ଟାଇପ୍ର କାର୍ବୋହାଇଡ୍ରେଟ୍ ଅଛି, ଗୋଟେ ସିମ୍ପଲ୍ କାର୍ବୋହାଇଡ୍ରେଟ୍, ଗୋଟେ କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ୍। କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ୍ ଆମର ମିଶିକି ଅଛି, ଯେମିତି ରୁଟିରେ ଅଛି, ଭାତରେ ଅଛି, ଏଗୁଡ଼ା କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ୍ ଅଛି। ତେଣୁ ଏଇଟା ଆପଣ କିଛି ମାତ୍ରାରେ ଖାଇଲେ ଚଳିବ। ଡାଇରେକ୍ଟ ମିଠା ଯେଉଁଟା, ଯେମିତି ରସଗୋଲା, ସନ୍ଦେଶ, କି ଚିନିରେ ତିଆରି ହେଇଥିବା ପିଠା, ଏଗୁଡ଼ା ଆପଣ

0: ଯେତେ କମ୍ ଖାଇବେ ଭଲ, କିନ୍ତୁ ଟୋଟାଲି ଖାଇବେନି ବୋଲି ଏଇଟା କେଉଁଠି ନାହିଁ। ମନେ କରନ୍ତୁ ଆମର ଆଉ ଭାତ ଆଉ ରୁଟି, ଲୋକଙ୍କର ସାଧାରଣତଃ ଚିନ୍ତା ଥାଏ ଭାତ ଖାଇବା, ମୁଁ ବହୁତ ଭାତ ଭଲ ପାଏ କିନ୍ତୁ ମୁଁ ଭାତ ଖାଇବିନି, ଡାଇବେଟିସ୍ ହେଇଛି ମୁଁ ରୁଟି ଖାଇବି, ସେମିତି ନାହିଁ। ଭାତ ରୁଟିରେ କ୍ୟାଲୋରି ସେମ୍ ଥାଏ, କିନ୍ତୁ ଦୁଇଟାର ଡିଫରେନ୍ସ ହେଉଛି ଏହା ଯେ ରୁଟିଟା ଆମେ ମାପିପାରୁ, ଆମେ ଜାଣିପାରୁ ଦୁଇଟା ରୁଟି, ତିନିଟା ରୁଟି, ଚାରିଟା ରୁଟି, କିନ୍ତୁ ଭାତ ଆମେ ମାପିପାରୁନା। ଯଦି ଆପଣ ସେଇ ରୁଟି ଗୋଲା ଯେତିକି ହେଉଛି, ମନେ କରନ୍ତୁ ଆପଣ ଡେଲି ଦୁଇଟା ରୁଟି ଖାଆନ୍ତି, ସେ ରୁଟି ଗୋଲାରେ ସେମିତି ଦି ଗୋଳା ଭାତ ଆପଣ ଖାଇଲେ, ତାହେଲେ ଆପଣଙ୍କର କିଛି ଅସୁବିଧା ନାହିଁ, ଭାତ ରୁଟିରେ କିଛି ଡିଫରେନ୍ସ ନାହିଁ। ଡାଇବେଟିସ୍ ଲୋକ ସାଧାରଣତଃ ରାଫେଜ ଯୁକ୍ତ ବା ଫାଇବର ଯୁକ୍ତ ଖାଦ୍ୟ ଯେମିତି ପନିପରିବା ଏଗୁଡ଼ା ଟିକେ ଅଧିକ ମାତ୍ରାରେ ଖାଇବେ, ଭାତ ରୁଟି ଟିକେ କମ୍ ଖାଇବେ, ଆଉ ତାଠୁ ବି କମ୍ ଖାଇବେ ଏଇ ଯେଉଁ ପିଠା ମିଠା ଏସବୁ ଜିନିଷ, କିନ୍ତୁ ଟୋଟାଲି ଖାଇବେନି ବୋଲି ଏମିତି କିଛି ନାହିଁ। ମନେ କରନ୍ତୁ ଆଜି ଆପଣ ଗୋଟେ ମିଠା ଖାଇଲେ, କିଛି ହେବନି। ଲୋକମାନେ ପ୍ରାୟତଃ କ୍ୱେଶ୍ଚିନ୍ ପଚାରନ୍ତି, ଆମେ ଆଳୁ ଖାଇବା କି, ଆଳୁରେ ଡାଲମାରେ ଟିକେ ଆଳୁ ପଡ଼ିଲେ ଚଳିବ? ହେଲା, ଗୋଟେ ଆଳୁ ଖାଇଲେ ଆପଣଙ୍କର କ'ଣ ହବ, ଫାଳେ ଆଳୁ ଖାଇଲେ ଆପଣଙ୍କର କ'ଣ ହବ, କିଛି ହବ ନାହିଁ। ତେଣୁକରି ରେଗୁଲାରଲି ବ୍ଲଡ୍ ସୁଗାର ଟେଷ୍ଟ କରନ୍ତୁ, ଯାହା ଖାଇବା ଖାଆନ୍ତୁ କମ୍ ମାତ୍ରାରେ ଖାଆନ୍ତୁ, ଯେମିତିକି ଆପଣ ଆଗରୁ ଦୁଇଟା ରୁଟି ଖାଉଥିଲେ, ତେଣୁ ଦୁଇଟା ରୁଟି ଖାଆନ୍ତୁ। ଯଦି ଆପଣ ଭାତ ଖାଇବା ପାଇଁ ଭଲ ପାଆନ୍ତି, ତାହେଲେ ସେଇ ରୁଟି ମାପରେ ଦୁଇ ଗୋଳା ଭାତ ଆପଣ ଖାଆନ୍ତୁ, ବେଶୀ ଖାଇବା ପାଇଁ ଚେଷ୍ଟା କରନ୍ତୁନି। ଆଉ ଯଦି ଭୋକ କରେ ତାହେଲେ ନନ୍ କ୍ୟାଲୋରି ରିଚ୍ ଫୁଡ୍, ଯେଉଁଟା ନନ୍ କାର୍ବୋହାଇଡ୍ରେଟ୍ ରିଚ୍, ସେଗୁଡ଼ା ଆପଣଙ୍କର ଏ ଯେଉଁ ପରିବା ହେଲା, ଆପଣଙ୍କର ଡାଲି ହେଲା, ଏଗୁଡ଼ା ଟିକେ ବେଶୀ ମାତ୍ରାରେ ବଢ଼େଇକି ଖାଆନ୍ତୁ। ପୁଣି ଡାଇବେଟିସ୍ ଲୋକ ବେଶୀ ପ୍ରୋଟିନ୍ ବି ଖାଇବା କଥା ନୁହଁ, ତାହେଲେ କିଡ଼ନୀ ଉପରେ ଚାପ ପଡ଼େ। ତେଣୁ ବାଲାନ୍ସ କରି ଅଳ୍ପ ଅଳ୍ପ ଖାଇବେ, ସବୁ ଜିନିଷ ଖାଇବେ।
1: ଆଜ୍ଞା, ଧନ୍ୟବାଦ ମ୍ୟାଡ଼ାମ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, ଆପଣଙ୍କର ପରିଚୟ କୁହନ୍ତୁ।
2: ଆଜ୍ଞା,
1: ନମସ୍କାର। ନମସ୍କାର,
2: ମୁଁ ରେଡ଼ିଓ ସମ୍ରାଟ ମୁନା ପଣ୍ଡା କୋଟିଲା କନ୍ନପୁର ଜଗତସିଂହପୁର କହୁଛି।
1: ଆଜ୍ଞା ଆଜ୍ଞା,
2: ମୋର ବିଶେଷଙ୍କ ମହାଶୟଙ୍କୁ ମଧ୍ୟ ନମସ୍କାର। ମୋର ମହାଶୟଙ୍କ ପ୍ରଶ୍ନ ହେଲା, ତାହେଲେ ସୁସ୍ଥ ଶାରୀରିକ ଏବଂ ମାନସିକ ରହିଗଲେ ଗୋଟେ ସୁସ୍ଥ ମାନସିକ ନିଶ୍ଚିନ୍ତ ଆବଶ୍ୟକ ନା, ଗୋଟେ ଶାରୀରିକ ଅପେକ୍ଷା ସୁସ୍ଥ ମାନସିକ ଯଦି ରହିବ ତାହେଲେ ଜଣେ ସୁସ୍ଥ ଶାରୀରିକ ରହିବା।
1: ସେଥିପାଇଁ
2: ଆମେ କଣ କେଉଁଭଳି ପରିବେଶ ସୃଷ୍ଟି କଲେ ଜଣେ ଶିଶୁ ଅବସ୍ଥା ହୁଅନ୍ତୁ, କିଶୋର ଅବସ୍ଥା କାହିଁ, ଯୁବକ ପଢ଼ୁ ଅବସ୍ଥାରେ ସୁସ୍ଥ ମାନସିକ ରକ୍ଷା କଲେ ଆମେ କଣ ପ୍ରଥମେ କରିବା ପଡିବ? ଆଉ ବିଶେଷ କରି ଆପଣ ଆଗରୁ ବହୁତ କଥା ଗୋଟେ ମୁଁ ଶୁଣୁଥିଲି, ମୁଁ ଦୀର୍ଘ 40 ବର୍ଷ ହେଲା ମେଡିକାଲ ଦ୍ୱାରା ଦେଖୁଥିଲି, କାରଣ ମୋର ପ୍ରଥମେ ଖାଇବା ପିଇବା ଶୋଇବା କାଦ ଆଗକୁ ଜଗିଥିଲି, ଆଉ ବିଶେଷ କରି ସୁସ୍ଥ ମାନସିକ ରଖିଥିଲି, ମୁଁ ଆଜି ପର୍ଯ୍ୟନ୍ତ ମୋ ଦେହରେ ରୋଗ ନାହିଁ। କିନ୍ତୁ ଏଥିପାଇଁ ଆପଣ ଗୋଟେ ସଜେସନ୍ ଦିଅନ୍ତୁ, ଶୁଣନ୍ତୁ କଣ କଲେ ଜଣେ ସୁସ୍ଥ ମାନସିକ ଗୋଟେ ଲୋକ ରହିପାରିବ?
1: ଆପଣଙ୍କୁ ଧନ୍ୟବାଦ। ତେବେ ଡକ୍ଟର ବିଶ୍ୱାସ କୁହନ୍ତୁ, ପୋଷଣ ଏବଂ ମାନସିକ ସ୍ୱାସ୍ଥ୍ୟ ତା ଭିତରେ କିଛି ସମ୍ପର୍କ ରହିଛି? ସେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ଜାଣିବା ପାଇଁ ମନ କରୁଛନ୍ତି।
0: ଆପଣଙ୍କର ପେଟ ଭର୍ତ୍ତି ଥିଲେ ମନ ଖୁସି ଥାଏ, ଏଇଟା ଆମେ ଜାଣିଥାଉ। ଭୋକ ହେଲେ କୌଣସି କାମ କରିବା ପାଇଁ ଇଚ୍ଛା ହୁଏନି, ହେଲା। ତେଣୁକରି ଯଦି ଆପଣ ଭଲ ଭାବରେ ଭଲ ସୁଷମ ଖାଦ୍ୟ ଖାଇବେ ତାହେଲେ ଆପଣ ମାନସିକରେ ବି ସୁସ୍ଥ ରହିବେ। ହଁ, ଏଇ ଏଇଥିରେ ମୁଁ କହିଦିଏ ଯେ ଭଲ ଖାଦ୍ୟ କହିବା ମାନେ ହେଉଛି ଆପଣଙ୍କୁ ଯାହା ମିଳୁଛି, ଆପଣ ଯାହା ଆଣିପାରିବେ, ଆପଣ ଆପଣଙ୍କ ପାଖାପାଖି ଯାହା ମିଳୁଛି, ଯେଉଁଟାକି ଆପଣ ଖାଇପାରିବେ, ଆଣିପାରିବେ ଆଉ ଖାଇପାରିବେ, ସେଇ ଟାଇପ୍ର ଖାଦ୍ୟ ଯଦି ଆପଣ ପେଟ ପୁରି ଖାଇଲେ ତାହେଲେ ଆପଣ ଜଣଙ୍କୁ ଭୋକ ହେଲେ ସେ କିଛି କାମ କରିପାରିବ କି, ସେ ମାନସିକର ସୁସ୍ଥ ରହିପାରିବ କି? ତେଣୁ ପେଟ ପୁରା ଖାଦ୍ୟ ଖାଆନ୍ତୁ, ସୁଷମ ଖାଦ୍ୟ ଖାଆନ୍ତୁ, ଭଲ ଖାଦ୍ୟ ଖାଆନ୍ତୁ। ଯେମିତି ଆଜିକାଲି ଲୋକମାନେ ବହୁତ ଖାଉଛନ୍ତି, ଧରନ୍ତୁ ଫାଷ୍ଟଫୁଡ୍, ଚାଓମିନ, ବର୍ଗର, ଇଏ କ'ଣ ପିଜ୍ଜା, ଏଗୁଡ଼ା ସବୁ ଯେଉଁ ଖାଉଛନ୍ତି, ଏଇ ଖାଦ୍ୟରେ ସେମିତି କିଛି ଖରାପ ନୁହଁ, କିନ୍ତୁ ଏଇ ଖାଦ୍ୟ ଖାଇବା ଉଚିତ ନୁହଁ। ଚାଇନିଜ୍ ଫୁଡ଼୍ରେ ସେମାନେ ଚାଇନିଜ୍ ସଲ୍ଟ ଦେଉଛନ୍ତି, ଯେଉଁଟାକି ବହୁତ ମାତ୍ରାରେ ଖରାପ। ତାପରେ ପିଜ୍ଜାରେ ଆପଣଙ୍କର ଫାଇନ୍ କାର୍ବୋହାଇଡ୍ରେଟ୍ ରହୁଛି, ଆପଣଙ୍କର ସେ ଯେଉଁ ପାଉଁରୁଟିଟା ରହୁଛି, ତାପରେ ମଇଦା, ତାପରେ ଆପଣଙ୍କର ଯେଉଁ ଚିଜ୍ ରହୁଛି ପିଜ୍ଜାରେ, ଏଗୁଡ଼ା ଦେହ ପାଇଁ ପ୍ରତିଦିନ ଖାଇବା ଜମା ବି ଭଲ ନୁହଁ। ଆଉ ଆମ ଛୁଆମାନେ କ'ଣ କରୁଛନ୍ତି, ଯେଉଁମାନଙ୍କର ମନେ କରନ୍ତୁ ବହୁତ ଷ୍ଟ୍ରେସ୍ ବା ଅଫିସ୍କୁ ଯାଉଛନ୍ତି, ରନ୍ଧା ଖାଦ୍ୟ ଘରୁ ନେଇପାରୁନାହାନ୍ତି କି ଘର ଖାଦ୍ୟ ନେଇପାରୁନାହାନ୍ତି, ସେମାନେ ଏଗୁଡ଼ା କିଣିକି ଖାଇଦେଉଛନ୍ତି। ଫଳରେ କ'ଣ ହେଉଛି,

0: ଅଧିକ ମୋଟା ହେଇଯାଉଛନ୍ତି, ଆଉ ଅଧିକ ତାଙ୍କର ବ୍ଲଡ୍ ପ୍ରେସର ବଢ଼ିଯାଉଛି, ଡାଇବେଟିସ୍ ବଢ଼ିଯାଉଛି, ବହୁତ ପ୍ରକାର ରୋଗର ସମ୍ମୁଖୀନ ହେଉଛନ୍ତି, ଆଉ ମାନସିକ ସ୍ତରରେ ମଧ୍ୟ ଭଲରେ ରହିପାରୁନାହାନ୍ତି। ତା କାରଣ ହେଉଛି ଆପଣଙ୍କ କିଛି ରୋଗ ହେଲେ ଆପଣ ସୁସ୍ଥ ରହିପାରିବେ କି, ଆପଣଙ୍କୁ ଭଲ ଲାଗିବ କି, ସେଇଟା ଆପଣ ଭାବନ୍ତୁ।
1: ତେବେ ମ୍ୟାଡ଼ାମ୍, ମୋ ମନରେ ଗୋଟିଏ ପ୍ରଶ୍ନ ଆସୁଛି ଯେ ଯଦି ଓବେସିଟି ମେଦବହୁଳତା କ'ଣ କୁପୋଷଣର ଲକ୍ଷଣ?
0: ନିଶ୍ଚୟ, ଆପଣ ଓବେସିଟି, ଆପଣ ମୋଟା ହୁଅନ୍ତୁ ବା ବହୁତ ପତଳା ହୁଅନ୍ତୁ, ଦୁଇଟା ଯାକ କୁପୋଷଣର ଲକ୍ଷଣ, ଦୁଇଟା ଯାକ ମ୍ୟାଲ୍ ନ୍ୟୁଟ୍ରିସନ୍। ମ୍ୟାଲ୍ ମାନେ କୁ, ନ୍ୟୁଟ୍ରିସନ୍ ମାନେ ପ୍ରସନ, ହେଲା, ଖରାପ ନ୍ୟୁଟ୍ରିସନ୍। ତା କାରଣ ଆପଣଙ୍କର ନ୍ୟୁଟ୍ରିସନ୍ ଠିକ୍ ନାହିଁ। ଯଦି ଆପଣ ବହୁତ ଅଧିକ ଖାଇଦେଲେ, ମନେ କରନ୍ତୁ ଆପଣ ଆପଣଙ୍କର ଡେଲି ଡାଏଟ୍ ଆପଣ ଅଧ କେଜି ମଟନ୍ ଆଉ ଭାତ ଖାଆନ୍ତି ସବୁଦିନ, ମଟନ୍ କିଛି ଖରାପ ନୁହଁ, ଭାତ ବି କିଛି ଖରାପ ନୁହଁ, ବା ଆପଣ ମାଛ ଖାଆନ୍ତି, ମନେ କରନ୍ତୁ ଅଧ କେଜି ମାଛ, ମାଛ ତ ଦେହ ପାଇଁ ବହୁତ ହି ଭଲ, ଯେକୌଣସି ନନ୍ଭେଜ୍ ଅଛି ମାନେ ଚିକେନ୍ ମଟନ୍ ମାଛ ଯାହା ବି ଅଛି, ସବୁଠୁ ଭଲ ହେଉଛି ମାଛ, ଆଉ ସବୁଠୁ ରିଚ୍ ହେଉଛି ପ୍ରୋଟିନ୍, ଅଣ୍ଡା ସବୁଠୁ ପ୍ରୋଟିନ୍ ରିଚ୍ ହେଉଛି ଅଣ୍ଡା। ଆପଣ ମନେ କରନ୍ତୁ ଆପଣ ଭାତ ଖାଇଲେନି, ରୁଟି ଖାଇଲେନି, କିଛି ଖାଇଲେନି, ଆପଣ ଡେଲି ଡେଲି ଖାଲି ଅଣ୍ଡା ଖାଇଲେ, କାହିଁକି ନା ଆପଣଙ୍କର ଜିମ୍ ଟ୍ରେନର୍ କହିଛନ୍ତି ଆପଣ ପ୍ରୋଟିନ୍ ରିଚ୍ ଫୁଡ୍ ଖାଇବା କଥା, ତ ଡେଫିନେଟ୍ଲି ଆପଣଙ୍କର ଦେହଟା ଖରାପ ହେଇଯିବ। ଆଉ ଆପଣ ଏଇ ଯେଉଁ ଫ୍ରାଇଡ୍ ଫୁଡ୍ ସବୁ ମିଳୁଛି, ଏଇ ଯେଉଁ ଚାଇନିଜ୍ ଫାଇନିଜ୍ ମିଳୁଛି, ତା ଛଡ଼ା ଏଇ ଯେଉଁ ଚିକେନ୍ ବିକେନ୍ ଆପଣଙ୍କ ଆଜିକାଲି ଦୋକାନରେ ମିଳୁଛି, ତା ଦେହରେ ବହୁତ ମାତ୍ରାରେ ଗ୍ରୋଥ୍ ହର୍ମୋନ୍ ବି ଦିଆହେଉଛି। ଏଇ ଗ୍ରୋଥ୍ ହର୍ମୋନ୍ ଖାଇକି ନା ଯେଉଁ ଡେଲି ଡେଲି ଯଦି ଆପଣ ଏଇଟାକୁ ଖାଇବେ, ତାହେଲେ ଏଇ ଗ୍ରୋଥ୍ ହର୍ମୋନ୍ ଯୋଗୁଁ ଝିଅମାନେ ଜଲ୍ଦି ବଢ଼ି ଯାଉଛନ୍ତି, ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାଙ୍କର PCOD ଝିଅମାନଙ୍କର ବହୁତ ଜଲ୍ଦି PCOD ହେଉଛି, ଆଉ ଝିଅମାନଙ୍କର ମେନାକି ମଧ୍ୟ ବହୁତ ଜଲ୍ଦି ହେଇଯାଉଛି, ଝିଅମାନେ ବହୁତ ଜଲ୍ଦି ବଢ଼ି ଯାଉଛନ୍ତି, ସେଇ ପ୍ରକାର ପୁଅମାନେ ବି ମୋଟା ହେଇଯାଉଛନ୍ତି, ବହୁତ ମୋଟା ହେଇଯାଉଛନ୍ତି। ଆଉ ଏଇ ଦୁଇଟା ୱେରେ ହେଉଛି ଆପଣଙ୍କର ମ୍ୟାଲ୍ ନ୍ୟୁଟ୍ରିସନ୍ କୁ ମାନେ ସୁଖାଦ୍ୟର ଅଭାବ ଯୋଗୁଁ ଏହା ହେଉଛି।
1: ଧନ୍ୟବାଦ ମ୍ୟାଡ଼ାମ୍। ତେବେ ଆଉ ଜଣେ ଆମର ଶ୍ରୋତା ବନ୍ଧୁ ଯୋଡ଼ି ହୋଇଛନ୍ତି, ଆପଣଙ୍କ ପରିଚୟ ଦିଅନ୍ତୁ।
2: ଆଜ୍ଞା ନମସ୍କାର।
1: ଆଜ୍ଞା ନମସ୍କାର,
2: ମୁଁ ଶ୍ରୋତା ନରେନ୍ଦ୍ର କୁମାର ସାହୁ ଅରଖପାଟନା ଆଠଗଡ଼ କଟକ ଜିଲ୍ଲାରୁ କହୁଅଛି। ମୋର ପ୍ରଶ୍ନ ହେଲା, ଆମ ଗାଁ ଗହଳିରେ ଲୋକମାନେ ପୋଷଣ ଉପରେ ସଚେତନ ନାହାନ୍ତି, ତେଣୁ ଜଣେ ସାଧାରଣ ନାଗରିକ କଣ ରହିବା ତାର ଦରକାର, କଣ କରିପାରିବ ସେ?
1: ମାନେ କୁପୋଷଣରେ ଆପଣ କୁପୋଷଣ ସମ୍ପର୍କରେ ଜାଣିବା ପାଇଁ ମନ କରୁଛନ୍ତି ଯେ ଖାଦ୍ୟ ଯେଉଁମାନଙ୍କର କମ୍ ରହୁଛି ବା ଖାଦ୍ୟର ପରିମାଣ ପୋଷକ ତତ୍ତ୍ୱ ଅଧିକ ରହୁଛି, ସେମାନେ କ'ଣ କରିବା ଉଚିତ? ଆମେ ତ ସେଇ ସମ୍ପର୍କରେ ଆଲୋଚନା କରିଛୁ, ତଥାପି ଡାକ୍ତର ନନ୍ଦ ସେ ସମ୍ପର୍କରେ କୁହନ୍ତୁ। ଶ୍ୱେତ, ଯେଉଁ ପୋଷକ ତତ୍ତ୍ୱ ରହିଛି ଦୈନନ୍ଦିନ ଖାଦ୍ୟରେ, କେଉଁ କେଉଁ ପୋଷକ ତତ୍ତ୍ୱ ରହିବା କଥା?
3: ନାଇଁ, ସେ ଆକ୍ଚୁଆଲି ପଚାରୁଛନ୍ତି କ'ଣ ପୋଷଣ ଉପରେ ସଚେତନ ନୁହନ୍ତି ଆମ ଗାଁ ଗହଳିର ଲୋକମାନେ। ଶୁଣନ୍ତୁ, ଆପଣ ସଚେତନ କେମିତି ରହିବେ କି ନ ରହିବେ, ଆପଣ ଦେଖନ୍ତୁ ଆପଣଙ୍କ ପରିବାରରେ ଆପଣ ଅଛନ୍ତି, ଆପଣଙ୍କର ସ୍ୱାମୀ ଅଛନ୍ତି, ଆପଣଙ୍କ ପିଲାମାନେ ଅଛନ୍ତି, ଆପଣଙ୍କ ଶାଶୁ ଶ୍ୱଶୁର ଅଛନ୍ତି, କି ଯେଉଁମାନେ ଅଛନ୍ତି ସେମାନେ ସୁସ୍ଥ ଅଛନ୍ତି ତ, କାମ ସବୁ ଠିକ୍ଠାକ୍ କରିପାରୁଛନ୍ତି ତ, ତାହେଲେ ଆପଣ କିଛି ଅସୁବିଧା ନାହିଁ। କିନ୍ତୁ ଆପଣ ସଚେତନ ଏମିତି ହେବେ, ଆପଣଙ୍କ ଘରେ ଯାହା ବି ରନ୍ଧା ହେଉଛି, ଯାହା ବି ରାନ୍ଧୁଛନ୍ତି, ଆଉ ଯାହା ବି ଆପଣଙ୍କର ଲୋକାଲିଟିରେ ଯାହା ଆପଣଙ୍କ ଯେଉଁ ଋତୁକାଳୀନ ପନିପରିବା ଫଳମୂଳ ଯାହା ଯେଉଁ ସିରିଏଲ୍ସ ମାନେ ସେ ଯେଉଁ ଚାଉଳ ଧାନ ଅଟା ଯାହା ବି ମିଳୁଛି, ଗହମ ଯାହା ମିଳୁଛି, ସବୁ ଜିନିଷ ଦେଖନ୍ତୁ। ଗୋଟେ ଛୋଟବେଳେ ମନେ ଅଛି, ଗାଁରେ ଥିଲେ ଶୀତଦିନେ ବିରି ଛୁଇଁ ମୁଗ ଛୁଇଁ ଆଣିକି ଖାଆନ୍ତି, ଆଖୁ ପେଡ଼ା ହୁଏ ସେ ଆଖୁରୁ ଇଏ ଆଣିକି ଖାଆନ୍ତି, ଆଖୁ ରସ ଆଣିକି ଆଖି ଖାଉଥିଲେ, ଏବେ ତ ସବୁ ଆଖୁ ପେଡ଼ିକି ଆଖୁ ରସ ମାନେ ଗ୍ଲାସ୍ରେ ପିଉଛନ୍ତି, ତ ସେଇଟା ଖାଇଲେ ଖାଇଲା ବେଳକୁ କ'ଣ ହେଉଥିଲା, ରସ ମିଳୁଥିଲା ଏବଂ ଆମ ଦାନ୍ତ ବି ବହୁତ ଷ୍ଟ୍ରଙ୍ଗ ହେଉଥିଲା, କିନ୍ତୁ ଏବେ ସବୁ ସେସବୁ ଉଠିଗଲାଣି। କିନ୍ତୁ ଆପଣ ଯାହା ବି ଆପଣଙ୍କ ଲୋକାଲିଟିରେ ଆଭେଲେବୁଲ୍ ଅଛି, ଯାହାକୁ ଯାହା ବି ଆପଣଙ୍କ ସିଜନାଲ୍ ଫ୍ରୁଟ୍ସ ଭେଜିଟେବୁଲ୍ ଯାହା ଆଭେଲେବୁଲ୍ ଆପଣଙ୍କ, ଆପଣ ସେଇଆକୁ ଖାଆନ୍ତୁ, ଆପଣ ସୁସ୍ଥ ରହିବେ। ଆଉ ବେଶୀ ସଚେତନ ହେବେ ହେବା ତ ଦରକାର, ସଚେତନ ଏଇଆ ହେବା ଦରକାର, ଆପଣ ପ୍ରତିଦିନ କିଛି ଶ୍ୱେତସାର ଜାତୀୟ ଖାଦ୍ୟ ଯେମିତି ଭାତ ହେଲା, ରୁଟି ହେଲା, ଚୁଡ଼ା ହେଲା, ସୁଜି ହେଲା, ସେଗୁଡ଼ା ଖାଇବେ, କିଛି ଡାଲି ଜାତୀୟ ଖାଦ୍ୟ ଖାଇବେ, କିଛି ପନିପରିବା ଫଳମୂଳ ଖାଇବେ, ଆଉ କିଛି ଯଦି ଆପଣ ଖାଇପାରୁଛନ୍ତି ବାଦାମ ଜାତୀୟ ଖାଦ୍ୟ, ଚିନା ବାଦାମ ହେଲା ବି ବହୁତ ଭଲ ଖାଇବେ, ତାହେଲେ ଆପଣ ଆପଣଙ୍କର ଆଉ କିଛି ଅସୁବିଧା ହେବନି, ଆପଣ ସୁସ୍ଥ ରହିବେ ହିଁ ରହିବେ, ଏବଂ ଆପଣଙ୍କର ଯାହା କାର୍ଯ୍ୟ କାମ କରିବା କଥା, ପ୍ରତିଦିନ କାମ ଯାହା କରିବା କଥା ଆପଣ କରିପାରିବେ।
1: ଧନ୍ୟବାଦ ମ୍ୟାଡ଼ାମ୍। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଯୋଡ଼ି ହେଇଛନ୍ତି, ପ୍ରଥମେ ପରିଚୟ କୁହନ୍ତୁ ଆପଣଙ୍କର।
4: ମ୍ୟାଡ଼ାମ୍ ନମସ୍କାର, ମୁଁ ନିଶିକାନ୍ତ ମିଶ୍ର ମହାନଦୀ ବିହାର କଟକରୁ କହୁଛି।
1: ନମସ୍କାର ସାର, କୁହନ୍ତୁ।
4: ତିନି ଜଣ ମ୍ୟାଡ଼ାମଙ୍କୁ ମୁଁ ପ୍ରଥମେ ଆଗ ଅଭିନନ୍ଦନ ଜଣାଉଛି।
1: ନମସ୍କାର।
4: ପୋଷଣ ମାସ ଅବସରରେ ଆପଣମାନଙ୍କର ବହୁମୂଲ୍ୟ ମତାମତ

0: ସମାଜର କାମରେ ଲାଗୁ ବୋଲି ଆଶା କରି ତିନୋଟି ଛୋଟିଆ ଛୋଟିଆ ପ୍ରଶ୍ନ ପଚାରୁଛି। ପ୍ରଥମ କଥା ମ୍ୟାଡମ, ନ୍ୟୁଟ୍ରିସନ ଶବ୍ଦଟା ଗୋଟେ ଲାଟିନ୍ ଶବ୍ଦ ନ୍ୟୁଟ୍ରିଲେରୁ ଆସିଛି, ଯାହାର ଅର୍ଥ ହଉଛି ଫିଟ୍ କରିବା ବା ନରିଶ କରିବା। ଯାହାର ଓଡ଼ିଆଟା ହଉଛି ପୋଷଣ, ମାନେ କଥାରେ ଆମେ ଯୋଉ କୋଉ ପୋଷେଇବା ଅର୍ଥାତ୍ ପରିପୁଷ୍ଟ କରିବା, ଆମକୁ ବିଲ୍ଡ କରିବା। ଏହି ଆଧାରରେ ମୋର ପ୍ରଶ୍ନ ହେଲା ମ୍ୟାଡମ, ଯୋଉ ନ୍ୟୁଟ୍ରିସନ ବା ପୋଷଣ ମାସ ଆମର ଚାଲିଛି, ପ୍ରଥମ କଥା ହେଲା ଆମେ ଯେତେବେଳେ କହୁଛୁ ସନ୍ତୁଳିତ ଆହାର ବା ଟୋଟାଲ ନ୍ୟୁଟ୍ରିସନ ସାମଗ୍ରିକ ପୋଷଣ, ଆମର ଯୋଉ ସଫେଇ କର୍ମଚାରୀ ଭାଇ ଭଉଣୀ ମାନେ ଅଛନ୍ତି, ରିକ୍ସା ଚାଳକ ଭାଇ ଭଉଣୀ ମାନେ ଅଛନ୍ତି, ବା ଯୋଉମାନେ ଗ୍ୟାରେଜରେ କାମ କରୁଥିବା ଭାଇ ଭଉଣୀ ମାନେ ଅଛନ୍ତି, ତାଙ୍କର ସ୍ୱାସ୍ଥ୍ୟ ସଚେତନତା ଯାହା ଏବଂ ସେଥିରେ ସେମାନଙ୍କର ଯେ ସବୁବେଳେ ନ୍ୟୁଟ୍ରିସିୟସ୍ ଫୁଡ୍ ମିଳୁଛି ବା ପୋଷଣ ଯୁକ୍ତ ମିଳୁଛି ତା ନୁହଁ, କିନ୍ତୁ ବେଳେବେଳେ ଦେଖାଯାଉଛି ସେମାନଙ୍କର ସ୍ୱାସ୍ଥ୍ୟର ମାନ, ସାମଗ୍ରିକ ସ୍ୱାସ୍ଥ୍ୟର ମାନଠୁ ଯଥେଷ୍ଟ ଉନ୍ନତ, ଆମେ ତାକୁ ହର୍ଡ ଇମ୍ୟୁନିଟି ବା ଗୋଷ୍ଠୀ ପ୍ରତିରୋଧ ବୋଲି କହୁଛେ। ତାର ଉତ୍ସ, ତାର ସୋର୍ସ କିଛି ଆସିଲାଣି କି, ଏବଂ ଯୋଉଟା ଆମେ ଆମ ସାଧାରଣ ସମାଜକୁ ଆଣିପାରିବା ପ୍ରଥମ। ଦ୍ୱିତୀୟ କଥା ହଉଛି ପୋଷଣଟା କଣ ସବୁବେଳେ ସ୍ୱାଦର ବିରୋଧୀ କି? ମୁଁ ଏଇଟା କାହିଁ ପଚାରୁଛି ଯେ ଆଜିକାଲି ତ ଆମେ ଟେଷ୍ଟ ଓରିଏଣ୍ଟେଡ୍ ହେଇଯାଇଛୁ, ସେ ବରା ପିଆଜ ହଉ, ଇଟାଲିଆନ ହଉ, ଚାଇନିଜ ହଉ, ପିଜା ବର୍ଗର ହଉ, ଯାହା ହଉ, ଆମେ ସବୁବେଳେ କଥା କଥାରେ ଫାଷ୍ଟଫୁଡ୍ କୁ ଦୋଷ ଦେଇଦଉଛେ, କିନ୍ତୁ ସ୍ୱାଦର ଆଧାରରେ ସ୍ୱାସ୍ଥ୍ୟକୁ ଆମେ ଆଣିପାରିବା କି? ସ୍ୱାସ୍ଥ୍ୟଟା କଣ ସବୁବେଳେ ସ୍ୱାଦ ବିରୋଧୀ ବା ସ୍ୱାଦଟା କଣ ସବୁବେଳେ ସ୍ୱାସ୍ଥ୍ୟ ବିରୋଧୀ? ଆଉ ତୃତୀୟ କଥାଟି ମ୍ୟାଡମ ହଉଛି, ଏଇ ଯୋଉ ପୋଷଣ ଯୁକ୍ତ ଖାଦ୍ୟ ଆମେ କହୁଛେ, ଯେତେବେଳେ କୌଣସି ବିଶେଷ ରୋଗ କୌଣସି ବ୍ୟକ୍ତିଙ୍କୁ ହଉଛି, ଧରନ୍ତୁ କ୍ୟାନ୍ସର ହେଲା, ତାଙ୍କୁ ଆଗ ଗୋଟେ ଇମ୍ୟୁନୋଥେରାପି ଦିଆଯାଇକି କେମୋ ଦିଆଯାଉଛି, କେମୋ ପରେ ଯେହେତୁ କେତେ ଗୁଡ଼ିକ ହେଲ୍ଦି ସେଲ୍ ନଷ୍ଟ ହେଇଯାଉଛି, ସେ WBC ବହୁତ କମିଯାଉଛି, ବହୁତ ବଢ଼ିଯାଉଛି, ତା ପାଇଁ କିଛି ଟାର୍ଗେଟେଡ୍ ନ୍ୟୁଟ୍ରିସନ ବା ଲକ୍ଷ୍ୟ ନିର୍ଦ୍ଦିଷ୍ଟ ପୋଷଣ ବ୍ୟବସ୍ଥା ସୃଷ୍ଟି ହେଲାଣି? ସେତିକି ମ୍ୟାଡମ।
1: ଆଜ୍ଞା, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ଡକ୍ଟର ବିଶ୍ୱାସ ଏ ସମ୍ପର୍କରେ ଉତ୍ତର ଦିଅନ୍ତୁ।
2: ପ୍ରଥମ ପ୍ରଶ୍ନ ତାଙ୍କର ଥିଲା ଯେ ଯେଉଁମାନେ ଆମର ସଫାଇ କର୍ମଚାରୀ ଅଛନ୍ତି, ଭାଇମାନେ ଅଛନ୍ତି, ଯେଉଁମାନେ ଗ୍ୟାରେଜରେ କାମ କରୁଛନ୍ତି, ସେମାନେ ଦେଖାଯାଉଛି ବହୁତ ଜଣଙ୍କୁ ତ ତାଙ୍କର ସେମାନେ ତ ତାଙ୍କର ନ୍ୟୁଟ୍ରିସନ ବିଷୟରେ ଏତେ ଆଇଡିଆ ନାହିଁ, କିନ୍ତୁ ସେମାନେ ବହୁତ ତାଙ୍କର ସ୍ୱାସ୍ଥ୍ୟ ବହୁତ ଭଲ ରହୁଛି, କାହିଁକି ଏଇଟା ସେ ପଚାରିଲେ। ମୁଁ ଆପଣଙ୍କୁ ଗୋଟେ କଥା କହିଦିଏ, ତାଙ୍କର ସେନା ନ୍ୟୁଟ୍ରିସନ ବିଷୟରେ କିଛି ଆଇଡିଆ ନାହିଁ, କିନ୍ତୁ ତାଙ୍କର କିଣିବା ଅଭାବ ଯୋଗୁଁ ସେମାନେ ସେଇଆ ହିଁ ଖାଉଛନ୍ତି ଯାହା ତାଙ୍କର ପରିବେଶରେ ମିଳୁଛି, ଯାହା ତାଙ୍କୁ ନେଚର ପ୍ରୋଭାଇଡ଼ କରିଛି, ଯେଉଁଟା ମୁଁ ମୂଳରୁ ଆପଣଙ୍କୁ କହିଥିଲି, ଶାଗ ପନିପରିବା ଯେଉଁଟା ମିଳୁଛି, ଘର ରାନ୍ଧା ଖାଦ୍ୟ ସେମାନେ ଖାଉଛନ୍ତି, ଟାଇମରେ ଖାଉଛନ୍ତି ଆଉ ଭଲ ଭାବେ ଖାଉଛନ୍ତି। କିନ୍ତୁ ବାକିମାନେ ଯେଉଁମାନେ କିଣିପାରୁଛନ୍ତି, ଯେଉଁମାନଙ୍କ ପାଖରେ ଅପର୍ଯ୍ୟାପ୍ତ ପଇସା ଅଛି, ସେମାନେ କ'ଣ କରୁଛନ୍ତି, କେଉଁ ହୋଟେଲକୁ ପଳାଇ ଯାଉଛନ୍ତି, ରାସ୍ତା କଡ଼ରେ କେଉଁଠି ଢାବାକୁ ପଳାଇ ଯାଉଛନ୍ତି, ଯେଉଁ ଜାଗାରେ ପଳାଇ ଯାଉଛନ୍ତି, ସେଇଠି ଅତିରିକ୍ତ ମାତ୍ରାରେ ତେଲ ମସଲା ଦେଇ ରୋଷେଇ ହେଇଥିବା ଜିନିଷ, ରଙ୍ଗ ପଡ଼ିଥିବା ଜିନିଷ, ବିଭିନ୍ନ ପ୍ରକାର ସଲ୍ଟ, ମାନେ ଆପଣଙ୍କର ଯେଉଁ ଆମର ଆଜିନା ମୋଟୋ ଆପଣ କୁହନ୍ତୁ, ତାପରେ ଯେଉଁ ବିଭିନ୍ନ ପ୍ରକାର ସସ୍, ସୋୟା ସସ୍, ଏଗୁଡ଼ା ସବୁ ଯେଉଁ ଖାଇ ପକାଉଛନ୍ତି, ବହୁତ ମାତ୍ରାରେ ଖାଇ ପକାଉଛନ୍ତି, ତାପରେ ଚିକେନ୍, ମୁଁ କହିଲି ନା ଯେଉଁ ଡେଲି ଡେଲି ଚିକେନ୍ ଖାଉଛନ୍ତି, ମଟନ୍ ଖାଉଛନ୍ତି, ତେଣୁ ସେମାନେ ରୋଗଟାକୁ ଡାକିକି ଆଣୁଛନ୍ତି। ତ ସେ ତାଙ୍କର ଯେଉଁ ରୋଗ ହେଉଛି, ତାପରେ ସେ ପୁଣି ତାପରେ ତାଙ୍କର ମେନଲି ଖାଦ୍ୟରେ ଫାଇବର ଜାତୀୟ କିଛି ରହୁନି, ସବୁ ରହୁଛି ଆପଣଙ୍କର ଯେଉଁଟା ଫାଇନ୍ ଟାଇପ୍ର ଜିନିଷ, କାହିଁକିନା ସେଇଟା ଖାଇବା ପାଇଁ ପାଟିକୁ ସ୍ୱାଦ ଲାଗେ, ତ ସେମାନେ ସେଇଟା ଖାଉଛନ୍ତି। ଯେଉଁ ଏଇ ଯେଉଁ ଆପଣଙ୍କର ପିଜ୍ଜା ମନେ କରନ୍ତୁ, ବର୍ଗର ମନେ କରନ୍ତୁ, ଯେଉଁଠିକି ଆପଣଙ୍କର ବ୍ରେଡ଼୍ରେ ଯେଉଁଟା ଫାଇନ୍ କାର୍ବୋହାଇଡ୍ରେଟ୍ସ ଯେଉଁଟା ଅଛି, ସେଇଟା ଆପଣଙ୍କର ହଜମ ହେବା ପାଇଁ ଡେରି ହେଉଛି, ସେଇ ଜାଗାରେ ଯଦି ଟିକିଏ ଶାଗ ଖାଇଥାନ୍ତେ, ତାହେଲେ ସାଲାଡ଼୍ ଖାଇଥାନ୍ତେ, ତାହେଲେ ସେଇଟା ଆପଣଙ୍କର ଭଲ ଭାବରେ ଫାଇବର ଥାଆନ୍ତା ଆଉ ଆପଣଙ୍କର ରଫେ ଯୋଉ କାମ କରନ୍ତା। ତେଣୁକରି ଏଇମାନଙ୍କର ରୋଗ ବେଶୀ ହେଉଛି, କିନ୍ତୁ ଯେଉଁମାନେ ଲୋକାଲି ଖାଦ୍ୟ ଯେମିତି ଆମର ଭାବନ୍ତୁ ପଖାଳ ହେଲା, ଭାତ ଡାଲି ହେଲା, ଭଜା ଶାଗ ଏଗୁଡ଼ା ଖାଉଛନ୍ତି, ତାଙ୍କର ଭିତରେ ରୋଗ ବେଶୀ ଦେଖାଯାଉନି, କାହିଁକିନା ତାଙ୍କର ଲୋକାଲି ଆଭେଲେବଲ୍ ଯାହା ଖାଦ୍ୟ ଅଛି ସେ ସେଇଟା ହିଁ ଖାଉଛନ୍ତି।
1: ତାଙ୍କର ଦ୍ୱିତୀୟ ପ୍ରଶ୍ନ ବି ଏଇ ସ୍ୱାଦ ସମ୍ପର୍କରେ ଯେ ପୋଷଣଯୁକ୍ତ ଖାଦ୍ୟ କ'ଣ ସ୍ୱାଦର ବିରୋଧୀ?
2: ପୋଷଣଯୁକ୍ତ ଖାଦ୍ୟ ଜମା ବି ସ୍ୱାଦର ବିରୋଧୀ ନୁହେଁ। କ'ଣ ଆପଣ କହୁଛନ୍ତି, ଆପଣ ମନେ ପକାନ୍ତୁ ଯେତେବେଳେ ଆପଣ ଛୁଆ ଥିଲେ, ଆପଣ ମା ଆପଣଙ୍କୁ ଗୋଟେ ଡାଲମା କରିକି ଖୁଅଉଥିଲେ, ଡାଲମାରେ ସବୁ ଜିନିଷ ଅଛି, ଡାଲି ଅଛି, ପନିପରିବା ଅଛି, ସବୁ ସବୁ ପ୍ରକାର ନ୍ୟୁଟ୍ରିସନ ଡାଲମାରେ ଅଛି, ସେ ଡାଲମା

0: ସ୍ୱାଦ କେମିତି ଥିଲା? ମା ଆପଣଙ୍କ ମା ଆପଣଙ୍କୁ ଯୋଉ ସନ୍ତୁଳା କରିକି ଖୁଆଉଥିଲେ, ସେଇଟା କ'ଣ ଆପଣଙ୍କର ସ୍ୱାଦ ବିରୋଧୀ ଥିଲା କି? ସେଇଟା ବି ବହୁତ ସ୍ୱାଦିଷ୍ଟ ଥିଲା, କିନ୍ତୁ ବର୍ତ୍ତମାନ ଖଟା ମିଠା କରିକିନି ଯୋଉ ଚାରିଆଡ଼େ ମିଳୁଛି, ଆଉ ଆପଣ ଯୋଉ କହିଲେ ବରା ଇଡ଼ଲି, ବରାଟା କିଛି ଖରାପ ଖାଦ୍ୟ ନୁହେଁ। ବରାରେ କ'ଣ ଥାଏ? ଭାତ, ଚାଉଳ ଥାଏ, ବିରି ଥାଏ, ବିରି ଆଉ ଚାଉଳ ଆଉ ସେଟା ଛଣା ହୁଏ, ତ ପ୍ରୋଟିନ୍ ଫ୍ୟାଟ୍ ଆଉ ପ୍ରୋଟିନ୍ କାର୍ବୋହାଇଡ୍ରେଟ୍ ଫ୍ୟାଟ୍ ସବୁ ରହିଲା। ଇଟ୍ ଇଜ୍ ଅ କମ୍ପ୍ଲିଟ୍ ଫୁଡ଼, ତେଣୁ ବରା ଇଡ଼ଲି କେବେ ଖରାପ ନୁହଁ। ତେଣୁ ବରା ଇଡ଼ଲି ଖାଇଲେ କିଛି ଅସୁବିଧା ନାହିଁ, କିନ୍ତୁ ଆମେ ମନା କରୁ ବରା ଖାନା। କାହିଁକି ଆମେ ମନା କରୁ? ତା କାରଣ ହେଉଛି ଯୋଉ ତେଲରେ ଛଣା ହେଇଥାଏ ସେଇଟା ହେଉଛି ଅସୁବିଧା। ସେଇ ତେଲରେ ବାରମ୍ବାର ଛାଣିକିନା ସେଇ ହାଇଡ୍ରୋକାର୍ବନ୍ସ ତିଆରି ହେଇଯାଏ, ଯୋଉଟା କି ନା କ୍ୟାନ୍ସର କରେଇବାରେ ବହୁତ ମାତ୍ରାରେ ସେଇଟା ଆପଣଙ୍କର କଣ୍ଟ୍ରିବ୍ୟୁଟରୀ ଫ୍ୟାକ୍ଟର, ମୋଟା ହେବାର କଣ୍ଟ୍ରିବ୍ୟୁଟରୀ ଫ୍ୟାକ୍ଟର। ତେଲଟା ପୁରା ନଷ୍ଟ ହେଇଯାଇଥାଏ ବାରମ୍ବାର ବାରମ୍ବାର ସେଇ ତେଲରେ, ଏକା ତେଲରେ ଛଣାବେ। କିନ୍ତୁ ଘରେ ଯଦି ଆପଣ ବରା କରିକି ଖାଇବେ, ତାହେଲେ ତାଠୁ ଭଲ ଖାଦ୍ୟ ତ ଦୁନିଆରେ କିଛି ନାହିଁ।
1: ଆଉ ଗୋଟିଏ ପ୍ରଶ୍ନ ସେ କରିଥିଲେ ଯେ

0: ଠିକ ଅଛି, ଡକ୍ଟର ବିଶ୍ୱାସ ଏ ସମ୍ପର୍କରେ ଆପଣଙ୍କୁ ଉତ୍ତର ଦେବେ। ଡକ୍ଟର ବିଶ୍ୱାସ,
1: ଗୋଟେ ବୟୋଜ୍ୟେଷ୍ଠ ବ୍ୟକ୍ତି 80 ଇୟର ହେବେ, ତାଙ୍କର ଖାଦ୍ୟ ପରିମାଣ କେତିକି ଏବଂ ସେ ବି ଏଇ ରୋଗରେ ପୀଡିତ ଅଛନ୍ତି, ତାଙ୍କୁ କେତେ ପରିମାଣରେ ଖାଦ୍ୟ ପୋଷଣ ଦରକାର, ଆଉ ସେ ବେଶୀ କାମଧନ୍ଦା ବି କରନ୍ତିନି।
0: ଡକ୍ଟର ନନ୍ଦ, ଏଇ ସମ୍ପର୍କରେ ଟିକେ ପୂର୍ବରୁ କହିଲେ, ତଥାପି ଆପଣଙ୍କର ଯେଉଁ ପ୍ରଥମ ପ୍ରଶ୍ନ ରହିଛି ଏ ସମ୍ପର୍କରେ ଆମକୁ ଡକ୍ଟର ବିଶ୍ୱାସ କହିବେ, ଅନୁରୋଧ କରୁଛି। ମ୍ୟାଡ଼ାମ କୁହନ୍ତୁ,
2: ଲୋକ ସୁସ୍ଥ ରହିବା ପାଇଁ ଆପଣଙ୍କର ପ୍ରଥମ ପ୍ରଶ୍ନ ଥିଲା ଡାଇବେଟିସ୍ କି ହାଇପରଟେନସନ୍ ଲୋକ ସେ କେତେ ମାଛ ଖାଇବା ଦରକାର, କେତେ ପରିମାଣରେ ମାଛ ଖାଇବା ଦରକାର। ଦେଖନ୍ତୁ, ମାଛର ଓଜନ 100 grams ଅଧିକ ହେବା କଥା ନୁହଁ, ହେଲା, ସେତିକି ଖାଇବା କଥା। କିନ୍ତୁ ବେଳେବେଳେ କ'ଣ ହେଉଛି, ଆମେ ଯଦି ଭୋଜି ଭାତରେ ଯାଉଛୁ, ଆମେ ପ୍ଲେଟ୍ରେ ଭର୍ତ୍ତି କରିକି କେବଳ ନନ୍ଭେଜ୍ ନେଇକି ଆସୁଛୁ, ଆଉ ବାକି କ'ଣ ଜିନିଷ କିଛି ନେଉନୁ। ଫଳରେ ହେଉଛି କ'ଣ, ଆମର ପ୍ରୋଟିନ୍ ମାତ୍ରାଟା ବହୁତ ବଢ଼ିଯାଉଛି। ଆଉ ଡାଇବେଟିସ୍ ଲୋକ, ହାଇପରଟେନସନ୍ ଲୋକ ବା ବୟସ୍କ ଲୋକ, ସମସ୍ତେ ସନ୍ତୁଳିତ ଆହାର, ବାଲାନ୍ସ ଡାଇଟ୍ ଯେଉଁଟାକୁ କୁହନ୍ତି, ସେଇଟା ଖାଇବା କଥା। ତେଣୁ ଭାତ ପରିମାଣ ଟିକେ ଥିବ, ଡାଲି ଟିକେ ଥିବ, ଆଉ ମାଛ ଖାଇଲେ ଗୋଟେ ପିସ୍ ମାଛ ଥିବ। କିନ୍ତୁ ଆମେ ମାଛଟା ଭଲ ଲାଗୁଛି ବୋଲି 4-5 ମାଛ ଖାଇଦେବା, ଏଥିରେ କ'ଣ ହବ ନା, ହଜମ କରିପାରିବେନି, ଦେହଟା ଖରାପ ହେଇଯିବ। ଆଉ ଗୋଟେ ହେଉଛି ଡାଇବେଟିସ୍ ଲୋକମାନଙ୍କର ମେନଲି ସବୁ ତ ଖାଇବେ, କେବଳ ଯେଉଁ ଫାଇନ୍ କାର୍ବୋହାଇଡ୍ରେଟ୍ସ, ଚିନି, ଗୁଡ଼ ଏଗୁଡ଼ା ଟିକେ ଆଭଏଡ୍ କରିବେ, ଯେତେ କମ୍ ଖାଇପାରିବେ ଭଲ। ଆଉ ଯେଉଁମାନଙ୍କର ହାଇପରଟେନସନ୍ ଅଛି, ସେମାନେ ଯେତେ ଲୁଣ ଆଉ ମଟନ ଏଗୁଡ଼ା ଯେତେ କମ୍ ଖାଇପାରିବେ, ଯେତେ ଆଭଏଡ୍ କରିପାରିବେ, ସେଇଟା ତାଙ୍କ ପାଇଁ ଭଲ। କିନ୍ତୁ ମାଛଟା ସମସ୍ତେ ଖାଇପାରିବେ। ଆଉ ଯେଉଁମାନେ ବେଶୀ କାମଧନ୍ଦା କରୁନାହାନ୍ତି, ମ୍ୟାଡ଼ାମ୍ ତ ପ୍ରଥମେ କହିଥିଲେ ଯେ ସେମାନେ ଏନର୍ଜି ଡେନ୍ସ ଫୁଡ଼୍, ଯେଉଁଥିରେ କି ରିଚ୍ ଇନ୍ କ୍ୟାଲୋରିଜ୍ ଅଛି, ଯେମିତିକି ଆପଣଙ୍କର ପିଠା, ପିଠା ମାନେ ମିଠା ପଡ଼ିଥିବା ପିଠା, ଗୁଡ଼ ପଡ଼ିଥିବା ପିଠା, ଏମିତି ନର୍ମାଲ ଚକୁଳି ପିଠା ନୁହଁ, ତ ମିଠା ପଡ଼ିଥିବା ପିଠା, ଗୁଡ଼ ପଡ଼ିଥିବା ପିଠା, ନଡ଼ିଆ ପଡ଼ିଥିବା ପିଠା, ଏସବୁ ଖାଇବେ, ଗୋଟେ ଅଧା ଖାଇବେ, ଟିକେ କମ୍ ଖାଇବେ। କିନ୍ତୁ ଏମାନେ ଯଦି ଏଗୁଡ଼ା ବହୁତ ବହୁତ ମାତ୍ରାରେ ଖାଇଲେ, ତେବେ ଏଗୁଡ଼ା ତାଙ୍କର ହଜମ ହେବନି। ଆଉ ତାପରେ ଏଇ ଏନର୍ଜି ଡେନ୍ସ ଫୁଡ଼୍, ସେ ଏନର୍ଜି ଗୁଡ଼ା ବଡିରେ ଯାଇକିନା, ସେଗୁଡ଼ା ଯେହେତୁ କାମ ବେଶୀ କରନ୍ତିନି, ସେଡେଣ୍ଟରୀ ଲାଇଫ୍ ଷ୍ଟାଇଲ୍, ବସିକି ଗୋଟେ ଜାଗାରେ ରୁହନ୍ତି, ଯଦି ଦୌଡ଼ାଦୌଡ଼ି କରନ୍ତେ, ୱାକ୍ରେ ଯାଆନ୍ତେ, ସବୁ କରନ୍ତେ, ମର୍ଣ୍ଣିଂ ୱାକ୍ ଯାଆନ୍ତେ, ଦୌଡ଼ାଦୌଡ଼ି କରନ୍ତେ, ତେବେ ଏନର୍ଜି କିଛିଟା ଖର୍ଚ୍ଚ ହୁଅନ୍ତା, ଯେଉଁଟାକି ଆମେ କହୁ ଏନର୍ଜି ବର୍ନ ଆଉଟ୍, ତ ସେଇଟା ତ ହେଲାନି। ତେଣୁକରି ଆପଣଙ୍କର କାର୍ବୋହାଇଡ୍ରେଟ୍ ଯେଉଁଟା ରହିଲା ବଡିରେ ଗଲା, ସେଇଟା ଆପଣଙ୍କ ବଡିରେ ଜମିଗଲା, ସେଇଟା ଫ୍ୟାଟ୍ ଆକାରରେ ଜମିଯାଇ ତାଙ୍କର ଓଜନ ବଢ଼ିଯିବ। ତେଣୁକରି ସବୁଯାକ ସନ୍ତୁଳିତ ଆହାର ଖାଇବା ଉଚିତ।
0: ଧନ୍ୟବାଦ ମ୍ୟାଡ଼ାମ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, ଆପଣଙ୍କର ପରିଚୟ ଦିଅନ୍ତୁ।
3: ମୁଁ ଶ୍ରୀ ବ୍ରଜସୁନ୍ଦର ଦାସ, ମୁଁ କେନ୍ଦ୍ରାପଡ଼ା ମାସାଘାଇ ବଡ଼ଜଙ୍ଗାରୁ କହୁଛି।
0: ଆଜ୍ଞା ଆଜ୍ଞା, ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ କାର୍ଯ୍ୟକ୍ରମକୁ। ତେବେ ବିଷୟ କ'ଣ ରହିଛି ଆପଣଙ୍କର, ଆପଣଙ୍କର ପ୍ରଶ୍ନ କ'ଣ ରହିଛି?
3: ନାଇଁ, ମୋ ପ୍ରଶ୍ନ କିଛି ବଡ଼ କଥା ହେଉଛି କ'ଣ, ସମୟ ତ କମ୍ ଅଛି, ତେବେ କଥା ହେଉଛି କ'ଣ, ଯେଉଁ ପୋଷଣ ତତ୍ତ୍ୱ ବିଷୟରେ ଚାଲିଛି ବର୍ତ୍ତମାନ, କଥା ହେଉଛି ଯେଉଁ ମାଣ୍ଡିଆ ବା ଆମର ଯେଉଁ ମୋଟା ଅନାଜ କଥା କହୁଛନ୍ତି, ମୁଁ ଅଳ୍ପ ସମୟ ଶୁଣିପାରୁନଥିଲି, ହୁଏତ ସେ କଥା ଆଲୋଚନା ଭିତରେ ଆସିଥିବ। ତେବେ ଆମର ବୟସ୍କମାନଙ୍କ ପାଇଁ ଆମର ଯେଉଁ ପାରମ୍ପରିକ ଥିଲା, ମୁଁ ତ ଗାଁ ଗହଳିର ଲୋକ, ଆଗରୁ ମାଣ୍ଡିଆ ଖୁବ୍ ଖାଉଥିଲୁ, କିନ୍ତୁ ଏବେ ତ ତାର ପ୍ରଚଳନ ଆଉ ତାର ଆରମ୍ଭ ହେଇଛି ପୁଣି ପୁନର୍ବାର। ତେବେ କଥା ହେଉଛି ଏଇ ଆଲୋଚନା ମାଧ୍ୟମରେ ଯଦି ଆପଣ ତା ଉପରେ କିଛି ଦୃଷ୍ଟିପାତ କରିପାରିବେ, ଏବଂ ଆମ ପ୍ରତି ବିଶେଷ କରି ମୁଁ ଜଣେ ବୟସ୍କ ଲୋକ ଏବଂ ଡାଇବେଟିସ୍ ଅନ୍ୟାନ୍ୟ ବିଭିନ୍ନ ରୋଗରେ ମଧ୍ୟ ବି ଆକ୍ରାନ୍ତ, ତେବେ କଥା ହେଉଛି ଏ ଆପଣଙ୍କର ଆଲୋଚନା ଅତି ସୁନ୍ଦର ଉପାଦେ ହେଉଛି ଏବଂ ଏହାକୁ ସାମିଲ କରିବା ପାଇଁ, ଆଉ ମୁଁ ନିଜକେ କଥା ହେବା ପାଇଁ ଆଗ୍ରହୀ ହେଲି, ଆଉ ସେଥିପାଇଁ ମୁଁ ଆପଣଙ୍କୁ ଫୋନ୍ କରିଛି।
0: ଆଜ୍ଞା, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ଡକ୍ଟର ନନ୍ଦ ଏ ସମ୍ପର୍କରେ ଉତ୍ତର ଦିଅନ୍ତୁ।
4: ଦେଖନ୍ତୁ, ଯୋଉ ମୋଟା ଅନାଜ ଆମେ କହୁଛେ, ମାଣ୍ଡିଆ ତ ଆମ ରାଜ୍ୟରେ ସେଇଟା ବହୁତ ହେଉଛି, ଆପଣ ସେଇଟାକୁ ଆପଣଙ୍କ ଖାଇବାରେ ମିଶାଇ ପାରିବେ, କିଛି ଅସୁବିଧା ନାହିଁ। କିନ୍ତୁ ମାଣ୍ଡିଆର ଗୋଟେ ପ୍ରୋବ୍ଲେମ୍ ହେଉଛି, ତା ଟିକେ ଗ୍ଲାଇସେମିକ୍ ଇଣ୍ଡେକ୍ସ ଟିକେ ଅଧିକା ଅଛି, ସେଥିପାଇଁ ଆପଣ ମାଣ୍ଡିଆଟାକୁ ଖାଲି ମାଣ୍ଡିଆ ନ ଖାଇକି ଅଲଗା କିଛି ସାଙ୍ଗରେ ମିଶେଇକି ଯଦି ଖାଇବେ ତାହେଲେ ଆପଣଙ୍କର କିଛି ଅସୁବିଧା ନାହିଁ। ଦେଖନ୍ତୁ ଆପଣ

0: ଚାଉଳ ପିଠା କରି ଖାଉଛନ୍ତି, ତା ସାଙ୍ଗରେ କିଛି ଚାଉଳ ବଦଳରେ କିଛି ମାଣ୍ଡିଆ ଗୁଣ୍ଡ ମିଶାଇ ପାରିବେ, ଧର ଇଡ଼ଲି ଖାଉଛନ୍ତି କି ପୋଡ଼ପିଠା ଖାଉଛନ୍ତି କି ଚକୁଳି ଖାଉଛନ୍ତି, ତା ସାଙ୍ଗରେ ଆପଣ କିଛି ମିଶାଇ ପାରିବେ। ଆପଣ ମାଣ୍ଡିଆ ଖାଇବେ, କିଛି ମାଣ୍ଡିଆରେ ବହୁତ କ୍ୟାଲସିୟମ ଅଛି, ବହୁତ ଅଲଗା ବହୁତ ଭଲ ଜିନିଷ ଅଛି, କିନ୍ତୁ ତା'ର ଖାଲି ଯେଉଁ ଡାଇବେଟିସ୍ ଯେଉଁମାନଙ୍କର ଅଛି ତାଙ୍କର ଟିକେ ସୁଗାର ବଢ଼ିଯିବାର ମାନେ ତାକୁ ଖାଲି ଯେଉଁ ଆପଣ ମାଣ୍ଡିଆ ଖାଇବେ ସୁଗାର ବଢ଼ିବାର ସମ୍ଭାବନା ଅଛି। ତା ମାଣ୍ଡିଆକୁ ଆପଣ ଅଲଗା କୌଣସି ଜିନିଷ ସାଙ୍ଗେ ମିଶାଇ ଖାଇପାରିବେ, କୌଣସି ଅସୁବିଧା ନାହିଁ, ତା ସାଙ୍ଗେ ପନିପରିବା ଯାହା ଆପଣଙ୍କର ପକାଇ ଖାଇବା ପାଇଁ ଚାହୁଁଛନ୍ତି କରିପାରିବେ, କିଛି ଅସୁବିଧା ନାହିଁ। କିନ୍ତୁ ଖାଲି ମାଣ୍ଡିଆ ଟିକେ ନ ଖାଇବେ, ତା ସାଙ୍ଗେ ଡାଲି ମିଶାଇ ଖାଇବେ, ପନିପରିବା ମିଶାଇ ଖାଇବେ, ତାହେଲେ କିଛି ଅସୁବିଧା ନାହିଁ।
1: ଧନ୍ୟବାଦ ମ୍ୟାଡ଼ାମ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, ଆପଣଙ୍କର ପରିଚୟ ଦିଅନ୍ତୁ।
2: ମ୍ୟାଡାମ ତିନି ଜଣ ମ୍ୟାଡାମ ନମସ୍କାର।
1: ନମସ୍କାର,
2: ମୁଁ ମନୋଜ ପରିଜା କହୁଥିଲି ଶହୀଦନଗର ଭୁବନେଶ୍ୱରରୁ।
1: ଆଜ୍ଞା
2: ମ୍ୟାଡାମ, ଗୋଟେ କଥା ବୁଝିବା କଥା, ଆମେ ତ ମୋର ଦୋକାନ କରୁଛୁ, ବିଜନେସ୍ ହବ, ବାହାରେ ରହୁଛୁ, ଘରେ ତ ଏଠି ଖାଇପାରୁ, ମ୍ୟାକ୍ସିମମ୍ ସମୟ ହୋଟେଲରେ ଖାଉଛୁ। ହୋଟେଲରେ କଣ ଖାଇଲେ ଆମ ପାଇଁ ଠିକ ହବ ସେଟା ଜାଣିବାକୁ ଚାହୁଁଛୁ।
1: ଡକ୍ଟର ବିଶ୍ୱାସ ସମ୍ପର୍କରେ କୁହନ୍ତୁ।
3: ଯଦି ଆପଣଙ୍କର ସୁବିଧା ନାହିଁ ଯେ ଆପଣ ଘରେ ଖାଇପାରିବେ, ଯଦି ହୋଟେଲରେ ଖାଉଛନ୍ତି, ହୋଟେଲରେ ମୂଳତଃ ଆପଣ ଭାତ ଡାଲି ଆଉ ତା ସାଙ୍ଗରେ ଯୋଉ ସିଝା ତରକାରୀ ଯଦି କିଛି ଥିବ, ଯେମିତି ସନ୍ତୁଳା
2: ତରକାରୀ ମ୍ୟାଡମ ହଉଛି ଏଠି ଆପଣଙ୍କର ସୋୟାବିନ ଆଳୁ ତରକାରୀ, ବେସନ ଆଳୁ ତରକାରୀ,
3: କିଛି ଖରାପ ନୁହଁ। ସୋୟାବିନ ଆଳୁ ତରକାରୀ ଆପଣ ଖାଇପାରିବେ, ବେସନ ଆଳୁ ତରକାରୀ ବି ଖାଇପାରିବେ, କିନ୍ତୁ ବେଳେବେଳେ ସେମାନେ ବହୁତ ତେଲ ପକାଇକି, ଆଉ କାକୁଡ଼ି ଟମାଟୋ ସାଲାଡ଼ ବି ଯଦି ହୋଟେଲରେ ହେଉଛି ସେଟା ବି ଆପଣ ନେଇପାରିବେ, କିନ୍ତୁ ବେଳେବେଳେ ଯେ ଏଇସବୁ ବେସନ ଆଳୁ ତରକାରୀ କି ଆପଣ ସୋୟାବିନ ଆଳୁ ତରକାରୀ ଏଇଟା କିଛି ଖରାପ ନୁହଁ। ସୋୟାବିନରେ ପ୍ରୋଟିନ୍ ଅଛି, ବେସନରେ ପ୍ରୋଟିନ୍ ଅଛି, ଏଇଟା ବି ବହୁତ ଭଲ, କିନ୍ତୁ ବେଳେବେଳେ ସେ ତାଥିରେ ବହୁତ ବେଶୀ ମାତ୍ରାରେ ତେଲ ପଡ଼ିଥାଏ, ତେଣୁ ଆପଣ ସୋୟାବିନ ଆଉ ଆଳୁ ଖାଇଦେଇକିନା ବେଳେବେଳେ ଆପଣ ଗ୍ରେଭିଟା ଛାଡ଼ି ବି ଦେଇପାରନ୍ତି, ତାହେଲେ ଗ୍ରେଭି ସାଙ୍ଗରେ ତେଲଟା ପଡ଼େ।
2: ଭଜାରେ ଟିକେ ଅଧିକା ତେଲ ଦେଖାଯାଉଛି,
3: ହଁ ଭଜାରେ ଅଧିକ ତେଲ ଯଦି ଦେଖାଯାଉଛି, ଆପଣ ଭଜା ଆଭଏଡ କରିକିନା ଭାତ ଡାଲି ବେସନ ଆଉ ସୋୟାବିନ ଉଠେଇକି ସେ ତରକାରୀରୁ ଆରାମରେ ଖାଇପାରିବେ। ଯଦି ଆପଣଙ୍କୁ ଲାଗୁଛି ଯେ ତରକାରୀରେ ବେଶୀ ତେଲ ଅଛି, ତେଲଟା ଆଭଏଡ କରି ଆପଣ ଯଦି ଖାଇବେ, ଟିକେ କାକୁଡ଼ି ଆଉ ଟମାଟୋ ସାଲାଡ଼ ବି ଯଦି ଖାଇବେ, ତାହେଲେ ଆପଣଙ୍କ ଦେହ ଭଲ ରହିବ।
1: ଧନ୍ୟବାଦ ମ୍ୟାଡମ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, ଆପଣଙ୍କର ପରିଚୟ ଦିଅନ୍ତୁ।
4: ମୁଁ ନିଆଳି କଟକରୁ କହୁଛି, ସାଇ ପ୍ରସାଦ ସିଂ।
1: ଆଜ୍ଞା ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ, କଣ ପ୍ରଶ୍ନ ରହିଛି?
4: ମୋ ପ୍ରଶ୍ନ ହେଲା ମ୍ୟାଡମ, ଅଧିକ ଚାଲେ ଯୁକ୍ତ ଖାଦ୍ୟ ଦେହ ପାଇଁ ଖରାପ ନା ଭଲ?
1: ଠିକ ଅଛି, ଡକ୍ଟର ବିଶ୍ୱାସ ଏ ସମ୍ପର୍କରେ ଆପଣଙ୍କୁ ଉତ୍ତର ଦେବେ।
3: ବଢିଆ କ୍ୱେଶ୍ଚନ ଆପଣ କହିଛନ୍ତି। ଆପଣଙ୍କର ବୟସଟା ଟିକେ ଜାଣିପାରେ? ଆପଣଙ୍କ ପାଇଁ ଏକଦମ ଠିକ ପ୍ରଶ୍ନ। ଶୁଣ ବାବୁ, ଅଧିକ କ୍ୟାଲୋରି ଯୁକ୍ତ ଖାଦ୍ୟ କିଛି ଲୋକଙ୍କ ପାଇଁ, ଅଧିକ ତ କୌଣସି ଜିନିଷ ଭଲ ନୁହଁ, ଠିକ ମାତ୍ରାରେ ଖାଇବା କଥା। ତୁମ ପାଇଁ କ୍ୟାଲୋରି ଯୁକ୍ତ, ତୁମେ ଖେଳାଖେଳି କରୁଛ, ତୁମେ ଯେତେ କ୍ୟାଲୋରି ଯୁକ୍ତ ଖାଦ୍ୟ ଖାଉଛ ତୁମର କିଛି ଅସୁବିଧା ନାହିଁ, କାହିଁକି ନା ତୁମର ଖେଳରେ ଦୌଡ଼ା ଦୌଡ଼ିରେ ସେସବୁ କ୍ୟାଲୋରି ତୁମର ବର୍ନ ହେଇଯିବ, ଦେହରେ ଲାଗିବ ନାହିଁ, ତେଣୁ ତୁମେ ମୋଟା ହେବ ନାହିଁ। କିନ୍ତୁ ତୁମେ ଯଦି ଖାଲି ମୋବାଇଲ ଦେଖୁଛ ଆଉ ଟିଭି ଦେଖୁଛ ଆଉ ଦିନ ରାତି ଯୁଆଡ଼େ ବି ଗଲେ ଖାଲି ମୋବାଇଲ ଦେଖିକି ମୋବାଇଲ ଭିତରେ ରହୁଛ, ତାହେଲେ ବାବୁ ତୁମର କ୍ୟାଲୋରି ଟିକେ କମ୍ ଖାଇବା ଦରକାର, କାହିଁକି ନା ଯାହା ଯାହା କ୍ୟାଲୋରି ଖାଇବ ସେଇଟା ଯାଇ ତୁମର ଦେହରେ ଜମି ଯାଇକିନା ତୁମର ମୋଟା ହେବା ପାଇଁ ସେଇଟା ସାହାଯ୍ୟ କରିବ। ଆଉ ଗୋଟେ ହେଉଛି ଯେ ଯେତେ ଫାଷ୍ଟଫୁଡ଼ ମିଳୁଛି, ଚାଉମିନ ପିଜ୍ଜା ବର୍ଗର ଏଗୁଡ଼ା ତୁମେ ଯେତେ କମ୍ ଖାଇବ, କାହିଁକି ଏଥିରେ କ୍ୟାଲୋରି ବହୁତ ଅଧିକ, ଯେତେ କମ୍ ଖାଇବ ତୁମ ପାଇଁ ସେତେ ଭଲ, ତେଣୁ ତୁମ ମା ତୁମକୁ ଯାହା ଘରେ ରୋଷେଇ କରିକି ଦେଉଛନ୍ତି ସେଇଟା ହିଁ ଭଲ ଭାବରେ ଖାଇବ, ହେଲା? ବହୁତ ଭଲ, ତୁମେ ତ ସୁନା ପିଲା, ତେଣୁ ଯୋଗ ବି କରିବ, ସନ୍ତୁଳିତ ଆହାର ବି ଖାଇବ, ଆଉ ମୋବାଇଲ ଯେତେ ପାରିବ କମ୍ ଦେଖିବ ବାବା,
4: କମ୍ ଦେଖିବ।
3: ବହୁତ ଭଲ କଥା, ଆଉ ଆଖି ଭଲ ରହିବା ପାଇଁ ଯେକୌଣସି ଅରେଞ୍ଜ କଲର ମାନେ ଆପଣଙ୍କର କମଳା ରଙ୍ଗର ଖାଦ୍ୟ ଖାଇବ, ଟମାଟୋ, ଇଏ ଗାଜର, ପାଚିଲା ଅମୃତ ଭଣ୍ଡା, ତାପରେ କଖାରୁ, ଏଗୁଡା ଖାଇବ, ହେଲା? ହଁ, ଏଇଥିରେ ଭିଟାମିନ୍ ଏ ରିଚ୍ ଫୁଡ୍ ଏଗୁଡା ସବୁ, ଯେକୌଣସି ଅରେଞ୍ଜ କଲର ଖାଦ୍ୟ।
1: ଠିକ ଅଛି, ବହୁତ ବହୁତ ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, ସମୟ ତ ହେଇଗଲାଣି, ତଥାପି ଆପଣ ଆପଣଙ୍କ ପ୍ରଶ୍ନ କୁହନ୍ତୁ ଏବଂ ତା ପୂର୍ବରୁ ପରିଚୟ।
5: ନମସ୍କାର ମ୍ୟାମ।
1: ନମସ୍କାର,
5: ଗୌରାଙ୍ଗ ମଲ୍ଲିକ ଜଗତପୁର କଟକରୁ।
1: ଆଜ୍ଞା ଆଜ୍ଞା, ଆପଣଙ୍କୁ ସ୍ୱାଗତ କରୁଛୁ। ତେବେ ପ୍ରଶ୍ନ କୁହନ୍ତୁ, ଆପଣଙ୍କର କଣ ରହିଛି?

0: प्रश्नों से मुझे मैं नई प्रॉब्लम होती है लेकिन ऐसे कहीं कानों को सुना जाए नहीं मध्य करने वाले मुंडो मुझे बुलाई
1: हाँ
0: ऐसे कहीं कोई प्रकार का पोषण और खाद्य खाई ले नहीं लोगों से उपचार में मिली बढ़ के
1: बहुत बहुत धन्यवाद डॉक्टर विश्वास ए संपर्क रे आपन को उत्तर देबे
2: देखंतु जोटा आपनकर स्नायु प्रॉब्लम बा नर्व प्रॉब्लम आपन जोटा कहिले सेति पई आपनकर विटामिन बी कॉम्प्लेक्स युक्त खाद्य खाइबाटा आपन पई भलो हबो तेनु विटामिन बी कॉम्प्लेक्स तो अल्प बेसी मात्रा रे सबु खाद्य रे अछि पर्टिकुलरली आपनकर जो सागुआ रंग देखा जाउथबा जे कोनोसी पनीपरिबा साग एथरे आपनकर विटामिन बी कॉम्प्लेक्स अछि ता छोडा भी आपन डाक्टरक परामर्श करिकिना टिके बी कॉम्प्लेक्स औषध विटामिन औषध आपको एडिशनल खाइबा पई पड़िबो काहे कि ना आपको स्नायु रे असुविधा अछि तो डाक्टर को परामर्श करके ना टिके औषध भी खाइबे खाली खाद्य खाइले हमनी औषध भी खाया पई पड़िबो
1: तबे बहुत बहुत धन्यवाद आमर जे आरंभ होइतिला प्रश्न विषय वस्तु जा रहितिला सामग्रिक पोषण संपर्क रे डॉक्टर नंद ए संपर्क रे टिके आमको जणांतु आउ थरे कहि दियंतु जे किपरि आमको खाद्य रे पोषक तत्व रा आवश्यकता रहिछे
3: ଦେଖନ୍ତୁ ଆମେ ପ୍ରତିଦିନ ଯାହା ବି ଖାଉଛେ ସେଇଟା ଆମ ଶରୀର ଭିତରେ ଯାଇକି ହଜମ ହେଲା ପରେ ଆମକୁ ଶକ୍ତି ଯୋଗାଉଛି ଆମକୁ ଆମ ଯେଉଁ ବଡ଼ିର ଗ୍ରୋଥ୍ ହେଉଛି ଦେଖନ୍ତୁ ଗୋଟେ ଏକ୍ଜାମ୍ପଲ୍ ଦେବି ଛୋଟ ପିଲା ଯେତେବେଳେ ଜନ୍ମ ହେଇଛି ସେ 2 କିଲୋ 2.5 କିଲୋ 3 କିଲୋ ହେଉଛି କିନ୍ତୁ ବଡ଼ ହେଇଗଲା ବେଳକୁ ସେ 60 କିଲୋ ହେଇଗଲାଣି କେମିତି ସେ ଯେଉଁ ବୃଦ୍ଧି ହେଉଛି ତା ପାଇଁ ବି ଆମକୁ ଖାଦ୍ୟ ଖାଇଲେ ହିଁ ଆମ ବୃଦ୍ଧି ଠିକ୍ରେ ହେବ ଆମେ ଯେଉଁ କାମ କରୁଛେ ଆମେ ଖାଲି ଦୌଡ଼ା ଧାପଡ଼ା ଚଲାବୁଲା କାମ ନାହିଁ ଆମେ ଶୋଇଥିଲା ବେଳେ ବି ଆମ ହାର୍ଟ ବିଟ୍ ଚାଲିଛି ନିଶ୍ୱାସ ପ୍ରଶ୍ୱାସ ଆଉ ଯାହା ଆମର ଡାଇଜେସନ୍ ସବୁ ଚାଲିଛି ସବୁ ପାଇଁ ବି ଆମକୁ ଶକ୍ତି ଦରକାର ସବୁ କାର୍ଯ୍ୟ ପାଇଁ ଆମକୁ ପୋଷଣଯୁକ୍ତ ଖାଦ୍ୟ ଖାଇବା ବହୁତ ଜରୁରୀ
1: ବହୁତ ବହୁତ ଧନ୍ୟବାଦ ଆପଣ ଦୁଇ ଜଣଙ୍କୁ ଆମେ ଏତେ ସମୟ ଧରି ତ ଏଇ ଷ୍ଟୁଡ଼ିଓରେ ଉପସ୍ଥିତ ରହି ବିଭିନ୍ନ ପ୍ରଶ୍ନର ଆପଣମାନେ ଉତ୍ତର ଦେଇଛନ୍ତି ବିଶେଷଜ୍ଞ ଭାବେ ଆମ ସହ ଯୋଡ଼ି ହୋଇଥିଲେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଖାଦ୍ୟ ଓ ପୁଷ୍ଟି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ସ୍ନେହଲତା ନନ୍ଦ ମ୍ୟାଡ଼ାମ୍ ଏବଂ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଏବଂ ହସ୍ପିଟାଲ କଟକର କମ୍ୟୁନିଟି ମେଡିସିନ୍ ବିଭାଗର ବିଭାଗୀୟ ମୁଖ୍ୟ ଡାକ୍ତର ମହୁଆ ବିଶ୍ୱାସ ଆମର ବିଷୟ ରହିଥିଲା ସାମଗ୍ରିକ ପୋଷଣ ଯାହା ଆମର ଦାୟିତ୍ୱ ସାମଗ୍ରିକ ପୋଷଣ ମାନେ ସନ୍ତୁଳିତ ବିବିଧ ଖାଦ୍ୟ କିପରି ଆମେ ଖାଇବା ଯାହା ଶରୀରକୁ ଆବଶ୍ୟକ ସମସ୍ତ ପୋଷକ ତତ୍ତ୍ୱ ଯୋଗାଇ ଦେବ ଏ ସମ୍ପର୍କରେ ଆପଣମାନେ ଆମକୁ ବହୁତ ଗୁଡ଼ିଏ ତଥ୍ୟ ଦେଲେ ଆପଣଙ୍କୁ ଆମେ କୃତଜ୍ଞତା ଜଣାଉଛୁ ବହୁତ ବହୁତ ଧନ୍ୟବାଦ
2: ନମସ୍କାର
1: ନମସ୍କାର ନମସ୍କାର ନମସ୍କାର
4: ଶେଷ ହେଲା ଲାଇଭ୍ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ଆଜିର ବିଷୟ ଥିଲା ସାମଗ୍ରିକ ପୋଷଣ ଆମର ଦାୟିତ୍ୱ ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଖାଦ୍ୟ ଓ ପୁଷ୍ଟି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ସ୍ନେହଲତା ନନ୍ଦ ଏବଂ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଏବଂ ହସ୍ପିଟାଲ କଟକର କମ୍ୟୁନିଟି ମେଡିସିନ୍ ବିଭାଗର ବିଭାଗୀୟ ମୁଖ୍ୟ ଡାକ୍ତର ମହୁଆ ବିଶ୍ୱାସ ସଂଯୋଜନା କରିଥିଲେ ପ୍ରଜ୍ଞା ପରମିତା ସାହୁ ସହାୟତା ସୁଭାଷ ଚନ୍ଦ୍ର ନାୟକ ବୈଷୟିକ ସହାୟତା ସୁଶାନ୍ତ କୁମାର ପରିଡ଼ା ଫୁଲଚାନ୍ଦ ସିର୍କା ଏବଂ ପ୍ରଭାତୀ ନଳିନୀ ସିଂ ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
5: ଏତେବେଳେ ଯାଇ ଆପଣମାନେ ଶୁଣୁଥିଲେ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ବିଷୟବସ୍ତୁ ଥିଲା ସାମଗ୍ରିକ ପୋଷଣ ଆମର ଦାୟିତ୍ୱ ବିଶେଷଜ୍ଞମାନେ ଥିଲେ ସ୍ନେହଲତା ନନ୍ଦ ଓ ଡକ୍ଟର ମହୁଆ ବିଶ୍ୱାସ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ପୂର୍ବାହ୍ନ 11:00 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜିର ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିନ 12:00 ଲୋକଗୀତ କ୍ରମରେ ରହିଛି ପାଲା ସୁଗମ ସଙ୍ଗୀତ ଶୁଣିପାରିବେ ଦିନ 12:30 ଦିନ 1:10 ପ୍ରଚାର କରିବୁ କାର୍ଯ୍ୟକ୍ରମ ଚାଷର କଥା ଦିନ 1:20 ଶୁଣିପାରିବେ କାର୍ଯ୍ୟକ୍ରମ ଶକ୍ତିରୂପା ଦିନ 2:45 ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଏ ଥିଲା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଏଇଠି ଶେଷ ହେଲା ପ୍ରଥମ ଅଧିବେଶନ ପୁଣି ଉପସ୍ଥିତ ହେବୁ ଦିନ 12:00 ଦ୍ୱିତୀୟ ଅଧିବେଶନ ସହିତ ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 meter ତଥା 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz। ଆପଣମାନେ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ସମୟ 12:00 PM। କାର୍ଯ୍ୟକ୍ରମର ଆରମ୍ଭରେ ଶୁଣିବା ଲୋକଗୀତ କ୍ରମରେ ପାଲା, ପରିବେଷଣ କରିଛନ୍ତି ଶରତ ଚନ୍ଦ୍ର ତ୍ରିପାଠୀ ଏବଂ ସାଥୀ।

ସତ୍ୟ ପାଳନ କରି ପ୍ରଭୁ ଶ୍ରୀରାମଚନ୍ଦ୍ର ସାନ ଭାଇ ଲକ୍ଷ୍ମଣ ଏବଂ ସଧର୍ମିଣୀ ଜାନକୀଙ୍କ ସହ ପର୍ଣ୍ଣକୁଟୀରଟି ରଚନା କରି ଜଙ୍ଗଲରେ କାଳାତିପାତ କରୁଛନ୍ତି। ବନବାସର ତୃତୀୟ ବର୍ଷରେ ପଦାର୍ପଣ କରିଛି। ଆଜି କାଳ ରାତ୍ରି ନିର୍ବାପିତ ହୋଇଛି, ରାତି ପାଇଯାଇଛି। ଗୋଟିଏ ପଦ କହନ୍ତି ବାଙ୍କ ଦାସ, କର

0: ରାତି ପାଇଯାଇଛି। ପ୍ରଭୁ ଶ୍ରୀରାମଚନ୍ଦ୍ର କହିଲେ, ଭାଇ ଲକ୍ଷ୍ମଣ, ଆଜି ପିତାଙ୍କର ତୃତୀୟ ବାର୍ଷିକ ଶ୍ରାଦ୍ଧର ଦିନ, ତେଣୁ ଏ ଦିନରେ ଗୁରୁ ଗୌତମଙ୍କ ଦ୍ଵାରା ଯଜ୍ଞ କାର୍ଯ୍ୟକୁ ଆମର ଶେଷ କରିବା।
1: ଆଜି ବାପାଙ୍କର ଶ୍ରାଦ୍ଧ ଦିବସ,
0: ଆଜ୍ଞା, ଯଦି ପୁଅ ଶ୍ରାଦ୍ଧ ନ ଦିଏ ତାହେଲେ
1: କଣ ହୁଏ? ଏଇଥିପାଇଁ

ବାବୁରେ ଆକାଶରେ ରାତ୍ରିରେ ଚନ୍ଦ୍ର ନଥିଲେ ଯେପରି ମିତ୍ର ଯଦି ମିତ୍ରର ହୃଦୟ ନ ଚିହ୍ନିଲା ଯଦି ଛାତ୍ର ହେଇ ଗୁରୁଙ୍କ ନିୟମକୁ ନ ମାନିଲା ଠିକ ସେହିପରି ପୁଅ ଯଦି ପିତାଙ୍କ ଶ୍ରାଦ୍ଧ କର୍ମରେ ତ୍ରୁଟି ରଖିଲା ଯେ ସମସ୍ତେ ନିଜ ନିଜ ପଣକୁ ଅଯୋଗ୍ୟ କହନ୍ତି ଗୋଟିଏ ପଦ ମନୁ ଜୀବିତ ବାକ୍ୟ କରେ ମୃତା ହେ ଭୁରି ଭୋଜନ ପିଣ୍ଡ ତ୍ରିଭି ପୁତ୍ର ସିଅ ପୁତ୍ର ତା କହନ୍ତି ନାଗାନନ୍ଦ ନାଟକରେ ହର୍ଷ ପଣ୍ଡିତ ତିଷ୍ଠନ ଭାତି ପିତୁ ପୁରେ ଭୁବି ଯଥା ସିଂହାସନେ କିଂ ତଥା କିଂ ଭୁକ୍ତେ ଭୁବନା ତ୍ରୟେ ଧୃତିର ସୌ ଭୁକ୍ତା ଜିତେ ଜାଗୁର ତେଣୁ ବାପ ବଞ୍ଚିଥିବା ଅବସ୍ଥାରେ ପୁଅର ଯେତିକି ସେବା କରିବା ଆବଶ୍ୟକ ବାପ ମରିଗଲା ପରେ ତାର ସୁଧି ଶ୍ରାଦ୍ଧ ସେଇଭଳି ଭାବରେ କରିବା ଉଚିତ ତୁମେ ଯାଅ ନିକଟରେ ଗୁରୁ ଗୌତମଙ୍କ ଆଶ୍ରମ ତୁମେ ତାଙ୍କୁ ସସମ୍ମାନ ମୋର ଆମନ୍ତ୍ରଣ ଜଣାଇ ପତ୍ର କୁଡିଆକୁ ନେଇ ଆସ ଭାଇ ଆଜ୍ଞା ପାଳନ କରି ଲକ୍ଷ୍ମଣ ଚାଲିଛନ୍ତି ମନେ ମନେ ଆଜି ଅପାର ଆନନ୍ଦ ଅନୁଭବ କରୁଛନ୍ତି କାହିଁକି ନା ଅତିବଡ଼ି ଜଗନ୍ନାଥ ଦାସ କହନ୍ତି ଭାଗବତରେ ଗୋଟିଏ ପଦ ଏ

ଆଜି ମନେ ମନେ ଭାବୁଛନ୍ତି ମହାମନିଷୀ ସିଦ୍ଧ ସନ୍ଥ ଗୌତମଙ୍କ ଦର୍ଶନରେ କୋଟି ଜନ୍ମ ପାପ ମୋର ଆଜି ଧ୍ୱଂସ ହୋଇବ। କିନ୍ତୁ ଯେତେବେଳେ ଆଶ୍ରମରେ ପହଞ୍ଚି ଯାଇଛନ୍ତି ସେ ସମସ୍ତ ଆନନ୍ଦ ତାଙ୍କର ଉଭେଇ ଯାଇଛି। ଲକ୍ଷ୍ମଣ ଆଜି ପଥରଟି ହୋଇ ପଡିଯାଇଛନ୍ତି। ଗୌତମ ଋଷି ଅଭିଶାପ ଦେଇଛନ୍ତି ଆଶ୍ରମକୁ, କାଳେ କେତେବେଳେ ମୋ ଅନୁପସ୍ଥିତିରେ କେହି ମୋ ଅହଲ୍ୟା ପ୍ରତି ଅତ୍ୟାଚାର କରିବ, ଏଇ ଭୟରେ କହିଛନ୍ତି ଯେ ପୁରୁଷ ମୋ ଅନୁପସ୍ଥିତିରେ ଆଶ୍ରମରେ ପହଞ୍ଚିବ ସେ ସଙ୍ଗେ ସଙ୍ଗେ ପଥରଟି ହେବ। ଲକ୍ଷ୍ମଣ ସେଇ ନିୟମ ଅନୁସାରେ

0: ଥରଟିଏ ହୋଇ ପଡ଼ିଲେ ଏଣେ ଶ୍ରୀ ରାମଚନ୍ଦ୍ର କହିଲେ ଜାନକୀ ତୁମେ ଯାଅ କିଛି କୁସୁମ ସଂଗ୍ରହ କରି ଆଣିବ, ମୁଁ ଜଙ୍ଗଲକୁ ଯାଉଛି, କିଛି ସମିଧ ତୀର୍ଥ ଜଳ ଏବଂ କୁସ ନେଇ ଆସିଲେ ପିତୃ ଶ୍ରାଦ୍ଧ କର୍ମରେ ଲାଗିବ। ରାମଚନ୍ଦ୍ର ଜଙ୍ଗଲରେ ସମସ୍ତ ଔପାଦେୟ ବସ୍ତୁ ସଂଗ୍ରହ କରିବାରେ ଲାଗିଛନ୍ତି ଏବଂ ଏ ଜଙ୍ଗଲର ବୈଚିତ୍ରମୟ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଯେତେବେଳେ ଉପଲବ୍ଧି କରନ୍ତି,
1: ଜଙ୍ଗଲର ସୌନ୍ଦର୍ଯ୍ୟ କିଭଳି ହୋଇଛି
0: କହନ୍ତି, ଭଞ୍ଜ ବୈବେଶ ବିଳାସ ବ ଅନୁପ୍ରାସ ମାଳା ଜମ କରେ ଗୋଟିଏ ପଦ ବୃହତ।

ଭାବୁଛି କଳ୍ପନା, ଏଇ ପୁରୁଷର ପଦସେବା କଲେ ଏ ନାରୀ ଜୀବନ ମୋର ପରିତାର୍ଥ ହେବ ରେ। କାୟମନ ବାକ୍ୟରେ ପ୍ରଭୁ ରାମଚନ୍ଦ୍ରଙ୍କୁ ବରଣ କରିସାରିଛି, ଏବେ ପରିଚୟ ପ୍ରାର୍ଥୀ ହୋଇଛି। ରାମଚନ୍ଦ୍ର ପ୍ରଭୁ ଦେଖିନେଲେ କେହି ଜଣେ ଅପରିଚିତା ଯୁବତୀ ଯେତେବେଳେ ତାଙ୍କର ପରିଚୟ ପ୍ରାର୍ଥୀ ହୋଇଛି, ଭଦ୍ରତା ଦୃଷ୍ଟିରୁ ସଂକ୍ଷିପ୍ତ ପରିଚୟ ରାମଚନ୍ଦ୍ର ବାହିଦେଲେ।

0: ଯେତେବେଳେ ରାମ ବୋଲି ଶୁଣି ପଡୁଛି, ଭାବିଲା ଏଇ ମୋର ଶତ୍ରୁ, ଏଇ ମୋ ମାକୁ ମାରିଛି, ମୋ ଭାଇକୁ ମାରିଛି, ଏବେ କଣ କରିବି? ଯାହାକୁ ମାରିବା ପାଇଁ ମା ଦୁର୍ଗାଙ୍କ ଠାରୁ ବର ପାଇ ଦୀର୍ଘ ଦିନ ହେଲା ମୁଁ ବୁଲୁଛି, ତାକୁ ତ ମୋ ବରଣ କରି ସାରିଛି ପତିପଦରେ, ଏବେ ଉପାୟ ନାହିଁ, ଯାହା ହବାର ହେଲାଣି। ଏବେ ରାମକୁ ମାରିଦେଲେ ସଂସାର ଗୋଟିଏ ମୁଖ୍ୟତଃ ସିରି ତୁଟିଯିବ, ତତ ସଙ୍ଗେ ସଙ୍ଗେ ମୋ ମା ଫେରିବେ ନାହିଁ କି ମୋ ଭାଇ ଫେରିବେ ନାହିଁ, ତେଣୁ ଯାହା ହେଲେ ବି ମୁଁ ନିଶ୍ଚୟ ବିବାହ କରିବି। ଶୁଣିପାରିଲେ ରାମଚନ୍ଦ୍ର ଆର ଅଭିଳାଷ କଥା, ବୋଲେ ଏ ଯୁବତୀ ତୁ ମତେ ବିବାହ ହେବା ପାଇଁ କହୁଛୁ?
1: ହଁ ମୁଁ ବିବାହ
0: ହୋଇପାରିବନି, କାହିଁକି ନା ସୀତା ଆମ

0: ସତ୍ୟ କରୁଛି, ଏ ଜୀବନରେ ସୀତା ବିନା ଅନ୍ୟ ପତ୍ନୀ ମୋର ନାହିଁ।
1: ନା ନା ନା ନା, ତୁମେ ବରଣ କରିବନି।
0: ନା,
1: ବାପା ପୁରା 750 ରାଣୀ ବିବାହ ହେଇଥିଲେ।
0: ପିତାଙ୍କର ଚରିତ୍ର ସଂହାର କରିବା ଅଧିକାର ତୋର ନାହିଁ ଲୋ ରାକ୍ଷସୀ।
1: ତାହେଲେ କଣ ଆପଣ ମୋତେ ବିବାହ ହେବେନି?
0: ନା,
1: ତାହେଲେ ମୁଁ ତମକୁ କେବେ ଛାଡ଼ିବିନି।
0: ରାମଚନ୍ଦ୍ରଙ୍କ ଠାରୁ ନିରାଶବାଣୀ ଶୁଣି କଳ୍ପନା ଭାବୁଛି କଣ କରିବି। ଭଲରେ ନହେଲେ

ରାକ୍ଷସି କନ୍ୟା କଳ୍ପନା ତଳେ ବଳେ କୌଶଳରେ ରାମଙ୍କ ବିବାହ ହେବା ପାଇଁ ପ୍ରୟାସ ହୋଇ ଗୋଟିଏ ମାଟି ଗୋଟାଳିକୁ ଅଭିମନ୍ତ୍ରଣ କରି ରାମଚନ୍ଦ୍ରଙ୍କ ସମ୍ମୁଖକୁ ଫିଙ୍ଗି ଦେଇଛି। ପ୍ରଭୁଙ୍କୁ ଦେଖାଗଲା ଏହି ଦିଗରେ ଗୋଟିଏ ସୁନ୍ଦର ରାସ୍ତା, ପଦଚାରଣ କରିବା ମାତ୍ରେ ସେ ରାସ୍ତାର ଦ୍ୱାରଟି ରୁଦ୍ଧ ହୋଇଛି। କଳ୍ପନା ନିଜେ ସୀତାଙ୍କ ରୂପକୁ ଧରି ଯେତେବେଳେ ରାମଙ୍କ ନିକଟରେ ଅଭିନୟ ଆରମ୍ଭ କରିଛି, ହେ ପ୍ରାଣପ୍ରିୟ ଆପଣଙ୍କର ବିଳମ୍ବ ଦେଖି ଅସହ୍ୟ ହୋଇ ପଡ଼ିଲି, ତେଣୁ ଏତେ ଦୂର ଆପଣଙ୍କ ନିକଟକୁ ଆଗେଇ ଆସିଲି, ଆପଣ ମୋ ସାଥିରେ ଚାଲନ୍ତୁ। ଠିକ ସେହି ସମୟରେ ରାମଙ୍କର ଚେତନା ଶକ୍ତି ଆସିଲା, ଧର୍ମ ବଳ ରାମଙ୍କୁ ରକ୍ଷା କରିଛି ବିପଦରେ। ରାମ ଜାଣିପାରିଲେ ଏ ପ୍ରକୃତ ସୀତା ନୁହଁ, ମାୟାବିନୀ କେହି ଜଣେ ନାରୀ, ତେଣୁ ରାମଚନ୍ଦ୍ର ନିରବରେ ବସି ରହିଛନ୍ତି ଅନ୍ଧକାର ଭିତରେ। ଜାନକୀ ଦେଖିଲେ ଏପର୍ଯ୍ୟନ୍ତ ସ୍ୱାମୀ ଆସିଲେନି, ଲକ୍ଷ୍ମଣ ଆସିଲେନି, ଗୌତମ ଋଷିଙ୍କ ଆଶ୍ରମରେ ପହଞ୍ଚି ଯେତେବେଳେ ସମସ୍ତ ଘଟଣା କହିଦେଇଛନ୍ତି, ଜାଣିପାରିଲେ ଗୌତମ ମୋର ଅଭିଶାପରେ ଲକ୍ଷ୍ମଣ ପଥରଟିଏ ହୋଇ ପଡ଼ିଯାଇଛି। ତେଣୁ ଯେତେବେଳେ ଅଭିଶାପ ମୋଚନ ବାରି ସିଞ୍ଚନ କରନ୍ତି, ଲକ୍ଷ୍ମଣ ନିଜ

କଳ୍ପନା ଏ ଯୁବକ ସେଥିରେ ଲଢେଇ କଲେ ମୁଁ ଫଳପ୍ରଦ ହୋଇପାରିବି ନାହିଁ, ତେଣୁ ରାମଙ୍କ ରୂପ ଧରିଗଲେ ନିଶ୍ଚୟ ସୀତାଙ୍କୁ ମାରି ପ୍ରଭୁଙ୍କର ଚରଣ ପଦରେ ମୁଁ ଚରଣ ତଳେ ନିଶ୍ଚୟ ସମର୍ପିତ ହେବି। ରାମ ରୂପ ଧରି ଯାଇ ପହଞ୍ଚି ଯାଇଛନ୍ତି, ଦେଖିନେଲେ ଏ ଗୁରୁ ଗୌତମ, କହିଲେ ଏ ଗୌତମଙ୍କ ତେଜରେ ମୁଁ ଜଳିଯିବି। ଲକ୍ଷ୍ମଣ ତୁମେ ପିତୃଶ୍ରାଦ୍ଧରେ ଲିପ୍ତ ରୁହ, ରାକ୍ଷସୀ ତେଜରେ ମୋ ଦେହଟା ଅଶୁଚି ହୋଇଯାଇଛି, ତେଣୁ ତୁମେ ପିତୃଶ୍ରାଦ୍ଧ କର୍ମ କଲେ ମୁଁ ତୁମକୁ ସାହାଯ୍ୟ କରିବି। ଲକ୍ଷ୍ମଣ ପିତୃଶ୍ରାଦ୍ଧରେ ବସିଲେ, ତେଣେ କପଟି ରାମ କହିଦେଲେ, ସୀତା ଶତାବରୀ ମୂଳ ଆବଶ୍ୟକ ଅଛି, ତୁମେ ଯାଅ ନେଇ ଆସ। ସୀତା ଯେତେବେଳେ ଶତାବରୀ ମୂଳ ଆଣିବାକୁ ଯାଆନ୍ତି, ସୀତାକୁ ମାରିବା ପାଇଁ ଜଙ୍ଗଲରେ ତା ପଛରେ ଗୋଡେଇଛି କପଟି ରାମ। ମା ସୀତା ପ୍ରଭୁ ଶ୍ରୀରାମଙ୍କୁ ସ୍ମରଣ କରି ଅକ୍ଷତ ଅବସ୍ଥାରେ ଆସି ପହଞ୍ଚି ଯାଇଛନ୍ତି ଆଶ୍ରମରେ। ଧ୍ୟାନସ୍ଥ ଗୁରୁ ଗୌତମ ଜାଣିପାରିଲେ ଦୁର୍ଗାଙ୍କ ଅନୁପସ୍ଥିତିରେ ଏହା ସମସ୍ୟାର ସମାଧାନ ହୋଇପାରିବ ନାହିଁ। ସମସ୍ତେ ଦୁର୍ଗାଙ୍କୁ ଚିନ୍ତା କରିଛନ୍ତି, ଓମ୍ ସର୍ବ ମଙ୍ଗଲ ମଙ୍ଗଲ୍ୟ ଶିବେ ସର୍ବାର୍ଥ ସାଧିକେ ଶରଣେ ତ୍ରୟମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ। ମା ଦୁର୍ଗା ଆବିର୍ଭୂତ ହେଲେ, କହିଲେ ହଇଲୋ ଝିଅ, ଏ କଳ୍ପନା ତୁ କଣ ଆଜି କରିବାକୁ ବସିଛୁ? ଆରେ ବଂଶ

ଯୁଗରେ ଆମ ଆସନ୍ତା ଦ୍ୱାପର ଯୁଗରେ ହେଲେ କୃଷ୍ଣ, ଆଜିର କଳ୍ପନା ଆସନ୍ତା ଯୁଗରେ ତୁ ସତ୍ୟ ହମ ସତ୍ୟ ଭାମା ନାରୀ ରୂପରେ ତୁ ରାମ କୃଷ୍ଣକୁ ବରଣ କରି ରାମ ବୋଲି ଜ୍ଞାନ କରି ତାଙ୍କରି ପଦ ସେବାରେ ନିଯୁକ୍ତି ପାଇବୁ। ତେଣୁ ଏଇ ମୋର ତୋ ପ୍ରତି ଆଶୀର୍ବାଦ। ରାମ ଉଦ୍ଧାର ପାଇଛନ୍ତି, ରାମ ଲକ୍ଷ୍ମଣ ଗୁରୁ ଗୌତମ ଅହଲ୍ୟାଙ୍କ ସାଥିରେ ପିତୃ ଶ୍ରାଦ୍ଧ କ୍ରିୟା ଶେଷ କରିଛନ୍ତି। ଆଉ ଶୁଣିବେ ଗୁଣିକ ଜନ ହୋଇଲା ଏବେ ବର୍ଣ୍ଣ।

ଅର୍ଥେ ନୀଳାବତାରୀ ନାରାୟଣ ଯୁଗେ ଯୁଗେ ଭୂଭାର ହରଣ କରିବା ଅର୍ଥେ ବିଭିନ୍ନ ରୂପରେ ଅବତୀର୍ଣ୍ଣ ହୋଇ ସନ୍ଥ ଉଦ୍ଧାର କରନ୍ତି ରେ। ଆଜି ଏ ଭାରତର ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର କରିବା ଅର୍ଥେ ସମସ୍ତ ମାନବ ଜାତିକୁ ଗୋଟିଏ ଦୀକ୍ଷାରେ ଅନୁପ୍ରାଣିତ କରିବା ଅର୍ଥେ ସମସ୍ତଙ୍କ ହୃଦୟରେ ରାମ ନାମ ଜାଗରଣ ହେଉ। ଶରଣ ରକ୍ଷଣ ମହାବାହୁ ଆନନ୍ଦ ସାଗର ହରିବୋଲ ହୁଳହୁଳି ଦିଅ।

ଶୁଣୁଥିଲେ ଲୋକଗୀତ କ୍ରମରେ ପାଲା। ପରିବେଷଣ କରିଥିଲେ ସରସ ଚନ୍ଦ୍ର ତ୍ରିପାଠୀ ଏବଂ ସାଥୀ। ଆକାଶବାଣୀ ଭବାନୀପାଟଣା। ଏଥର ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଲେ ଚିତ୍ତରଞ୍ଜନ ଜେନା। ଗୀତରଚନା ପ୍ରଫୁଲ୍ଲ କୁମାର କର।

ଏଥର ଗୀତିକାର ପ୍ରଫୁଲ୍ଲ କୁମାର କରଙ୍କ ଆଉ ଏକ ରଚନାରୁ, ଦ୍ୱୈତକଣ୍ଠରେ ଶିଳ୍ପୀ ଚିତ୍ତରଞ୍ଜନ ଜେନା ଏବଂ ଗାୟତ୍ରୀ ବୋଷ।

0: ସମସ୍ତଙ୍କ ପାଇଁ ସାମାଜିକ ସୁରକ୍ଷା ଅଟଳ ପେନ୍ସନ୍ ଯୋଜନା ମୋଦିଜୀଙ୍କ ସଂକଳ୍ପ
1: योजना उन नौजवानों के लिए है ताकि आप जब 60 साल के होंगे आपको कभी किसी के सहारे की जरूरत न पड़े आप अपना बुढ़ापा भी गौरव के साथ बिता सको।
0: ए पर्यंत यही योजना रे 9,50,00,000 रु अधिक लाभार्थी जोड़ी ही सारिलेनी। जदि आपण 18-40 वर्ष बयसर होइथांती तबे मासिक अटल पेंशन सहित तीनोटी ग्यारंटेड सुविधा विषय रे जानिबा पई आपणक बैंक शाखा सह जोगाजोग करंतु।
2: ଆପଣମାନେ ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେବ୍‌ରେ 248 meter ତଥା 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz। ଆପଣମାନେ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର୍ ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ପରବର୍ତ୍ତୀ ଗୀତଟି ଶିଳ୍ପୀ ଦିବ୍ୟାବୀଣା ସାହୁଙ୍କ କଣ୍ଠରେ, ଗୀତ ରଚନା ହରିହର ସାହୁ।

0: ପଇସା ଲାଗ୍ସି, ହେଲେ ଆମେ ଏଇଟାକେ ଛୋଟ ଆକାରରେ ବି ଆରମ୍ଭ କରିପାର୍ମା। ଏଥିର୍ଲାଗି ଆମେ ଜାଗା ବାଛ୍ମା, ବାଇରାଡ଼ର ଛାଇଆରୁ ପାଏନ୍ ଥିବାର ଜାଗା ନେଲେ ରଙ୍ଗୀନ ମାଛ ଚାଷ ଲାଗି ବଢ଼ିଆ ନା। ଯେନ୍ଟାକି ବନାମା ସେଟା ପଥର ସିରମେଟ କି ନେ ହେଲେ ମାଇଟ୍ ନେ ବି ବନେଇଲେ ଚଲ୍ବା। ରଙ୍ଗୀନ ମାଛମାନଙ୍କର ଲାଗି ଯେନ୍ ପାଏନ୍ଟାକି ବନାମା ସେଟା ଅତି କମ୍ନେ 50 ଲିଟର ପାଏନ୍ ଧରୁଥିବାର ଅଛେ। ପହଲା ଟାଙ୍କିକେ ଭଲ୍ କରି ସଫା କରି କରି ସେଥିରେ ପାଏନ୍ ଭର୍ତ୍ତି କରିଦେମା। ତେନ୍କେ ଜଗଲ ଆନିକରି ଛାଡ଼ିଦେମା। ଯେତେବେଲେ ଜଗଲ ବନେଇକରି ବଢ଼ିଯିବା ମାଛ ଛାଡ଼ିଦେମା। ଟାଙ୍କିକେ ଖୋଲା ନେଇ ଛାଡ଼ିକରି ତାର୍ ମୁହଁନେ ଜାଲି ଗୁଟେ ବାନ୍ଧିଦେମା, ଯେନ୍ତାକି ବାହାରିଆ ମଇଲାମାନେ ସେଥିରେ ନେଇ ପଡ଼ିବେ। ଆରୁ କୁଆ ବଗମାନେ ବି ମାଛକେ ହୁତୁଲି କରି ଖାଇନେଇ ପାରନ୍। ବର୍ଷା ଦିନେ ଜହ ବର୍ଷା ହେଲେ ପୁଣି ପାଏନ୍ ଜାଲି ଆଡ଼ୁ ଉଛଲି କରି ବାହାରକେ ପଲାସି, ଆରୁ ମାଛମାନଙ୍କର କିଛି ବି ନୁକସାନ ନେଇ ହୁଏ ନା। ରଙ୍ଗୀନ ମାଛ ଚାଷ ବିଷୟରେ ଆମେ ଆଜି ଯେନ୍ ସବୁ କଥା ଜାଣିଲୁ, ତାକେ ବ୍ୟବହାର କରି କରି ଚାଷ ଆରମ୍ଭ କରିପାର୍ମା।
1: ଶୁଣୁଥିଲି କୃଷି ସୂଚନା କାର୍ଯ୍ୟକ୍ରମ ଚାଷର କଥା, ଆକାଶବାଣୀ ଭବାନୀପାଟଣା।

0: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ, ଯାତ୍ରା ସମୟରେ ଯଦି ଟିସି ଟିକେଟ୍ ମାଗନ୍ତି ତେବେ ଦେଖେଇ ଦିଅନ୍ତୁ, କିନ୍ତୁ କୌଣସି ବି ଓଟିପି, ପିନ୍ କିମ୍ବା ପାସୱାର୍ଡ ମାଗିଲେ ତାଙ୍କୁ ତୁରନ୍ତ ଭଗେଇ ଦିଅନ୍ତୁ।
1: RBI କହେ ଓଟିପି କିମ୍ବା ପିନ୍ ପାଇଁ କଲ୍ କିମ୍ବା ମେସେଜ୍ ଆସିଲେ ଟିକିଏ ଧ୍ୟାନର ସହିତ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ଭାଇମାନେ ଆପଣମାନେ ତ ଜାଣିପାରୁଥିବେ ଯେ କେତେ କାଣା ଘଟିଯାଉଛି। ଏଇ ପ୍ରକୃତି ବି ତାର ଭୟଙ୍କର ରୂପ ଦେଖାଉଛି। ଆମକେ ତ ଲଗାତାର ଭିନ୍ନ ଭିନ୍ନ ପ୍ରକାର ସାବଧାନ କରୁଛି, ମାତର ଆମେ ଜାଣି ଜାଣି ବି ନିଜର ସ୍ୱାର୍ଥନେ ମଉଜ ମଜଲିସ୍ନେ ଲାଗି ରହୁଛୁ। ଆମର ଚିନ୍ତାଧାରା ଇଟା ଯେ ଆମର ସନେ ତ ଇଟା ନେଇ ଘଟି ଆମେ କେଁଚି ଭାବିଯିମୁ, ମାତର ସବୁ କଥାକେ ଆମେ ଗୁରୁତ୍ୱ ଦେଇକିନା ଭାବବା କଥା। ଯେତେବେଳେ ନିଜର ସନେ ହେନ୍ତା ହେନ୍ତା ଘଟଣା ଘଟବା, ହେତ୍କି ବେଳକେ ଭାବବା ଲାଗି କିଛି ନେଇଥାଏ ନା, ସତ୍କି ନେଇ। ହେଥିର୍ ଲାଗି ସବୁ ଜିନିଷ୍କେ ସବୁ ବିଷୟକେ ଗୁରୁତ୍ୱ ଦିଅନ୍। ହେନ୍ତା ତ ଆଗ୍କେ ବଢ଼ମୁ ଭାଇନ୍ ମାନେ, ଇଠାନେ ରହିଯାଉ ଏଇ ସୁନ୍ଦର ଗୀତ ଲାଗି।

ଏବେ ଫାଇନ୍ ମାନେ ଆପଣମାନେ ଦେଖୁଥିବେ ଯେନ୍ ଘଟଣାମାନେ ଘଟିଯାଉଛି, ଇ ସବୁ ଘଟଣା ଦେଖିକିନା ମନେ ପଡ଼ିଯାଉଛି ଆମର ପିଲାବେଲର କେତେ କଥା। ସତେ କେଡ଼ିଏ ସୁନ୍ଦର ଥିଲା ଆମର ପିଲାବେଲ, ଖରାକେ ଖାତିର ନେଇଥାଇ କି ହାଡ଼ଭଙ୍ଗା ଶୀତକେ, ସବୁ ଋତୁର କଥା ଭାବନ ଠିକ ଠିକ ସମୟାନେ ଆସୁଥିଲା ଆର୍ ପଲେଇ ଯାଉଥିଲା, ଆର୍ କେତେ ଖୁସି ବି ଦଉଥିଲା ଆର୍ ଆମମାନେ ମଜା ବି କରୁଥିଲୁ। ଯେନ୍ଥିର୍ ଲାଗି ଚାଷବାସ ଠାନୁ ଆରମ୍ଭ କରି ସବୁ କାମ ଭଲ କରି ହେଇଯାଉଥିଲା, ଲୋକର ଚିନ୍ତା ନେଇଥାଇ, ଲୋକମାନେ ବି ଯେତ୍କି ମିଳିଲା ହେତ୍କିନେ ସନ୍ତୁଷ୍ଟ ହେଇଯାଉଥିଲେ। ବାହାରକେ ବାହାରି କରି ସବକର୍ଷନେ ମୁଁ ଦେଖା ଦେଖି ସୁଖ ଦୁଃଖ ପଦେ ହେବାଟା ମନକେ ଶାନ୍ତି ବି ଦଉଥିଲା। ଏବେ ତ ଯାର ଗରବନେ ସେ ଯାର ଘରେ ସେ, ହେନ୍ତା କେତେ ଲୋକ ଅଛନ୍ ଯେନ୍ମାନେ କି ବାହାରି କରି ସୁଖ ଦୁଃଖ ହଉଛନ୍। ଏବେ ତ ସବକର୍ ସାଙ୍ଗ ମୋବାଇଲ ଫୋନ ହେଇଗଲା ନା, ହେ କଥା ଛାଡ଼ନ୍। ଆମକେ ସାନ ବେଲେ ସବୁ ଋତୁ ଭଲ ଲାଗୁଥିଲା, ଶରତ ଋତୁ ନେ ଆକାଶ ନିର୍ମଲ ସଫା ଜହ୍ନ ରେତ, ଚାଲ ବାଣ୍ଡନେ ଜହ୍ନି ଫୁଲର ଲଟା, କୁଆଁରୀ ଝିମନକର ଓଷା ବ୍ରତନେ ଦୀପର ଉଜ୍ଜଲ ହୁଲହୁଲି ସବଦ ଗାଁ ପରିବେଶକେ ଦୁଲକେଇ ଦଉଥିଲା। ପାଠ ତ

0: ପଢ଼ୁଥିଲୁ। ମାତର ସ୍କୁଲନୁ ଆସିକରି ବହି ବସ୍ତାନି ରଖିଦି କରି ସିଧା ହାଜର ହେଇଯାଉଥିଲୁ ଖେଲ ପଡ଼ିଆନେ। ଖାଇବାଟା ଯେନେ ଯୋଉ ମନ ପୂର୍ଣ୍ଣି ଯିଏ ଯେତ୍କି ଖେଲି ପାରିଲା ଖେଲୁଥିଲୁ। ଆରୁ ମା ଯେନ୍ଟା ଦଉଥିଲା ହେଟା ବି କେଡ଼େ ସୁଖ ଦଉଥିଲା। ହେତ୍କି ଖାଇଦି କରି ଡିବ୍ରିକି ଲଣ୍ଠନର ଉଜ୍ଜଲନେ ପଢ଼ିକରି ଶାନ୍ତିନେ ଶୋଇପଡ଼ୁଥିଲୁ। ହେଟା ସୁନା ଜୀବନ, ସୁନ୍ଦର ଜୀବନ, ସୁଖ ଶାନ୍ତିନେ ବିତିଥିବା ଜୀବନ, ଯେନ୍ଟାକି ଏବେ କେତେ ନୁରୁଛୁ ମାତର ନେଇ ମିଲ୍ବାର। ଏବେ ତ ପ୍ରତିଯୋଗିତାର ଜୀବନ, କିଏ କେତେ ଧନ କମେଇ ପାର୍ବା, କିଏ କେତେ ବଡ଼ ଲୋକ ହେବା। ଆରୁ ଇ ଧନ ଧନ ହେଇକରି ସଭେ ସୁଖର ଜୀବନ ଜିଁବାରଟା ଭୁଲି ଗଲେ ନା। ଆରୁ ସମିଆ ଧଉଁଛି ତାର ବାଟେ, ଇ ଯୁଗ୍ନେ ଚଲ୍ବାରଟା ବି ବେଶୀ କଷ୍ଟେ। ସବୁ କଥା ସବୁ କାମନେ ତ ପଇସା, ପଇସା ନେଇ ହେଲେ ନେଇ ଚଲି ହେବାର, ପଇସା ନେଇ ହେଲେ ଘରୁ ବାହାରବା ଲାଗି ବି ମନ ନେଇ ଲାଗ୍ବାର। ଘରର ଖର୍ଚ୍ଚା ବି ବଢ଼ିଗଲା ନା, ପାଠ ପଢ଼ାର ଖର୍ଚ୍ଚ ତ ନେଇ କହନ ନା। ଯିଏ ପାଠ ପଢ଼ଉଛି ତାର ଛୁଆ ପିଲାକେ ସେ ଜାନ୍ବା, ହେଥିର୍ ଲାଗି ଆମର ଭଏନ୍ମାନେ ସ୍ୱାବଲମ୍ବୀ ହେବାକେ ଗୋଡ଼ କାଢ଼ୁଛନ୍। ଯେନ୍ତା ହେଲେ ବି ଦୁଇ ପଇସା ଅର୍ଜନ କରୁ ଆରୁ ଆମର ପରିବାରର ଆର୍ଥିକ ଅବସ୍ଥାକେ ଭଲ୍ କରୁ ବୋଲିକରି। ଏବେ ହେତିର୍ ଲାଗି ଦେଖନ୍ତୁ ଆମର ଭଏନ୍ମାନେ ବି ଚାକିରି କର୍ବା ଲାଗି ବେଶୀ ଇଚ୍ଛା କରୁଛନ୍, ସ୍ୱାବଲମ୍ବୀ ହେବାକେ ପଡ଼ୁଛି। ଆରୁ ଘରର ସଦସ୍ୟ ସଂଖ୍ୟା ବେଶୀ ହେଲେ ତ ଖର୍ଚ୍ଚା ଆରୁ ଟିକେ ବେଶୀ। ମାତର ଧୈର୍ଯ୍ୟ ଧରିକରି ଶାନ୍ତିନେ ରହିଜାନିଲେ ସେ ଜାଗାନେ ସବୁ ଠିକ୍, କେନ୍ ସମସ୍ୟା ବି ନେଇ ହୁଏ। ଆରୁ ଏବେ ସଭେ ମା ଭଏନ୍ମାନେ ବି ଆଗର ଭଲିଆ ଘର ଭିତରେ ରହିବାକେ ନେଇ ଚାହିଁବାର ନା, ନିଜକେ କିଛି ନା କିଛି କାମନେ ଲଗେଇ କରି ଶାନ୍ତି ପାଉଛନ୍। ବେଲେ ହେନ୍ତା ତ କେତେ କାମ ଅଛେ, ଯଦି ଖୁସିନେ ଖୁସିନେ କର୍ବେ ବେଲେ ନିଶ୍ଚେ ଦୁଇ ପଇସା ଅର୍ଜନ କର୍ବେ। ହେନ୍ତା ଗୋଟେ ଆମର ଫଏନ୍ସନେ ଆସନ୍, ସାକ୍ଷାତ କର୍ମା ଆର୍ ତାଙ୍କର ମନର କଥା ଜାନ୍ମା। ସେ କେନ୍ କାମ କରସନ୍ ଆର୍ ସେ କାମ ନେ ସେ ଖୁସି କି ନେଇ ହେ ବିଷୟନେ ଜାନ୍ମା। ଦିଦି ନମସ୍କାର।
1: ଦିଦି ନମସ୍କାର,
0: ଆଉ ଆପଣଙ୍କର ପରିଚୟ ଟିକେ ଦିଅ ନାମ କିଏ?
1: ମୋର ନା ହଉଛି ବିନୋଦିନୀ ପୂଜାରୀ,
0: ହଁ,
1: ଆରୁ ଗାଁ ହଉଛି ବାଲିଛଣା, ଆଉ ଟିପି ହଉଛି ଚିଲକିଆ।
0: ତ ଆପଣ କାଣା କରସନ୍ ଆପଣଙ୍କର ବେଲେ ସେ କାମ ବିଷୟରେ ଟିକେ ଆମକେ କହି ଦିଅନ୍।
1: ମୁଁ ହଉଛି ଆମ SHG ମାନଙ୍କର CRP ବେଲେ ଗୋଷ୍ଠୀ ସହାୟିକା।
0: ଗୋଷ୍ଠୀ ସହାୟିକା,
1: ହଁ।
0: ତ କାଣା କାଣା କରବା ଲାଗି ପଡ଼ସି ହେ ବିଷୟରେ ଟିକେ ଆମକେ ଭଲ କର ବୁଝେଇ ଦିଅନ୍ ବେଲେ ଯେନ୍ ଭୟନ ମାନେ କାର୍ଯ୍ୟକ୍ରମ।
1: ଗାଁରେ ଯେନ୍ ମହିଳା ମାନେ ଅଛନ୍ ସେମାନଙ୍କର କେନ୍ତା କରି ଆର୍ଥିକ ଉନ୍ନତି ହେବା ସେ ବିଷୟରେ ଆମେ ସେମାନଙ୍କେ ବୁଝେଇ କହିନା। 10 ଲୋକକେ ନେଇ କରି ଗୋଟେ 10 ଜଣ ଏଇ ମା ମାନଙ୍କେ ନେଇ କରି ଗୋଟେ SHG ଗଠନ କରସୁଁ। ସେମାନଙ୍କେ ନେଇ କରି ବ୍ୟାଙ୍କ ନେ ପ୍ରଥମ ତ ସେମାନଙ୍କେ 10 ଲୋକକେ ଗୋଟେ ଜାଗା ନେଇ ମିଟିଂ କରାସୁ। ସେମାନେ ରାଜି ହେଲା ପରେ ନେଇ କରି ବ୍ୟାଙ୍କ ନେ ସେମାନଙ୍କେ ତାଙ୍କର 10 ଲୋକ ନା ନାଇଁ ଗୋଟେ ପାସବୁକ୍ ଖୁଲସୁ। ଆର୍ ସେମାନେ ସେନେ ମାସକେ କିଛି କିଛି ସଞ୍ଚୟ କରସନ୍। ସଞ୍ଚୟ କଲା ପରେ ତାଙ୍କର କେନ୍ତା କରି ଆର୍ଥିକ ଉନ୍ନତି ହେବା ସେ ତାଙ୍କର ସଞ୍ଚୟ କେ ଦେଖିକରି ଗଭର୍ଣ୍ଣମେଣ୍ଟ ତାକେ କିଛି ଲୋନ୍ ଆକାରରେ ଦେଇଥିସନ୍। ସେ ପଇସା କି ସେ 10 ଜଣ ମା ଆଣିକରି ତାଙ୍କ ବେଲେ ସେମାନେ ତାଙ୍କର କାମ ନେ ସେଟାକେ ବ୍ୟବହାର କରସନ୍। ଆରୁ ସେ ପଇସା କେ ସେମାନେ ଧୀରେ ଧୀରେ କରି ମାସକେ ମାସ ଯେତେ ଆଣିଥିବେ ଆର ମାସର 5 ଆଉ 10 ତାରିଖ ସେନେ ଆଣିକରି ଆର ଥରେ ବ୍ୟାଙ୍କ ନେ ଡିପୋଜିଟ୍ କରିଦେସନ୍।
0: ଯେ ଦିଦି ସମସ୍ତେ ପୁରା ବେଲେ ରେଗୁଲାର ପୁରା ମାନେ ରେଗୁଲାର ବାନ୍ଧୁଛନ୍ ଟଙ୍କା?
1: ହଁ ହଁ ରେଗୁଲାର ବାନ୍ଧୁଛନ୍।
0: ବେଲେ କେତେ ବର୍ଷ ଆଗନୁ କାଣା ହଉଥିଲା କି ବେଶୀ ଲୋକ ନେଇ ବାନ୍ଧୁ ଥାଇ କି ନାଇଁ, ଟିକେ ଅବ୍ୟବସ୍ଥା ଟିକେ ହଉଥିଲା, ତ ଏବେ ହେନ୍ତି କିଛି ନାଇଁ?
1: ଏବେ ବେଲେ ଆମେ ମାନେ ସେମାନଙ୍କେ ମାସକେ ମାସ ସେମାନଙ୍କର ଭିତରେ ମିଟିଂ କରି କରି ଏମିତି କଲେ ଏମିତି ଉନ୍ନତି ହେବା ବୋଲି କରି ସେମାନଙ୍କେ ବୁଝାବୁଝି କଲା ପରେ ସେମାନେ ଭାଙ୍ଗି ଗଲା ଗ୍ରୁପ ମାନକେ ଆମେ ସଜାଡି କରି ଆର ଥରେ ବ୍ୟାଙ୍କ ନେ ସେମାନଙ୍କେ ଲୋନ ଦେଇ କରି ଭଲ ଭାବେ ଆର ଥରେ ଚାଲୁ କରୁଛୁ।
0: ଯେ ଦିଦି ସେମାନଙ୍କର ସେମାନଙ୍କେ କେନ୍ତା କେନ୍ତା କାଣା କହି କରି ଆପଣ ଉତ୍ସାହିତ କରୁଛନ୍? ବେଶୀ
1: କାଣା କରି କରି ବେଲେ ଏବେ ଗରିବ ଲୋକ ମାନେ ତ ଦିଦି ଯେନ ବି ପଇସା ଆଣିଲେ ସେମାନେ ତାଙ୍କର ଛୁଆ ପିଲା କି ତାଙ୍କର କିଛି ଖର୍ଚ୍ଚା ବାର୍ତ୍ତା ଏବେ ଏବେ ଯଦି ଲୋନ ଆଣିବେ ବେଲେ ସେମାନେ ଧାନ ଚାଷ କରିପାରୁଛନ୍, ସେନ୍ତା କରୁଛନ୍ ନା। ଆରୁ ଗଭର୍ଣ୍ଣମେଣ୍ଟର ଗୋଟେ ସୁବିଧା ଅଛି ଏସ ଏସ ଦିନେ ରହିଲେ 6 ମାସ ପରେ ସେ ଫ୍ରି ନେ।

0: ବଜାର ଦିଆ ହଉଛି। ତାପରେ ଆଉ ଥରେ ସେମାନଙ୍କେ ଯେନ୍ ଶାଢ଼ୀର ସେଟା ବି 10,000 ଫ୍ରି ନେ ଦଉଛି। ଏମିତି ସୁବିଧା ଅଛି ବୋଲିକରି ସେମାନେ ଏଇନେ ମିଶିଛନ୍।
1: ହଁ, ତ ଆମର ଯେନ୍ ଜୁନାଗଡ଼ ଏରିଆ ନେ ବେଲେ କେନ୍ କେନ୍ କାମ ଆମର ଭଏନ ମାନଙ୍କ ଲାଗି ବେଶୀ ଭଲ ବୋଲି କରି ଆପଣ ମାନେ ଭାବସନ୍?
0: କେନ୍ କାମ ବେଲେ ତ ଆମର ଯେନ୍ SHG ମାନେ ଏବେ ଲୋନ୍ ନେ କରି ବେଶୀ କିଛି ଉନ୍ନତି କରୁଛନ୍ ଦିଦି। କେନ୍ ସ୍କୁଲ ନେ ବି କାମ କରୁଛନ୍, କେନ୍ ଏବେ ଧାନ ବି ଘିନୁଛନ୍, ମାଛ ଚାଷ କରୁଛନ୍, ଏମିତି କରି ସେମାନେ ବିଜନେସ୍ କରି ଆଗକେ ବଢୁଛନ୍ ନା ଦିଦି। ହଁ, କେନେ କୁକୁଡ଼ା ବି ଚାଷ କରୁଛନ୍, ଫାର୍ମ କରୁଛନ୍ 10 ଲୋକ ମିଶି କରି। କେନେ ଅଟା ହିସାବରେ ମେସିନ୍ ମାନେ ଆନୁଛନ୍, ଖଲିଦନା ମେସିନ୍ ଆନୁଛନ୍ ସେ ଲୋନ୍ ପଇସା ନେଇ କରି। ଆର୍ କେନେ ସେମାନେ ଏବେ ଗାଁ ଗହଳି ନେ ଆର୍ କେଁ କରିବେ, ଧାନ ଚାଷ ଲାଗି ବି ତ ନେଇହେଲେ ସେମାନଙ୍କେ ନିହାତି ପଇସା ଦରକାର ନା। ଆଗ ଦିନ ସେମାନେ କେନ୍ ସୁନା ରୂପା ବନ୍ଧା କରି କରି ପଇସା ଆନୁଥିଲେ, ଏବେ ବ୍ୟାଙ୍କରେ ବିନା ସୁଧ ନେ ପଇସା ବି ମିଳୁଛେ। ଆର ଯେନ୍ ସୁଧ ପଇସା ଗଭର୍ଣ୍ଣମେଣ୍ଟ ରଖିଛେ ସେ ସୁଧ ପଇସା ବି ଆର ଥରେ ସେମାନେ ଭଲ ନେ ଯଦି ବାନ୍ଧବେ ବେଲେ ସେମାନଙ୍କେ ସେ ସୁଧ ପଇସା ବି ଗଭର୍ଣ୍ଣମେଣ୍ଟ ଫେରେଇ ଦଉଛି।
1: ତ ଇ SHG କରିକିନା ଏଇଟା ବେଲେ ଆପଣ ଯେନ୍ ଇ କାମ କରୁଛନ୍, ଏଇଟା କେତେ ବର୍ଷ ହେଲା ନା କରି ଆସୁଛନ୍?
0: ଆମରଟା ଏଇଟା ହଁ 2-3 ବର୍ଷ ହେଲା ନା ଦିଦି।
1: 3 ବର୍ଷ ହେଇଗଲା ତ
0: ଇନୁ 3 ବର୍ଷ ହେଇଛି, ବାକି ଏରିଆନେ 5 ବର୍ଷ କି 10 ବର୍ଷ ଲେଖା ବି ହେଲା ନା।
1: ହଁ ହଁ ହଁ ହଁ, ତ ଇ କାମ ନେ ଆପଣ ଲାଗିଛନ୍, ତ କେମିତି ଅନୁଭୂତି, ଆପଣଙ୍କର ଅନୁଭୂତି ଟିକେ କହନ୍, କେମିତି ଲାଗୁଛି ଆପଣଙ୍କୁ?
0: ଅନୁଭୂତି ତ ଭଲ ନା ଦିଦି, କାଁ ଯେବେଲେ କି ଆମେ ଗାଁର ମହିଳା ମାନେ କେନ୍ ବାଟେ ଯାଇନି ପାରୁଥି, ଇ କାମ ନେ ଲାଗିଲା ପରେ ଆମେ ବାହାର ଦୁନିଆକି ବି ଆସିପାରିଲୁ, ସବକର ସଙ୍ଗେ ମିଶି ବି ନେଇ କରି କେନ୍ତା କରି ଆଗକେ ଯିମୁ, ସେଟା ବି ଆମର ଗୋଟେ ନିଜର ପରିଚୟ ବି ସୃଷ୍ଟି ହେଲା। ଆରୁ 5 ଲୋକ ସଙ୍ଗେ ମିଶି କରି ବି ଏତିକି ଭଲ ଲାଗୁଛି ନା।
1: ହଁ ହଁ ହଁ, ଭଲ ଲାଗୁଛି। ଆଉ
0: ଗାଁରେ ଆର କେ ଦିଦି ଦେଖ, ଆମେ ଗାଁରେ ରହି କରି ଘରର କାମ ଧନ୍ଦା କରି କରି ଆମର ଦିନ ପଳେଇ ଯାଉଥିଲା। ଏବେ ଆର କେ ଆମେ ଜୁନାଗଡ଼ ଆସୁଛୁ, କେତେବେଳେ ବ୍ୟାଙ୍କ କେ ବି ଯାଉଛୁ, 5 ଲୋକ ଧରି କରି ବି ଯାଉଛୁ, 5 ଲୋକ କେ ଦେଖୁଛୁ ଚାହୁଁଛୁ ବେଲେ କିଛି ଗୋଟେ ନିଜର ସାହସ ବି ଆସୁଛି।
1: ହଁ ହଁ ହଁ ହଁ ଆର ଆଗ କାଣା କି ଆମେ ଯେତିକି ମହିଳା ମାନେ ଥିଲୁ ବେଲେ ଘର ଚାରି କୋଣରେ ଏକା ଆବଦ୍ଧ ହେଇକି ରହୁଥିଲୁ।
0: ହଁ ସେଟା ତ କହୁଛନ୍ତି।
1: ହଁ ହଁ
0: ଚାରି କୋଣରେ ରହିଥିଲୁ ଆମେ, ଦୁନିଆ ବିଷୟରେ କିଛି ନେଇ ଜାଣିପାରୁ।
1: ହଁ,
0: ଏବେ କେନ୍ ଜାଗା ନା କେନ୍ଟା ହେଲା ଆମେ ଜାଣିପାରୁଛୁ ନା, ବାହାର କେ ଜୁନା ଆଡ଼କେ ଆସିଲେ ତ କିଛି ଶିଖି ପାରୁଛୁ ଆମେ।
1: ଠିକ କହିଲେ। ଆର ଏବେ ଯେ ଆମର ଭଏନ ମାନେ କାଣା କି ଯେନ୍ ଫୋନରେ ଡିଜିଟାଲ ଟ୍ରାନଜାକ୍ସନ ଯେନ୍ ପଇସା ଦିଆ ନିଆ ସବୁ ଫୋନ ପେ ସବୁ ସବୁ ଜାଣିଛନ୍ ଆପଣ?
0: ହଁ ଜାଣିଛେ।
1: ଦେଖନ୍ କେତେ ବିକଶିତ ହେଲା ଆଉ ଲୋକମାନେ
0: ଆଗ ଦିଦି ଆମେ ଫୋନ ନେ କେଣା କାର ସଙ୍ଗେ ଦୁଇ ପଦ କଥା ହେଲୁ ବେଲେ ଆମର ତ ସରିଗଲା। ଏବେ ଆମେ ଲୋକ ଷ୍ଟୋର ଅନଲାଇନ କରୁଛୁ, SHG ମାନେ କେନ୍ତା କରି ଲୋନ ନଉଛୁ, କେତେ ଟଙ୍କା ଇନକମ କଲେ, କେତେ ଟଙ୍କା ମାନଲେ, ସେଟା ଆମେ ସବୁ ମୋବାଇଲ ନେ ଏବେ କନେକ୍ସନ କରି କରି ଡାଟା ଦଉଛୁ ଗଭର୍ଣ୍ଣମେଣ୍ଟ କି, ସେଟା ଆମେ କିଛି ନେଇ ଜାଣିଛେ ନା। ମୋବାଇଲ ରେ ଖାଲି ଫୋନ ଟିକେ ଆସିଲା କଥା ହେଲୁ ସରିଗଲା। ଏବେ ବହୁତ କିଛି ଆମେ ଶିଖି ପାରୁଛୁ ଦିଦି,
1: ବେଶୀ କିଛି ଜାଣୁଛ, ନିଜ ଛୁଆ ମାନକେ ବି ଶିଖଉଥିବେ, କେତେ ବଢିଆ ଜିନିଷ ସବୁ। ହଁ, ତ ଆମର ଯେନ୍ SHG ମାନେ ଏବେ ଯେନ୍ ଭଏନ ମାନେ ନୂଆ କରି ମନେକର ଗଢ଼ବା ଲାଗି ଚାହୁଁଛନ୍, ନିଜକେ ସ୍ୱାବଲମ୍ବୀ କରବା ଲାଗି, ତ ସେମାନେ ଫାଷ୍ଟ କାଣା କାଣା କରବେ ସେ ବିଷୟରେ କିଛି କହିଦିଅନ୍।
0: ସେମାନେ ଫାଷ୍ଟ ନେ ବେଲେ ସେମାନେ ଯଦି ଚାହେଁବେ ଆମେ 10 ଲୋକ ମିଶିକିନା ଗୋଟେ SHG ଗଠନ କରମୁ ବେଲେ ଆମେ ସେମାନଙ୍କେ ମିଟିଂ କରାମୁ, ତମେ 10 ଲୋକ ରାଜି ଅଛ ତ, ଆଉ ଗଭର୍ଣ୍ଣମେଣ୍ଟ ର ଏନ୍ତା ଏନ୍ତା ସୁବିଧା ଅଛେ, ଇନା ଯଦି ତମେ SHG କରବ ବେଲେ ତମକେ ଗଭର୍ଣ୍ଣମେଣ୍ଟ ବିନା ସୁଧରେ ଲୋନ୍ ଦେବା, ଆଉ ଯେନ୍ ଫ୍ରି ପଇସା ବି 15,000 କି 10,000 କି 30,000 ବର୍ଷକେ 15,000 କହୁଛନ୍, ଆଉ ସେ ଶାଢ଼ୀର ପଇସା 10,000 ଏମିତି କରି ସେମାନେ ବର୍ଷକେ 25,000 ଫ୍ରି ନେବି
1: କହୁଛନ୍,
0: ଏନ୍ତା ଏନ୍ତା ସୁବିଧା ଅଛି ବୋଲି ଆମେ ସେମାନଙ୍କେ ବୁଝଉଛୁ। ଆଉ ସେମାନେ ଉତ୍ସାହ ହେଇକରି ଗଠନ କରୁଛନ୍, ଆରୁ ସଞ୍ଚୟ କରୁଛନ୍, ଆର୍ ଲୋନ୍ ନଉଛନ୍ ଦିଦି, ଆର୍ ତାଙ୍କର ଛୁଆ ପିଲାର ବି ପଇସା ନେଲେ ପାଠ ବି ପଢଉଛନ୍, କିଏ ଚାଷ ବି କରୁଛେ, କିଏ କେଣା ସବୁ କିଛି
1: କରିପାରୁଛନ୍,
0: କିଏ ସେମାନେ ବି ଡେଭଲପ୍
1: ବ୍ୟସ୍ତ ରଖୁଛନ୍, ଏ କାମରେ ବାହାରକେ ଯାଉଛନ୍, ଜୁନାଗଡ଼ ଅଫିସ କେ ଯାଉଛନ୍, ତ ଘରର କାମ କେମିତି କରି ମ୍ୟାନେଜ କରୁଛନ୍? ଘରର ସମସ୍ତଙ୍କ
0: ଘର କାମ ଦେଖ ଦିଦି, ଏବେ ଆମେ ତ ଜୁନାଗଡ଼ ଆସିଲୁ, ଆମେ ତ ପରିବାର ଥିଲା ଲୋକେ, ଶାଶୁ ଶ୍ୱଶୁର ପୁଅ ଝିଅ ଅଛନ୍, ସେମାନଙ୍କ ଲାଗି ସବକେ ସବୁ କାମ ସରେଇ କରି

0: ଡ୍ୟାସ୍ କରି କରି ଆମେ ରେଡି କରି ଆସିଛୁ।
1: ବିରକ୍ତି ଲାଗ୍ସି କି ନାଇଁ ଟିକେ ବି?
0: ବିରକ୍ତି ଆରୁ ପଇସା ପାଇବାର ତାରୁ ବିରକ୍ତି ହେଲେ ହେବା କେ ଦିଦି, ମ୍ୟାନେଜ କରବାକେ ପଡୁଛେ ନା।
1: ହଁ ଆଜ୍ଞା, କାଣା କରସନ୍ ଆପଣଙ୍କର?
0: ଆଜ୍ଞା ଏମିତି ଚାଷବାସ ନା ଦିଦି।
1: ଚାଷବାସ କରସନ୍?
0: ହଁ।
1: ସେନ ବି ଲାଭ ହଉଛି?
0: ହଁ।
1: ନାଇଁ ସେନ ବି ଲାଭ ହେସି କି ଆପଣ ଯେନ୍ ଚାଷବାସ?
0: ଲାଭ ତ ଆଜିକାଲି ତ ନେଇ ହେବାର ନା ଦିଦି, କାଁ ଯେ ବେଲେ ଆଜିକାଲି ତ ସାର ରେଟ୍ ବେଶୀ ହେଇଗଲା ନା, ଯେନ୍ କୋଟିଆ ବୁତି ବି ଦଉଛୁ ସେଟା 10 ଜାଗା ନା 5 ହେଇଗଲା ନା, ଲାଭ କେନ୍ଟା
1: ହଉଛି?
0: ସବୁ ତ ରେଟ୍ ବଢିଗଲା ନା, ହେନ୍ତା ବି ନିଜର ଜମି କି ଆରୁ ଚାଷ ନି କଲେ ହେବା କି ଦିଦି?
1: ଆର ଆମର ଗାଁ ମାନଙ୍କରେ ଯେନ୍ ମାନେ ଯେନ୍ ଝିଅ ମାନେ ରହିଯାଇଛନ୍, ପାଠ ପଢିକିନା ଅଧା ଅଧା ପଢିକିନା ରହିଯାଇଛନ୍, ତ ସେମାନେ କିନ୍ କିନ୍ କାମ କଲେ ବେଶୀ ଭଲ ହେବା ବୋଲି କରି ଆପଣ ଗୋଟେ ମହିଳା ହିସାବରେ କାଣା କହିବେ?
0: ସେମାନଙ୍କର ଲାଗି ବି ଗଭର୍ଣ୍ଣମେଣ୍ଟ ଆମର SHG ଥ୍ରୋନୁ ବି ଆରୁ ଆମର ମିଶନ ଶକ୍ତି ତରଫରୁ ସେମାନଙ୍କେ ସିଲେଇ ଟ୍ରେନିଂ ଦିଆ ହଉଛି ଦିଦି, ବାହାରକେ ବି ଭୁବନେଶ୍ୱର କେ ବି ନିଆ ହଉଛି, ଯେନ୍ ମାନେ ଚାହୁଁଛନ୍ ଯୋଉଛନ୍ ବୋଲନୁ ଆମର ଦିଦି ନେ ବି କେତେଟା ଯିବା ଲାଗି ଟ୍ରେନିଂ ଯାଇଥିଲା ଯେ ସେମାନେ ଆଜିକାଲି ତ ଜାଣୁଛନ୍ ଝିଅ ମାନକେ ଟିକେ ବାହାରକେ ନେଇ ପଠାବାର, ଇନେ ହେଲେ ସବୁ ଭବାନୀପାଟନା ନେ ହେଲେ ଶିଖମ ବୋଲିଥିଲେ, ବାକି ଜିପି ରଟା ମାନେ ଗଲେ ସିଲେଇ ସବୁ ଶିକ୍ଷା ଦିଆ ହଉଛି।
1: ବିୟୁଟି ପାର୍ଲର ଟ୍ରେନିଂ ବି ଦିଆ ହଉଛି?
0: ହଁ ହଁ, ବିୟୁଟି ପାର୍ଲର ତାପରେ ସିଲେଇ ଆରୁ ବହୁତ କିଛି ଅଛି।
1: ହଁ ହଁ ହଁ ହଁ,
0: ସେମାନେ ତାଙ୍କର ପରିବାର ଚାଲିଲେ ଭଲ ଦେଇପାରବେ। ଆଜିକାଲି ତ ଝିଅ ମାନକେ ବାହାରକେ ଗାଁ ଗହଲି ନା ଟିକେ ନେଇ ଛାଡ଼ବାର ଦେ, ସେଥିର୍ଲାଗି ଟିକେ ଅସୁବିଧା, ନହେଲେ ସବୁ ସୁବିଧା ଏନେ ମିଳୁଛି।
1: ତ ସେମାନକେ ଉତ୍ସାହିତ କରସନ୍ କି ନାଇଁ ଆପଣ?
0: ହଁ ହଁ, ଆମେ ସେମାନକେ ଆମର ସାର୍ ମାନେ ବି ଅଛନ୍, ସେମାନେ ବି ଯାଇକରି ଆମେ ସେମାନକେ ଡାକୁଛୁ 18 ବର୍ଷ 15 ବର୍ଷ ଝିଅ ମାନକେ, ଆରୁ କେନ୍ତା କରି ତମେ ପାଠ ଛାଣିଛ, ତମର ପରିବାର କେ ତମେ ଏମିତି କରବ ସେମିତି କରବ, ତମର ଭବିଷ୍ୟତ ନେବେ କାମ ଦେବା ଏଇ କାମ ଶିଖିଥିଲେ, ଆର୍ ତମେ ଗୋଟେ ଟ୍ରେନିଂ ଗୋଟେ ନିଅ ଗଭର୍ଣ୍ଣମେଣ୍ଟ ର, ଏନ୍ତା ଏନ୍ତା ସୁବିଧା ଅଛି ବୋଲି ଆମେ ସେମାନଙ୍କୁ ବୁଝାସୁ।
1: ମାନେ
0: ବୁଝିଲେ ତ ରାଜି ହେଲେ, ତାଙ୍କର ପରିବାର ରାଜି ହେଲେ ସେମାନେ ଯାଉଛନ୍ ଦିଦି, ଆର ରାଜି ନେଇ ହେଲେ ଆର କେଁ କରବ।
1: ଆପଣ ନିଜକେ ବ୍ୟସ୍ତ ରଖୁଛନ୍, ଏତେ କାମ କରୁଛନ୍, ଘର ପରିବାରର କାମ କରୁଛନ୍, ଫେର ଅଫିସର କାମ ବି ବୁଝୁଛନ୍, ସବୁ କରୁଛନ୍, ତ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେସନ୍ କି ନାଇଁ?
0: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେସୁ ନା ଦିଦି, ସ୍ୱାସ୍ଥ୍ୟ ତ ସମ୍ପଦ, ସ୍ୱାସ୍ଥ୍ୟ କେ ନେଇ ଜଗଲେ ଆର
1: ଆଉ ସଞ୍ଚୟ ପ୍ରତି ବେଶୀ ଗୁରୁତ୍ୱ ଦେସନ୍ କି କେମିତି?
0: ହଁ, ସଞ୍ଚୟ ବି ଆମର ଯେନ୍ SHG ଆମେ 100 ଟଙ୍କା ରଖୁଛୁ, ସେଟା ଆମେ ଘରେ ଥିଲେ ତ 100 ଟଙ୍କା ଖେଇ ଦଉଛୁ ନା ଦିଦି, ଏବେ ଆମେ 10 ଜଣ ମା ମିଶିକରି ମାସକେ 100 ଟଙ୍କା ଲେଖା ସଞ୍ଚୟ କରୁଛୁ, ସେ 1000 ଟଙ୍କା ଆମର ଏବେ 100,000 ଟଙ୍କା ହେଲା ନା, ଆମର 100,000 ଟଙ୍କା ଆମେ ଘରେ ଥିଲେ 10,000 ଟଙ୍କା ରଖିଥିଲେ କାଲକେ ଦିନ ବାହାର କରି କରି ଆଣିକରି ଖର୍ଚ୍ଚ କରିଦଉଛୁ, ସେ ପଇସା ସଞ୍ଚୟ ହିସାବ ନେ ଆମେ ଯେବେ ଯଦି ଚାହିଁଲେ 10 ଲୋକ ଆଣିପାରମୁ ନା।
1: ଆଉ କାଣା କାଣା ବିକାଶ ହେଇପାରବା ଆମର ଭଉଣୀ ମାନେ ଯଦି ଏମିତି SHG ରେ ବେଲେ ମନ ଦି କରି ଭଲ କରି ସଚୋଟ ଠିକ ନା କାମ କରିବେ ବେଲେ? ଆପଣ
0: ସଚୋଟ ଠିକ କରି କାମ କଲେ ତ ବେଶୀ କିଛି ଉନ୍ନତି ହେଇପାରବା ଦିଦି, ଆଜିକାଲି ତ ସରକାର ବି ମହିଳା ମାନକେ ଆଗ ତାର ମାନେ ଆଗଧାଡ଼ିନେ ରଖିଛେ, ଯେ ସେଥିପ୍ରତି ସବୁ ଯଦି ଚାହିଁବେ ବେଲେ ହେଇପାରବା।
1: ହଁ ହଁ ହଁ ହଁ
0: ହଁ, ଆମେ ଯଦି ନେଇ ଚାହିଁମୁ ନେଇ ଆମେ ହେଟା ଗୋଟେ କେଁ କାମ ବୋଲି କରି ଯଦି ନେଇ ଚାହିଁମୁ ବୋଲି କିଛି କାମ ନେଇ ପାରେ।
1: ଆର ଆପଣଙ୍କର ଯେନ୍ ସଦସ୍ୟ ମାନେ ଅଛନ୍, ତାଙ୍କ ଭିତରେ ବୋଲେ ସୁନ୍ଦର ଯେନ୍ ଗୋଟେ ତାଙ୍କୁ ବୁଝେଇବାର ଲାଗି, ତାଙ୍କୁ ଧରି କରି ବାନ୍ଧି କରି ରଖବାର ଲାଗି ଆପଣ ନିଜର ତରଫରୁ କାଣା ଚେଷ୍ଟା କରସନ୍ ବୋଲେ ଆମର ଗ୍ରୁପ କେମିତି କର ଭଲ କର ରହୁ, ଉନ୍ନତି କରୁ, ବିକାଶ କରୁ ବୋଲି କରି?
0: ଆମେ ବୋଲେ ସେମାନଙ୍କେ ଚେଷ୍ଟା କରସନ୍ ଦିଦି, ବୋଲେ କାଇଁ ଯେ ଆଜିକାଲି ଯେନ୍ 15,000

0: ଆକାଶବାଣୀ ଭବାନୀପାଟଣା, ସମୟ ଦିନ 1:50। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଓ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଭାରତ ଅଧ୍ୟକ୍ଷତାର ଆଉ କିଛି ସମୟ ପରେ ଆରମ୍ଭ ହେବ ଅଷ୍ଟାଦଶ ବ୍ରିକ୍ ଶିଖର ସମ୍ମିଳନୀ। ଚୀନ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କ ସମେତ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ସଦସ୍ୟ ସହଯୋଗୀ ରାଷ୍ଟ୍ରର ନେତୃବୃନ୍ଦ। ବ୍ରିକ୍ ସମ୍ମିଳନୀ ପରିପ୍ରେକ୍ଷୀରେ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ। ଚୀନ୍ର ଗୁଆଙ୍ଗଝୁ ଏବଂ ନୂଆଦିଲ୍ଲୀ ମଧ୍ୟରେ ଆସନ୍ତା 21 ପୁନଃ ଆରମ୍ଭ ହେବ ବିମାନ ଚଳାଚଳ। 2026 ଜୁନିୟର ଏସୀୟ ହକି ଫାଇନାଲ୍ରେ ପହଞ୍ଚିଲା ଭାରତୀୟ ମହିଳା ଦଳ, ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଭାରତ ଅଧ୍ୟକ୍ଷତାରେ ଆଜି ଅପରାହ୍ନରୁ ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ସମ୍ମିଳନୀରେ ଭାରତ ସମେତ ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଯୋଗ ଦେଉଛନ୍ତି। ବିଶ୍ୱର 11 ପ୍ରମୁଖ ଉଦୀୟମାନ ତଥା ବିକାଶଶୀଳ ଅର୍ଥନୈତିକ ରାଷ୍ଟ୍ରକୁ ଏକାଠି କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରୁଛି। ଶିଖର ସମ୍ମିଳନୀରେ ବ୍ରିକ୍ ସଦସ୍ୟ ଦେଶଗୁଡ଼ିକ ବିଶ୍ୱ ଶାସନ ବ୍ୟବସ୍ଥା, ବହୁପକ୍ଷବାଦ, ବାଣିଜ୍ୟ ଓ ନିବେଶ, ପ୍ରଯୁକ୍ତିବିଦ୍ୟା, ଖାଦ୍ୟ ଓ ଶକ୍ତି ସୁରକ୍ଷା, ସ୍ୱାସ୍ଥ୍ୟସେବା, ବିପର୍ଯ୍ୟୟ ମୁକାବିଲା ପରିଚାଳନା ଏବଂ ଯୋଗାଣ ଶୃଙ୍ଖଳ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଅଷ୍ଟାଦଶ ବ୍ରିକ୍ ସମ୍ମିଳନୀର ବିଷୟବସ୍ତୁ ରହିଛି ସ୍ଥିରତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ପାଇଁ ପ୍ରସ୍ତୁତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍, ଚୀନ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାଇରିଲ୍ ରାମଫୋସା, ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତା ଏଲ୍ ସିସି, ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବାଓ ସୁବିୟାନ୍ତୋ, ଇରାନ ରାଷ୍ଟ୍ରପତି ମାସୁଦ ପେଜେକ୍ସକିଆନ୍, ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ୍ ଖାଲେଦ ବିନ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହିଆନ୍ ଏବଂ ଇଥିଓପିଆର ପ୍ରଧାନମନ୍ତ୍ରୀ ଆବିୟ ଅହମ୍ମଦ ଅଲ୍ଲିଙ୍କ ସମେତ ବହୁ ବିଶ୍ୱ ନେତୃବୃନ୍ଦ ଅଂଶଗ୍ରହଣ କରୁଛନ୍ତି। ବୈଠକ ଅବସରରେ ଆଜି ସମାବେଶୀ ବିଶ୍ୱ ପ୍ରଶାସନ ଏବଂ ବହୁପକ୍ଷୀୟ ସୁଦୃଢ଼ତା ଶୀର୍ଷକ ଏକ ଅଧିବେଶନ ଆୟୋଜିତ ହେବ। ଆସନ୍ତାକାଲି ସ୍ଥିରତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା, ସମାବେଶୀ ବିଶ୍ୱ ଅଭିବୃଦ୍ଧିର ଭବିଷ୍ୟତ ଗଠନ ଦିଗରେ ଏକ ଅଧିବେଶନ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସମେତ ବିଭିନ୍ନ ସଦସ୍ୟ ରାଷ୍ଟ୍ର ଓ 10 ସହଭାଗୀ ଦେଶର ନେତୃବୃନ୍ଦ ସାମିଲ ହେବେ। ସହଭାଗୀ ଦେଶଗୁଡ଼ିକ ମଧ୍ୟରେ ବେଲାରୁଷ, ବଲିଭିଆ, କାଜାକସ୍ତାନ, କ୍ୟୁବା, ମାଲେସିଆ, ନାଇଜେରିଆ, ଥାଇଲାଣ୍ଡ, ଉଗାଣ୍ଡା, ଉଜବେକିସ୍ତାନ ଏବଂ ଭିଏତନାମ ଅଛନ୍ତି। ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ବ୍ରିକ୍ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ବିଭିନ୍ନ ସଦସ୍ୟ ରାଷ୍ଟ୍ର ଓ ସହଯୋଗୀ ଦେଶର ଶୀର୍ଷ ନେତୃତ୍ୱ ତଥା ପ୍ରତିନିଧି ନୂଆଦିଲ୍ଲୀରେ ଆସି ପହଞ୍ଚୁଛନ୍ତି। ଚୀନ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କ ସମେତ ବେଲାରୁଷ ବୈଦେଶିକ ମନ୍ତ୍ରୀ ମ୍ୟାକ୍ସିମ୍ ରାଇଜେନ୍କୋ, ଭିଏତନାମ ପ୍ରଧାନମନ୍ତ୍ରୀ ଲେ ମିନ୍ ହଙ୍ଗ୍, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରସ୍ ଆଧାନମ ଘେଭ୍ରିସିୟସ୍ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ପାରସ୍ପରିକ ସ୍ୱାର୍ଥଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ତଥା ବୈଷୟିକ ପ୍ରସଙ୍ଗ ଉପରେ ଉଭୟ ନେତା ମତ ବିନିମୟ କରିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆବୁଧାବିର ଯୁବରାଜ ଶେଖ୍ ଖାଲେଦ ବିନ୍ ମହମ୍ମଦ ବିନ୍ ଜାୟଦ ଅଲ୍ ନାହିଆନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଚୀନ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କ ସହ ଆଜି ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍ଙ୍କ ସହ

0: ସାକ୍ଷାତଲୋଚନା କରିଛନ୍ତି। ବ୍ରିକ୍ସ ବୈଠକରେ ଯୋଗଦେବା ଲାଗି ଭାରତ ଗସ୍ତରେ ଆସିଥିବା ରାଷ୍ଟ୍ରପତି ପେଜେକ୍ସିଆନ୍ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ପଶ୍ଚିମ ଏସିଆ ପରିସ୍ଥିତି ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହୋଇଥିଲା। ଶାନ୍ତି ସ୍ଥିରତା ଏବଂ କୂଟନୀତି ମାଧ୍ୟମରେ ସମସ୍ୟାର ସମାଧାନ ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଚୀନ୍ର ଗୁଆଙ୍ଗଝୁ ଏବଂ ନୂଆଦିଲ୍ଲୀ ମଧ୍ୟରେ ଆସନ୍ତା 21 ତାରିଖରୁ ନିୟମିତ ଯାତ୍ରୀବାହୀ ବିମାନ ପୁନଃ ଚଳାଚଳ କରିବ। ଚୀନ୍ର ଦକ୍ଷିଣ ଏୟାରଲାଇନ୍ସ ଏହି ସୂଚନା ଦେଇଛି। କୋଭିଡ୍ 19 ମହାମାରୀ ପରିପ୍ରେକ୍ଷୀରେ 2020 ମସିହାରୁ ଏହି ବିମାନ ପଥରେ ଉଡ଼ାଣ ସ୍ଥଗିତ ରଖାଯାଇଥିଲା। 6 ବର୍ଷ ପରେ ଗୁଆଙ୍ଗଝୁ ଏବଂ ନୂଆଦିଲ୍ଲୀ ମଧ୍ୟରେ ପୁନଃ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ବ୍ରିକ୍ ଶିଖର ସମ୍ମିଳନୀ ପାଇଁ ଭାରତ ଗସ୍ତରେ ଆସିଥିବା ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନାରେ ଅବ୍ୟବହିତ ପୂର୍ବରୁ ଏହି ବିମାନ ଚଳାଚଳ ନେଇ ଘୋଷଣା କରାଯାଇଛି। ଭାରତର ବିମାନ ସେବା ପ୍ରଦାନକାରୀ କମ୍ପାନୀ ଇଣ୍ଡିଗୋ ଗତ ମାର୍ଚ୍ଚ ମାସରେ ସାଂଘାଇ ଓ କୋଲକାତା ମଧ୍ୟରେ ଦୈନିକ ଉଡ଼ାଣ ଆରମ୍ଭ କରିଛି। ଦ୍ୱିପାକ୍ଷିକ ବିମାନ ସଂଯୋଗକୁ ଏହା ଆହୁରି ବ୍ୟାପକ କରିଛି। ବ୍ରିକ୍ସ ସମ୍ମିଳନୀ ଅବସରରେ ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରର ନବସୃଜନକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଭାରତ ଇନୋଭେଟ୍ସ ପ୍ରଦର୍ଶନୀକୁ ପ୍ରସ୍ତୁତ କରାଯାଇଛି ବୋଲି ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ପ୍ରଦର୍ଶନୀକୁ ବିଭିନ୍ନ ଦେଶର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସ୍ୱାଗତ କରିବା ଦେଶ ପାଇଁ ଏକ ଗର୍ବର ବିଷୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଅଧୀନରେ ଦେଶର ନବସୃଜନ କ୍ଷେତ୍ର ତ୍ୱରାନ୍ୱିତ ହୋଇଛି ବୋଲି ଶ୍ରୀ ଯୋଶୀ କହିଛନ୍ତି। ଭାରତର ନବସୃଜନ ଯାତ୍ରା ବିଶ୍ୱସ୍ତରରେ ପ୍ରଭାବ ପକାଉଛି ବୋଲି ସେ କହିଛନ୍ତି। ଶ୍ରୀ ଗୁରୁଗ୍ରନ୍ଥ ସାହେବଙ୍କ ପ୍ରକାଶ ପର୍ବ ଅବସରରେ ଶିଖ୍ ସମ୍ପ୍ରଦାୟଙ୍କୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ଜୀବନରେ ପ୍ରକୃତ ମାର୍ଗଦର୍ଶନ ଜ୍ଞାନ ସତ୍ୟ ଏବଂ ନୀତିନିଷ୍ଠାରୁ ଆସିଥାଏ ବୋଲି ଶ୍ରୀ ଗୁରୁ ଗୋବିନ୍ଦ ସିଂହ ସମଗ୍ର ବିଶ୍ୱକୁ ବାର୍ତ୍ତା ପ୍ରଦାନ କରିଛନ୍ତି। ପବିତ୍ର ଧର୍ମଗ୍ରନ୍ଥରେ ସେବା, ତ୍ୟାଗ, ସମାନତା, କରୁଣା ଏବଂ ମାନବତା ଉପରେ ଅମୂଲ୍ୟ ବାଣୀ ରହିଛି, ଯାହାକି ସମାଜକୁ ମାନବ କଲ୍ୟାଣ ପାଇଁ ସର୍ବଦା ପ୍ରେରଣା ପ୍ରଦାନ କରିଚାଲିଛି। ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଶ୍ରୀ ଗୁରୁଗ୍ରନ୍ଥ ସାହିବର ଶିକ୍ଷା ମଣିଷକୁ ଉଚିତ ମାର୍ଗଦର୍ଶନ କରିଥାଏ ବୋଲି କହିଛନ୍ତି। ଜୁନିୟର ଏସୀୟ ହକି 2026 ଫାଇନାଲକୁ ଭାରତୀୟ ମହିଳା ଦଳ ଉନ୍ନୀତ ହୋଇଛି। ଚୀନ୍ର ମୁକିଠାରେ ଆଜି ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍ରେ ଭାରତ ଦକ୍ଷିଣ କୋରିଆକୁ 5-1 ଗୋଲ୍ରେ ପରାସ୍ତ କରିଛି। ଭାରତୀୟ ଖେଳାଳି ସୁପ୍ରିୟା 3ଟି ଗୋଲ୍ କରିଥିବାବେଳେ ମଧୁ ସିଦାର ଏବଂ ସୁଖବୀର କୌର ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଛନ୍ତି। ଦକ୍ଷିଣ କୋରିଆର ୟୁରିଜିଓ ଏକମାତ୍ର ଗୋଲ୍ କରିଛନ୍ତି। ଚୀନ୍ ଓ ଜାପାନ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ର ବିଜେତା ଭାରତୀୟ ଦଳକୁ ଫାଇନାଲରେ ଭେଟିବ। ପୂର୍ବରୁ ଭାରତୀୟ ମହିଳା ଦଳ 2023 ଏବଂ 2024ରେ ଜୁନିୟର ଏସିଆ କପ୍ ଜିତିଥିଲା। ଟି20 ଏସିଆ କପ୍ ମହିଳା କ୍ରିକେଟ୍ ଟାଇଟଲ ହାସଲ ପାଇଁ ଆସନ୍ତାକାଲି ଫାଇନାଲରେ ଭାରତ ଓ ଶ୍ରୀଲଙ୍କା ପରସ୍କରକୁ ଭେଟିବେ। ଦୁବାଇଠାରେ ଏହି ଫାଇନାଲ ମ୍ୟାଚ୍ ଖେଳାଯିବ। ଗତକାଲି ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ରେ ଶ୍ରୀଲଙ୍କାକୁ 4 ୱିକେଟ୍ରେ ପାକିସ୍ତାନକୁ ପରାସ୍ତ କରିଥିଲା। 131 ରନ୍ର ପିଛା କରି ଶ୍ରୀଲଙ୍କା 18 ଓଭର 4ଟି ବଲ୍ରେ 6 ୱିକେଟ୍ ହରାଇ 134 ରନ୍ ସ୍କୋର କରିଥିଲା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 130 ରନ୍ ସଂଗ୍ରହ କରିଥିଲା। ପାକିସ୍ତାନ ଅଧିନାୟକ ଫାତିମା ସାନା 47 ରନ୍ ସ୍କୋର କରିଥିବାବେଳେ 4ଟି ୱିକେଟ୍ ନେଇ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଛତିଶଗଡ଼, ତେଲଙ୍ଗାନା ଏବଂ ବିଦର୍ଭରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ସମେତ ତେଲଙ୍ଗାନା, ୱେଷ୍ଟବେଙ୍ଗଲ, ଉତ୍ତର ପୂର୍ବାଞ୍ଚଳ ରାଜ୍ୟର କେତେକ ଭାଗ, ଗୁଜରାଟ, କୋଙ୍କଣ, ଗୋଆ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଛତିଶଗଡ଼ରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଭାରତ ଅଧ୍ୟକ୍ଷତାର ଆଉ କିଛି ସମୟ ପରେ ଆରମ୍ଭ ହେବ 18 ବ୍ରିକ୍ସ ଶିଖର ସମ୍ମିଳନୀ। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସମେତ ନୂଆଦିଲ୍ଲୀରେ ପହଞ୍ଚୁଛନ୍ତି ସଦସ୍ୟ ଓ ସହଯୋଗୀ ରାଷ୍ଟ୍ରର ନେତୃବୃନ୍ଦ। ବ୍ରିକ୍ସ ସମ୍ମିଳନୀ ପରିପ୍ରେକ୍ଷୀରେ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ। ଚୀନ୍ର ଗୁଆଙ୍ଗଝୁ ଏବଂ ନୂଆଦିଲ୍ଲୀ ମଧ୍ୟରେ ଆସନ୍ତା 21 ତାରିଖରୁ ପୁନଃ ଆରମ୍ଭ ହେବ ବିମାନ ଚଳାଚଳ। 2026 ଜୁନିୟର ଏସୀୟ ହକି ଫାଇନାଲରେ ପହଞ୍ଚିଲା ଭାରତୀୟ ମହିଳା ଦଳ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଏମ୍ ଶଗୁନ୍ ଚୋପ୍ରା ୱିଥ୍ ଦ ମିଡ୍ ଡେ ନ୍ୟୁଜ୍।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ। ସ୍ଥିରତା, ନବସୃଜନ, ସହଯୋଗ ଓ ନିରନ୍ତରତା ପାଇଁ ପ୍ରସ୍ତୁତି ପ୍ରସଙ୍ଗ ଆଧାରରେ ହେବ ଆଲୋଚନା। ରାଜ୍ୟବ୍ୟାପୀ ଅଦାଲତଗୁଡ଼ିକରେ ଅନୁଷ୍ଠିତ ହେଉଛି ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ। ବାଲେଶ୍ୱରଠାରେ ଜାରି ରହିଛି ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ପୂର୍ବାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ବୈଠକ। ଡଲଫିନ୍ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଡଲଫିନ୍ ଦିବସ ଏବଂ ଲଘୁଚାପର ପ୍ରଭାବରେ ସାତଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଭାରତ ଅଧ୍ୟକ୍ଷତାରେ ଆଜି ଅପରାହ୍ନରୁ ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ସମ୍ମିଳନୀରେ ଭାରତ ସମେତ ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଯୋଗଦେବେ। ବିଶ୍ୱର ଏଗାରଟି ପ୍ରମୁଖ ଉଦୀୟମାନ ତଥା ବିକାଶଶୀଳ ଅର୍ଥନୈତିକ ରାଷ୍ଟ୍ରକୁ ଏକାଠି କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରୁଛି। ଏହି ଶିଖର ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ବିଶ୍ୱ ଶାସନ ବ୍ୟବସ୍ଥା, ବହୁପକ୍ଷୀୟବାଦ, ବାଣିଜ୍ୟ ଓ ନିବେଶ, ପ୍ରଯୁକ୍ତିବିଦ୍ୟା, ଖାଦ୍ୟ ଓ ଶକ୍ତି ସୁରକ୍ଷା, ସ୍ୱାସ୍ଥ୍ୟସେବା, ବିପର୍ଯ୍ୟୟ ମୁକାବିଲା, ପରିଚାଳନା ଓ ଯୋଗାଣ ଶୃଙ୍ଖଳ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀର ବିଷୟବସ୍ତୁ ରହିଛି ସ୍ଥିରତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ପାଇଁ ପ୍ରସ୍ତୁତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ବହୁ ବିଶ୍ୱ ନେତୃବୃନ୍ଦ ଅଂଶଗ୍ରହଣ କରୁଛନ୍ତି। ବୈଠକ ଅବସରରେ ଆଜି ସମାବେଶୀ ବିଶ୍ୱ ପ୍ରଶାସନ ଏବଂ ବହୁପକ୍ଷୀୟ ସୁଦୃଢ଼ତା ଶୀର୍ଷକ ଏକ ଅଧିବେଶନ ଆୟୋଜିତ ହେବ। ରାଜ୍ୟର ସମସ୍ତ ଜିଲ୍ଲାରେ ଆଜି ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଉଛି। ଓଡ଼ିଶା ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ତତ୍ତ୍ୱାବଧାନରେ ଅଦାଲତ ଆୟୋଜନ କରାଯାଉଛି। ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟରେ ଦୁର୍ଘଟଣା, ବୀମା, ଅପରାଧ, ଚାକିରି ସମ୍ବନ୍ଧୀୟ ଆଦି ମାମଲାଗୁଡ଼ିକର ଶୁଣାଣି ଜାରି ରହିଛି। ବାଲେଶ୍ୱରଠାରେ ପୁଲିସ୍ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ପୂର୍ବାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକରେ ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୁଲିସ୍ ବ୍ୟବସ୍ଥା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସଞ୍ଜୟ କୁମାର ଏବଂ ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ରହି ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ଆଇନ ଶୃଙ୍ଖଳା ଓ ସାମଗ୍ରିକ ସ୍ଥିତି ଉପରେ ଆଲୋଚନା କରୁଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ପୂର୍ବାଞ୍ଚଳ ରେଞ୍ଜ ଅଧୀନରେ ଏହି ତିନୋଟି ଜିଲ୍ଲା ଆସୁଥିବାରୁ ଏହି ଅଞ୍ଚଳର ଆଇନ ଶୃଙ୍ଖଳା ସ୍ଥିତିର ବିଶେଷ ଗୁରୁତ୍ୱ ରହିଛି। ଆଗାମୀ ଦିନରେ ଗଣେଶ ପୂଜା, ଦୁର୍ଗାପୂଜା, ଗଜଲକ୍ଷ୍ମୀ ପୂଜା, ଦୀପାବଳି, କାଳୀପୂଜା ଆଦି ପର୍ବପର୍ବାଣୀ ଅନୁଷ୍ଠିତ ହେବାକୁ ଥିବାରୁ ସେଗୁଡ଼ିକୁ ଶାନ୍ତି ଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା

ବୈଠକରେ ଯୋଜନା ପ୍ରସ୍ତୁତ କରାଯାଉଛି। ପାର୍ବଣ ସମୟରେ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପର୍ଯ୍ୟାପ୍ତ ପୁଲିସ୍ ମୁତୟନ, ଭିଡ଼ ନିୟନ୍ତ୍ରଣ, ସୁଚାରୁ ଟ୍ରାଫିକ୍ ପରିଚାଳନା ଉପରେ ଡିଜିପି ଗୁରୁତ୍ୱାରୋପ କରୁଛନ୍ତି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ରାୟଗଡ଼ା କୋରାପୁଟ ଜୟପୁର ରେଳ ସେକ୍ସନ ପରିଦର୍ଶନ କରି ଟ୍ରେନ୍ ପରିଚାଳନା, ସୁରକ୍ଷା ଓ ଭିତ୍ତିଭୂମି ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସିଙ୍ଗାପୁର ରୋଡ୍ କୋରାପୁଟ ରେଳ ସେକ୍ସନରେ ଚାଲୁ ରହିଥିବା ରେଳପଥ ଦୋହରୀକରଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରୁଛନ୍ତି। ଏଥିସହିତ ବିଭିନ୍ନ ଷ୍ଟେସନରେ ଯାତ୍ରୀ ସୁବିଧା, ପରିମଳ ବ୍ୟବସ୍ଥା ଏବଂ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ କାର୍ଯ୍ୟ ଜାରି ରହିଛି। ନିର୍ମାଣାଧୀନ କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ଶ୍ରୀ ପୁଙ୍କୱାଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଗୁଜରାଟସ୍ଥିତ ରାଧାକୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ 14 58 ବିଦେଶୀ ପ୍ରାଣୀ ଆସିଛନ୍ତି। ସେମାନଙ୍କୁ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ପ୍ରାଣୀ ଉଦ୍ୟାନ ସଂଘରୋଧ ଘରେ ଓ ସ୍ୱତନ୍ତ୍ର ଖୁଆଡ଼ରେ ରଖାଯାଇଛି। 14 ପ୍ରଜାତିଙ୍କ ମଧ୍ୟରୁ 10 ନୂଆ ପ୍ରଜାତିର ପ୍ରାଣୀ ଏଥିରେ ରହିଛନ୍ତି। ଏମାନଙ୍କ ମଧ୍ୟରେ ଜେବ୍ରା, କଙ୍ଗାରୁ, ବେଣ୍ଟସ୍ ୱାଲ୍ଭି ଏବଂ ମକାଓ ସାମିଲ ଅଛନ୍ତି। ପ୍ରାଣୀ ଉଦ୍ୟାନରେ ମୋଟ ପ୍ରଜାତି ସଂଖ୍ୟା 188 ବୃଦ୍ଧି ପାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଡଲଫିନ୍ ବିଷୟରେ ସଚେତନତା ସୃଷ୍ଟି ଏବଂ ଏହାର ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଡଲଫିନ୍ ଦିବସ ପାଳନ କରାଯାଉଛି। 2022 ମସିହାରେ ସି ସେଫ୍ ରେଡ୍ ଗ୍ଲୋବାଲର ଉଦ୍ୟମ ଏବଂ ସମର୍ଥନ ଦ୍ୱାରା ବିଶ୍ୱ ଡଲଫିନ୍ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ମାସ 12 ପାଳନ କରାଯାଉଛି। ବିଶ୍ୱରେ 42 ପ୍ରଜାତିର ଡଲଫିନ୍ ଅଛନ୍ତି। ଦେଶରେ 6,327 ଡଲଫିନ୍ ଥିବା ଏକ ଆକଳନରୁ ଜଣାପଡ଼ିଛି। ଓଡ଼ିଶାରେ ମୋଟ 710 ଡଲଫିନ୍ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ପ୍ରୟାସକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ଥାନୀୟ ଲୋକ ଓ ଗ୍ରାମବାସୀଙ୍କ ଅଂଶଗ୍ରହଣ ଦ୍ୱାରା ଡଲଫିନ୍ ସଂରକ୍ଷଣ ସହ ସଚେତନତା ଉପରେ ପ୍ରଧାନମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଉଛନ୍ତି। ସ୍ତନ୍ୟପାୟୀ ପ୍ରାଣୀ ଡଲଫିନ୍ର ସଂରକ୍ଷଣ ପାଇଁ ବ୍ୟକ୍ତିବିଶେଷ ଏବଂ ସଂଗଠନଗୁଡ଼ିକ ଯତ୍ନ ନେବା ଲକ୍ଷ୍ୟରେ ବିଶ୍ୱ ଡଲଫିନ୍ ଦିବସ ଏକ ଉତ୍ତମ ସୁଯୋଗ ପ୍ରଦାନ କରୁଛି। ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ତଥା ଦାସିଆ ଅଜା ନାମରେ ପରିଚିତ ନୟାଗଡ଼ର ଦାଶରଥୀ ପଟ୍ଟନାୟକଙ୍କର ଆଜି 29ତମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଉଛି। ସେ 1907 ମସିହା ଜୁଲାଇ ମାସ 12 ନୟାଗଡ଼ ଜିଲ୍ଲା ଉଦୟପୁରରେ ଜନ୍ମଗ୍ରହଣ କରିଥିଲେ। ଦାସିଆ ଅଜା ଜିଲ୍ଲାର ନୂଆଗାଁ ବ୍ଲକ ଅନ୍ତର୍ଗତ ଉଦୟପୁରଠାରେ 1969 ମସିହାରେ ବାଞ୍ଛାନିଧି ପାଠାଗର, 1973 ମସିହାରେ ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଏବଂ 1975 ମସିହାରେ ଯଦୁମଣି ସାହିତ୍ୟ ସଂସଦ ପ୍ରତିଷ୍ଠା କରିଥିଲେ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ସ୍ୱର୍ଗତ ଦାଶରଥୀ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ସେ ସ୍ଥାପନ କରିଥିବା ବାଞ୍ଛାନିଧି ପାଠାଗର, ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଓ ଯଦୁମଣି ସାହିତ୍ୟ ସଂସଦ ତାଙ୍କ ଅବଦାନର ପ୍ରମୁଖ ଉଦାହରଣ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ଦାସିଆ ଅଜା ସ୍କୃତି କମିଟି ପକ୍ଷରୁ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସ୍କୃତି କମିଟି ପକ୍ଷରୁ ଆୟୋଜିତ ସଭାରେ ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରମୁଖ ଯୋଗଦେଇ ଓଡ଼ିଶାର ଜ୍ଞାନ, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷାରେ ଦାସିଆ ଅଜାଙ୍କ ଅବିସ୍କରଣୀୟ ଅବଦାନର ସ୍କୃତିଚାରଣ କରିଥିଲେ। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପରଠାରୁ ଚାଲିଆସୁଥିବା ନୀତିକ୍ରମରେ ଆଜି ସନ୍ଧ୍ୟାଧୂପ ପରେ ଶ୍ରୀମନ୍ଦିରରେ ପବିତ୍ର ଦାବାଗ୍ନି ଲୀଳା ଅନୁଷ୍ଠିତ ହେବ। ଦାବାଗ୍ନି ରାକ୍ଷସ କୃଷ୍ଣ ଓ ବଳରାମଙ୍କ ସହ ଯୁଦ୍ଧରେ ପରାସ୍ତ ହେବାର ବିଧିକୁ ଶ୍ରୀମନ୍ଦିରରେ ମାଟି ମଣ୍ଡପ ସାହି ଆଖଡ଼ା ପକ୍ଷରୁ ସମ୍ପାଦନ କରାଯିବ। ଅମାବାସ୍ୟା ତିଥିରେ ଗତକାଲି ମହାପ୍ରଭୁଙ୍କର ପରମ୍ପରା ଅନୁସାରେ ସନ୍ଧ୍ୟାଧୂପ ପରେ ବସ୍ତ୍ରହରଣ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଚନ୍ଦନ ଲାଗି ନୀତି ଶେଷ ହୋଇ ବଡ଼ସିଂହାର ବେଶ ଓ ଭୋଗ ପରେ ରାତ୍ରପହୁଡ଼ ହୋଇଥିଲା। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ଗଣେଶ ପୂଜା ଭସାଣ ଶୋଭାଯାତ୍ରାକୁ ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ନେଇ ଉଚ୍ଚ ଶବ୍ଦ ବାଦ୍ୟଯନ୍ତ୍ରର ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି। ଶବ୍ଦ ପ୍ରଦୂଷଣ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ୍ ସୌରଭ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଧାରିତ ଶବ୍ଦସୀମା ଉଲ୍ଲଂଘନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଦେବଗଡ଼ ଜିଲ୍ଲା ସମାଜମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ନିଷେଧ ଅଧିନିୟମ 2006 ସମ୍ପର୍କିତ ଏକଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କ ଦାୟିତ୍ୱ, ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବାଲ୍ୟ ବିବାହ ରୋକିବା ପାଇଁ ପଞ୍ଚାୟତ ନିର୍ବାହ ଅଧିକାରୀଙ୍କ କର୍ତ୍ତବ୍ୟ, ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ପର୍କରେ ଆଲୋଚନା ହୋଇଥିଲା।
ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ଦେଇ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ

ଏବଂ ଦକ୍ଷିଣ ଓଡ଼ିଶା ଆଡ଼କୁ ଗତି କରୁଛି। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ସମସ୍ତ ବନ୍ଦରଗୁଡ଼ିକରେ 3 ନମ୍ବର ବିପଦ ସଂକେତ ଜାରି କରାଯାଇଥିବା ବେଳେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି 24.5 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମାଲକାନଗିରି ଜିଲ୍ଲାର ଚିତ୍ରକୁଣ୍ଡାରେ ସର୍ବାଧିକ 192 ମିଲିମିଟର ବର୍ଷା ରେକର୍ଡ ହୋଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଚଳିତ ମାସ ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ 90.2 ମିଲିମିଟର ବର୍ଷା ହୋଇଯାଇଛି। ରାଜ୍ୟର ସମସ୍ତ ନଦୀର ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ଜଳସମ୍ପଦ ବିଭାଗର ଅଧିକାରୀମାନେ ନଦୀଗୁଡ଼ିକର ଜଳସ୍ତର ଉପରେ ନିରନ୍ତର ନଜର ରଖୁଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ କାର୍ଯ୍ୟାଳୟର ରିପୋର୍ଟ ଅନୁଯାୟୀ ମାଲକାନଗିରି, ମୈଥିଲି, କାଲିମେଳା ଓ ପୋଡ଼ିଆ ବ୍ଲକର ସ୍ଥିତି ଉପରେ ବିଶେଷ ଧ୍ୟାନ ଦିଆଯିବା ସହିତ ମୈଥିଲି ଓ କାଲିମେଳାରେ ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା, ଜୁନାଗଡ଼, ଭବାନୀପାଟଣା ଓ ଲାଞ୍ଜିଗଡ଼ ବ୍ଲକକୁ ମଧ୍ୟ ନିରୀକ୍ଷଣରେ ରଖାଯାଇଛି। ରାଜ୍ୟ ସରକାର ବର୍ଷା ଓ ନଦୀଗୁଡ଼ିକର ଜଳସ୍ତର ଉପରେ ନଜର ରଖିବା ସହ ଆବଶ୍ୟକୀୟ ସତର୍କତାମୂଳକ ତଥା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ ଶିଖର ସମ୍ମିଳନୀ। ସ୍ଥିରତା, ନବସୃଜନ, ସହଯୋଗ ଓ ନିରନ୍ତରତା ପାଇଁ ପ୍ରସ୍ତୁତି ପ୍ରସଙ୍ଗ ଆଧାରରେ ହେବ ଆଲୋଚନା। ରାଜ୍ୟବ୍ୟାପୀ ଅଦାଲତଗୁଡ଼ିକରେ ଅନୁଷ୍ଠିତ ହେଉଛି ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ। ବାଲେଶ୍ୱରଠାରେ ଜାରି ରହିଛି ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ପୂର୍ବାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ବୈଠକ। ଡଲଫିନ୍ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଡଲଫିନ୍ ଦିବସ। ଏବଂ ଲଘୁଚାପର ପ୍ରଭାବରେ 7ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଏଥର ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ ଚଳଚ୍ଚିତ୍ର ଏକ୍ସନ୍ ରିପ୍ଲାଏରୁ ମିଳିତ କଣ୍ଠରେ ଶିଳ୍ପୀ କାର୍ତ୍ତିକ ମହାଲକ୍ଷ୍ମୀ ଏବଂ ଅନ୍ତରା ମିତ୍ରା। ଗୀତ ରଚନା ଇର୍ଶାଦ କାମିଲ, ସଙ୍ଗୀତ ସଂଯୋଜନା ପ୍ରୀତମ। ଚଳଚ୍ଚିତ୍ର ଏକ୍ସନ୍ ରିପ୍ଲାଏ।

0: ସମସ୍ତଙ୍କ ପାଇଁ ସାମାଜିକ ସୁରକ୍ଷା ଅଟଳ ପେନ୍ସନ୍ ଯୋଜନା ମୋଦିଜୀଙ୍କ ସଂକଳ୍ପ
1: योजना उन नौजवानों के लिए है ताकि आप जब 60 साल के होंगे आपको कभी किसी के सहारे की जरूरत न पड़े आप अपना बुढ़ापा भी गौरव के साथ बिता सको।
0: ए पर्यंत यही योजना रे 9,50,00,000 रु अधिक लाभार्थी जोड़ी ही सारिलेनी। जदि आपण 18-40 वर्ष बयसर होइथांती तबे मासिक अटल पेंशन सहित तीनोटी ग्यारंटेड सुविधा विषय रे जानिबा पई आपणक बैंक शाखा सह जोगाजोग करंतु।
2: ଆପଣମାନେ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍ରେ 248 meters ତଥା 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz। ଆପଣମାନେ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଏପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ପରବର୍ତ୍ତୀ ଗୀତଟି ଚଳଚ୍ଚିତ୍ର ରାପ୍ତାରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ଅରିଜିତ ସିଂ ଏବଂ ନିକିତା ଗାନ୍ଧୀ। ଗୀତ ରଚନା ଇର୍ଷାଦ କାମିଲ ଏବଂ ଅମିତାଭ ଭଟ୍ଟାଚାର୍ଯ୍ୟ। ସଙ୍ଗୀତ ସଂଯୋଜନା ପ୍ରୀତମ। ଚଳଚ୍ଚିତ୍ର ରାପ୍ତା।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ଭବାନୀପାଟଣା। ସମୟ ଦିନ 3:25। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଆମ ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଅପରାହ୍ନ 5:00 ପ୍ରଚାର କରିବ ହିନ୍ଦୀ କଥାଚିତ୍ର ଗୀତ। ଅପରାହ୍ନ 5:30 ଯୁବବାଣୀରେ ଶୁଣିବେ ସାପ୍ତାହିକୀ। ସନ୍ଧ୍ୟା 6:00 ରହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ ଉଦ୍ୟୋଗ ପ୍ରୋତ୍ସାହନ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଲୋକଗୀତ କ୍ରମରେ ଘୁମୁରା ଗୀତ ଶୁଣିବେ ସନ୍ଧ୍ୟା 6:30। ପରିବେଷଣ କରିବେ ଶିଳ୍ପୀ କ୍ଷୀରସିନ୍ଧୁ ନାୟକ ଏବଂ ସାଥୀ। ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ ପୁରୀ ଜିଲ୍ଲା ସମ୍ପର୍କରେ, ଏବଂ ରାତି 7:30 ରହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ଏହି କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ଶୁଣେଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶ ବନ୍ଦନା ରାତି 8:00। ହିନ୍ଦୀ ଭକ୍ତି ଗୀତ ଶୁଣିବେ ରାତି 8:15। ସ୍ପୋର୍ଟସ୍ ଗେମ୍ ରାତି 8:30। ସ୍ପଟ୍ଲାଇଟ୍ ରାତି 9:15। ରାତି 9:30 ରହିଛି ସଂସ୍କୃତି ଭାରତୀ, ଏବଂ ରାତି 10:00 ଅଖିଳ ଭାରତୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣେଇବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏହି ଥିଲା ଆଜି ଆମ ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଆମ ତୃତୀୟ ଅଧିବେଶନ ଅପରାହ୍ନ 5:00। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା ସମୟପରାହ୍ନ 5ଟା ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ରେ 103.3 MHz ଯୋଗେ। ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ମଧ୍ୟ ଶୁଣିପାରିବେ। ଅଧିବେଶନ ଆରମ୍ଭରେ ହିନ୍ଦୀ କଥାଚିତ୍ର ଭିତରେ କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଦିଲୱାଲେ କଥାଚିତ୍ରରୁ କୁମାର ସାନୁଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଉଦିତ ନାରାୟଣ ଓ ମହାଲକ୍ଷ୍ମୀ ଆୟରଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ଜାଭେଦ ଅଖତର, ସ୍ୱର ସଂଯୋଜନା ଅନୁ ମଲ୍ଲିକ, କଥାଚିତ୍ର ଟେଙ୍ଗୋ ଚାର୍ଲି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଦେବ କୋହଲିଙ୍କ ଗୀତ ରଚନା ଓ ହିମେଶ ରେଶମିଆଙ୍କ ସଙ୍ଗୀତ ସଂଯୋଜନାରୁ ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ସାନୁ ଓ ଅଲକା ୟୁଗିକ। କଥାଚିତ୍ର କୁରୁକ୍ଷେତ୍ର।

0: ହିନ୍ଦୀ କଥାଚିତ୍ର ଭିତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ଓଭରେ 248 ମିଟର ତଥା 1206 କିଲୋ ହେର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ରେ 100.3 ମେଗା ହେର୍ଟ୍ଜ ଯୋଗେ। ପରବର୍ତ୍ତୀ ଗୀତଟି ମିକା ସିଂଙ୍କ କଣ୍ଠରେ, ଗୀତିକାର ଇରସାଦ କାମିଲ, ସ୍ୱର ସଂଯୋଜନା ପ୍ରୀତମ, କଥାଚିତ୍ର ଢୋଲ।
1: Sexy. Sexy.

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ଶେଷ ଗୀତଟି ହସରତ ଜୟପୁରୀଙ୍କ ରଚନାରୁ, ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ସାନୁ ଓ ଅଲକା ୟାଗ୍ନିକ, ସ୍ୱର ସଂଯୋଜନା ଅନୁ ମଲ୍ଲିକ, କଥାଚିତ୍ର ମେ ଖିଲାଡ଼ି ତୁ ଅନାଡ଼ି।

0: ହିନ୍ଦୀ କଥାଚିତ୍ର ଭିତରେ କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିପାରିବେ ଏହି ସୂଚନା ପରେ।
1: ତିନିଟା କଲେଜରେ
2: ବ୍ୟସ୍ତ ହଉନା,
1: ଫିସ୍ ତ ଦେଖ।
3: କଣ ଖବର, କଣ ହେଲା?
2: ଫିସ୍ର ଟେନସନ,
3: ରାହୁଲର ବ୍ୟାଙ୍କ ଆକାଉଣ୍ଟ ତ ଅଛି, ରାସ୍ତା କ୍ଲିୟର। ବ୍ୟାଙ୍କରୁ ଆବଶ୍ୟକ ଅନୁଯାୟୀ ଷ୍ଟୁଡେଣ୍ଟ ଏଜୁକେସନ ଲୋନ୍ ଇଜିଲି ମିଳିବ, ଯେଉଁଥିରେ 4,00,000 ଟଙ୍କା ପର୍ଯ୍ୟନ୍ତ ନୋ କୋଲାଟ୍ରାଲ।
1: ସିଏ କୋଉଠି?
3: ମିଠା RBI କହେ
4: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।
5: ନକଲି ଅଫର୍ସ ପ୍ରତି ସାବଧାନ,
6: RBI କହେ
7: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

0: ନମସ୍କାର, ଶୁଭ ସନ୍ଧ୍ୟା। ଆଜିର ସାପ୍ତାହିକ ସନ୍ଧ୍ୟାକୁ ଆମର ସମସ୍ତ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଉଛୁ। ଆଜିର ସାପ୍ତାହିକ ସନ୍ଧ୍ୟାରେ ଉପସ୍ଥାପନାରେ ଆମେ ଅଛୁ, ମୁଁ ରଚିତା ମେହେର
1: ଓ ମୁଁ ଲିପ୍ସା ନାୟକ।
0: ତେବେ ଲିପ୍ସା,
1: ହଁ ରଚିତା,
0: ଆଜି ଆମ ପାଖରେ କିଛି ଚିଠି ହସ୍ତଗତ ହୋଇଛି।
1: ଆରେ ହଁ, କେମିତି ବା ନ ହବ, ଆମ ପ୍ରିୟ ଶ୍ରୋତା ବନ୍ଧୁମାନେ ଆଜି ଆମ ପାଖକୁ ଢେର ସାରା ନିଜର ସୁଚିନ୍ତିତ ମତାମତ ଓ ନିଜର ମନର ଭାବନାକୁ ଚିଠି ମାଧ୍ୟମରେ ପଠାଇଛନ୍ତି।
0: ଆରେ ବାଃ, ତାହା ତ ବହୁତ ଭଲ କଥା, କାରଣ ବର୍ତ୍ତମାନ ତ ଗଣେଶ ପୂଜା ଏବଂ ନୂଆଖାଇ ପାଇଁ ଆମର ସମସ୍ତ ଯୁବବନ୍ଧୁ ବହୁତ ବ୍ୟସ୍ତତାରେ ରହୁଥିବେ, ହେଲେ ଆମ ପାଇଁ ସେମାନେ ଟିକିଏ ସମୟ କାଢି ଚିଠିଟିଏ ଲେଖିଛନ୍ତି।
1: ସତ କହିଲ, ମାନେ ସତରେ ଏହା ସବୁ ଜାଣି ବହୁତ ଖୁସି ଲାଗୁଛି।
0: ତେବେ ପ୍ରଥମ ଚିଠିଟି କେଉଁଠାରୁ ଆସିଛି ଏବଂ କେଉଁ ଯୁବବନ୍ଧୁ ଆମକୁ ଲେଖି ପଠାଇଛନ୍ତି, ଚାଲ ପଢିବା।
1: ତେବେ ଆଜିର ଏହି ସାପ୍ତାହିକ ସନ୍ଧ୍ୟାର ପ୍ରଥମ ଚିଠିଟି ଲେଖିକି ପଠାଇଛନ୍ତି ଆମର ପ୍ରିୟର ମନୋଜ କୁମାର ପଟେଲ ଭାଇ, ଗ୍ରାମ ଡୁମାଲ, ପୋଷ୍ଟ ଉଦିତ ନାରାୟଣପୁର, ଜିଲ୍ଲା କଳାହାଣ୍ଡିରୁ। ଭାଇ, ସବୁଥର ପରି ଆଜି ମଧ୍ୟ ନିଜର ଚିଠିର ପ୍ରାରମ୍ଭ ଗୋଟିଏ ସୁନ୍ଦର କବିତା ସହ କରି ଲେଖିଛନ୍ତି। ରକତ ଝରାଇ ଲେଖୁଛିଲୁ ପ୍ରିୟା, ଆଲୋ ମୋର ସାପ୍ତାହିକୀ, ତୋର ମୋର ଏଇ ପବିତ୍ର ସମ୍ପର୍କ ସଭିଏଁ ଅଛନ୍ତି ସାକ୍ଷୀ। ଆକାଶରେ ପୁଣି ସୂର୍ଯ୍ୟଚନ୍ଦ୍ର ଆଉ ଅଛନ୍ତି ଯେ ତାରା ଗଣ, ଏଇ ଜୀବନରେ ତୋ ଛଡ଼ା କାହାକୁ ଦେଇ ନାହିଁ ମୁହିଁ ଯେ ମନ, ଋଣୁ ଝୁଣୁ ଯେବେ ପାଉଁଜି ବଜାଇ ଚାଲି ଯାଉ ମୋର ଆଗେ, ହୃଦୟଟି ମୋର ତୋ ଆଡ଼କୁ ଚାହିଁ ପ୍ରୀତିର ପୁଲକ ଜାଗେ, ନେଇ ଆସିଥାଉ ଚିଠିର ଥଲି ତୁ କହି ଯାଇ ମିଠା ବାଣୀ, କଥାରେ କଥାରେ ମନ ମୋହି ନଉ ତୋ ଆଡ଼କୁ ନେଉ ଟାଣି, ନୀତି ଶୁଣୁଥିବି ତୋ କଥା ଗୀତ ଲୋ ଆଲୋ ମୋର ସୁନୟନା, ପ୍ରତି ଶନିବାର ତତେ ମୁଁ ଚାହିଁବି କରିବୁନି କେବେ ମନା, ରାଣ ମୁଁ ଦେଉଛି ଭୁଲି ଯିବୁ ନାହିଁ ପ୍ରେମିକ ଶ୍ରୋତାକୁ ତୋର, ଅପେକ୍ଷା କରିବି ଆଲୋ ସାପ୍ତାହିକି ଆସିବୁ ଅଗଣା ମୋର, ଏତିକି ଲେଖୁଛି କବି ତାର ଧାଡ଼ି କିଛିଟା ଆରଥରକୁ, ତୋ ପ୍ରେମ ସୂତାରେ ବାନ୍ଧିଥିବୁ ନୀତି ଶୁଣାଏ ଗୀତ ସ୍ୱରକୁ। ଏହି ସୁନ୍ଦର କବିତା ପରି ଭାଇ ନିଜର ଚିଠିର ପ୍ରାରମ୍ଭ କରି ଲେଖିଛନ୍ତି। ଯୁବବାଣୀର ସପ୍ତ ପାଖୁଡ଼ାର କାର୍ଯ୍ୟକ୍ରମ ସାପ୍ତାହିକୀ କାର୍ଯ୍ୟକ୍ରମରେ ଉପସ୍ଥାପନା କରିଥିବା ଭାଇ ଓ ଭଉଣୀଙ୍କୁ ମୋର ସାରସ୍ୱତ ପ୍ରଣାମ। ଗତ 2 ତାରିଖ ବୁଧବାର ଦିନ ଖେଳ ଓ ଖେଳାଳିରେ ଶେଫାଳି ଭଉଣୀଙ୍କ ଉପସ୍ଥାପନାରେ ପର୍ବତାରୋହୀ ଭଉଣୀ ଇପ୍ସାଙ୍କ ସହ ସାକ୍ଷାତକାର ବହୁତ ଭଲ ଲାଗିଲା। ଗୁରୁବାର ବୈଜ୍ଞାନିକ କାର୍ଯ୍ୟକ୍ରମରେ ଜଣେ ବୈଜ୍ଞାନିକ ରୋଜାଲିନ୍ ଫ୍ରାଙ୍କଲିନ୍ଙ୍କ ବିଷୟରେ ଏକ ସୁନ୍ଦର କାହାଣୀ ସହିତ ଲିପ୍ସା ଭଉଣୀ ସୁମଧୁର ଉପସ୍ଥାପନା କାର୍ଯ୍ୟକ୍ରମକୁ ଅତି ମନୋରମ କରିଥିଲା। ଶୁକ୍ରବାର ସମ୍ଭାବନାରେ ଶିବଶକ୍ତି ଭାଇଙ୍କ ଉପସ୍ଥାପନାରେ କିଛି ନିଯୁକ୍ତି ସୂଚନା ସହିତ ସେହି ଦିନର ବିଶେଷତ୍ୱରେ ଜନ୍ମାଷ୍ଟମୀ ବିଷୟରେ ଭଗବାନ ଶ୍ରୀକୃଷ୍ଣଙ୍କ ବିଷୟରେ ଆଲୋଚନା ବହୁତ ଶିକ୍ଷଣୀୟ ଓ ଭକ୍ତିମୟ ହୋଇଥିଲା। ଶନିବାର ଦିନ ସାପ୍ତାହିକୀ କାର୍ଯ୍ୟକ୍ରମରେ ଲିପ୍ସା ଭଉଣୀଙ୍କ ସୁନ୍ଦର ଶୈଳୀରେ ଉପସ୍ଥାପନା ଓ ନନ୍ଦିତା ଭଉଣୀଙ୍କ ଉତ୍ତର ଦେବା ଶୈଳୀ ଭଲ ଲାଗିଥିଲା। ରବିବାର ମନୋରଞ୍ଜନୀ କାର୍ଯ୍ୟକ୍ରମରେ ରଚିତା ଭଉଣୀଙ୍କ ଦ୍ୱାରା ପରିବେଷଣ ଭଲ ହୋଇଥିଲା। ଏଥିରେ ଆଗକାଳର ପଲ୍ଲୀ ଜୀବନ ଓ ଛୋଟ ସମୟରେ କେମିତି ସାଙ୍ଗସାଥୀ ସହିତ ବର୍ଷାରେ ଗୋଟିଏ ଛତା ସାହାଯ୍ୟରେ ଗାଁ ଦାଣ୍ଡରେ ବୁଲିବା କଥା ଦର୍ଶାଇଥିଲେ। ସତରେ ଏହି କାର୍ଯ୍ୟକ୍ରମ ଶୁଣିବା ପରେ ସେ

0: ପିଲାଦିନ ସେହି ସାଙ୍ଗସାଥି ଓ ତାଙ୍କ ସହିତ ବିତାଇଥିବା ମୁହୂର୍ତ୍ତ ପୁଣି ଥରେ ମନେ ପଡ଼ିଯାଇଥିଲା। ପୁଣି ଏଥିରେ ଗୋଟିଏ କଥା ଶ୍ରୋତାମାନଙ୍କୁ ପଚାରିଥିଲି ଯେ ଶ୍ରୋତାମାନେ ଖାଲି ସମୟରେ କ'ଣ କରିବାକୁ ଭଲ ପାଆନ୍ତି। ମୁଁ ମୋ ନିଜ କଥା କହିବି, ଯଦି ସନ୍ଧ୍ୟା ସମୟରେ ଖାଲି ସମୟରେ ଚାର ଆନନ୍ଦ ସହିତ ବିସ୍କୁଟ ମୁଢ଼ି ଓ ମିକ୍ସଚର ଅଭ୍ୟାସ ମୋର ଗୋଟିଏ ନୀତିଦିନିଆ ଅଭ୍ୟାସ, ଓ ତା ସହିତ ରେଡ଼ିଓ ଶୁଣିବା, ଗୀତ ଗାଇବା, କବିତା ଲେଖିବା, ଛୁଆଙ୍କ ସହିତ ଖେଳିବା, ଏପରି ଅଭ୍ୟାସ ମୋର ଅଛି। ରଚିତା ଭଉଣୀ ଏପରି ଏକ କାର୍ଯ୍ୟକ୍ରମ କରିଥିବାରୁ ତାଙ୍କୁ ବହୁତ ଧନ୍ୟବାଦ ଜଣାଇଦେବେ। ସୋମବାର ସାହିତ୍ୟାନରେ ନନ୍ଦିତା ଭଉଣୀଙ୍କ ଉପସ୍ଥାପନରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଉପରେ ଆଲୋଚନା କରିଥିଲେ। କିନ୍ତୁ ଆପଣଙ୍କୁ ସୂଚାଇ ଦେବାକୁ ଚାହେଁ ଯେ 2 ମାସ ତଳେ ରଚିତା ଭଉଣୀଙ୍କ ଉପସ୍ଥାପନରେ ଗଙ୍ଗାଧର ମେହେରଙ୍କ ଜୀବନୀ ଉପରେ ସାହିତ୍ୟାୟନରେ ଆଲୋଚନା ବାଜିସାରିଛି। ପୁଣି ତାର ପୁନରାବୃତ୍ତି କଲେ ଅନ୍ୟ ଶ୍ରୋତାମାନେ ଶୁଣିବାକୁ ନାପସନ୍ଦ କରିବେ। ଦୟାକରି ଏଥିପ୍ରତି ଦୃଷ୍ଟି ଦେବେ। ଯଦି କବି ଗଙ୍ଗାଧର ବିଷୟରେ ଆଲୋଚନା ନ କରି ପଣ୍ଡିତ ଗୋପବନ୍ଧୁ ଦାସ ବା ମଧୁସୂଦନ ଦାସଙ୍କ ବିଷୟରେ ଆଲୋଚନା କରିଥିଲେ ଭଲ ହୋଇଥାନ୍ତା। ତଥାପି କାର୍ଯ୍ୟକ୍ରମ ଭଲ ଲାଗିଥିଲା, ତେଣୁ ଧନ୍ୟବାଦ। ମଙ୍ଗଳବାର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମରେ ଅନିନ୍ଦିତା ଭଉଣୀଙ୍କ ଉପସ୍ଥାପନାରେ ମୋଟ 6 କଲ୍ ସାମିଲ କରିଥିଲେ, ତେଣୁ କାର୍ଯ୍ୟକ୍ରମ ବହୁତ ସରସ ସୁନ୍ଦର ହୋଇଥିଲା। ତେଣୁ ସମସ୍ତ ଉପସ୍ଥାପକ ଓ ଉପସ୍ଥାପିକାଙ୍କୁ ଧନ୍ୟବାଦ ଜଣାଇଦେବେ। ଆଗକୁ ଗଣେଶ ପୂଜା ଓ ପଶ୍ଚିମ ଓଡ଼ିଶାର ମୁଖ୍ୟ ପର୍ବ ନୂଆଖାଇ ଅଛି, ସେଥିପାଇଁ କୌଣସି ଏକ କାର୍ଯ୍ୟକ୍ରମ କଲେ ଭଲ ହୁଅନ୍ତା, କାହିଁକି ଏହି ପର୍ବ ଆସିଲେ ସାରା ପଶ୍ଚିମ ଓଡ଼ିଶାରେ ଚହଲ ପଡ଼ିଯାଏ। ଯିଏ ଯେଉଁଠି ଥିଲେ ମଧ୍ୟ ନୂଆଖାଇରେ ଘରକୁ ଫେରି ନୂଆ ବସ୍ତ୍ର ପିନ୍ଧି ନୂଆ ଖାଇଥାନ୍ତି, ତେଣୁ ଅନୁରୋଧ ଯେ ଏ ବିଷୟରେ କାର୍ଯ୍ୟକ୍ରମ କରିବା ହେବେ। ଶେଷରେ ଗଣେଶ ପୂଜା ଓ ନୂଆଖାଇ ପର୍ବର ସମସ୍ତ ଶ୍ରୋତା ଓ ଉପସ୍ଥାପକ ଉପସ୍ଥାପିକାଙ୍କୁ ମୋର ଆଗୁଆ ଅଭିନନ୍ଦନ ଓ ଶୁଭେଚ୍ଛା। ରହିଲି ଜୟମା ମାଣିକେଶ୍ୱରୀ।
1: ନମସ୍କାର ମନୋଜ ଭାଇ, ଆଶା କରୁଛୁ ଆପଣ ତଥା ଆପଣଙ୍କ ପରିବାର ଖୁବ୍ ଖୁସିରେ ଏବଂ ଭଲରେ ଥିବେ, ଏବଂ ଆଗକୁ ଆସୁଥିବା ନୂଆଖାଇ ପାଇଁ ମଧ୍ୟ ଆପଣଙ୍କର ପ୍ରସ୍ତୁତି ଖୁବ୍ ଜୋରସୋରରେ ଚାଲିଥିବ। ମନୋଜ ଭାଇ, ଆପଣ ଆପଣଙ୍କର ଚିଠି ଆରମ୍ଭ କଲି ଗୋଟିଏ ସୁନ୍ଦର କବିତାରୁ। ସତରେ କବିତାଟି ବହୁତ ମନଛୁଆଁ ଥିଲା। ଏମିତି ହିଁ ଆପଣଙ୍କ ଲେଖନୀରୁ କବିତା ଝରୁଥାଉ, ଏବଂ ଏମିତି ହିଁ ଆପଣ ଆପଣଙ୍କର କବିତା ତଥା ଚିଠି ଆମ ପାଖକୁ ଲେଖି ପଠାଉଥାନ୍ତୁ। ଆପଣଙ୍କ ଚିଠି ପଢ଼ି ଲାଗିଲା ଆପଣ କେବଳ କାର୍ଯ୍ୟକ୍ରମଗୁଡ଼ିକୁ ଶୁଣି ନାହାନ୍ତି, ବରଂ ପ୍ରତ୍ୟେକ କାର୍ଯ୍ୟକ୍ରମର ବିଷୟବସ୍ତୁ, ଉପସ୍ଥାପନା ଶୈଳୀ ଓ ତାହାର ଭାବକୁ ଏତେ ଧ୍ୟାନର ସହ ଲକ୍ଷ୍ୟ ମଧ୍ୟ କରିଛନ୍ତି, ତାହା ନିଶ୍ଚିତ ଭାବରେ ଆମ ସମସ୍ତଙ୍କ ପାଇଁ ଗୋଟିଏ ବଡ଼ ପ୍ରେରଣା। ଆପଣ ଚିଠିରେ ଲେଖି ପଠାଇଲେ ଯେ ଗତ ବୁଧବାରର ଖେଳ ଓ ଖେଳାଳି କାର୍ଯ୍ୟକ୍ରମ ଯେଉଁଠି ଉପସ୍ଥାପନାରେ ଥିଲେ ଶେଫାଳି ଅପା, ଶେଫାଳି ଅପା ସେହିଦିନ ପର୍ବତାରୋହୀ ଭଉଣୀ ଇପ୍ସାଙ୍କ ସହ ସାକ୍ଷାତକାର ନେଇଥିଲେ, ଯାହା ଆପଣଙ୍କୁ ଭାରି ଭଲ ଲାଗିଲା। ଆପଣଙ୍କର ଏହି ମତାମତଟି ଆମେ ଉଭୟ ଶେଫାଳି ଅପା ଏବଂ ଇପ୍ସା ଭଉଣୀଙ୍କୁ ଜଣାଇ ଦେଉଛୁ। ସେମାନେ ନିଶ୍ଚିତ ଭାବରେ ସହୃଦୟରୁ ଆପଣଙ୍କୁ ଧନ୍ୟବାଦ ଜ୍ଞାପନ କରୁଥିବେ। ସେହିପରି ବିଜ୍ଞାନିକା କାର୍ଯ୍ୟକ୍ରମରେ ବୈଜ୍ଞାନିକ ରୋଜାଲିନ୍ ଫ୍ରାଙ୍କଲିନ୍ଙ୍କ ଜୀବନ ଓ ଅବଦାନକୁ ନେଇ ଉପସ୍ଥାପନାଟିଏ କରାଯାଇଥିଲା, ସେଥିରୁ ଆପଣ ଅନେକ କିଛି ଜାଣିବାକୁ ପାଇଲେ। ତାହା ଜାଣିଲା ପରେ ଲାଗୁଛି କାର୍ଯ୍ୟକ୍ରମଟି ସଫଳ ହୋଇଯାଇଛି। ସମ୍ଭାବନା କାର୍ଯ୍ୟକ୍ରମରେ ନିଯୁକ୍ତି ସୂଚନା ସହିତ ଜନ୍ମାଷ୍ଟମୀ ଓ ଶ୍ରୀକୃଷ୍ଣଙ୍କ ବିଷୟରେ ଆଲୋଚନା ଆପଣଙ୍କୁ ଶିକ୍ଷଣୀୟ ଓ ଭକ୍ତିମୟ ଲାଗିଥିବାରୁ ଶିବଶକ୍ତି ଭାଇଙ୍କ ପାଖକୁ ମଧ୍ୟ ଆପଣଙ୍କ ଧନ୍ୟବାଦ ବାର୍ତ୍ତାଟି ପହଞ୍ଚାଇ ଦେବୁ। ଶନିବାରର ସାପ୍ତାହିକୀ କାର୍ଯ୍ୟକ୍ରମରେ ଲିପ୍ସା ଭଉଣୀ ଏବଂ ନନ୍ଦିତା ଭଉଣୀଙ୍କ ଉପସ୍ଥାପନା ଓ ଉତ୍ତର ଦେବା ଶୈଳୀ ଆପଣଙ୍କୁ ଭଲ ଲାଗିଥିବା ଜାଣି ନିଶ୍ଚୟ ଦୁଇଜଣ ଆପଣଙ୍କୁ ଧନ୍ୟବାଦ ଜଣାଉଥିବେ। ରବିବାର ମନୋରଞ୍ଜନୀ କାର୍ଯ୍ୟକ୍ରମରେ ଉପସ୍ଥାପନାରେ ଥିଲେ ରଚିତା ଭଉଣୀ ମାନେ ମୁଁ। କାର୍ଯ୍ୟକ୍ରମ ବିଷୟରେ ଆପଣ ଯେଉଁ ଭାବରେ ନିଜ ପିଲାଦିନର ସ୍ମୃତିକୁ ଯୋଡ଼ିଛନ୍ତି, ତାହା ପଢ଼ି ଲାଗିଲା ଯେ କାର୍ଯ୍ୟକ୍ରମଟି କେବଳ ଆପଣ ଶୁଣି ନାହାନ୍ତି, ତାହାକୁ ଅନୁଭବ ମଧ୍ୟ କରିଛନ୍ତି। ଏକଦମ୍ ଠିକ୍ କହିଲେ, ବର୍ଷା ଦିନରେ ଗୋଟିଏ ଛତା ତଳେ ସାଙ୍ଗସାଥୀଙ୍କ ସହ ବିତାଇଥିବା ସେହି ପିଲାଦିନର ସ୍ମୃତି ନିଶ୍ଚିତ ଭାବରେ ଆଜି ବି ମନେ ପଡ଼େ। ଆଉ ଆପଣ ଯେମିତି କହିଲେ ଯେ ଆପଣ ଖାଲି ସମୟରେ ସନ୍ଧ୍ୟାବେଳେ ଚା ସାଙ୍ଗକୁ ବିସ୍କୁଟ ମୁଢ଼ି ଓ ମିକ୍ସଚର ସହ ରେଡ଼ିଓ ଶୁଣିବା, ଗୀତ ଗାଇବା, କବିତା ଲେଖିବା, ପିଲାମାନଙ୍କ ସହ ଖେଳିବା ଇତ୍ୟାଦି ଆପଣଙ୍କୁ ଭଲ ଲାଗେ, ତାହା ଜାଣି ସତରେ ବହୁତ ଖୁସି ଲାଗୁଛି। ଏହି ଛୋଟ ଛୋଟ ଅଭ୍ୟାସ ଗୁଡ଼ିକ ଖୁବ୍ ଆତ୍ମୀୟ ଲାଗେ। ଆଉ ଆପଣ ଏତେ ସୁନ୍ଦର କବିତା ଲେଖୁଛନ୍ତି ବୋଲି ତାହା ତ ଆମେ ପ୍ରତ୍ୟେକ ସାପ୍ତାହିକୀ ସନ୍ଧ୍ୟାରେ ଜାଣିବାକୁ ପାଉଛୁ। ଏହି ସୁନ୍ଦର ଛୋଟ ଛୋଟ ଅଭ୍ୟାସ ଗୁଡ଼ିକ ହିଁ ମଣିଷ ଜୀବନରେ ଖୁସି ଏବଂ ଶାନ୍ତି ଭରିଦିଏ। ଯେତେ ଦୁଃଖ କଷ୍ଟ ଥିଲେ ମଧ୍ୟ ଏହି ଛୋଟ

0: ଛୋଟ ଖୁସି ହିଁ ଆମର ଦୁଃଖକୁ ଉପଶମ କରିଦିଏ। ଏହାପରେ ଆପଣ ସୋମବାର ସାହିତ୍ୟାୟନ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଲେଖି ପଠାଇଛନ୍ତି। ସୋମବାର ସାହିତ୍ୟାୟନ କାର୍ଯ୍ୟକ୍ରମରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ବିଷୟରେ ପୂର୍ବରୁ ଆଲୋଚନା ହୋଇଥିବା କଥା ଆପଣ ଆମ ଦୃଷ୍ଟିକୁ ଆଣିଛନ୍ତି। ଆପଣଙ୍କର ଏହି ପରାମର୍ଶକୁ ଆମେ ନିଶ୍ଚୟ ଗୁରୁତ୍ୱର ସହ ନେବୁ। ନିଶ୍ଚିତ ଭାବରେ କାର୍ଯ୍ୟକ୍ରମରେ ବିବିଧତା ରହିବା ଆବଶ୍ୟକ। ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ନୂଆ ନୂଆ ବିଷୟ ଜାଣିବାର ସୁଯୋଗ ମଧ୍ୟ ମିଳିବା ଦରକାର। ତେବେ ଭବିଷ୍ୟତରେ ଆଗାମୀ କାର୍ଯ୍ୟକ୍ରମ କରିବା ସମୟରେ ଆମେ ଏ ସମ୍ପର୍କରେ ନିଶ୍ଚିତ ଭାବରେ ଧ୍ୟାନ ଦେବୁ। ଏବଂ ଆପଣଙ୍କୁ ନନ୍ଦିତା ଭଉଣୀଙ୍କ ଉପସ୍ଥାପନା ମଧ୍ୟ ଭଲ ଲାଗିଛି ବୋଲି ଜଣାଇଲେ, ତେବେ ଆପଣଙ୍କର ଏହି ପ୍ରଶଂସା ବାର୍ତ୍ତାଟି ଆଜି ନନ୍ଦିତା ଭଉଣୀଙ୍କୁ ମଧ୍ୟ ଜଣାଇ ଦେଉଛୁ। ମଙ୍ଗଳବାର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମରେ 6 କଲ୍ ସାମିଲ ହୋଇଥିବାରୁ କାର୍ଯ୍ୟକ୍ରମଟି ଆପଣଙ୍କୁ ସରସ ଓ ସୁନ୍ଦର ଲାଗିଥିବା ଜାଣି ଖୁସି ଲାଗିଲା। ଆମର ସମସ୍ତ ଶ୍ରୋତାବନ୍ଧୁଙ୍କ ମତାମତ ହିଁ ଉପସ୍ଥାପକ ଓ ଉପସ୍ଥାପିକାମାନଙ୍କୁ ଆହୁରି ଭଲ ଭଲ କାର୍ଯ୍ୟକ୍ରମ କରିବା ପାଇଁ ଉତ୍ସାହ ଦିଏ। ଆଉ ଆପଣ ଯେଉଁ ସୁନ୍ଦର ଅନୁରୋଧଟି କରିଛନ୍ତି, ଗଣେଶ ପୂଜା ଓ ପଶ୍ଚିମ ଓଡ଼ିଶାର ପ୍ରିୟ ପର୍ବ ନୂଆଖାଇକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମଟିଏ କରିବା ପାଇଁ, ଏହା ନିଶ୍ଚିତ ଭାବରେ ଗୋଟିଏ ସ୍ୱାଗତଯୋଗ୍ୟ ପ୍ରସ୍ତାବ। ଏହା ତ ଆମ ସଂସ୍କୃତି, ଆମ ଭାଇଚାରାର ଏକ ସୁନ୍ଦର ପରିଚୟ। ଆପଣ କହିଥିବା ଭଳି ଯିଏ ଯେଉଁଠି ଥାନ୍ତୁ ନା କାହିଁକି, ନୂଆଖାଇରେ ନିଜ ମାଟି ଓ ନିଜ ଘରକୁ ଫେରିବାର ଭାବନା ହିଁ ଏହି ପର୍ବର ବିଶେଷତା ଅଟେ। ଆମେ ମଧ୍ୟ ଆପଣଙ୍କର ଏହି ପ୍ରସ୍ତାବକୁ ଗ୍ରହଣ କରି ଆଗାମୀ କାର୍ଯ୍ୟକ୍ରମରେ ଗୋଟିଏ ସୁନ୍ଦର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା କରିବୁ। ତେବେ ଆପଣ ଏତେ ବ୍ୟସ୍ତତା ମଧ୍ୟରେ ମଧ୍ୟ ଚିଠି ଖଣ୍ଡେ ଲେଖି ପଠାଇଲେ, ସେଥିପାଇଁ ପୁଣି ଥରେ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ। ଏମିତି ହିଁ କାର୍ଯ୍ୟକ୍ରମ ସବୁ ଶୁଣୁଥାନ୍ତୁ ଏବଂ ଆପଣଙ୍କର ମତାମତ ଆମକୁ ଲେଖି ପଠାଉଥାନ୍ତୁ। ନମସ୍କାର ଭାଇ।
1: ତେବେ ଆସନ୍ତୁ ପଢିବା ଆଜିର ଦ୍ୱିତୀୟ ଚିଠି। ଆଜିର ଏହି ସନ୍ଧ୍ୟାର ଦ୍ୱିତୀୟ ଚିଠିଟି ଲେଖି ପଠାଇଛନ୍ତି ନିରାକାର ରଣା ଭାଇ, ଗ୍ରାମ ସେଲୱା, ପୋଷ୍ଟ ମାଲାଳ, ଭାୟା ଖୋଲାନ, ଥାନା ଟିଟଲାଗଡ଼, ଜିଲ୍ଲା ବଲାଙ୍ଗୀରରୁ। ଭାଇ ଲେଖିଛନ୍ତି, ପବିତ୍ର ନୂଆଖାଇ ଉପଲକ୍ଷେ ଆକାଶବାଣୀ ଭବାନୀପାଟଣାର ଯୁବବାଣୀ କାର୍ଯ୍ୟକ୍ରମର ସମସ୍ତ ଉପସ୍ଥାପକ ଓ ଉପସ୍ଥାପିକାଙ୍କୁ ଆମର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଉପଲକ୍ଷେ ସମସ୍ତଙ୍କ ହୃଦୟ ସହିତ ଅଭିନନ୍ଦନ ଓ ଶୁଭକାମନା। ଏହି ପର୍ବ ଭାଦ୍ରବ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ପାଳନ କରାଯାଏ ଏବଂ ଭବାନୀପାଟଣାରେ ନୂଆଖାଇ ପର୍ବକୁ ଦଶମୀରେ ପାଳନ କରାଯାଏ। ତେଣୁ ଆକାଶବାଣୀ ଭବାନୀପାଟଣାର ସମସ୍ତ କର୍ମକର୍ତ୍ତାଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା। ଗତ 4 ଶୁକ୍ରବାର ଦିନର ଯୁବବାଣୀ କାର୍ଯ୍ୟକ୍ରମଟି ପୁରା ମନକୁ ଛୁଇଁ ଯାଇଥିଲା। ଏଥିରେ ଶିବଶକ୍ତି ଭାଇ କିଛି ନୂଆ ନୂଆ ନିଯୁକ୍ତି ସୂଚନା ବିଷୟରେ ବର୍ଣ୍ଣନା କରିଥିଲେ। ତା ସହିତ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ବିଷୟରେ ସୁନ୍ଦର ଉପସ୍ଥାପନା କରିଥିଲେ। ତେଣୁ କାର୍ଯ୍ୟକ୍ରମଟି ହୃଦୟକୁ ପୁରା ଛୁଇଁ ଯାଇଥିଲା। ଗତ 5 ଶନିବାର ଦିନର ସାପ୍ତାହିକ କାର୍ଯ୍ୟକ୍ରମ ମଧ୍ୟ ବହୁତ ସୁନ୍ଦର ହୋଇଥିଲା। ଏଥିରେ ନନ୍ଦିତା ଅପା ଓ ଲିପ୍ସା ଅପା ବହୁତ ସୁନ୍ଦର ଭାବରେ ଚିଠି ପତ୍ରର ଉତ୍ତର ଦେବା ସହିତ ଆମର ପୁଣ୍ୟତିଥି ଗୁରୁ ଦିବସ ବିଷୟରେ ସୁନ୍ଦର କଥାମାନ କରିଥିଲେ। ଗୁରୁ ହେଉଛନ୍ତି ସତ୍ୟ ଜ୍ଞାନକୁ ପ୍ରଦାନ କରନ୍ତି, ସମସ୍ତଙ୍କୁ ଆଲୋକିତ କରନ୍ତି। ତେଣୁ ଗୁରୁଙ୍କୁ ନମଣି ବନର ଗୁରୁ ହିଁ ସାକ୍ଷାତ ଈଶ୍ୱର। ତେଣୁ ଦୁଇ ଅପାଙ୍କୁ ହୃଦୟ ସହିତ ଧନ୍ୟବାଦ ଜଣାଇଦେବେ। ଗତ 8 ମଙ୍ଗଳବାର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମ ଯୁବବାଣୀ କାର୍ଯ୍ୟକ୍ରମ ମନକୁ ପୁରା ମୁଗ୍ଧ କରିଥିଲା। ଏଥିରେ ଅନିନ୍ଦିତା ଅପା ଯୁବ ଶ୍ରୋତା ବନ୍ଧୁମାନଙ୍କ ସହିତ ସୁନ୍ଦର ଭାବରେ କଥାବାର୍ତ୍ତା ହୋଇଥିଲେ। ତାଙ୍କର ଉପସ୍ଥାପନା ଶୈଳୀ ମନକୁ ପୁରା ଛୁଇଁ ଯାଇଥିଲା। ତା ସହିତ ଗୀତଟିଏ ମିତଟିଏ ଲାଇଭ୍ ଫୋନ୍ ଇନ୍ରେ ଅଧିକ କଲ୍ 6 ସାମିଲ ହୋଇଥିଲା। ତେଣୁ ଅନିନ୍ଦିତା ଅପାଙ୍କୁ ବହୁତ ବହୁତ ଧନ୍ୟବାଦ ହୃଦୟ ସହିତ। ଏମିତି ଅଧିକ ଶ୍ରୋତାଙ୍କୁ ସାମିଲ କରନ୍ତୁ। ଗତ 9 ବୁଧବାର ଦିନର ଖେଳ ଓ ଖେଳାଳି ଯୁବବାଣୀ କାର୍ଯ୍ୟକ୍ରମ ବହୁତ ମନକୁ ପାଇଥିଲା। ଏଥିରେ ଲିପ୍ସା ଅପା ଖେଳ ବିଷୟରେ ସୁନ୍ଦର ଜ୍ଞାନ ପ୍ରଦାନ କରିଥିଲେ। ତେଣୁ ଲିପ୍ସା ଅପାଙ୍କୁ ହୃଦୟ ସହିତ ଧନ୍ୟବାଦ। ଆଗକୁ ଆମର ପଶ୍ଚିମ ଓଡ଼ିଶା ମୁଖ୍ୟ ଗଣପର୍ବ ନୂଆଖାଇ ବିଷୟରେ ଯୁବବାଣୀ କାର୍ଯ୍ୟକ୍ରମରେ ପ୍ରଚାର କଲେ ଭଲ ହୁଅନ୍ତା। ଏତିକି କହି ଭାଇ ନିଜର ଚିଠି ଶେଷ କରିଛନ୍ତି।
0: ନମସ୍କାର ନିରାକାର ଭାଇ। ଗଣେଶ ପୂଜା ଏବଂ ନୂଆଖାଇ ପର୍ବ ପାଇଁ ପ୍ରସ୍ତୁତି ଭିତରେ ଆପଣ ସମୟ କାଢି ସମସ୍ତ କାର୍ଯ୍ୟକ୍ରମ ଶୁଣିଛନ୍ତି ଏବଂ ଏତେ ସୁନ୍ଦର ଭାବରେ ଆମକୁ ଚିଠି ଖଣ୍ଡେ ଲେଖି ପଠାଇଛନ୍ତି, ସେଥିପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଶା କରୁଛୁ ଆସୁଥିବା ନୂଆଖାଇ ପାଇଁ ଆପଣଙ୍କ ପ୍ରସ୍ତୁତି ଖୁବ୍ ଧୁମ୍ଧାମ୍ରେ ଚାଲିଥିବ ଏବଂ ଆସୁଥିବା ନୂଆଖାଇ ପାଇଁ ଆପଣଙ୍କୁ ମଧ୍ୟ ଆକାଶବାଣୀ ପରିବାର ତରଫରୁ, ବିଶେଷ କରି ଯୁବବାଣୀ ପରିବାର ତରଫରୁ ଅଭିନନ୍ଦନ ଓ ଶୁଭକାମନା ଜଣାଉଛୁ। ଗତ 4 ଶୁକ୍ର

ବୁଧବାର ଦିନର ସମ୍ଭାବନା କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିଲେ ଶିବଶକ୍ତି ଭାଇ। ଶିବଶକ୍ତି ଭାଇ ନୂଆ ନୂଆ ନିଯୁକ୍ତି ସୂଚନା ସହ ଜନ୍ମାଷ୍ଟମୀ ତଥା ପ୍ରଭୁ ଶ୍ରୀକୃଷ୍ଣଙ୍କ ବିଷୟରେ ଖୁବ୍ ସୁନ୍ଦର ଉପସ୍ଥାପନା କରିଥିଲେ ବୋଲି ଆପଣ ଲେଖି ପଠାଇଛନ୍ତି। ଆପଣଙ୍କର ଏହି ପ୍ରଶଂସା ବାର୍ତ୍ତାଟି ଆଜି ଶିବଶକ୍ତି ଭାଇଙ୍କ ନିକଟରେ ପହଞ୍ଚାଇ ଦେଉଛୁ। ଭାଇ ଯଦି କାର୍ଯ୍ୟକ୍ରମ ଶୁଣୁଥିବେ ତେବେ ନିଶ୍ଚିତ ଭାବରେ ଆହୁରି ଭଲ ଭଲ କାର୍ଯ୍ୟକ୍ରମ କରିବା ପାଇଁ ଉତ୍ସାହିତ ହେଉଥିବେ। ଗତ 5 ତାରିଖ ଶନିବାର ଦିନର ସାପ୍ତାହିକୀ ସନ୍ଧ୍ୟାରେ ଉପସ୍ଥାପନାରେ ଥିଲେ ନନ୍ଦିତା ଭଉଣୀ ଏବଂ ଲିପ୍ସା ଭଉଣୀ। ସେମାନଙ୍କର ଉପସ୍ଥାପନା ତଥା ଚିଠିପତ୍ର

0: ଉତ୍ସାହିତ ହେଉଥିବେ। ଗତ 5 ତାରିଖ ଶନିବାର ଦିନର ସାପ୍ତାହିକୀ ସନ୍ଧ୍ୟାରେ ଉପସ୍ଥାପନାରେ ଥିଲେ ନନ୍ଦିତା ଭଉଣୀ ଏବଂ ଲିପ୍ସା ଭଉଣୀ। ସେମାନଙ୍କର ଉପସ୍ଥାପନା ତଥା ଚିଠିପତ୍ରର ଉତ୍ତର ଦେବା ଶୈଳୀ ଆପଣଙ୍କୁ ଭଲ ଲାଗିଥିଲା ଜାଣି ଆମକୁ ମଧ୍ୟ ବହୁତ ଖୁସି ଲାଗୁଛି। ଲିପ୍ସା ଅପାତ ଆଜି ଆମର କାର୍ଯ୍ୟକ୍ରମରେ ଉପସ୍ଥାପନାରେ ଅଛନ୍ତି ଏବଂ ସେ ମଧ୍ୟ ବହୁତ ଖୁସି ଅଛନ୍ତି ଏହା ଜାଣି ଯେ ଆପଣଙ୍କୁ ତାଙ୍କର ଉପସ୍ଥାପନା ଭଲ ଲାଗିଛି। ଗତ 8 ତାରିଖ ମଙ୍ଗଳବାର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିଲେ ଅନିନ୍ଦିତା ଅପା। ସେଦିନର ସିଧା ପ୍ରସାରଣ କାର୍ଯ୍ୟକ୍ରମରେ 6ଟି କଲ୍ ସାମିଲ କରାଯାଇଥିଲା। ଆଉ ଆପଣ ଜଣାଇଛନ୍ତି ଯେ ଏମିତି ହିଁ ଆଗକୁ ଅଧିକରୁ ଅଧିକ ଶ୍ରୋତାଙ୍କ ସହ କଥା ହେବା ପାଇଁ। ଏକଦମ ଠିକ କଥା ଭାଇ, ଗୀତଟିଏ ମିତଟିଏ କାର୍ଯ୍ୟକ୍ରମ ତ ଆପଣଙ୍କ ସହ ଯୋଡ଼ି ହେବାର କାର୍ଯ୍ୟକ୍ରମ। ଆମେ ମଧ୍ୟ ସବୁବେଳେ ଚେଷ୍ଟାରତ ଥାଉ ଅଧିକରୁ ଅଧିକ ଶ୍ରୋତାବନ୍ଧୁଙ୍କ ସହ କଥା ହେବା ପାଇଁ। ଯେହେତୁ ସପ୍ତାହରେ ଗୋଟିଏ ଦିନ ହିଁ ସିଧା ପ୍ରସାରଣ କାର୍ଯ୍ୟକ୍ରମ ରହୁଛି, ବେଳେବେଳେ ଜଣେ ଜଣେ ଶ୍ରୋତାବନ୍ଧୁଙ୍କ ସହ କଥା ହେଉ ହେଉ ଟିକେ ଅଧିକ ସମୟ ଲାଗିଯାଏ, ତେଣୁ ଅଧିକ କଲ୍କୁ ସାମିଲ କରିବା ସମ୍ଭବ ହୋଇପାରେ ନାହିଁ। ତଥାପି ଆମେ ଆଗକୁ ଚେଷ୍ଟା କରିବୁ ଏମିତି ଅଧିକରୁ ଅଧିକ କଲ୍ ନେବା ପାଇଁ। ତାପରେ ଆପଣ ଲେଖି ଜଣାଇଲେ ଗତ 9 ତାରିଖ ବୁଧବାର ଦିନର ଖେଳ ଓ ଖେଳାଳି କାର୍ଯ୍ୟକ୍ରମ ସମ୍ପର୍କରେ। ସେଦିନର ଉପସ୍ଥାପନାରେ ଥିଲେ ଲିପ୍ସା ଅପା। ଲିପ୍ସା ଅପାଙ୍କର ଖେଳ ଓ ଖେଳାଳି କାର୍ଯ୍ୟକ୍ରମର ଉପସ୍ଥାପନା ଆପଣଙ୍କୁ ଭଲ ଲାଗିଛି ଜାଣି ଲିପ୍ସା ଅପା ଆପଣଙ୍କୁ ଧନ୍ୟବାଦ ଜଣାଉଛନ୍ତି। ଏହାପରେ ଆପଣ ପଶ୍ଚିମ ଓଡ଼ିଶାର ମୁଖ୍ୟ ଗଣପର୍ବ ନୂଆଖାଇ ବିଷୟରେ ଗୋଟିଏ କାର୍ଯ୍ୟକ୍ରମ କରିବା ପାଇଁ ପ୍ରସ୍ତାବନାଟିଏ ଦେଇଛନ୍ତି। ଭାଇ, ଆପଣ ତ ଜାଣିଛନ୍ତି ଯେ ଆମର ନୂଆଖାଇ ପର୍ବଟି ମଙ୍ଗଳବାର ଦିନ ରହୁଛି। ଆଉ ଆପଣ ଯେପରି ଜାଣନ୍ତି, ମଙ୍ଗଳବାର ଦିନ ତ ଆମର ସିଧା ପ୍ରସାରଣ ଗୀତଟିଏ ମିତଟିଏ କାର୍ଯ୍ୟକ୍ରମ। ଆଉ ସେଦିନର ଉପସ୍ଥାପକ କିମ୍ବା ଉପସ୍ଥାପିକା ଭଉଣୀଙ୍କ ସହ ଆପଣମାନେ ନୂଆଖାଇ ବିଷୟରେ ମନ ଖୋଲି କଥା ହୋଇପାରିବେ। କେମିତି କ'ଣ ପାଳନ କଲେ ସେ ବିଷୟରେ ଆପଣ ନିଜର ଅନୁଭବ ବାଣ୍ଟି ପାରିବେ। ତଥାପି ଆମେ ଭବିଷ୍ୟତରେ ନୂଆଖାଇ ପର୍ବ ବିଷୟରେ ସ୍ୱତନ୍ତ୍ର ଗୋଟିଏ କାର୍ଯ୍ୟକ୍ରମ କରିବା ପାଇଁ ଚେଷ୍ଟା କରିବୁ। ଆପଣଙ୍କୁ ମଧ୍ୟ ନୂଆଖାଇର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛୁ। ଚିଠି ଲେଖି ପଠାଇଥିବାରୁ ବହୁତ ବହୁତ ଧନ୍ୟବାଦ।
1: ତେବେ ଆଜିର ଏହି ସନ୍ଧ୍ୟାର ତୃତୀୟ ଏବଂ ଶେଷ ଚିଠିଟି ଲେଖିକି ପଠାଇଛନ୍ତି ସୁଧାମୟୀ ଆଚାର୍ଯ୍ୟ ଭଉଣୀ ଭବାନୀ ପାଟଣାରୁ। ଭଉଣୀ ଲେଖିଛନ୍ତି, ସର୍ବପ୍ରଥମେ ଆକାଶବାଣୀ ଭବାନୀ ପାଟଣାର ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ଏହାପରେ ଯୁବବାଣୀର ଅପା ଓ ଭାଇଙ୍କୁ ଅନେକ ସ୍ନେହ ଓ ଶୁଭେଚ୍ଛା ଜଣାଉଛି। ଗତ ସପ୍ତାହର ସାପ୍ତାହିକୀ ମୁଁ ଶୁଣିପାରିଲିନି କିମ୍ବା ଚିଠି ମଧ୍ୟ ଦେଇପାରିଲିନି, ସେଥିପାଇଁ ମନ ଟିକିଏ ଉଦାସ ହୋଇଗଲା। ଏଥର ସପ୍ତାହର ମନୋରଞ୍ଜନୀ ମୁଁ ଶୁଣିପାରିଲିନି, କିନ୍ତୁ ସାହିତ୍ୟାୟନ କାର୍ଯ୍ୟକ୍ରମରେ ନନ୍ଦିତା ଅପାଙ୍କର ଉପସ୍ଥାପନା ଶୈଳୀ ଅତି ସୁନ୍ଦର ଓ ଶ୍ରୁତି ମଧୁର ହୋଇଥିଲା। ବିଶେଷତଃ ସାହିତ୍ୟ ସଂସ୍କୃତି ସହ କବି ଗଙ୍ଗାଧର ମେହେରଙ୍କ ରଚିତ କବିତା, ସାହିତ୍ୟ ସହ ପ୍ରକୃତିର ଯେଉଁ ଆଖ୍ୟାନ ଉପରେ ଚର୍ଚ୍ଚା କରାଯାଇଥିଲା ଏହା ବହୁତ ସୁନ୍ଦର ହୋଇଥିଲା। ଏଥିପାଇଁ ନନ୍ଦିତା ଅପାଙ୍କୁ ବହୁତ ଧନ୍ୟବାଦ। ଗୀତଟିଏ ମିତଟିଏ କାର୍ଯ୍ୟକ୍ରମରେ ଅନିନ୍ଦିତା ଭଉଣୀଙ୍କର ଉପସ୍ଥାପନା ସହ ଶ୍ରୋତାଙ୍କ ସହ ବାର୍ତ୍ତାଳାପ, ଫୋନ୍ ଇନ୍ ଲାଇଭ୍ ଏବଂ ପ୍ରସାରିତ ଶ୍ରୋତାଙ୍କ ଅନୁରୋଧରେ ସଙ୍ଗୀତ ମନଛୁଆଁ ହୋଇପାରିଥିଲା। ଏଣୁକରି ଅନିନ୍ଦିତା ଅପାଙ୍କୁ ମୋର ସସ୍ନେହ ଧନ୍ୟବାଦ। ବୁଧବାର ଦିନର ଖେଳ ଓ ଖେଳାଳି କାର୍ଯ୍ୟକ୍ରମରେ ଲିପ୍ସା ଭଉଣୀଙ୍କର ଉପସ୍ଥାପନା ଏବଂ ଖେଳ ଉପରେ ଦେଇଥିବା ବିବରଣୀ ତଥ୍ୟ ସବୁ ବହୁତ ସୁନ୍ଦର ଓ ଶ୍ରୁତି ମଧୁର ହୋଇଥିଲା। ଏଥିପାଇଁ ଲିପ୍ସା ଭଉଣୀଙ୍କୁ ମୋର ବହୁତ ଧନ୍ୟବାଦ। ବିଜ୍ଞାନିକା କାର୍ଯ୍ୟକ୍ରମଟି ମୁଁ ଶୁଣିପାରିନଥିଲି। ମୋଟ ଉପରେ କହିବାକୁ ଗଲେ ଯୁବବାଣୀର ପ୍ରତ୍ୟେକ କାର୍ଯ୍ୟକ୍ରମ ଏବଂ ଆକାଶବାଣୀ ଭବାନୀ ପାଟଣାର ସମସ୍ତ ରେଡିଓର କାର୍ଯ୍ୟକ୍ରମ ମନଛୁଆଁ ହୋଇପାରୁଛି। ଆଗାମୀ ଦିନରେ ଉଜ୍ଜଳ ଏବଂ ହସ ଖୁସି ଶିକ୍ଷଣୀୟ କାର୍ଯ୍ୟକ୍ରମର ଆଶା ରଖୁଛି। ଆସୁଥିବା ଶ୍ରୀ ଗଣେଶ ଚତୁର୍ଥୀ ଏବଂ ନୂଆଖାଇ ପର୍ବ ପାଇଁ ପ୍ରତ୍ୟେକ କର୍ମକର୍ତ୍ତା ସହ ଶ୍ରୋତା ଭାଇ ଭଉଣୀଙ୍କୁ ଅନେକ ଶୁଭକାମନା ଜଣାଉଛି। ରହିଲି, ନମସ୍କାର, ଜୟ ଜଗନ୍ନାଥ। ଏତିକିରେ ଭଉଣୀ ନିଜର ଚିଠି ଶେଷ କରିଛନ୍ତି।
0: ନମସ୍କାର ସୁଧାମୟୀ ଭଉଣୀ, ଆପଣଙ୍କୁ ଆଜିର ସାପ୍ତାହିକୀ ସନ୍ଧ୍ୟାକୁ ଅନେକ ଅନେକ ସ୍ୱାଗତ ଜଣାଉଛୁ। ଆପଣ ପ୍ରଥମେ ଚିଠିରେ ଲେଖି ପଠାଇଲେ ଯେ ଆପଣ କିଛିଟା କାର୍ଯ୍ୟକ୍ରମ ଶୁଣିପାରି ନାହାନ୍ତି ଏବଂ ଏଥିପାଇଁ ଆପଣ ମନ ଦୁଃଖ ମଧ୍ୟ କରୁଛନ୍ତି। ହଁ ଭଉଣୀ, କାର୍ଯ୍ୟ ବ୍ୟସ୍ତତା, ସମୟର ଅଭାବ ଯୋଗୁଁ ବେଳେବେଳେ ଏମିତି ହୋଇଯାଏ। ତଥାପି ଆପଣ ସମୟ କାଢ଼ି ଅନେକ ଗୁଡ଼ିଏ କାର୍ଯ୍ୟକ୍ରମକୁ ବହୁତ ଧ୍ୟାନର ସହ ଆପଣ ଶୁଣିଛନ୍ତି, ସେଥିପାଇଁ ଆମ ମନ ଭାରି ଖୁସି। ଆପଣ ଗତ ସାହିତ୍ୟାୟନ କାର୍ଯ୍ୟକ୍ରମ ସମ୍ପର୍କରେ ଖୁବ୍ ସୁନ୍ଦର ପ୍ରଶଂସା

ବାର୍ତ୍ତାଟିଏ ଲେଖିଛନ୍ତି। ଆମେ ଆପଣଙ୍କର ଏହି ପ୍ରଶଂସା ବାର୍ତ୍ତାଟି ସେହିଦିନର ଉପସ୍ଥାପିକା ଭଉଣୀ ନନ୍ଦିତା ଭଉଣୀଙ୍କୁ ଜଣାଇ ଦେଉଛୁ। ଗତ ଗୀତଟିଏ ମିତଟିଏ କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିଲେ ଅନିନ୍ଦିତା ଭଉଣୀ। ଅନିନ୍ଦିତା ଭଉଣୀଙ୍କର ଉପସ୍ଥାପନା ତଥା ଶ୍ରୋତାବନ୍ଧୁମାନଙ୍କ ସହ କଥାବାର୍ତ୍ତା ଆପଣଙ୍କୁ ଭଲ ଲାଗିଛି ଜାଣି ଅନିନ୍ଦିତା ଅପା ନିଶ୍ଚିତ ଭାବରେ ଖୁସି ଅନୁଭବ କରୁଥିବେ ଏବଂ ଆପଣଙ୍କୁ ସହୃଦୟରୁ ଧନ୍ୟବାଦ ଜ୍ଞାପନ କରୁଥିବେ। ବୁଧବାର ଦିନର ଖେଳ ଓ ଖେଳାଳି କାର୍ଯ୍ୟକ୍ରମରେ ଉପସ୍ଥାପନାରେ ଥିଲେ ଲିପ୍ସା ଭଉଣୀ। ଲିପ୍ସା ଭଉଣୀ ଖୁବ୍ ସୁନ୍ଦର ବିବରଣୀ ତଥ୍ୟ ସବୁ ସେହି କାର୍ଯ୍ୟକ୍ରମରେ ପ୍ରଦାନ କରିଥିଲେ, ଯାହାକି କାର୍ଯ୍ୟକ୍ରମକୁ ସୁନ୍ଦର କରିବା ସହ ଶ୍ରୁତି ମଧୁର ମଧ୍ୟ କରିଥିଲା ଏବଂ ଆପଣଙ୍କୁ ମଧ୍ୟ ସେହି କାର୍ଯ୍ୟକ୍ରମଟି ଭଲ ଲାଗିଥିଲା। ଆପଣଙ୍କର ଏହି ପ୍ରଶଂସା ବାର୍ତ୍ତାଟି ଆଜି ଲିପ୍ସା ଭଉଣୀ ତ ନିଜେ ପଢ଼ିଛନ୍ତି ଏବଂ ଲିପ୍ସା ଭଉଣୀ ସତରେ ଖୁବ୍ ଖୁସି ଅଛନ୍ତି। ଆମେ ସବୁବେଳେ ଚେଷ୍ଟାରତ ଥାଉ ଗୋଟିଏ ନୂଆ ପ୍ରସଙ୍ଗ ସହ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରି ପ୍ରସାରଣ କରିବା ପାଇଁ, ଏବଂ ଆପଣଙ୍କର ସୁନ୍ଦର ମତାମତଟିଏ ଆସିଲେ ଆମର ପ୍ରେରଣା ଦ୍ୱିଗୁଣିତ ହୋଇଯାଏ। ଆଗକୁ ମଧ୍ୟ ଏମିତି ଚେଷ୍ଟା କରିବୁ ସୁନ୍ଦର କାର୍ଯ୍ୟକ୍ରମ ସବୁ ପ୍ରସାରଣ କରିବା ପାଇଁ। ଆପଣଙ୍କୁ ମଧ୍ୟ ଆସୁଥିବା ଗଣେଶ ପୂଜା ଏବଂ ନୂଆଖାଇ ପର୍ବ ପାଇଁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛୁ। ନମସ୍କାର। ଜୟ ଜଗନ୍ନାଥ।

0: ଯୁବବନ୍ଧୁ ପର୍ବପର୍ବାଣୀ ଆମ ଜୀବନରେ କେବଳ ଖୁସି ନେଇ ଆସେ ନାହିଁ, ଏହା ଆମକୁ ଆମର ପରମ୍ପରା, ସଂସ୍କୃତି, ପରିବାର ଓ ମାଟି ସହିତ ଯୋଡ଼ି ରଖେ। ଆଉ ଯେତେବେଳେ ଗୋଟିଏ ପରେ ଗୋଟିଏ ପର୍ବ ଆସେ, ସେତେବେଳେ ଚାରିଆଡ଼େ ଏକ ନୂଆ ଉତ୍ସାହ ଦେଖିବାକୁ ମିଳେ। ଆଉ ଲିପ୍ସା, ଗଣେଶ ପୂଜା ଆସିଲେ ସତରେ ପରିବେଶଟା ଟିକେ ଅଲଗା ହୋଇଯାଏ ନା?
1: ଆରେ ହଁ, ନିଶ୍ଚୟ। ଗଣେଶ ଚତୁର୍ଥୀ ଆସିଲେ ଘରେ ଘରେ ଭକ୍ତିର ପରିବେଶ ସୃଷ୍ଟି ହୁଏ। ପୂଜା ମଣ୍ଡପ ଗୁଡ଼ିକ ସୁନ୍ଦର ଭାବରେ ସଜାଯାଏ, ଗଣେଶଙ୍କ ମୂର୍ତ୍ତି ସ୍ଥାପନା କରାଯାଏ ଏବଂ ସମସ୍ତେ ଭକ୍ତିର ସହିତ ପୂଜା କରନ୍ତି।
0: ଗଣେଶଙ୍କୁ ଆମେ ବିଘ୍ନହର୍ତ୍ତା ଭାବେ ମାନୁ। କୌଣସି ଶୁଭ କାମ ଆରମ୍ଭ କରିବା ପୂର୍ବରୁ ଗଣେଶଙ୍କୁ ସ୍ମରଣ କରିବା ଆମର ପରମ୍ପରା।
1: ଆଉ ଗଣେଶଙ୍କ ରୂପରେ ମଧ୍ୟ ଅନେକ ଜୀବନ ଶିକ୍ଷା ରହିଛି। ତାଙ୍କର ବଡ଼ କାନ ଆମକୁ ଅଧିକ ଶୁଣିବାକୁ, ଛୋଟ ଆଖି ଏକାଗ୍ର ହେବାକୁ ଏବଂ ବଡ଼ ମୁଣ୍ଡ ଜ୍ଞାନର ମହତ୍ଵ ବୁଝାଏ। ତେଣୁ ଯୁବବନ୍ଧୁ, ଗଣେଶ ପୂଜା କେବଳ ଏକ ଧାର୍ମିକ ପର୍ବ ନୁହେଁ, ଏହା ଆମକୁ ଜୀବନର ଭଲ ଭାବନା ଓ ଭଲ ଆଚରଣ ପ୍ରେରଣା ମଧ୍ୟ ଦିଏ।
0: ଆଉ ଗୋଟିଏ କଥା ହେଉଛି, ଗଣେଶ ପୂଜା ଆମକୁ ଏକାଠି ହେବାର ମଧ୍ୟ ସୁଯୋଗ ଦିଏ।
1: ହଁ ରଚିତା।
0: ଲିପ୍ସା, ଗୋଟିଏ କଥା କହିବି, ଗଣେଶ ପୂଜା ବିଷୟରେ କଥା ହେଉ ହେଉ ନୂଆ ଶବ୍ଦଟା ବାରମ୍ବାର ମନକୁ ଆସୁଛି। ନୂଆ କାମ, ନୂଆ ଆରମ୍ଭ, ନୂଆ ଆଶା।
1: ଆଉ ନୂଆ କଥା ଶୁଣିଲେ ଆମ ପଶ୍ଚିମ ଓଡ଼ିଶାର ଲୋକଙ୍କ ମନରେ କେଉଁ ପର୍ବର କଥା ଆସେ?
0: ନୂଆଖାଇ।
1: ଠିକ କଥା। ନୂଆଖାଇ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଓ ଆତ୍ମୀୟ ପର୍ବ। ନୂଆ ଧାନ ଘରକୁ ଆସିଲେ ଏହାକୁ ପ୍ରଥମେ ଇଷ୍ଟ ଦେବୀଙ୍କୁ ଅର୍ପଣ କରାଯାଏ ଏବଂ ତାପରେ ପରିବାର ସମସ୍ତେ ମିଶି ନୂଆ ଅନ୍ନ ଗ୍ରହଣ କରନ୍ତି। ଏହି ପରମ୍ପରାରେ ଭଗବାନଙ୍କ ପ୍ରତି ଭକ୍ତି ସହିତ ମାଟି ଓ ପ୍ରକୃତି ପ୍ରତି କୃତଜ୍ଞତା ମଧ୍ୟ ରହିଛି
0: ଏବଂ ଏହା ପଛରେ ଅଛି ଚାଷୀଙ୍କ ଅକ୍ଳାନ୍ତ ପରିଶ୍ରମ। ତେଣୁ ନୂଆଖାଇ ଅବସରରେ ଆମେ ଚାଷୀଙ୍କ ପରିଶ୍ରମକୁ ମଧ୍ୟ ମନେ ପକାଇବା ଦରକାର।
1: ସତ କହିଲା ରଚିତା, ଆମ ଥାଲିରେ ଥିବା ଗୋଟିଏ ମୁଠା ଅନ୍ନ ପଛରେ ଚାଷୀଙ୍କ ଅନେକ ଦିନର ପରିଶ୍ରମ ଥାଏ। ତେଣୁ ନୂଆଖାଇ ଆମକୁ କେବଳ ନୂଆ ଅନ୍ନ ଖାଇବାକୁ ନୁହେଁ, ଅନ୍ନର ମୂଲ୍ୟ ବୁଝିବାକୁ ମଧ୍ୟ ଶିଖାଏ।
0: ଲିପ୍ସା, ନୂଆଖାଇର ଆଉ ଗୋଟିଏ କଥା ମୋତେ ବହୁତ ଭଲ ଲାଗେ, ନୂଆଖାଇ ଭେଟଘାଟ। ଏହି ଦିନ ବଡ଼ମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ନେବା, ସାନମାନଙ୍କୁ ସ୍ନେହ ଦେବା ଏବଂ ବନ୍ଧୁ ବାନ୍ଧବଙ୍କ ସହିତ ମିଶିବାର ପରମ୍ପରା ରହିଛି।
1: ତେବେ ଆଉ ନୂଆଖାଇ କହିଲେ ଖାଦ୍ୟ କଥା ନ ଆସିଲେ ଚଳିବ କି?
0: ବିଲକୁଲ ନୁହେଁ। ନୂଆ ଅନ୍ନ, ବିଭିନ୍ନ ପାରମ୍ପରିକ ଖାଦ୍ୟ, ପିଠାପଣା ଘରେ ଘରେ ପ୍ରସ୍ତୁତି ହୁଏ, କିନ୍ତୁ ଖାଦ୍ୟ ଠାରୁ ବି ଅଧିକ ମିଠା ହେଉଛି ସମସ୍ତେ ଏକାଠି ବସି ଖାଇବାର ସେହି ମୁହୂର୍ତ୍ତ।
1: ଆଉ ସମ୍ବଲପୁରୀ ପୋଷାକ, ଢୋଲ ନିଶାନ, ଲୋକଗୀତ ଓ ନୃତ୍ୟ ନୂଆଖାଇର ଆନନ୍ଦକୁ ଆହୁରି ରଙ୍ଗୀନ କରିଦିଏ।
0: ଲିପ୍ସା, ଗଣେଶ ପୂଜାରୁ ଆରମ୍ଭ କରି ନୂଆଖାଇ ପର୍ଯ୍ୟନ୍ତ ଆମେ ଯେତେ କଥା ହେଲେ ତାହା ତ ଠିକ୍, ହେଲେ ଏହି ଦୁଇଟି ପର୍ବ ମଧ୍ୟରେ ଗୋଟିଏ ସୁନ୍ଦର ସମ୍ପର୍କ ଅଛି।

0: ଗଣେଶ ପୂଜା ଆମକୁ ନୂଆ କାମ ପାଇଁ ଆଶା ଦିଏ, ଆଉ ନୂଆ ଖାଇ ଆମକୁ ନୂଆ ଅନ୍ନ ସହିତ ନୂଆ ଆଶା ଦିଏ।
1: ଠିକ କଥା ରଚିତା। ଗୋଟିଏ ପଟେ ବିଘ୍ନହର୍ତ୍ତାଙ୍କ ଆଶୀର୍ବାଦ, ଅନ୍ୟପଟେ ମାଟି ଓ ଚାଷୀଙ୍କ ପ୍ରତି କୃତଜ୍ଞତା। ଦୁଇଟି ପର୍ବ ହିଁ ଆମକୁ ପରିବାର ସମ୍ପର୍କ ଓ ସମାଜ ସହିତ ଆହୁରି ନିକଟ ହେବାର ସନ୍ଦେଶ ଦିଏ।
0: ତେଣୁ ଏହି ପର୍ବ ପର୍ବାଣୀରେ ଆମର ମନ ମାଳିନ୍ୟକୁ ଭୁଲି ସାଙ୍ଗସାଥୀଙ୍କ ସହ ଏକାଠି ମିଶି ପର୍ବ ପାଳନ କରିବା ଦରକାର। କାରଣ ପର୍ବର ପ୍ରକୃତ ଖୁସି ନିଜ ପାଇଁ ନୁହେଁ, ନିଜ ଲୋକଙ୍କ ସହିତ ବାଣ୍ଟିବାରେ ଅଛି। ଯୁବବନ୍ଧୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରେ ଆପଣଙ୍କ ଜୀବନର ସବୁ ବିଘ୍ନ ଦୂର ହେଉ,
1: ଆଉ ନୂଆଖାଇର ନୂଆ ଅନ୍ନ ଆପଣଙ୍କ ଘରକୁ ସୁଖ ଶାନ୍ତି ଓ ସମୃଦ୍ଧି ଆଣୁ।
0: ଆପଣ ସମସ୍ତଙ୍କୁ ଗଣେଶ ଚତୁର୍ଥୀର ହାର୍ଦ୍ଦିକ ଶୁଭେଚ୍ଛା,
1: ଆଉ ପଶ୍ଚିମ ଓଡ଼ିଶାର ସମସ୍ତ ଭାଇ ଭଉଣୀଙ୍କୁ
2: ନୂଆଖାଇ ଜୁହାର।

0: ତେବେ ଯୁବବନ୍ଧୁ, ଆଜି ତ ଷ୍ଟୁଡିଓ ଘଡ଼ିରେ 6ଟା ହେବାକୁ ବସିଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବା।
1: ହେଲେ ପ୍ରିୟ ବନ୍ଧୁଗଣ, ଚିଠି ଲେଖି ନିଜର ସୁଚିନ୍ତିତ ମତାମତ ଚିଠି ମାଧ୍ୟମରେ ଆମ ପାଖକୁ ନିଶ୍ଚିତ ଭାବରେ ପଠାଇବେ। ଚିଠି ଲେଖିବା ପାଇଁ ଆମର ଠିକଣା ହେଲା ସାପ୍ତାହିକୀ କାର୍ଯ୍ୟକ୍ରମ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀ।
2: କାର୍ଯ୍ୟକ୍ରମ ଯୁବବାଣୀ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ଏଥର ପ୍ରାୟୋଜିତ କାର୍ଯ୍ୟକ୍ରମ ଉଦ୍ୟୋଗ ପ୍ରୋତ୍ସାହନ ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 308.5। ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ।
4: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
5: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
4: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
5: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ଼ ସୁଯୋଗ?
4: ନିଶ୍ଚୟ, ଓଡିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
5: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
4: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
5: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
4: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା,

0: ବୃତ୍ତିଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
1: ଯଦି GST FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
0: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
1: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗ ଗୁଡିକୁ 100 ମାର୍କ ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ।
2: ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
1: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
3: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
4: ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ।
5: नए जमाने की नई तस्वीर। अब छत पर लगे टीवी एंटेना को कहो गुड बाय सदा के लिए। समय के साथ बदलें, आगे बढ़ें। ले आएं आज ही दूरदर्शन का DD फ्री डिश। इसमें है आपके पसंदीदा 100 से ज्यादा टीवी चैनल्स। इसके अलावा 51 एजुकेशनल यानी पढ़ाई लिखाई वाले चैनल्स और 48 रेडियो चैनल्स। और तो और, सेट टॉप बॉक्स लगवाने के बाद कोई खर्चा नहीं, बिल्कुल नहीं। डिजिटल क्रांति की ओर एक कदम और आपका DD फ्री डिश।
6: यहां खबरें तोड़ी मरोड़ी नहीं जाती।
7: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
6: यहाँ होती है सीधी, सटीक और सच्ची खबरें।
7: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे हैं,
6: क्योंकि ये है देश का सबसे भरोसेमंद न्यूज चैनल। DD न्यूज, केवल खबर, पूरी खबर।
8: BRICS nations have expressed concern about ongoing conflicts in many parts of the world and the current state of polarization and fragmentation in the international order. In the New Delhi Declaration adopted on the first day of the BRICS Summit 2026, the leaders advocated for a multilateral approach that respects diverse national viewpoints and positions on crucial global issues. These issues include sustainable development, eradication of hunger and poverty, and contributing to the global response to climate change. In his closing remarks, the Prime Minister noted that the New Delhi Declaration adopted today provides a clear direction for the shared resolve of the member countries. He added that it is now their shared responsibility to translate these resolutions into tangible results.
9: आज की चर्चा से स्पष्ट है कि बदलते हुए विश्व का संचालन पुराने संस्थानों से नहीं किया जा सकता। रिप्रेजेंटेशन, रिस्पॉन्सिवनेस और रूल मेकिंग, तीनों में सुधार आवश्यक है। आज एडप्ट किया गया न्यू दिल्ली डिक्लेरेशन हमारे साझा संकल्प को स्पष्ट दिशा देता है। अब हमारी जिम्मेदारी है कि इन संकल्पों को ठोस परिणामों में बदले।
8: BRICS members expressed deep concern over the continued escalation of tensions in West Asia.

ଛଅଟା ବାଜି 35 ମିନିଟ୍ ଶୁଣିବେ ଶ୍ରୀମଦ୍ ଭାଗବତ କାର୍ଯ୍ୟକ୍ରମ ସରଗ ଫୁଲ ପ୍ରଚାର କରିବୁ 7:25। ସକାଳ 8:30 ମିନିଟ୍ରେ ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ୍ ପ୍ରୋଗ୍ରାମ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଥକବି ଭୀମଭୋଇଙ୍କ କୃତି ଉପରେ ଆଧାରିତ ସ୍ତୁତି ଚିନ୍ତାମଣି ଶୁଣିବେ ସକାଳ 8:35। ଉପସ୍ଥାପନା ସୁଧାକର ଦାସ, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙ୍ଗୀତ ସଂଯୋଜନା ପ୍ରଭୁଦତ୍ତ ପ୍ରଧାନ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲା ଆକାଶବାଣୀ ପ୍ରଚାର କରିବୁ କ୍ଷମା କରିବେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲା ଆକାଶବାଣୀ ଭବାନୀପାଟଣା ପ୍ରଚାର କରିବୁ ସକାଳ 9:00। ପୂର୍ବାହ୍ନ 10:10 ଶୁଣିବେ ସ୍ଥାନୀୟ ଖବର ଓ ସୁମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ଚରକା। ଆମର ଦ୍ୱିତୀୟ ଅଧିବେଶନ ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ଭିକାରୀ ଚରଣ ବଳ, ନିରୁପମା ମିଶ୍ର, ମନ୍ମଥ ମିଶ୍ର ଓ ବିଦ୍ୟୁତ୍ ପ୍ରଭା ପାଲିତ। ଦିନ 1:10 ପ୍ରଚାର କରିବୁ ଚାଷର କଥା। ଓଡ଼ିଆ ଆଲବମ୍ ଗୀତ ଶୁଣିବେ 1:20। ଦିନ 2:45 ପ୍ରଚାର କରିବୁ ହିନ୍ଦୀ କଥା ଚିତ୍ର ଗୀତ। ତୃତୀୟ ଅଧିବେଶନ ଅପରାହ୍ନ 5:00 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ଯୁବ ଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବୁ 5:30। ସନ୍ଧ୍ୟା 6:00 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ୍ ପ୍ରୋଗ୍ରାମ ଆକାଶବାଣୀ କଟକ କେନ୍ଦ୍ରରୁ। ଆଦିବାସୀ ଗୀତ କ୍ରମରେ ଶୁଣିବେ ମାଦଳୀ ଗୀତ ସନ୍ଧ୍ୟା 6:30। ପରିବେଷଣ କରିବେ ଅନନ୍ତ ମାଝି ଓ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ 7:25। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ 7:30। କାର୍ଯ୍ୟକ୍ରମ ଚିଠି ପାଇଛୁ 8:00। 8:30 ସ୍ପୋର୍ଟ ସ୍କାନ, 9:15 ସ୍ପଟ୍ଲାଇଟ୍, 9:30 ଶୁଣିବେ ଅଖିଳ ଭାରତୀୟ ଇଂରାଜୀ ରୂପକ ଓ 10:00 ଶୁଣିବେ ରବିବାସରୀୟ ସଙ୍ଗୀତ ସଭା। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବ ଆକାଶବାଣୀ ଦିଲ୍ଲୀରୁ। ଶୁଣୁଥିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

0: 02322956628 ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ ସକାଳ 9:00-10:00 ପର୍ଯ୍ୟନ୍ତ।
1: ହ୍ୟାଲୋ
2: ହ୍ୟାଲୋ
1: କିଏ?
2: ହ୍ୟାଲୋ ଆକାଶବାଣୀ ଭବାନୀ ପାଟଣା।
3: କମ୍ ସୁଧରେ ଲୋନ୍ ଦରକାର ତାବି ଆପ୍ରେ
4: अजणा दूरे ही
5: आरबीआई कहे
4: सचेतन हूँ सतर्क रुहंतु।

0: ଆକାଶବାଣୀ ଭବାନୀପାଟଣା ସମୟ ସନ୍ଧ୍ୟା 6:20 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ ପ୍ରବାଚକ ପୁନୀତ ତ୍ରିପାଠୀ। ଆଦୌ ମୁଖ୍ୟ ବାର୍ତ୍ତା। ବ୍ରିକ୍ସ ଶିଖର ସମ୍ମେଳନସ୍ୟ ପ୍ରଥମ ଦିବସେ ସର୍ବସମ୍ମତ୍ୟା ନବଦେହଲୀ ଘୋଷଣାପତ୍ରମ୍ ଅଙ୍ଗୀକୃତମ୍। ଘୋଷଣାପତ୍ରସ୍ୟ ଅଙ୍ଗୀକାରଃ ସଦସ୍ୟ ରାଷ୍ଟ୍ରାଣାମ୍ ସମନ୍ଵିତାନାମ୍ ସଂକଳ୍ପାନାମ୍ କୃତେ ସ୍ପଷ୍ଟ ମାର୍ଗଦର୍ଶକଃ ଇତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରିଣା ନରେନ୍ଦ୍ର ମୋଦିନା ମଲେସିଆ ଭିଏତନାମ ଇଥିଓପିଆ ପ୍ରଧାନମନ୍ତ୍ରୀଭିଃ ତଥା ଆବୁଧାବି ଯୁବରାଜେନ ସହ ଦ୍ୱିପକ୍ଷୀୟ ବାର୍ତ୍ତା ସଞ୍ଚାଳିତାଃ। अद्य सायं चीन राष्ट्रपतिना शी जिनफिंग वर्येण सह संभाषणं विधीयते। षड्वर्षीय स्थगनं समापयता चीन देशेन अस्य मासस्य 21 दिनांकात् ग्वांगझोउ नवदेहली मध्ये नियमित यात्री विमान सेवाः पुनः प्रारप्स्यन्ते। अपि च महिला हॉकी क्रीडायां चीनस्य मोकीनगरे आयोजितायां कनिष्ठ एशिया चषक स्पर्धायां दक्षिण कोरिया देशं 5-1 इति अंकैः पराभूय भारतम् अंतिम चरणं प्राविशत्। अथ वार्ताः विस्तरेण। अद्य नवदेहल्याम् 18 ब्रिक्स शिखर सम्मेलने प्रधानमंत्री नरेन्द्र मोदी इथियोपिया मलेशिया वियतनाम इत्येतेषां देशानां प्रधानमंत्रिभिः अथ अबुधाबिनः युवराजेन सह द्विपक्षीय गोष्ठीनां श्रृंखलां प्रारब्धवान्। कूटनीतिक वार्ता

ଲୋକଗୀତ କ୍ରମରେ ଶୁଣୁଥିଲି ଘୁମୁରା ଗୀତ, ପରିବେଷଣ କରିଥିଲେ କ୍ଷୀରସିନ୍ଧୁ ନାୟକ ସାଥୀ, ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହୋଇଛି ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ। ପ୍ରଥମ ଦିନର ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବିତ ଘୋଷଣାପତ୍ର ସର୍ବସମ୍ମତିକ୍ରମେ ଗୃହୀତ। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଜାରି ରହିଛି ସୀମା ନିର୍ଦ୍ଧାରଣ କାର୍ଯ୍ୟ। ରାଜ୍ୟର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ। ଜୀବନ ରକ୍ଷା କ୍ଷେତ୍ରରେ ପ୍ରାଥମିକ ଚିକିତ୍ସାର ଭୂମିକା ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ। ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଜିଠାରୁ ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ପ୍ରଥମ ଦିନ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବିତ ଘୋଷଣାପତ୍ର ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ନୂଆଦିଲ୍ଲୀ ଘୋଷଣାନାମା ପ୍ରକାଶ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହି ଘୋଷଣାପତ୍ର ସଦସ୍ୟ ଦେଶଗୁଡ଼ିକର ସହଭାଗୀ ସଂକଳ୍ପକୁ ପ୍ରତିପାଦନ କରୁଛି। ତେବେ ଏହାର କାର୍ଯ୍ୟାନ୍ୱୟନ ପ୍ରତ୍ୟେକ ଅଂଶୀଦାର ରାଷ୍ଟ୍ରର ସହଭାଗୀ ଦାୟିତ୍ୱ ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରତିନିଧିତ୍ୱ, ପ୍ରତିକ୍ରିୟାଶୀଳତା ଏବଂ ନୀତି ନିର୍ଦ୍ଧାରଣରେ ସଂସ୍କାର ମାଧ୍ୟମରେ ଅନ୍ତର୍ଜାତୀୟ ସ୍ତରୀୟ ସଂସ୍ଥାଗତ ଢାଞ୍ଚା ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଉଛନ୍ତି। ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ଏହା ଅତ୍ୟନ୍ତ ଆବଶ୍ୟକ ବୋଲି ଶ୍ରୀ ମୋଦି କହିଛନ୍ତି।

0: ଦେଇଛନ୍ତି।
1: ହମାରେ ସମକ୍ଷ ବ୍ରିକ୍ସ ନ୍ୟୁ ଦିଲ୍ଲୀ ଡିକ୍ଲେରେସନ 2026 କା ଡ୍ରାଫ୍ଟ ପ୍ରସ୍ତୁତ ହେ। ଇସମେଁ ହମାରି ଚର୍ଚ୍ଚାଓଁ କା ସାର ପ୍ରମୁଖ ବୈଶ୍ୱିକ ଓ କ୍ଷେତ୍ରୀୟ ବିଷୟ ପର ହମାରେ ଦୃଷ୍ଟିକୋଣ ସାମିଲ ହେ। ସାଥ ହି ବ୍ରିକ୍ସ କୋଅପରେସନ କୁ ଔର ସୁଦୃଢ଼ କରନେ କି ପ୍ରାଥମିକତା ସମାହିତ ହେ। କିସି ସଦସ୍ୟ କି ଓର ସେ ଆପତ୍ତି ବ୍ୟକ୍ତ ନହିଁ କି ଗଈ ହେ। ନ୍ୟୁ ଦିଲ୍ଲୀ ଡିକ୍ଲେରେସନ 2026 କୁ ସର୍ବସମ୍ମତି ସେ ଆଡପ୍ଟ କିଆ ଜାତା ହେ।
0: ବ୍ରିକ୍ସ ସଂଗଠନର 20 ବର୍ଷ ପୂର୍ତ୍ତି ପାଳନ ଅବସରରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତୃବୃନ୍ଦଙ୍କ ଦ୍ୱାରା 2 ସ୍ମାରକୀ ଡାକଟିକଟ ଉନ୍ମୋଚିତ ହୋଇଛି। ସମ୍ମିଳନୀର ଉଦ୍ଘାଟନୀ ସମାରୋହକୁ ସମ୍ବୋଧନ କରି ଶ୍ରୀ ମୋଦି ପ୍ରତିବର୍ତ୍ତନ ଅଧ୍ୟକ୍ଷତା ପରିବର୍ତ୍ତନ ସତ୍ତ୍ୱେ ବ୍ରିକ୍ସ ସଦସ୍ୟ ଗୋଷ୍ଠୀର ସଂସ୍ଥାଗତ ଗତିଶୀଳତା ବଜାୟ ରଖିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏଥିପାଇଁ ବ୍ରିକ୍ସ ନିରନ୍ତରତା ଓ କାର୍ଯ୍ୟାନ୍ୱୟନ ବ୍ୟବସ୍ଥା ଉପରେ ସେ ପ୍ରସ୍ତାବ ଦେଇଛନ୍ତି। ଆଗାମୀ 20 ବର୍ଷ ପାଇଁ ନୂତନ ତଥା ମହତ୍ତ୍ୱାକାଂକ୍ଷୀ ରୂପରେଖ ପ୍ରସ୍ତୁତ ଉପରେ କାର୍ଯ୍ୟ କରିବାକୁ ଶ୍ରୀ ମୋଦି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସୀମା ନିର୍ଦ୍ଧାରଣ କାର୍ଯ୍ୟ ଜାରି ରହିଛି ବୋଲି

ଭାରତ ଗତିଶୀଳତା ବଜାୟ ରଖିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏଥିପାଇଁ ବ୍ରିକ୍ସ ନିରନ୍ତରତା ଓ କାର୍ଯ୍ୟାନ୍ୱୟନ ବ୍ୟବସ୍ଥା ଉପରେ ସେ ପ୍ରସ୍ତାବ ଦେଇଛନ୍ତି। ଆଗାମୀ 20 ବର୍ଷ ପାଇଁ ନୂତନ ତଥା ମହତ୍ତ୍ୱାକାଂକ୍ଷୀ ରୂପରେଖ ପ୍ରସ୍ତୁତ ଉପରେ କାର୍ଯ୍ୟ କରିବାକୁ ଶ୍ରୀ ମୋଦି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସୀମା ନିର୍ଦ୍ଧାରଣ କାର୍ଯ୍ୟ ଜାରି ରହିଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ନିର୍ବାଚନ ପୂର୍ବରୁ ସୀମା ନିର୍ଦ୍ଧାରଣ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ଏ ନେଇ ଜିଲ୍ଲାପାଳମାନଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ବ୍ୟବସ୍ଥା ଉପରେ କାର୍ଯ୍ୟ କରିବାକୁ ଜିଲ୍ଲାପାଳମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାରେ ଆଜି ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଓଡ଼ିଶା ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ତତ୍ତ୍ୱାବଧାନରେ ଅଦାଲତ ଆୟୋଜନ କରାଯାଇଛି। ହାଇକୋର୍ଟରେ 175 ବିଭିନ୍ନ କିସମର ମାମଲାର ସମାଧାନ କରାଯିବା ସହିତ ମୋଟରଯାନ ଦୁର୍ଘଟଣା ମାମଲାଗୁଡ଼ିକର ବିଚାର କରାଯାଇ କ୍ଷତିପୂରଣ ବାବଦରେ 19,65,375 ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ ଜିଲ୍ଲା ଦୌରା ଜଜ୍ ନଳାଙ୍କସ୍ଥିତ ଜିଲ୍ଲା ଜଜ୍ କୋର୍ଟ ପରିସରରେ ଅନୁଷ୍ଠିତ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ 1,240 ମୋକଦ୍ଦମାର ଆପୋଷ ସମାଧାନ କରାଯାଇ ମୋଟ 5,32,72,13 ଆଦାୟ କରାଯାଇଛି। ନବରଙ୍ଗପୁରଠାରେ ଅନୁଷ୍ଠିତ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ସର୍ବମୋଟ 100 କୋର୍ଟ କେସ୍ ଓ 32,219 ରାଜସ୍ୱ କେସ୍ର ଫଇସଲା କରାଯାଇ 15,67,480 ରାଜସ୍ୱ ଆଦାୟ କରାଯାଇଛି। ରାୟଗଡ଼ା ସିଭିଲ୍ କୋର୍ଟ ପରିସରରେ ଅନୁଷ୍ଠିତ ଲୋକ ଅଦାଲତରେ ରାୟଗଡ଼ା ଜିଲ୍ଲା ଅଦାଲତ ସମେତ ଗୁଣୁପୁର ବିଷମକଟକ କାଶୀପୁର ପଦ୍ମପୁର ଏବଂ ମୁନିଗୁଡ଼ା ଅଦାଲତରେ 154 ମାମଲାର ଫଇସଲା କରାଯାଇ 60,44,355 ଜରିମାନା ଆଦାୟ କରାଯାଇଛି। ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଭିନ୍ନ ସ୍ଥାନରେ ଜାତୀୟ ସ୍ତରୀୟ ଲୋକ ଅଦାଲତରେ ମୋଟ 24,518 ମୋକଦ୍ଦମାର ଫଇସଲା କରାଯାଇ 1,38,24,199 ଜରିମାନା ଆଦାୟ କରାଯାଇଛି। କଟକ ନରାଜସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ 13ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ଜଷ୍ଟିସ୍ ହରିଶ ଟଣ୍ଡନ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଥିଲେ। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଦୀପଙ୍କର ଦତ୍ତ ବିଶ୍ୱବିଦ୍ୟାଳୟର ନୂତନ ପତ୍ରିକା ଏନ୍ଏଲ୍ୟୁ ମେଡିଟେସନ୍ ବ୍ଲକ୍ସକୁ ଉନ୍ମୋଚନ କରିଥିଲେ। ଭାରତ ଅନ୍ତର୍ଜାତୀୟ ଆଇନ ଶିକ୍ଷା ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ ଆଇଆଇୟୁଏଲ୍ଇଆର୍ ପ୍ରଫେସର ଡକ୍ଟର ଆର୍ ଭେଙ୍କଟ ରାଓ ଯୋଗଦେଇ କହିଛନ୍ତି, ଆଇନଜୀବୀ ଏବଂ ସମଗ୍ର ଆଇନ ପେସାର ମଙ୍ଗଳ ପାଇଁ ଜନସ୍ୱାର୍ଥ ଆଇନଜୀବୀତ୍ୱ ଅତ୍ୟନ୍ତ ଆବଶ୍ୟକ। ସମାବର୍ତ୍ତନ ଉତ୍ସବରେ 246 ଜଣଙ୍କୁ ସ୍ନାତକ ଡିଗ୍ରୀ, 6 ଜଣଙ୍କୁ ଡକ୍ଟରେଟ୍ ଉପାଧି, 48 ଜଣଙ୍କୁ ଏଲ୍ଏଲ୍ଏମ୍ ଡିଗ୍ରୀ ଏବଂ 23 ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି। ଜୀବନ ରକ୍ଷା କ୍ଷେତ୍ରରେ ପ୍ରାଥମିକ ଚିକିତ୍ସାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ମାସ ଦ୍ୱିତୀୟ ଶନିବାରକୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ପ୍ରବାସନ ବେଳେ ପ୍ରାଥମିକ ଚିକିତ୍ସା। ପ୍ରାଥମିକ ଚିକିତ୍ସା ହେଉଛି ଏକ ଜରୁରୀକାଳୀନ ପଦକ୍ଷେପ ଯାହା ମୁଖ୍ୟତଃ ସରଳ ଓ ପ୍ରାଥମିକ ସ୍ତରରେ ଚିକିତ୍ସା ପ୍ରଦାନକୁ ଗୁରୁତ୍ୱ ଦେଇଥାଏ। 2000 ସେପ୍ଟେମ୍ବର ମାସ ଦ୍ୱିତୀୟ ଶନିବାର ଦିନ ଆନ୍ତର୍ଜାତିକ ରେଡ୍କ୍ରସ୍ ଓ ରେଡ୍ କ୍ରିସେଣ୍ଟ ସୋସାଇଟି ଫେଡେରେସନ୍ ଦ୍ୱାରା ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଆଜି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ନିମାପଡ଼ା ବିଜ୍ଞପିତ ଅଞ୍ଚଳ ପରିଷଦରେ 29 ହାଇମାଷ୍ଟ ଲାଇଟ୍ର ଲୋକାର୍ପଣ, 3 ପାନୀୟ ଜଳ କିଓସ୍କୋ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହିତ ବିଦ୍ୟୁତ୍ ଚାଳିତ ଯାନ ପାଇଁ ଚାର୍ଜିଂ ଷ୍ଟେସନ୍, 100 କ୍ଷମତା ବିଶିଷ୍ଟ ଗୋଶାଳା ଓ 6 ୱାର୍ଡରେ ଯୋଗ ଓ ଧ୍ୟାନ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଶ୍ରୀମତୀ ପରିଡ଼ା ନିମାପଡ଼ା ପାଇଁ 3 ବର୍ଜ୍ୟବସ୍ତୁ ସଂଗ୍ରହ ଯାନର ଶୁଭାରମ୍ଭ କରି କହିଛନ୍ତି, ଏହା ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନରେ ସହାୟକ ହେବ। ଭିତ୍ତିଭୂମି ନିର୍ମାଣରୁ ଆରମ୍ଭ କରି ବିଭିନ୍ନ ଜନସୁବିଧାର ବିକାଶ, ସ୍ୱଚ୍ଛତା, ଆଲୋକୀକରଣ ଓ ଉନ୍ନତ ନାଗରିକ ସେବା ଯୋଗାଇ ଦେବାକୁ ସରକାର ସଂକଳ୍ପବଦ୍ଧ ବୋଲି ସେ କହିଛନ୍ତି। ପୂର୍ତ୍ତ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ଭାପୁର ଓ ଖଣ୍ଡପଡ଼ା ବ୍ଲକ୍ରେ 105 କୋଟି ବ୍ୟୟରେ 7 ରାସ୍ତା ଓ ସେତୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ସେତୁ ନିର୍ମାଣ ଦ୍ୱାରା ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ କୃଷି, ବାଣିଜ୍ୟ, ଶିକ୍ଷା ଓ ରୋଜଗାରର ସୁଯୋଗକୁ ଆହୁରି ଗତି ମିଳିବ ବୋଲି

0: ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର ସପ୍ତାହବ୍ୟାପୀ ଅଭିଯାନର ଶୁଭାରମ୍ଭ ହୋଇଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଆରୁ ମୁରୁଗମ୍ ଯୋଗଦେଇ ସମୁଦ୍ର ଓ ବେଳାଭୂମିର ସୁରକ୍ଷା କ୍ଷେତ୍ରରେ ଗଞ୍ଜାମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ମୌଳିକ ସମସ୍ୟାଗୁଡ଼ିକର ସମାଧାନ, ଜିଲ୍ଲାର ବିକାଶ ଓ ଜନସାଧାରଣଙ୍କ ସ୍ୱାର୍ଥ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଜିଲ୍ଲା ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଦର ମହକୁମା ଡାକ୍ତରଖାନାରେ ଡାକ୍ତର ଅଭାବ, ଚିକିତ୍ସା ଯନ୍ତ୍ରପାତିର ଅଚଳ ଓ ଅଭାବ ଭଳି ସମସ୍ୟା ଉପରେ ଆଲୋଚନା ହୋଇଛି। ଜିଲ୍ଲାରେ ଶିକ୍ଷା ଭିତ୍ତିଭୂମିର ବିକାଶ ସହ ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ଶୌଚାଳୟ ନିର୍ମାଣ ଓ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ନେଇ ଆଲୋଚନା ହୋଇଥିଲା। ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜଶେଖୀଙ୍କ ଅଧ୍ୟକ୍ଷତାରେ ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମ ଅଧୀନରେ ମାତୃଭାଷା ଶିକ୍ଷଣ ସାମଗ୍ରୀର ସମୀକ୍ଷା ପାଇଁ ଜିଲ୍ଲାସ୍ତରୀୟ ବିଶେଷଜ୍ଞ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରସ୍ତାବିତ ଶିକ୍ଷଣ ସାମଗ୍ରୀଗୁଡ଼ିକର ଭାଷାର ସଠିକତା, ସ୍ଥାନୀୟ ଶବ୍ଦାବଳୀର ସମ୍ପୃକ୍ତି ଏବଂ ଶିଶୁ ଉପଯୋଗୀ ବିଷୟବସ୍ତୁ ସୁନିଶ୍ଚିତ କରିବାକୁ ବିଶେଷଜ୍ଞମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଆସନ୍ତା ମଙ୍ଗଳବାର ଦିନ ପାଳନ କରାଯିବ। କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ପର୍ଥୁଲା, ବାହାଦୁରପଦର ଓ ପଲକାପଡ଼ା ଅଞ୍ଚଳର ଲୋକେ ନୂଆଖାଇ ପାଳନ କରିଛନ୍ତି। ଜିଲ୍ଲାରେ ପାଞ୍ଚଟି ପର୍ଯ୍ୟାୟରେ ନୂଆଖାଇ ପାଳନ କରାଯିବାର ପରମ୍ପରା ରହିଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ସଦରବଳିଆ ଗ୍ରାମର ବିଶିଷ୍ଟ ସାରସ୍ୱତ ସାଧକ, ନାଟ୍ୟ ନିର୍ଦ୍ଦେଶକ ସୁଧାଂଶୁ ଶେଖର ବେହେରାଙ୍କର 105 ବର୍ଷ ବୟସରେ ପରଲୋକ ହୋଇଛି। ତାଙ୍କ ଗ୍ରାମ ସଦରବଳିଆରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଆକାଶବାଣୀ କଟକ କେନ୍ଦ୍ରରେ ସ୍ୱର୍ଗତ ବେହେରାଙ୍କର 22ଟି ନାଟକ ପରିବେଷିତ ହୋଇଛି। ଫୁଲ ଫସଲ ନାଟକ ଶ୍ରେଷ୍ଠ ବିବେଚିତ ହୋଇ ପୁରସ୍କୃତ ହୋଇଥିଲା। ପାଣିପାଗ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହୋଇଛି ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ। ପ୍ରଥମ ଦିନର ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବିତ ଘୋଷଣାପତ୍ର ସର୍ବସମ୍ମତିକ୍ରମେ ଗୃହୀତ। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଜାରି ରହିଛି ସୀମା ନିର୍ଦ୍ଧାରଣ କାର୍ଯ୍ୟ। ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ।

ଆଜିର ପ୍ରସଙ୍ଗ ଜୀବନ ରକ୍ଷା କ୍ଷେତ୍ରରେ ପ୍ରାଥମିକ ଚିକିତ୍ସା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁବାଷ ଚନ୍ଦ୍ର ଶତପଥୀ। ଜୀବନ ରକ୍ଷା କ୍ଷେତ୍ରରେ ପ୍ରାଥମିକ ଚିକିତ୍ସାର ଭୂମିକା ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ମାସ ଦ୍ୱିତୀୟ ଶନିବାରକୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଭାବେ ପାଳନ କରାଯାଇଥାଏ। ପ୍ରାଥମିକ ଚିକିତ୍ସା ହେଉଛି ଏକ ଜରୁରୀକାଳୀନ ପଦକ୍ଷେପ ଯାହା ମୁଖ୍ୟତଃ ସରଳ ଏବଂ ପ୍ରାଥମିକ ସ୍ତରରେ ଚିକିତ୍ସା ପ୍ରଦାନକୁ ଗୁରୁତ୍ୱ ଦେଇଥାଏ। ସର୍ବନିମ୍ନ ଉପକରଣ ଉପଯୋଗ ଏବଂ ଚିକିତ୍ସା ବିଜ୍ଞାନ ସମ୍ପର୍କରେ ଜ୍ଞାନ ନଥାଇ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଇପାରିବ, ଫଳରେ ବହୁ ଅମୂଲ୍ୟ ଜୀବନହାନି ରୋକାଯାଇପାରିବ। ଅଘଟଣ ସ୍ଥଳରେ ଉପସ୍ଥିତ ଥିବା ବ୍ୟକ୍ତି ହିଁ ନିଜର ସମ୍ୟକ ଜ୍ଞାନ ଏବଂ ଚିନ୍ତାଧାରା ମାଧ୍ୟମରେ ପ୍ରଭାବିତ ବ୍ୟକ୍ତିଙ୍କୁ ଯେଉଁ ଚିକିତ୍ସା ପ୍ରଦାନ କରିଥାଏ ତାକୁ ପ୍ରାଥମିକ ଚିକିତ୍ସା ଭାବରେ ଗ୍ରହଣ କରାଯାଇଥାଏ। ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସା ଆରମ୍ଭ ହେବା ପୂର୍ବରୁ ଏହି ପ୍ରାଥମିକ ପଦକ୍ଷେପ ବହୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ଯଦିଓ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହାକୁ ମୂଲ୍ୟବାନ ଚିକିତ୍ସା ବୋଲି ଗ୍ରହଣ କରାଯାଏ ନାହିଁ, ତଥାପି ଜୀବନ ବଞ୍ଚାଇବାରେ ଏହା ଉଲ୍ଲେଖନୀୟ ହୋଇଥାଏ। ପ୍ରାଥମିକ ଚିକିତ୍ସାର ମୂଳ ଲକ୍ଷ୍ୟ ହେଉଛି ଜୀବନ ରକ୍ଷା କରିବା, ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ପ୍ରୋତ୍ସାହନ ପ୍ରଦାନ କରିବା, ଅଧିକ ଅବନତିକୁ ରୋକିବା ଏବଂ ନିକଟସ୍ଥ ସ୍ୱାସ୍ଥ୍ୟସେବା କେନ୍ଦ୍ରକୁ ସୁରକ୍ଷିତ ଭାବେ ପହଞ୍ଚାଇବା। ଏକ ଆକଳନ ଅନୁଯାୟୀ ପ୍ରାଥମିକ ଚିକିତ୍ସା ପ୍ରଦାନ ଦ୍ୱାରା ଜୀବନହାନି ଜନିତ ପରିସ୍ଥିତିକୁ ବହୁ ପରିମାଣରେ ପ୍ରତିହତ କରାଯାଇପାରିଛି। ହୃଦଘାତ, ଦୁର୍ଘଟଣା, ଅଗ୍ନିକାଣ୍ଡ ଏବଂ ପ୍ରାକୃତିକ ଦୁର୍ବିପାକ ଭଳି ପରିସ୍ଥିତି ପାଇଁ ପ୍ରାଥମିକ ଚିକିତ୍ସା ଅତ୍ୟନ୍ତ ମୂଲ୍ୟବାନ ସାବ୍ୟସ୍ତ ହୋଇଥାଏ। ପ୍ରାଥମିକ ଚିକିତ୍ସା ପ୍ରଦାନ କ୍ଷେତ୍ରରେ ଲୋକଙ୍କୁ ଅଧିକ ସଚେତନ କରିବା ଏବଂ ପ୍ରଶିକ୍ଷଣ ପ୍ରଦାନ ନେଇ ବିଶ୍ୱସ୍ତରରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ପ୍ରବାସ।

0: ଶାସନ ବେଳେ ପ୍ରାଥମିକ ଚିକିତ୍ସା। ଆନ୍ତର୍ଜାତିକ କ୍ଷେତ୍ରରେ ପ୍ରବାସୀ ଶରଣାର୍ଥୀ ଏବଂ ବିସ୍ଥାପିତ ଲୋକଙ୍କ ପାଇଁ ଜୀବନ ରକ୍ଷାକାରୀ ପ୍ରାଥମିକ ଚିକିତ୍ସା ସ୍ୱାସ୍ଥ୍ୟ ଉପଲବ୍ଧତା ଏବଂ ମାନବିକ ଯତ୍ନକୁ ଏହା ପ୍ରତିଫଳନ କରୁଛି। ପ୍ରାକ୍ ଐତିହାସିକ ସମୟରୁ ଆରମ୍ଭ ହୋଇଥିବା ଏହି ପ୍ରାଥମିକ ଚିକିତ୍ସା ଆଘାତପ୍ରାପ୍ତ ଲୋକଙ୍କୁ ପ୍ରାକୃତିକ ଉପାୟରେ ଚିକିତ୍ସା ପ୍ରଦାନର ମାର୍ଗ ଦର୍ଶାଇଥିଲା। ଉନବିଂଶ ଶତାବ୍ଦୀରେ ଏହା କ୍ରମଶଃ ବିକଶିତ ହେବାକୁ ଆରମ୍ଭ କରିଥିଲା। 1878 ମସିହାରେ ଲଣ୍ଡନର ଓଲୁଜ୍ ସ୍ଥିତ ରୟାଲ ହର୍ବର୍ଟ ସାମରିକ ହସ୍ପିଟାଲ ଶଲ୍ୟ ଚିକିତ୍ସକ ମେଜର ପିଟର ସେଫର୍ଡ ଏବଂ ଆବରଡିନ୍ସାୟାରର ସାମରିକ ଅଧିକାରୀ କର୍ଣ୍ଣେଲ ଫ୍ରାନ୍ସିସ୍ ଡଙ୍କନ୍ ପ୍ରାଥମିକ ଚିକିତ୍ସା ଦକ୍ଷତାରେ ସାଧାରଣ ନାଗରିକଙ୍କୁ ତାଲିମ ପ୍ରଦାନ ଆରମ୍ଭ କରିଥିଲେ। ଯୁଦ୍ଧ କ୍ଷେତ୍ରରେ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବା ଲକ୍ଷ୍ୟ ନେଇ ରୟାଲ ହ୍ୟୁମାନ ସୋସାଇଟି ଏବଂ ସାମରିକ ଶଲ୍ୟ ଚିକିତ୍ସକଙ୍କ ଦ୍ୱାରା ଏଭଳି ତାଲିମ ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏପରିକି ମେଜର ପିଟର ସେଫର୍ଡ ପ୍ରାଥମିକ ଚିକିତ୍ସା ପାଇଁ ଏକ ପାଠ୍ୟକ୍ରମ ମଧ୍ୟ ପ୍ରସ୍ତୁତ କରିଥିଲେ। ପରେ ସ୍ୱିସ୍ ବ୍ୟବସାୟୀ ହେନେରୀ ଡୁନାଣ୍ଟ ଆନ୍ତର୍ଜାତିକ କମିଟି ରେଡ୍କ୍ରସ୍ ପ୍ରତିଷ୍ଠା କରି ପ୍ରାଥମିକ ଚିକିତ୍ସା କ୍ଷେତ୍ରକୁ ଅଧିକ ଗତିଶୀଳ କରାଇଥିଲେ। 2000 ମସିହା ସେପ୍ଟେମ୍ବର ମାସ ଦ୍ୱିତୀୟ ଶନିବାର ଦିନ ଆନ୍ତର୍ଜାତିକ ରେଡ୍କ୍ରସ୍ ଏବଂ ରେଡ୍ କ୍ରିସେଣ୍ଟ ସୋସାଇଟି ଫେଡେରେସନ୍ ଦ୍ୱାରା ପ୍ରଥମେ ଏହି ଦିବସ ପାଳନ ହୋଇଥିଲା। ସେହିଦିନଠାରୁ ପ୍ରତିବର୍ଷ ସେପ୍ଟେମ୍ବର ମାସ ଦ୍ୱିତୀୟ ଶନିବାରରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଆସୁଛି। ହୃଦ୍ଘାତ, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବା, ଗୁରୁତର ରକ୍ତସ୍ରାବ କ୍ଷେତ୍ରରେ ପ୍ରାଥମିକ ଚିକିତ୍ସା ବରଦାନ ସଦୃଶ ହୋଇଥାଏ। ପ୍ରାଥମିକ ଚିକିତ୍ସା ସମ୍ପର୍କରେ ସଚେତନତା ବୃଦ୍ଧି ନେଇ ବିଦ୍ୟାଳୟ ସ୍ତରଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ତାଲିମ ପ୍ରଦାନ କରାଯାଉଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ପ୍ରାଥମିକ ଚିକିତ୍ସା ନୀତିଗୁଡ଼ିକ ମୁଖ୍ୟତଃ କାରଖାନା ଆଇନରେ ଅନ୍ତର୍ଭୁକ୍ତ ରହିଛି। ଶିଳ୍ପ କ୍ଷେତ୍ରରେ ପ୍ରାଥମିକ ଚିକିତ୍ସା ଉପକରଣ ରଖିବା ଏବଂ ଏହାର ବ୍ୟବହାର ନେଇ କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ରେଳ ଷ୍ଟେସନ ଏବଂ ଟ୍ରେନ୍ଗୁଡ଼ିକରେ ମଧ୍ୟ ପ୍ରାଥମିକ ଚିକିତ୍ସା କିଟ୍ର ବ୍ୟବସ୍ଥା କରାଯାଇଛି। ବିଦ୍ୟାଳୟ ଏବଂ କର୍ମକ୍ଷେତ୍ରଗୁଡ଼ିକରେ CPR ତାଲିମ ପ୍ରଦାନର ବ୍ୟବସ୍ଥା ହେଉଛି, ଫଳରେ ପ୍ରାଥମିକ ଚିକିତ୍ସା ଶିକ୍ଷା ଏବଂ ଭିତ୍ତିଭୂମି କ୍ଷେତ୍ର ସୁଦୃଢ଼ ହୋଇଛି। ଏପରିକି ପ୍ରାଥମିକ ଚିକିତ୍ସାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସ୍ୱେଚ୍ଛାକୃତ ଭାବେ ସହାୟତା ପ୍ରଦାନ କରୁଥିବା ଲୋକଙ୍କ ପାଇଁ ଭାରତୀୟ ସମରିଟାନ୍ ସୁରକ୍ଷା ନିର୍ଦ୍ଦେଶାବଳୀ ମାଧ୍ୟମରେ ସୁରକ୍ଷା ପ୍ରଦାନ କରାଯାଉଛି। ସେମାନଙ୍କୁ ଫୌଜଦାରୀ ଦାୟିତ୍ୱରୁ ମଧ୍ୟ ନିବୃତ୍ତ ରଖାଯାଇଛି। ଦୈନନ୍ଦିନ ଜୀବନରେ ପ୍ରାଥମିକ ଚିକିତ୍ସା ଆଧାରିତ ଜ୍ଞାନର ବହୁ ପ୍ରାସଙ୍ଗିକତା ରହିଛି। ଏ ସମ୍ପର୍କରେ ଆମେ ସମସ୍ତେ ଜାଣିବା ଉଚିତ। ଏଥିପାଇଁ ବ୍ୟକ୍ତିଗତ ସ୍ତରରେ ପ୍ରୟାସର ଆବଶ୍ୟକତା ରହିଛି। ଆବଶ୍ୟକ ସ୍ଥଳେ ଆମ ପରିପାର୍ଶ୍ୱରେ ଘଟୁଥିବା ଘଟଣାରେ ପ୍ରାଥମିକ ଚିକିତ୍ସା ପ୍ରଦାନ ମାଧ୍ୟମରେ ଅମୂଲ୍ୟ ଜୀବନ ବଞ୍ଚାଇବାରେ ସଫଳ ହୋଇପାରିବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଜୀବନ ରକ୍ଷା କ୍ଷେତ୍ରରେ ପ୍ରାଥମିକ ଚିକିତ୍ସା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ଥିଲେ ସୁବାସ ଚନ୍ଦ୍ର ଶତପଥୀ। ଆକାଶବାଣୀ କଟକ।

ପୁରୀକରଣ କାମର ଅଗ୍ରଗତି ଅନୁଧ୍ୟାନ କରିଛନ୍। ଇତାର ସହିତ ଭିନ୍ ଭିନ୍ ଷ୍ଟେସନ ଥି ଯାତ୍ରୀ ସୁବିଧା ପରିମଳ ବ୍ୟବସ୍ଥା ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନ ଥି କାମ ଜାରି ରହିଛି। ନିର୍ମାଣାଧୀନ କାମ ମାନଙ୍କୁ ଧାରି ସମୟ ଭିତରେ ସାରବାର ଲାଗି ଶ୍ରୀ ଫୁଙ୍କୱାଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ତରୁ ଚାଲି ଆସୁଥିବା ନୀତିକ୍ରମ ଥି ଆଜି ସନ୍ଧ୍ୟା ଧୂପ ଉତ୍ତରୁ ଶ୍ରୀମନ୍ଦିର ପବିତ୍ର ଦାବାଗ୍ନି ଲୀଳା ହେବା। ଦାବାଗ୍ନି ରାକ୍ଷସ କୃଷ୍ଣ ଓ ବଳରାମଙ୍କ ସାଙ୍ଗେ ଯୁଦ୍ଧତି ହାରବାର ବିଧିକେ ଶ୍ରୀମନ୍ଦିର ମାଟି ମଣ୍ଡପ ସାହି ଆଖଡ଼ା ତରଫ କରାଯିବା। ଅମାବାସ୍ୟା ତିଥିନ ଗଲାକାଲ ମହାପ୍ରଭୁଙ୍କର ପରମ୍ପରା ଅନୁସାରେ ସନ୍ଧ୍ୟା ଧୂପ ଉତ୍ତରୁ ବସ୍ତ୍ରହରଣ ନୀତି ହୋଇଥିଲା। ପଛେ ଚନ୍ଦନ ଲାଗି ନୀତି ଶେଷ ହୋଇକରି ବଡ଼ସିଂହାର ବେଶ ଆଉ ଭୋଗ ଉତ୍ତରୁ ରାତ୍ର ପହୁଡ଼ ହୋଇଥିଲା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଡଲଫିନ୍ ବିଷୟ ସଚେତନତା ସୃଷ୍ଟି ଆଉ ତାର ସଂରକ୍ଷଣକେ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇକରି ଆଜି ବିଶ୍ୱ ଡଲଫିନ୍ ଦିବସ ପାଳନ କରାଯାଉଛି। 2022 ସି ସେଫ୍ରେଟ୍ ଗ୍ଲୋବାଲ୍ର ଚେଷ୍ଟା ଆଉ ସମର୍ଥନ ଲାଗି ବିଶ୍ୱ ଡଲଫିନ୍ ଦିବସ ଫି ବଛର ସେପ୍ଟେମ୍ବର ମାସର 12 ତାରିଖ ଦିନ ପାଳନ କରାଯାଉଛି। ପୃଥିବୀର 42 ଜାତିର ଡଲଫିନ୍ ଅଛନ୍। ଦେଶରେ 6,327 ଡଲଫିନ୍ ଥିବାର ଗୋଟିଏ ଆକଳନରୁ ଜଣାପଡ଼ିଛି। ଓଡ଼ିଶାର ମୋଟ 710 ଡଲଫିନ୍ ରହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବନ୍ୟପ୍ରାଣୀଙ୍କର ସଂରକ୍ଷଣ ଚେଷ୍ଟାକେ ବରକସ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି। ସେନର ଲୋକ ଆଉ ଗାଁର ଲୋକେ ଭାଗ ନେଇକରି ଡଲଫିନ୍ ସଂରକ୍ଷଣ ସହିତ ସଚେତନତା ଉପରେ ପ୍ରଧାନମନ୍ତ୍ରୀ ଖାସ୍ କରି ଜୋର୍ ଦେଉଛନ୍। ସ୍ତନ୍ୟପାୟୀ ପ୍ରାଣୀ ଡଲଫିନ୍ର ସଂରକ୍ଷଣ ଲାଗି ବ୍ୟକ୍ତିବିଶେଷ ଆଉ ସଂଗଠନମାନଙ୍କୁ ଯତ୍ନ ନେବାର ଲକ୍ଷ୍ୟଟି ବିଶ୍ୱ ଡଲଫିନ୍ ଦିବସ ଆଉ ଉତ୍ତମ ସୁଯୋଗ ପ୍ରଦାନ କରୁଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନକେ ଗୁଜରାଟର ରାଧାକୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ ତରଫ 14 ପ୍ରଜାତିର 58 ବିଦେଶୀ ପ୍ରାଣୀ ଆସିଛନ୍। ସେମାନଙ୍କୁ ବନ୍ୟପ୍ରାଣୀ ଚିକିତ୍ସକଙ୍କ ତରଫ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାର ଉତ୍ତରୁ ପ୍ରାଣୀ ଉଦ୍ୟାନ ସଂଘରୋଧ ଘରେ ଆଉ ସ୍ୱତନ୍ତ୍ର ଖୁଆଡନ ରଖାଯାଇଛି। 14 ପ୍ରଜାତି ଭିତରୁ 10 ନୂଆ ପ୍ରଜାତିର ପ୍ରାଣୀ ଇଥି ରହିଛନ୍। ଇମାନଙ୍କର ଭିତରେ ଜେବ୍ରା କଙ୍ଗାରୁ ବେଣ୍ଟେସ୍ ୱାଲାବି ଆଉ ମକାଓ ସାମିଲ ଅଛନ୍। ପ୍ରାଣୀ ଉଦ୍ୟାନଟି ମୋଟ ପ୍ରଜାତି ସଂଖ୍ୟା 188 କେ ବଢ଼ିଛି। ବୌଦ୍ଧ ଜିଲ୍ଲାର ଆଇବା 17 ଅକ୍ଟୋବର 17 ତକ ସେବା ପ୍ରକଳ୍ପ ପର୍ବ ପାଳନ ଅବସରରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ସବୁ କାର୍ଯ୍ୟକ୍ରମକେ ଭଲ କରି ଆୟୋଜନ କରିବାର ସହିତ ଭିନ୍ ଭିନ୍ ବିଭାଗ ଭିତରେ ସମନ୍ୱୟ ଆଉ ସହଯୋଗ ରଖିକରି ଗୋଟିଏ ସଫଳ ଅଭିଯାନ କରିବାରକେ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ମାସେ ତକ ଚାଲବାରକେ ଥିବାର ଏହି ସେବା ସଂକଳ୍ପ ପର୍ବଥି 11 ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ କରିବାରକେ ବୈଠକଟି ସ୍ଥିର କରାଯାଇଥିଲା। ବୌଦ୍ଧ ଜିଲ୍ଲାର ବାୟୁ ପ୍ରଦୂଷଣ ସଚେତନତା ହପ୍ତା ପାଳନ ଅବସରରେ ଆମ ଖାଦ୍ୟ ଆମ ସଂସ୍କୃତି ପ୍ଲାଷ୍ଟିକ୍ ମୁକ୍ତ ଖାଦ୍ୟ ମେଳା ସହରର ମର୍ଯ୍ୟାକୁଦର କଲ୍ୟାଣ ମଣ୍ଡପଠାରେ ହୋଇଯାଇଛି। ଏହି ମେଳାଥି ସ୍ଥାନୀୟ ଆଉ ପାରମ୍ପରିକ ଖାଦ୍ୟ ତିଆରି କରିକି ପରିବେଶ ଅନୁକୂଳ କଟଲେରୀଥି ଖାଦ୍ୟ ପରିବେଷଣ କରାଯାଇଥିଲା। ଇତାର ଜରିଆରେ ଜିଲ୍ଲାର ଖାଦ୍ୟ ପରମ୍ପରା ଆଉ ସଂସ୍କୃତି ସାଙ୍ଗେ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଚାର କରାଯାଇଥିଲା। ମେଳାଥି ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଯୋଗ ଦେଇଥିଲେ। ଦେବଗଡ଼ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ବାଲ୍ୟ ବିବାହ ନିଷେଧ ଅଧିନିୟମ 2006 ବାବଦ ଗୋଟିଏ ଦିନିକିଆ ତାଲିମ ଶିବିର ହୋଇଯାଇଛି। ଏଥି ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କ ଦାୟିତ୍ୱ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ଗ୍ରାମାଞ୍ଚଳ ଆଉ ସହରାଞ୍ଚଳନ ବାଲ୍ୟ ବିବାହ ଅଟକାବାର ଲାଗି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କର୍ତ୍ତବ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ବାବଦେ ଆଲୋଚନା କରାଯାଇଥିଲା। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାର ପାଖରାଖର ଇଲାକାନ ସକ୍ରିୟ ଲଘୁଚାପ କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ଦେଇକରି ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଆଉ ଦକ୍ଷିଣ ଓଡ଼ିଶା ଆଡ଼କେ ଗତି କରୁଛି। ଇତାର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଆଇବା 24 ଭିତରେ ଜବର ବର୍ଷା ହେବା ବୋଲି ବରଗଡ଼ ନୂଆପଡ଼ା ବଲାଙ୍ଗୀର କଳାହାଣ୍ଡି ନବରଙ୍ଗପୁର କୋରାପୁଟ ଆଉ ମାଲକାନଗିରି ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ପାଖାପାଖି ସବୁ ଜିଲ୍ଲାନ ଚଡ଼କ ମାରବାର ସହିତ ବର୍ଷା ହେବା ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ସବୁ ବନ୍ଦରମାନଙ୍କେ 3 ନମ୍ବର ବିପଦ ସଂକେତ ଜାରି କରାଯାଇଥିବା ବେଳେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକେ ଯିବାରକେ ମନା କରାଯାଇଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ନ ଆଷ୍ଠାନୁ ମୂଲ ହେଲା 18 ବ୍ରିକ୍ସ ଶିଖର ସମ୍ମିଳନୀ। ନୂଆ ଆଉ ମହତ୍ୱାକାଂକ୍ଷୀ ରୂପରେଖ ପ୍ରସ୍ତୁତ ଉପରେ କାମ କରିବାରକେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରମାନଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାରା ରାଜ୍ୟ ଅଦାଲତମାନଙ୍କେ ଅନୁଷ୍ଠିତ ହୋଇଛି ରାଷ୍ଟ୍ରୀୟ ଲୋକ ଅଦାଲତ। ଡଲଫିନ୍ ସଂରକ୍ଷଣକେ ପ୍ରୋତ୍ସାହିତ କରିବାର ଲାଗି ଆଜି ପାଳନ କରାଯାଉଛି ବିଶ୍ୱ ଡଲଫିନ୍ ଦିବସ। ଆଉ ଲଘୁଚାପର ପ୍ରଭାବଟି 7 ଜିଲ୍ଲା

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଭାରତ ଅଧ୍ୟକ୍ଷତାରେ ଆରମ୍ଭ ହେଲା ଦୁଇଦିନିଆ ବ୍ରିକ୍ସ ଶିଖର ସମ୍ମିଳନୀ। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ଆଧାରରେ ପ୍ରକାଶ ପାଇଲା ଦିଲ୍ଲୀ ଘୋଷଣାନାମା। ଆଗାମୀ 20 ବର୍ଷ ପାଇଁ ନୂତନ ତଥା ମହତ୍ୱାକାଂକ୍ଷୀ ରୂପରେଖା ପ୍ରସ୍ତୁତ ଉପରେ କାର୍ଯ୍ୟ କରିବାକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଜାରି ରହିଥିବା ସଂଘର୍ଷ ପରିସ୍ଥିତି ଉପରେ ଚିନ୍ତା ପ୍ରକଟ କଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର। ସୀମାପାର ଆତଙ୍କବାଦ ଷଡ଼ଯନ୍ତ୍ର ପ୍ରତିହତ ଲକ୍ଷ୍ୟ ନେଇ ଜମ୍ମୁ କାଶ୍ମୀରର 60 ସ୍ଥାନରେ ଏନ୍ଆଇଏର ଖାନତଲାସୀ, ଏବଂ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେଉଥିବା 3-ଟିକିଆ T20 ସିରିଜ୍ର ଆସନ୍ତାକାଲି ଖେଳାଯିବ ପ୍ରଥମ ମ୍ୟାଚ୍। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଜିଠାରୁ ଦୁଇଦିନିଆ 18 ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ପ୍ରଥମ ଦିନ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବିତ ଘୋଷଣାପତ୍ର ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ନୂଆଦିଲ୍ଲୀ ଘୋଷଣାନାମା ପ୍ରକାଶ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହି ଘୋଷଣାପତ୍ର ସଦସ୍ୟ ଦେଶଗୁଡ଼ିକର ସହଭାଗୀ ସଂକଳ୍ପକୁ ପ୍ରତିପାଦନ କରୁଛି। ତେବେ ଏହାର କାର୍ଯ୍ୟାନ୍ୱୟନ ପ୍ରତ୍ୟେକ ଅଂଶୀଦାର ରାଷ୍ଟ୍ରର ସହଭାଗୀ ଦାୟିତ୍ୱ ବୋଲି ଶ୍ରୀ ମୋଦି କହିଛନ୍ତି।
2: हमारे समक्ष ब्रिक्स न्यू दिल्ली डिक्लेरेशन 2026 का ड्राफ्ट प्रस्तुत है। इसमें हमारी चर्चाओं का सार प्रमुख वैश्विक और क्षेत्रीय विषयों पर हमारे दृष्टिकोण शामिल है। साथ ही ब्रिक्स कोऑपरेशन को और सुदृढ़ करने की प्राथमिकताएं समाहित है। किसी सदस्य की ओर से आपत्ति व्यक्त नहीं की गई है। न्यू दिल्ली डिक्लेरेशन 2026 को सर्वसम्मति से एडॉप्ट किया जाता है।
1: ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରତିନିଧିତ୍ୱ, ପ୍ରତିକ୍ରିୟାଶୀଳତା ଏବଂ ନୀତି ନିର୍ଦ୍ଧାରଣରେ ସଂସ୍କାର ମାଧ୍ୟମରେ ଆନ୍ତର୍ଜାତୀୟ ସ୍ତରୀୟ ସଂସ୍ଥାଗତ ଢାଞ୍ଚା ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଉଛନ୍ତି। ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ଏହା ଅତ୍ୟନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ନାଗରିକ ଏବଂ ବିଶ୍ୱରେ ଥିବା ଇହୁଦି ସମ୍ପ୍ରଦାୟକୁ ଇହୁଦି ନବବର୍ଷ ରୋଷ ହସାନା ଅବସରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହି ନବବର୍ଷ ସମସ୍ତଙ୍କ ପାଇଁ ଶାନ୍ତି, ଉତ୍ତମ ସ୍ୱାସ୍ଥ୍ୟ ଏବଂ ପ୍ରଗତି ଆଣିଦେବାକୁ ଆଶାବ୍ୟକ୍ତ କରିଛନ୍ତି। ଭାରତର 2026 ବ୍ରିକ୍ସ ଅଧ୍ୟକ୍ଷତା ଉପସାଗରୀୟ ଅଞ୍ଚଳ ସହ ତୈଳ ସମ୍ବନ୍ଧୀୟ ବୁଝାମଣାକୁ ସୁଦୃଢ଼ କରିଛି। ଏହି ଅଧିବେଶନରେ ଭାରତ ପୁଞ୍ଜିନିବେଶ, ପ୍ରଯୁକ୍ତି ବିଦ୍ୟା, ଖାଦ୍ୟ ନିରାପତ୍ତା, ସ୍ୱଚ୍ଛ ଶକ୍ତି ଏବଂ ଆଞ୍ଚଳିକ ସ୍ଥିରତା ଉପରେ ଗୁରୁତ୍ୱାରୋପ କରିଛି। ସଂଯୁକ୍ତ ଆରବ ଏମିରେଟ୍ସର ଏକ ଦୈନିକ ସମ୍ବାଦପତ୍ରରେ ପ୍ରକାଶିତ ଖବର ଅନୁଯାୟୀ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ପାରସ୍ପରିକ ସହଯୋଗ, ସୁସମ୍ପର୍କ ବୃଦ୍ଧି ନେଇ ବିଭିନ୍ନ କ୍ଷେତ୍ରରେ ନୂତନ ମାର୍ଗ ଉନ୍ମୁକ୍ତ କରିଛି। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଅଶୋଧିତ ତୈଳ, ଏଲ୍ଏନ୍ଜି ଏବଂ ରନ୍ଧନ ଗ୍ୟାସ କ୍ଷେତ୍ରରେ ବୁଝାମଣା ହୋଇଛି। ଭାରତ କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଦକ୍ଷତା ଉପସାଗରୀୟ ଦେଶ ସହ ସୁସମ୍ପର୍କ ରଖିବାରେ ସହାୟକ ହୋଇପାରିଛି। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତୀୟ କ୍ରିକେଟ୍ ଶୃଙ୍ଖଳା ଆସନ୍ତାକାଲି ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଖେଳାଯିବ। ସମସ୍ତ ତିନୋଟି ଯାକ ମ୍ୟାଚ୍ ଏହି ଷ୍ଟାଡିୟମ୍ରେ ଖେଳାଯିବ। ଆଫଗାନିସ୍ତାନ ବିରୋଧରେ T20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର 9 ମ୍ୟାଚ୍ ମଧ୍ୟରୁ ଭାରତ 8 ବିଜୟୀ ହୋଇଛି ଏବଂ ଗୋଟିଏ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। T20 କ୍ରିକେଟ୍ ଶୃଙ୍ଖଳାରେ ଭାରତ ଆୟର୍ଲାଣ୍ଡ ଏବଂ ଇଂଲଣ୍ଡକୁ ପରାସ୍ତ କରିବା ପରେ ବିଜୟଧାରା ଅବ୍ୟାହତ ରଖିବ ବୋଲି ଆଶା କରାଯାଉଛି। ଜୁନିୟର ଏସୀୟ ହକି 2026 ଫାଇନାଲକୁ ଭାରତୀୟ ମହିଳା ଦଳ ଉନ୍ନୀତ ହୋଇଛି। ଚୀନ୍ର ମୋକିଠାରେ ଆଜି ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍ରେ ଭାରତ ଦକ୍ଷିଣ କୋରିଆକୁ 5-1 ଗୋଲ୍ରେ ପରାସ୍ତ କରିଛି। ଭାରତୀୟ ଖେଳାଳି ସୁପ୍ରିୟା 3 ଗୋଲ୍ କରିଥିବା ବେଳେ ମଧୁ ସିଦାର ଏବଂ ସୁଖବୀର କୌର 1 ଲେଖାଏଁ ଗୋଲ୍ କରିଛନ୍ତି। ଚୀନ୍ ଓ ଜାପାନ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ର ବିଜେତା ଭାରତୀୟ ଦଳକୁ ଫାଇନାଲରେ ଭେଟିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଭାରତ ଅଧ୍ୟକ୍ଷତାରେ ଆରମ୍ଭ ହେଲା ଦୁଇଦିନିଆ ବ୍ରିକ୍ସ ଶିଖର ସମ୍ମିଳନୀ। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ଆଧାରରେ ପ୍ରକାଶ ପାଇଲା ଦିଲ୍ଲୀ ଘୋଷଣାନାମା। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଜାରି ରହିଥିବା ସଂଘର୍ଷ ପରିସ୍ଥିତି ଉପରେ ଚିନ୍ତା ପ୍ରକଟ କଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର। ସୀମାପାର ଆତଙ୍କବାଦ ଷଡ଼ଯନ୍ତ୍ର ପ୍ରତିହତ ଲକ୍ଷ୍ୟ ନେଇ ଜମ୍ମୁ କାଶ୍ମୀର 10 ସ୍ଥାନରେ ଏନ୍ଆଇଏର ଖାନତଲାସୀ ଏବଂ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେଉଥିବା 3 T20 ସିରିଜ୍ର ଆସନ୍ତାକାଲି ଖେଳାଯିବା ପ୍ରଥମ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ପୁରୀ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ପୁରୀ ସମ୍ବାଦଦାତା ସୌମିତ୍ର ରଞ୍ଜନ ହରିଚନ୍ଦନ। ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଗତ ଅଗଷ୍ଟ 31 ଓ ସେପ୍ଟେମ୍ବର 1 ତାରିଖ 2 ଦିନ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁସାରେ କରାଯାଇଥିଲା। ତେବେ 17 ଦିନ ହେବ ଗଣତି ପ୍ରକ୍ରିୟା ହୋଇଥିବା ବେଳେ ଚଳନ୍ତି ବାହାର ରତ୍ନଭଣ୍ଡାରର ସମସ୍ତ ଅଳଙ୍କାର ଗଣତି ମଣତି କାର୍ଯ୍ୟ ଶେଷ ହୋଇଛି। ଭିତର ରତ୍ନଭଣ୍ଡାରର ଗଣତି ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ମଧ୍ୟରେ 93 ଘଣ୍ଟା 51 ମିନିଟ୍ର ଗଣତି ସରିଛି। ଭିତର ରତ୍ନଭଣ୍ଡାରରେ କାଠବାକ୍ସରେ କିଛି ମୂଲ୍ୟବାନ ସାମଗ୍ରୀ ତଥା ଅଳଙ୍କାର ରହିଥିବା ବେଳେ ସେହି କାଠବାକ୍ସଗୁଡ଼ିକର ମାପ ନିଆଯାଇଥିବା ବେଳେ ଆଗାମୀ ଦିନରେ କାଠବାକ୍ସରେ ଥିବା ସାମଗ୍ରୀର ଗଣତି ମଣତି କାର୍ଯ୍ୟ କରାଯିବ। 1978 ତାଲିକା ଅନୁଯାୟୀ ଏ ଯାବତ୍ ମେଳକ ସଠିକ୍ ରହିଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି।
2: ଏବେ ଯାହା ବି ରତ୍ନ ଅଳଙ୍କାରଗୁଡ଼ିକ ଆମ ପାଇଁ ଗଣତି ପାଇଁ ଆମେ ସାମିଲ କରୁଛେ, ସେଥିରେ ଅନେକ ରତ୍ନ ଖଚିତ ହୋଇଥିବାରୁ ଏହା ଅନେକ ସମୟ ସାପେକ୍ଷ ହେଉଛି। ଏବେ ବି ଭିତର ରତ୍ନଭଣ୍ଡାର ଗଣତି ପ୍ରକ୍ରିୟା ସରିନାହିଁ ଏବଂ ଆହୁରି କେତେ ଦିନ ଲାଗିବ ଆମେ ବି ଜାଣିନାହୁଁ, କାରଣ ପୂର୍ଣ୍ଣାଙ୍ଗ ଭାବରେ ଯାହା ବି ରାଜ୍ୟ ସରକାରଙ୍କ ଅନୁମୋଦିତ SOP ଅଛି ସେ ହିସାବରେ ସମସ୍ତ ପ୍ରାଧିକୃତ ଅଧିକାରୀ ଏବଂ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ହିଁ ଏ କାର୍ଯ୍ୟକ୍ରମ କରାଯାଉଛି। କାଠ ସିନ୍ଦୁକ ବା କାସ୍କେଟ୍ର ଯେଉଁ ମାପ ନେଇଥିଲୁ ମୂଲ୍ୟବାନ ସାମଗ୍ରୀ ବା ଅଳଙ୍କାର ଏପର୍ଯ୍ୟନ୍ତ ଗଣତି ପ୍ରକ୍ରିୟା ଆରମ୍ଭ ହୋଇନାହିଁ, କାରଣ ଏବେ ଯାହା ବି ଷ୍ଟୋରୱେଲ୍ରେ ଅଛି ଯେତେବେଳେ ଅସ୍ଥାୟୀ ରତ୍ନଭଣ୍ଡାରରୁ ଆମେ ଷ୍ଟୋରୱେଲ୍ ଗୁଡ଼ିକରେ ଯେଉଁ ଅଳଙ୍କାର ଆଦି ଥିଲା ତାହାର ଯେଉଁ ପ୍ରକ୍ରିୟା ଆରମ୍ଭ କରିଛୁ

0: ସେଥିରେ ଅନେକ ରତ୍ନ ଖଚିତ ମୂଲ୍ୟବାନ ରତ୍ନ ଅଳଙ୍କାର ରହିଛି, ତାହା ଗଣତି କଲାବେଳକୁ ବହୁତ ସମୟ ଲାଗୁଛି। ତେଣୁ ଆମେ ଆଗାମୀ ଦିନରେ ଯେତେବେଳେ ବି ତାର ସୁବିଧା ହେବ ସେହି ହିସାବରେ ସେହି କାସ୍କେଟରେ ଥିବା ମୂଲ୍ୟବାନ ସାମଗ୍ରୀକୁ ଆମେ ଗଣତି ପ୍ରକ୍ରିୟାରେ ସାମିଲ କରିବୁ।
1: ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ ଦୁଇଦିନିଆ ପୁରୀ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ଅଧ୍ୟକ୍ଷ ଶ୍ରୀ ଆର୍ଯ୍ୟ ସର୍କିଟ୍ ହାଉସ୍ଠାରେ ପହଞ୍ଚିବା ପରେ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ପୁରୀ ଜିଲ୍ଲାରେ ଅନୁସୂଚିତ ଜନଜାତି ବିକାଶ କଲ୍ୟାଣ ତଥା ଉନ୍ନୟନ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ समीक्षा करी थी।
2: हमारे देश के लोकप्रिय प्रधानमंत्री नरेंद्र भाई मोदी, जब से हम कमीशन में 13 मार्च 2004 से मैं इस कमीशन में काम कर रहा हूँ, मेरे साथ में सभी अधिकारी साथ में मौजूद हैं। हम उड़ीसा के दौरे पे हैं और इस समय में यहाँ पूरी जिले के अंदर मैं बैठा हूँ। ये जन समस्या सुनने के पूर्व हमने सर्किट हाउस के अंदर जिले के अधिकारी कलेक्टर की अध्यक्षता में हमने यहाँ पर बैठक रखी। माननीय प्रधानमंत्री के जो निर्देश है कि देश के अंदर पेशा एक्ट की क्या स्थिति है, ट्राइबल के कल्याण के लिए कौन कौन सी योजना किस स्टेट में चलाई जा रही है, इन आदि विषयों से कलेक्टर और जिले के संबंधित अधिकारी यहाँ पर आयोग को सब रिपोर्टें पेश की है। इसके बाद में हम जनसंवाद करते हैं। जनसंवाद में यहाँ पर काफी संख्या में लोग, पुरुष महिलाएं या आई, राइटिंग में भी हमको लेटर दिए हैं, मौखिक में भी चर्चा की है।
1: ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କଠାରୁ।
3: ଶ୍ରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ସ୍ନାତକ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ରାଜ୍ୟପାଳ ଡକ୍ଟର ହରିବାବୁ କାମ୍ପାଟି ଯୋଗଦାନ କରି 42 ସ୍ନାତକ ଛାତ୍ରଛାତ୍ରୀମାନଙ୍କୁ ସ୍ନାତକ ପ୍ରମାଣପତ୍ର ପ୍ରଦାନ କରିଥିଲେ। ପୁରୀ ଜିଲ୍ଲା ରଘୁରାଜପୁର ଐତିହ୍ୟ ଗ୍ରାମର ବିକାଶ ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ପ୍ରକଳ୍ପକୁ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶିଳାନ୍ୟାସ କରିଥିଲେ। ପ୍ରାୟ 23,82,00,000 ବ୍ୟୟ ବ୍ୟରୋଧରେ ରଘୁରାଜପୁର ଗ୍ରାମରେ ନୂତନ ଭାବେ ରୂପାନ୍ତରୀକରଣ କାର୍ଯ୍ୟ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ସହ ଐତିହ୍ୟ ଗ୍ରାମକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ପାଇଁ ଏହି ପ୍ରକଳ୍ପ ମାଧ୍ୟମରେ କାର୍ଯ୍ୟ କରାଯିବ। ପୁରୀ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍କ ସମୀକ୍ଷା କରିଥିବା ବେଳେ ଖୁବ୍ ଶୀଘ୍ର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ନେଇ ମତ ବ୍ୟକ୍ତ କରିଛନ୍ତି।
1: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ।
4: ଆକାଶବାଣୀ କଟକ ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।

0: ବୈଠକୀ ଘରକୁ ଆସିବ, ଆମେ ଟିକେ ଚାଷବାସ ବିଷୟରେ କଥା ହବା। ଆଉ ଦିନେ ଦି ଦିନ ରହିଲା ଗଣେଶ ପୂଜା, ସବୁ ତ ସେଇଥିରେ ମାତି ଥିବେ। ଆଉ
1: ଏ ଅପା, ଜୁହାର ଜୁହାର।
0: କି ଆମ ମାଗୁଣୀ କି?
1: ଏ ଆଉ ଚିହ୍ନି କଣ ପାରୁଛ?
0: ନାଇଁ ବା, ମୁଁ ଜାଣିଥିଲି ତମେ ସେଇ ଆମର ଯୋଉ ବାଉଁଶ ବନ୍ଧା ବନ୍ଧି ଚାଲିଛି ସେଇଠି ଥିବ।
1: ଇଏ କଥା କଣ ଜାଣିଛ ଅପା?
0: କଣ ହେଲା ବା?
1: ଆସୁଥିଲି ବା, ଇଏ ତଳସାହି ଛକ ମୁଣ୍ଡରେ ଗୋଟେ ଦୁର୍ଘଟଣା ହେଲା।
0: ଓହୋ!
1: ଘଟଣା କଣ? ସେପଟୁ ଗୋଟେ ବାଇକ୍ ବାଲା ଆସୁଥିଲା, ଆଉ ଏପଟୁ ଗୋଟେ ବାଇକ୍ ବାଲା ଯାଉଥିଲା। ଇଏ ହର୍ନ ବୋଧେ କାର ଖରାପ ହେଇଛି କଣ, ଦି ଜଣ ତ ସାମ୍ନା ସାମ୍ନି ବାଡା ବାଡି ହେଇଗଲେ।
0: ଗାଡି କଣ ଚଲେଇଲା ଭଳିଆ ଚଲଉଛନ୍ତି?
1: ହଁ ପରା, ଆଉ ତାପରେ ହେଲମେଟ ନାହିଁ
0: ଦେଖୁନ। ଏଇଠି ତ ଭୁଲ କରିଛି। ଆରେ ଆଗ ସିନା ଆମର ଜୀବନ, ସବୁବେଳେ ଆମେ ଲୋକମାନଙ୍କୁ ସଚେତନ କରୁଛୁ, ଗାଡି ଧୀରେ ଚଲାନ୍ତୁ, ମୋବାଇଲ ବ୍ୟବହାର କରନ୍ତୁ ନାହିଁ,
1: ଆଉ ହେଲମେଟ ସବୁବେଳେ ପିନ୍ଧିକି ଗାଡିଟି ଚଲାନ୍ତୁ।
0: ହଁ ମାଗୁଣୀ, କଣ ହେଲା ବା କହୁଛୁ?
1: ଇଏ ଘଟଣା କଣ ହେଲା, ଦି ଜଣଙ୍କ ମୁଣ୍ଡରେ ହେଲମେଟ ନାହିଁ, ଆଉ ମୁହାଁମୁହିଁ ମାଡଟି ହେଇଛି, ଆଉ ଦି ଜଣ ଯାକ ଛିଟିକି ପଡିଛନ୍ତି। ଆଉ ସେଇଠି ଚାରି ପାଞ୍ଚଟା ଟଙ୍କା ହରିଆ, ଶ୍ୟାମ ଆଉ ମୁଁ ତିନି ଜଣ ତ ଦୌଡ଼ିଗଲୁ ଫଟକିନା, ଆଉ ଦି ଜଣଙ୍କୁ ସେଠୁ ତଳେ ପଡିଥିଲେ ଉଠେଇଲୁ, ଉଠେଇକି ବସେଇଲୁ, ଆଉ ରକ୍ତ ତ ଧାର ଧାର, ଜଣଙ୍କର ନାକ ଦଣ୍ଡି ଫାଟି ଯାଇଛି, ଆଉ ଜଣଙ୍କର ମୁଣ୍ଡ ଫାଟି ଯାଇଛି।
0: ପାଣି ଫାଣି ଛିଞ୍ଚି ଦେଲନି?
1: ଦି ଜଣଙ୍କର ଜଣଙ୍କର ସେନ୍ସ ନଥିଲା, ତାକୁ ଟିକେ ପାଣି ଫାଣି ଛିଞ୍ଚି ଦେଲୁ, ସେନ୍ସ ଆସିଲା, ଆଉ ଜଣଙ୍କର ତ ନାକ ଦଣ୍ଡି ଫାଟିକି ରକ୍ତ ତ ପ୍ରବଳ ସ୍ରାବ ହଉଛି। ରୁମାଲଟା ତୁରନ୍ତ ତାଙ୍କ ନାକରେ ଦେଇଦେଲି, ଆଉ ପାଟି ପାଟି ସେ ନିଶ୍ୱାସ ନେଲେ।
0: ଯାହା ଟିକେ ଚିକିତ୍ସା କରିଦେଇଛ?
1: ଇଏ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଦି ଦୁର୍ଘଟଣାଟା ଘଟିଲା, ପ୍ରାଥମିକ ଚିକିତ୍ସା ଯଦି ନ ହବ, ତାହେଲେ ରୋଗୀ ତ ଆହୁରି ଗୁରୁତର ହେଇଯିବ।
0: ନାଇଁ ନାଇଁ, ଆଗ ଆମେ ପ୍ରାଥମିକ ଚିକିତ୍ସା କରିବା, ଯଦି ଆମ ହାତ ପାହାନ୍ତାରେ ସେଟା ଭଲ ହେଇଯିବ, ତାହେଲେ ଅସୁବିଧା କଣ?
1: ତାପରେ କଣ ହେଲା ଜାଣିଛ? 108 ଆମ୍ବୁଲାନ୍ସକୁ ଡାକିଲୁ, ଆମ୍ବୁଲାନ୍ସରେ ଦି ଜଣଙ୍କୁ ନେଇ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ଦେଲୁ।
0: ଭଲ କାମଟିଏ କଲ ମାଗୁଣୀ, ଈଶ୍ୱର ତମକୁ ଆଶୀର୍ବାଦ କରନ୍ତୁ, କଲ୍ୟାଣ କରନ୍ତୁ। ଏମିତି ଆମେ ଯଦି ତତ୍କ୍ଷଣାତ୍ ଚିକିତ୍ସା ଟିକେ ଯୋଗେଇ ଦବା, ଆଉ ଟିକେ ଜୀବନ ଫେରି ପାଇବ, ସୁସ୍ଥ ରହିବେ। ଆରେ ହେ, ଏଇ କଥାରୁ ଗୋଟେ କଥା ମନେ ପଡିଲା ବା।
1: କୋଉ କଥା ବା?
0: ଆରେ ଆଜି ମାନେ ସେପ୍ଟେମ୍ବର ମାସର ଦ୍ୱିତୀୟ ଶନିବାରକୁ ଆମେ କୋଉ ଦିବସ ରୂପେ ପାଳନ କରୁଛେ କହିଲ?
1: ହଁ ପରା, ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ।
0: ଜୀବନ ବଞ୍ଚାଇବାରେ ପ୍ରାଥମିକ ଚିକିତ୍ସାର ମହତ୍ଵ ଆଉ ସଚେତନତା ସୃଷ୍ଟି କରିବା ପାଇଁ ଆମେ ଆଜିର ଦିନକୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ରୂପେ ପାଳନ କରୁଛେ।
1: ଠିକ, ସେଇପାଇଁ ଆଜି ଗୋଟେ ବଢିଆ କଥାଟେ ଗୋଟେ ମନେ ପଡିଲା କହିବି। ଏକ ମୁହୂର୍ତ୍ତ ଏକ ସାହାଯ୍ୟ ବଦଳାଇ ଦିଏ ଜୀବନର ଗତି,
0: ଜାଣିଥିବା ପ୍ରଥମ ସହାୟତା ହୋଇପାରେ ଜୀବନର ସାଥୀ।
1: ବାସ୍, ଠିକ କଥାଟି ତମେ କହିଛ ଅପା।
0: ଆଉ ଏଇନେ ତ ପାର୍ବଣର ଋତୁ ଆସିଲା, ଏଇ ସମୟରେ ଆମେ ସମସ୍ତେ ଟିକେ ସଚେତନ ହବା ନିଜ ଦେହ ପା ପ୍ରତି। ଆଉ ଯେତେବେଳେ ବାହାରକୁ ବାହାରୁଛେ, ଗାଡି ମଟର ନେଇ ଯାଉଛେ, ମୋବାଇଲ ବ୍ୟବହାର କରିବା ନାହିଁ, ହେଲମେଟ ବ୍ୟବହାର କରିବା।
1: ଏଇ ଅପା, ଏଇ ପୂଜା ସମୟରେ ବେଶୀ ଆମର ଯୁବକ ଯୁବତୀ ଅନ୍ୟ ମନସ୍କ ହେଇକି ଗାଡି ଚଲେଇବେ, ଇଏ କାନରେ ଫୋନଟା ଲଗେଇ ଦେଇକି ଗାଡି ଚଲଉଥିବେ, ସେଇ ଲାଗି ତ ବେଶୀ ଦୁର୍ଘଟଣା ହଉଛି। ଆଉ ତେଣୁ କରି ଆମର ସେଇ ଯୁବକ ଯୁବତୀ ଭାଇ ଭଉଣୀ ମାନେ, ପୂଜା କର, ଠାକୁରଙ୍କ ପ୍ରତି ମନ ଦିଅ, କିନ୍ତୁ ଏଇ ମନ ଇଚ୍ଛା ଗାଡି ଚଲେଇବା ବା ମୋବାଇଲ ଧରିକି ଗାଡି ନ ଚଲାଅ ଯେମିତି।
0: ହଁ, ଆମେ ସମସ୍ତେ ସଚେତନ ହବା।
1: ହଉ, ଇଏ ଅପା, ଇଏ ମନଟା ତ ମୋର ଟିକେ ଆଜି ଭଲ ନାହିଁ, ଇଏ ଗୋଟେ କାମ କର, ଗୋଟେ ଭଲ ଗୀତଟେ ଶୁଣ, ଟିକେ ମନ ଟିକେ ଖୁସି ଲାଗିବ। ଆଉ
0: ହଉ ହଉ।

0: କଣ ମାଗୁଣୀ, ଗୀତଟା ମନକୁ ଗଲା ତ?
1: ଇଏ ବଢିଆ ଗୀତଟା ମନକୁ ପୁରା ଛୁଇଁଲା ତ।
0: ଆଉ ମାଗୁଣୀରେ ଚାଷବାସ କେମିତି ଚାଲିଛି ବା? ତମର ତ ସବୁ ବିଲ ଏଥରକ ଭଲ ଫସଲ ଲଗେଇଛ।
1: ଇଏ ଅପା, ଆମର ଟିକେ ଚାଷୀ ବନ୍ଦୀ ଲୋକ, ଯେତେ ପାଣି ହେଲେ କଣ ହେଲା, ଆମେ ପାଣିକୁ କେମିତି ତଳ ହିଡ଼ ଦେଇକି ଯିବ ସେଟା କାଟିବା ବ୍ୟବସ୍ଥା କଲୁ, ଯାହା ଫଳରେ ବିଲରେ ଅଧିକା ପାଣି ନ ରହିକି ବଢିଆ ଧାନ ଫସଲ ଗଛ ପୁରା ହେଇଛି ଆଉ।
0: ବଢିଆ ବଢିଆ। ଆରେ ଧାନ ଫସଲ ସାଙ୍ଗରେ ତମ ବାପା ତ ସବୁବେଳେ ତୈଳବୀଜ ଫସଲ କରନ୍ତି, ଆଉ ଏସନ ହେଇଛି ନା ନାଇଁ ବା?
1: ସେଟା କଣ ଆମେ ଛାଡିଦେବୁ, ଆଉ ରୋଜଗାରର ମୁଖ୍ୟ ମାଧ୍ୟମ ହେଲା ତୈଳବୀଜ ଫସଲ,
0: ଅର୍ଥକାରୀ ଫସଲ।
1: ତେଣୁକରି ଆମର ଫି ବର୍ଷ ବାପା ଆଗେ ସେ ଚାଷ କରିବେ। ଇଏ ଯେମିତି ସୂର୍ଯ୍ୟମୁଖୀ ହେଲା, ସୋରିଷ ହେଲା, ବାଦାମ ହେଲା, ଇଏ ଚାଷ ଆମର ପୁରା ମୁଖ୍ୟ ଚାଷ।
0: ହଇରେ ମାଗୁଣୀ, ଆର୍ଥିକ ଉନ୍ନତି ପାଇଁ, ପରିବାରର ଚଳଣୀ ବଦଳିବା ପାଇଁ ଏଇ ତୈଳବୀଜ ଫସଲ ବା ଗୋଟେ ବଡ଼ ଫସଲଟେ।
1: ହେଇଟି ଅପା, ଆମେ କଣ ଖାଲି ଗପିଲେ ହବ? ଇଏ ସେଇ ବିଷୟରେ ଯଦି ଅଧିକା କିଛି ଆମ ଶ୍ରୋତା ବନ୍ଧୁଙ୍କୁ ଜଣେଇଲେ ଆମ ଶ୍ରୋତା ବନ୍ଧୁ କିଛି ଜାଣନ୍ତେ ଆଉ ଉପକୃତ ମଧ୍ୟ ହୁଅନ୍ତେ।
0: ଆରେ ଆଜି ପରା ସେଇ ଉପରେ ବିଷୟଟେ ଅଛି। ଆଜିର ବିଷୟ ରହିଛି ଆର୍ଥିକ ଉନ୍ନତି ପାଇଁ ତୈଳବୀଜ ଚାଷ। ଏ ବିଷୟରେ ଆଲୋଚନା କରିବେ ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟିର କ୍ଷେତ୍ର ଶସ୍ୟ ବିଭାଗର ସହକାରୀ ପ୍ରାଧ୍ୟାପକ ଡକ୍ଟର ଶ୍ୱେତ ସୀତା ମହାପାତ୍ର।
1: ତାହେଲେ ଦେଲ ଦେଲ ଅପା, ସେ କାଗଜ କଲମଟା ଦିଅ, ମୁଁ ଆଗେ ବସିକି ମହାଶୟ ଯାହା କହିବେ ଗୋଟାଏ ଗୋଟାଏ କରି ଟିପିବି। ଆଉ ଶ୍ରୋତା ବନ୍ଧୁ ବି ମନେ ରଖ, ଯାହା ଆମ ମହାଶୟ କହିବେ ଆପଣ ମାନେ ମନ ଦେଇ ଶୁଣନ୍ତୁ, ଆପଣ ମାନେ ଯେମିତି ଏହାକୁ କାମରେ ଲଗେଇବେ।
0: ତାହେଲେ ମୁଁ ମହାଶୟଙ୍କ ସହ କଥା ହଉଛି, ବସି ଶୁଣିବା।
1: ଠିକ ଅଛି
0: ଶ୍ୱେତ ସୀତା ମ୍ୟାଡମ, ସ୍ୱାଗତ କରୁଛୁ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର ମ୍ୟାଡମ।
0: ଆଜି ଆମେ ଗୋଟେ ସମୟୋପଯୋଗୀ ଆଲୋଚନା ରଖିଛେ, ଯେହେତୁ ତୈଳବୀଜ ଆମର ଅର୍ଥକାରୀ ଫସଲ ଆମେମାନେ ତ ସମସ୍ତେ ଜାଣୁ, କିନ୍ତୁ ଯୋଉ ତୈଳବୀଜ ଫସଲ ପାଇଁ ଏଇ ସମୟଟା ଉପଯୁକ୍ତ ସମୟ, ଆମର ଯୋଉ ବିଷୟ ଆଜି ରହିଛି ଆର୍ଥିକ ଉନ୍ନତି, କାରଣ ଚାଷୀଟେ ଚାଷ କରିଥାଏ ଦୁଇ ପଇସା ଲାଭ ଉଦ୍ଦେଶ୍ୟରେ। ଏଇ ଯୋଉ ଓଡ଼ିଶାର ଚାଷୀ ଭାଇ ଭଉଣୀମାନଙ୍କ ପାଇଁ, ବିଶେଷ କରି ଆପଣ ତ ଜଣେ ସହକାରୀ ପ୍ରାଧ୍ୟାପକ ଅଛନ୍ତି, ଓଡ଼ିଶାର ଆମର ଚାଷୀ ଭାଇ ଭଉଣୀମାନେ ଯୋଉମାନେ ତୈଳବୀଜ ଫସଲ କରିଛନ୍ତି ବା କରିବାକୁ ମନ ବଳେଇଛନ୍ତି, ସେମାନଙ୍କ ପାଇଁ କାହିଁକି ଏଇ ଫସଲଟା ଗୁରୁତ୍ୱପୂର୍ଣ୍ଣ?
2: ନିଶ୍ଚିତ ଭାବରେ ଆପଣମାନେ ଜାଣିଥିବେ କି ତୈଳବୀଜ ଫସଲ ଏହା ସାଧାରଣତଃ ହେଉଛି ସେହି ଫସଲ ଯାହାର ମଞ୍ଜିରୁ ଆମେ ତେଲ ଉତ୍ପାଦନ କରିଥାଉ, ଯାହାକି ଖାଦ୍ୟ ବା ଆପଣଙ୍କର ଯାହା ବି ରୋଷେଇ କରୁଛନ୍ତି ସେଇଥିରେ ବ୍ୟବହୃତ ହୋଇଥାଏ। ସାଧାରଣତଃ ଓଡ଼ିଶାରେ ଯେଉଁ ସବୁ ତୈଳବୀଜ ଫସଲ ଭଲରେ ହୋଇଥାଏ ସେ ହେଉଛି ଚିନାବାଦାମ, ସୋରିଷ, ରାଶି, ସୂର୍ଯ୍ୟମୁଖୀ ଏବଂ ଅଳସୀ, ଓ କିଛିଟା ସ୍ଥାନରେ ମଧ୍ୟ ଆପଣ ସାଫ୍ଲାୱାର ବୋଲି କହିପାରିବେ, ସାଫ୍ଲାୱାର ବି କରାଯାଇଥାଏ। କୃଷି ଅର୍ଥନୀତିରେ ଶସ୍ୟ ଓ ଡାଲି ଫସଲ ପରେ କହିବାକୁ ଗଲେ ଆମର ତୈଳବୀଜ ହେଉଛି ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି ଏବଂ ଏହା ପ୍ରାୟ 27.2 million ହେକ୍ଟର ବା ମୋଟ ଫସଲ, ଏହା କହିବାକୁ ଗଲେ ଆମର 14% ଅଞ୍ଚଳରେ ତୈଳବୀଜ ଫସଲ ଉତ୍ପାଦନ କରାଯାଉଛି। ଓଡ଼ିଶା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ, ଆହୁରି ଆମ ଓଡ଼ିଶାର ଅଗ୍ରଣୀ ରାଜ୍ୟ ମଧ୍ୟରୁ ଗୋଟିଏ ହୋଇଥିଲେ ମଧ୍ୟ ତୈଳବୀଜ ଉତ୍ପାଦନରେ ଆମର ପ୍ରାୟ 20% ଅଭାବ ସମ୍ମୁଖୀନ ହେଉଛି। ଇକ୍ରିସାଟ ଆମର 2026 ଏହି ରିପୋର୍ଟଟି ଦେଇଛି। ଏହି ଫସଲର ଉତ୍ପାଦନକୁ ବଢ଼େଇବା ପାଇଁ ଆମ ଚାଷୀମାନଙ୍କୁ ଆମେ ଏଥିପାଇଁ ଆମେ ମାନେ କହୁଛୁ କି ଏହି ଫସଲକୁ ଉତ୍ପାଦନକୁ ବଢ଼େଇଲେ ସେମାନେ ବହୁତ ଆର୍ଥିକ ଉନ୍ନତି କରିପାରିବେ ଏବଂ ଏକ ଯୋଉ ତୈଳବୀଜ ମଞ୍ଜି ଅଛି ସେହି ମଞ୍ଜିରୁ ଶତକଡ଼ା 45-55% ତେଲ ଉତ୍ପାଦନ କରିପାରିବେ। ଆଉ ତୈଳବୀଜ ଫସଲର ଆପଣ ଯେତେବେଳେ ବଜାର ମୂଲ୍ୟ ଦେଖିବେ, ଧାନ ଓ ଯେତେକ ଡାଲି ଜାତୀୟ ଫସଲ ଅଛି ତାହାଠୁ ଏହା ବହୁତ ଯଥେଷ୍ଟ ଅଧିକ ରହୁଛି।
0: ଆଚ୍ଛା, ତୈଳବୀଜର ମଧ୍ୟ ବର୍ଷ ସାରା ଚାହିଦା ରହୁଛି ଏବଂ ଏ ମଧ୍ୟ ଆମର ଅର୍ଥନୀତିକୁ ସୁଦୃଢ଼ କରିଥାଏ, ତା ସହିତ ଗ୍ରାମୀଣ ଅର୍ଥନୀତିକୁ ମଧ୍ୟ ପରିବର୍ତ୍ତନ କରିଥାଏ। ଆମର ତ ବିଭିନ୍ନ ପ୍ରକାର ତୈଳବୀଜ ରହିଛି, କୋଉ ତୈଳବୀଜଟା ବେଶୀ

0: ପ୍ଲାଣ୍ଟ କାରଣ ବର୍ତ୍ତମାନ ଚାଷର ସଂଜ୍ଞା ବଦଳିଛି। ଏବେ ବହୁତ ଗୁଡ଼ିଏ କୃଷି ଉଦ୍ୟୋଗୀ ମାନେ ତୈଳବୀଜ ଫସଲକୁ ଆପଣେଇଲେଣି, କିଛି କିଛି ଇଣ୍ଡଷ୍ଟ୍ରି ଆରମ୍ଭ କଲେଣି, କିନ୍ତୁ ଯାହା ବି ସବୁ ରହିଛି ସୋରିଷ ସୂର୍ଯ୍ୟମୁଖୀ ହଉ କି ରାଶି ହଉ ପେଶୀ ହଉ, ଏସବୁ ଭିତରୁ କୋଉ ତୈଳବୀଜର ବେଶୀ ଚାହିଦା ରହିଛି? ନା ସବୁର କିଛି ନା କିଛି ମୂଲ୍ୟ ରହିଛି।
1: ଆପଣ ମାନେ ଜାଣିଥିବେ କି ଆମର ଯେତେକ ତୈଳବୀଜ ଫସଲ ଅଛି ଏହା ଆମର ଗୁଡ୍ ଫ୍ୟାଟ ଦେଇଥାଏ। ଆମ ଦେହରେ ଯେମିତି ଆମକୁ ପ୍ରୋଟିନ ଦରକାର, ଯେମିତି ଆପଣଙ୍କୁ କାର୍ବୋହାଇଡ୍ରେଟ ଦରକାର, ସେମିତି ଆମକୁ ଗୁଡ୍ ଫ୍ୟାଟ ବି ଦରକାର ଥାଏ। ଏହା ଆମକୁ ତୈଳବୀଜ ଫସଲ ମାଧ୍ୟମରେ ମିଳିଥାଏ। ଆଜିକାଲି ଆପଣ ଦେଖୁଥିବେ ବହୁ ଜାଗାରେ ଯେତେବେଳେ ଆମର ବାହାରରେ ଫାଷ୍ଟ ଫୁଡ୍ କଲଚର ଯେତେବେଳେ ବଢ଼ିଛି, ଆମର ତୈଳବୀଜର ଫସଲର ଉତ୍ପାଦନ କମିଯାଇଛି, ସେଥିପାଇଁ ବହୁତ ଜାଗାରେ ଡାଲଡା ବା ପାମୋଲିଭର ବ୍ୟବହାର ହୋଇଛି। ସେଇ ବ୍ୟବହାରକୁ କମେଇକି ଆମର ହେଲ୍ଥ ପ୍ରତି ବା ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଲୋକମାନଙ୍କର ଯତ୍ନଶୀଳତାକୁ ବଢ଼େଇବାକୁ ଦୃଷ୍ଟିରେ ରଖିକି ଆମ ସରକାର ଏହି ଫସଲର ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ପ୍ରାଧାନ୍ୟ ଦେଇଛନ୍ତି। ଏହି ମଧ୍ୟରୁ ମୁଁ କହିବି ଚିନାବାଦାମ ଆଉ ସୋୟାବିନ ହେଉଛି ସବୁଠୁ ଭଲ।
0: ଆଚ୍ଛା,
1: କାରଣ ଏଥିରେ ନା କେବଳ ଆପଣ ତେଲ ଉତ୍ପାଦନ କରିବେ, ଆପଣ ଇଭିନ୍ ପ୍ରୋଟିନ୍ ବି ପାଇପାରିବେ। ଏହି ଭିତରୁ ପ୍ରୋଟିନ୍ ବି ମିଳିଥାଏ। ଏହି ଫସଲରୁ ଶତକଡା 20% ଆପଣଙ୍କର 35% ପ୍ରୋଟିନ୍ ମଧ୍ୟ ଏହି ଫସଲରୁ ମିଳିଥାଏ। ଏହା ବ୍ୟତୀତ ସୂର୍ଯ୍ୟମୁଖୀ ଫସଲଟି ଯଦି ଆପଣ ଉତ୍ପାଦନ କରୁଛନ୍ତି ଓ ତା ତେଲକୁ ବଜାରରେ ବିକ୍ରୟ କରୁଛନ୍ତି, ତାହା ସ୍ୱାସ୍ଥ୍ୟ ପାଇଁ ଆପଣଙ୍କର ବହୁତ ହିତକର, କାରଣ ତାହା ହାର୍ଟ ଆଟାକ୍ ବା ହୃଦରୋଗର ସମ୍ଭାବନାକୁ କମେଇଥାଏ। ପୁରୁଣା ଆମର ଯୋଉ କୃଷି ଜନଗଣନା କରାଯାଇଛି ତା ଅନୁସାରେ ଗଞ୍ଜାମ ମାଲକାନଗିରି ଯାଜପୁର କୋରାପୁଟ ଏବଂ ବରଗଡ଼ ଜିଲ୍ଲାରେ ତୈଳବୀଜ ଚାଷ ସର୍ବାଧିକ ଭାବରେ ହେଉଛି। କିନ୍ତୁ ଆମର ଏଇ ଯୋଉ ଖୋର୍ଦ୍ଧା ହେଇଗଲା ବା ଆପଣଙ୍କର କେନ୍ଦ୍ରାପଡ଼ା ବାଲେଶ୍ୱର ଏଇ ସବୁ ଜାଗାରେ ଏଇ ସବୁ ଜିଲ୍ଲା ଗୁଡ଼ିକରେ ତୈଳବୀଜ ଫସଲ କମ୍ ଉତ୍ପାଦନ ହେଉଛି। ତେଣୁ ଏହାକୁ ଆମେ ପ୍ରାଧାନ୍ୟ ଦେବା। ଏବେ ଧାନ ପରେ ଖରା ଦିନରେ ଯଦି ଆପଣଙ୍କ ପାଖରେ ଜଳର ସୁଯୋଗ ଅଛି ତେବେ ତୈଳବୀଜ ଚାଷଟିକୁ କରିକି ଲାଭ ପାଆନ୍ତୁ।
0: ଆଚ୍ଛା, ଆର କେତେ କଣ ବଜାର ମୂଲ୍ୟ ରହିଛି, କେମିତି କଣ ଏ ବିଷୟରେ ଟିକେ କୁହନ୍ତୁ, କେମିତି ଆମର ଚାଷୀ ଭାଇ ଭଉଣୀ ମାନଙ୍କର ଆୟଟା ବଢେଇ ପାରିବ? କାରଣ ସବୁରି ମୂଳରେ ଚାଷୀଟା ଚାଷ କରିଥାଏ ଲାଭ ଉଦ୍ଦେଶ୍ୟରେ, ଦି ପଇସା କେମିତି ପାଇବ, ଏ ବିଷୟରେ କଣ କହିବେ?
1: ଆକ୍ଚୁଆଲି ଆପଣ ମାନେ କହିବାକୁ ଗଲେ ଆଜିକାଲି ଆମର ଯୋଉ ଚାଷର ମୁଖ୍ୟ ପ୍ରସଙ୍ଗ ହେଉଛି ଆର୍ଥିକ ଉନ୍ନତି। ଏବଂ ବହୁତ ସାରା ସମସ୍ୟା ଅଛି, ଯେପରିକି ଆପଣଙ୍କ ମିଡିଲ ମ୍ୟାନ ଶୁଣିଥିବେ, ମାନେ କଣ ମଝିରେ ଯୋଉମାନେ ସବୁ ରହୁଛନ୍ତି ଲୋକମାନେ, ଯୋଉମାନେ ଚାଷୀଠୁ ଫସଲଟିକୁ ଆଣିଲେ ତାକୁ ଆଣିକି ବଜାରରେ ବିକ୍ରୟ କଲେ, ସେଇମାନେ ବେଶୀ ଆପଣଙ୍କର ଲାଭଟାକୁ ନେଇଯାଉଛନ୍ତି, କିନ୍ତୁ ଚାଷୀ ଆମର ସେ ଲାଭଟି ପାଇପାରୁନି। ସର୍ବନିମ୍ନ ସହାୟକ ମୂଲ୍ୟ
0: ସେଇଟା ହେବା ଫଳରେ ଆମ ଚାଷୀ ଭାଇ ଭଉଣୀ ମାନେ ଜାଣିପାରୁଛନ୍ତି।
1: ତ ସାଧାରଣତଃ ଆପଣ ଦେଖିବେ ଯୋଉଠି ଗୋଟେ ଧାନ ଫସଲର MSP ହେଉଛି 2200 ଗୋଟେ କ୍ୱିଣ୍ଟାଲ ପାଇଁ 2200 ଟଙ୍କା, ସେଇଠି ଗୋଟେ ଆପଣଙ୍କର ତୈଳବୀଜ ଫସଲ ଯଥା କି ଏଥର ରାଶି ସର୍ବାଧିକ ମୂଲ୍ୟ ହେଉଛି ଏଥର ରାଶିରେ, ମାନେ ଏହାର ମୂଲ୍ୟ ହେଉଛି ସର୍ବାଧିକ, କାରଣ ଏଥର ରାଶିରେ 9500 ଟଙ୍କା ମୂଲ୍ୟ ରହିଛି ଏବଂ ସୋରିଷର ହେଉଛି 5950 ଟଙ୍କା ଏବଂ ସୂର୍ଯ୍ୟମୁଖୀ ହେଉଛି 7280। ଇଭେନ୍ ଆପଣ ଯଦି ଗହମ ବି ଲଗେଇବେ ଗହମରୁ ବି ଆପଣ ମାତ୍ର 2200-2600 ଏଇ ରେଞ୍ଜରେ ହିଁ ପାଇବେ। ଏହା ବ୍ୟତୀତ 2025 ଓଡ଼ିଶାରେ ପ୍ରଥମ ଥର ପାଇଁ ତୈଳବୀଜ କ୍ରୟ ମଧ୍ୟ MSP ଅଧୀନକୁ ଅଣାଯାଇଥିବାରୁ ନାଫେଡ୍ରେ ଇ ସମୃଦ୍ଧି ପ୍ଲାଟଫର୍ମରେ ସୂର୍ଯ୍ୟମୁଖୀ ଫସଲ ପାଇଁ କିଲୋ ପ୍ରତି 77 ରୁପିଜ୍ ଏବଂ ଆପଣ ଦେଖିବାକୁ ଗଲେ ଚିନାବାଦାମ ପାଇଁ 72 ରୁପିଜ୍ ମୂଲ୍ୟ ରହିଛି। ଏଇ ଚାଷରୁ ଆପଣ କେବଳ ଖାଲି ତେଲ ଯୋଉ କାଢିବା ପରେ ଆପଣଙ୍କର ଯୋଉ ଅଂଶଟି ବଞ୍ଚି ଯାଉଛି ତାକୁ ବ୍ୟବହାର କରି ଆପଣ ଅଏଲ କେକ୍ ବନେଇ ପାରିବେ। ତେଲର କେକ୍ଟାକୁ ବନେଇକି ତାକୁ ଯଦି ଆପଣ ଚାହିଁଲେ ଆପଣ ଗାଈକୁ ଖାଇବାକୁ ଦେଇପାରିବେ, ଆପଣ ଚାହିଁଲେ ତାକୁ ଚାଷ ଜମିରେ ବି ଦେଇପାରିବେ ଏବଂ ତାକୁ ବଜାରରେ ବିକ୍ରୟ କଲେ ଆପଣ ଅଧିକ ମୂଲ୍ୟ ପାଇବେ। ଆପଣ କହିବାକୁ ଗଲେ ଆପଣ ଯଦି କମ୍ପୋଷ୍ଟ ବା ଅର୍ଗାନିକ ମାନ୍ୟୁର କିଛି ଦେଉଛନ୍ତି, 2-3 ଟନ୍ ଦରକାର ପଡୁଛି ଗୋଟେ ହେକ୍ଟର ପାଇଁ, ଏଇଠି ସେଇଟା 3 ଗୁଣା କମିଯିବ। ଆପଣ ୟାକୁ ପକେଇବା ଦ୍ୱାରା ଆପଣ ଏକ ତ ଆପଣଙ୍କର ଯାହା ବି ସବୁ ପୋଷକ ତତ୍ଵ ବି ତ ବଞ୍ଚିକି ରହିବ, ମୃତ୍ତିକାର ସଂରକ୍ଷଣ ମଧ୍ୟ ହୋଇଥିବ, ମୃତ୍ତିକାର ଯୋଉ ମାଇକ୍ରୋବ୍ସ ରହୁଛନ୍ତି ତାଙ୍କର ବି କାର୍ଯ୍ୟଟିକୁ ଉନ୍ନତ କରିପାରିବେ ବା ବଢେଇ ପାରିବେ। ତୈଳବୀଜ ଫସଲ ପାଇଁ ଦୋରସା ମାଟି ହେଉଛି ସବୁଠୁ ଭଲ। ଦୋରସା ମାଟିରେ ସବୁଠୁ ଭଲ ତୈଳବୀଜ ଫସଲ ହୋଇଥାଏ। ଜମିର pH ଯଦି 6-6.5 ମଧ୍ୟରେ ରହୁଛି ତେବେ ସେଇ ଜମି ହେଉଛି ବା ସେଇ ମାଟି ହେଉଛି ଆପଣଙ୍କ ତୈଳବୀଜ ଫସଲ ପାଇଁ
0: ସବୁଠାରୁ
1: ଭଲ।
0: ଆଚ୍ଛା,
1: ଏତଦ୍ ବ୍ୟତୀତ ଆପଣମାନେ ଚାହିଁଲେ ଆପଣ ନିକଟସ୍ଥ ଯେତେକ KVK ରହିଛି ବା କୃଷି ବିଜ୍ଞାନ କେନ୍ଦ୍ର ରହିଛି, ସେଠି ସରକାର ମାଗଣାରେ କିମ୍ବା ବହୁତ ହି ନିମ୍ନ ମୂଲ୍ୟରେ ଆପଣଙ୍କର ସଏଲ ଟେଷ୍ଟିଂର ବ୍ୟବସ୍ଥା ଦେଇଛନ୍ତି,
0: ମାନେ ଯାହାକୁ ଆମେ କହୁଛେ ମାଟି ପରୀକ୍ଷା।
1: ତ ଜମିର ମାଟିର ପରୀକ୍ଷା କରିବା ଦ୍ୱାରା ଆପଣ ସେଥିରେ ଥିବା ପୋଷକ ତତ୍ଵ, pH ଏବଂ ଏହିସବୁର ଯେତେ

0: ସବୁବେଳେ ଅନୁମାନ ପାଇଯିବେ ବା ଆପଣ ଜାଣିଯିବେ ସେଇ ହିସାବରେ ଆପଣ ଆଗକୁ କେତେ ପୋଷକ ତତ୍ତ୍ୱ ଦେବେ ସେଇଟାକୁ ଆପଣ ଜାଣିପାରିବେ।
1: କୋଉ କୋଉ ବିହନ ଚୟନ କରିବା ଆଉ କେମିତି କଣ ଜମି ପ୍ରସ୍ତୁତ କରିବା।
0: ଜମିଟିକୁ 2-3 ଥର ଭଲ କରି ହଳ କରିଦେବେ ତାକି ଆପଣ ମାଟିଟା ଗୁଣ୍ଡୁଗୁଣ୍ଡିଆ ହୋଇଯିବ। ଗଛଟି ଭଲରେ ବଢିଥାଏ ସେଇ ପ୍ରକାର ମାଟିରେ। ଜଳଧାରଣ କ୍ଷମତା ମଧ୍ୟ ମାଟିର ବୃଦ୍ଧି ପାଇଥାଏ ଯାହାଦ୍ୱାରା ଆପଣଙ୍କର ପରବର୍ତ୍ତୀ ସମୟରେ ଜଳସେଚନର ବା ଜଳର ରିକ୍ୱାୟାରମେଣ୍ଟ ଥାଏ ସେଟା ଆପଣଙ୍କର କମି ଯାଇଥାଏ। ତେଣୁ ସାଧାରଣତଃ ମୁଁ ଚାଷୀ ଭାଇମାନଙ୍କୁ କହିବି ଯେତେବେଳେ ବି ଆପଣମାନେ ଏକ ବିହନ ଆଣିବାକୁ ଯାଉଛନ୍ତି ସବୁବେଳେ ଚେଷ୍ଟା କରିବେ କି ପ୍ରମାଣିତ ବା ସର୍ଟିଫାଇଡ୍ ବିହନଟିକୁ ଆଣିବେ। ଆଉ ଯେତେବେଳେ ଏଇ ବିହନଟିକୁ ବ୍ୟବହାର କରୁଛନ୍ତି ପ୍ରଥମେ ସାଇଡ୍ରେ ଟିକେ ଛୋଟ ଖୋଣାଟିଏ କରି ଅଳ୍ପ ଟିକେ ମଞ୍ଜି କାଢି ଛୋଟିଆ ଜାଗାରେ ତାକୁ ଜର୍ମିନେସନ୍ ଟେଷ୍ଟ କରିକି ଦେଖିବେ। ଯଦି ଆପଣଙ୍କର 10-50 ମଞ୍ଜିରୁ 40 ଏବଂ 10 ମଞ୍ଜିରୁ ଆପଣଙ୍କର ଯଦି 5-6 ବିହନ ଉତ୍ପାଦନ ହେଉଛି ବା ଜର୍ମିନେସନ୍ ହେଉଛି ଅଙ୍କୁରୋଦ୍ଗମ ହେଉଛି ତେବେ ଆପଣ ସେ ବିହନଟିକୁ ନେଇକି ଜମିରେ ପକେଇବେ। ଓଡ଼ିଶା କୃଷି ବିଜ୍ଞାନ କେନ୍ଦ୍ର ଯୋଉ ଅଛି ସେମାନେ କିଛିଟା ଯେପରି ଚିନାବାଦାମର TG6

0: ପରବର୍ତ୍ତୀ ସମୟରେ ଜଳସେଚନର ବା ଜଳର ରିକ୍ୱାୟାରମେଣ୍ଟ ଥାଏ ସେଟା ଆପଣଙ୍କର କମିଯାଇଥାଏ। ତେଣୁ ସାଧାରଣତଃ ମୁଁ ଚାଷୀ ଭାଇମାନଙ୍କୁ କହିବି, ଯେତେବେଳେ ବି ଆପଣମାନେ ଏକ ବିହନ ଆଣିବାକୁ ଯାଉଛନ୍ତି, ସବୁବେଳେ ଚେଷ୍ଟା କରିବେ କି ପ୍ରମାଣିତ ବା ସର୍ଟିଫାଏଡ୍
1: ସାର୍ଟିଫାଏଡ୍
0: ବିହନଟିକୁ ଆଣିବେ। ଆଉ ଯେତେବେଳେ ଏଇ ବିହନଟିକୁ ବ୍ୟବହାର କରୁଛନ୍ତି, ପ୍ରଥମେ ସାଇଡ୍ରେ ଟିକେ ଛୋଟ ଖୋଣାଟିଏ କରି ଅଳ୍ପ ଟିକେ ମଞ୍ଜି କାଢି ଛୋଟିଆ ଜାଗାରେ ତାକୁ ଜର୍ମିନେସନ୍ ଟେଷ୍ଟ କରିକି ଦେଖିବେ। ଯଦି ଆପଣଙ୍କର ଦଶଟା ବା ପଚାଶଟା ମଞ୍ଜିରୁ ଚାଳିଶଟି ଏବଂ ଦଶଟା ମଞ୍ଜିରୁ ଆପଣଙ୍କ ଯଦି ପାଞ୍ଚଟା କି ଛଅଟା ବିହନ ଉତ୍ପାଦନ ହେଉଛି ବା ଜର୍ମିନେସନ୍ ହେଉଛି, ଅଙ୍କୁରୋଦ୍ଗମ ହେଉଛି, ତେବେ ଆପଣ ସେ ବିହନଟିକୁ ନେଇକି ଜମିରେ ପକେଇବେ। ଓଡ଼ିଶା କୃଷି ବିଜ୍ଞାନ କେନ୍ଦ୍ର ଯୋଉ ଅଛି, ସେମାନେ କିଛିଟା ଯେପରି ଚିନାବାଦାମର TG6, JL24, ସ୍ମୃତି ଏବଂ ସୋରିଷର M27, PT303, YSP2 ଏଇଭଳିଆ ସବୁ ଭେରାଇଟି ସେମାନେ ବାହାର କରିଛନ୍ତି, ଯାହାକୁ ଆପଣ ଚାହିଁଲେ OUAT-ରୁ ମଧ୍ୟ ନେଇକି ଆଣିପାରିବେ।
1: ଆଚ୍ଛା,
0: ସାଧାରଣତଃ ଆପଣ ଯଦି କିଛି ଗଭର୍ଣ୍ଣମେଣ୍ଟ ସର୍ଟିଫାଏଡ୍ ଦୋକାନୀଙ୍କଠୁ ଆଣୁଛନ୍ତି, ତେବେ ଆପଣଙ୍କର ଖର୍ଚ୍ଚଟି କମ୍ ହେବ, କିନ୍ତୁ ଆପଣ ଯଦି ପ୍ରାଇଭେଟ୍ ଦୋକାନୀଠୁ ଆଣୁଛନ୍ତି ଟିକେ ଖର୍ଚ୍ଚଟି ଅଧିକ ରହିବ ବା ମୂଲ୍ୟ ଅଧିକ ରହିବ। ବିହନ ବିଶୋଧନ ନିହାତି ଭାବରେ ତାକୁ କରିବେ। ଯଦି ଆପଣ ଚାହୁଁଛନ୍ତି ପେଷ୍ଟିସାଇଡ୍ ବା ଫଙ୍ଗିସାଇଡ୍ ବ୍ୟବହାର କରିକି ବି ବିହନ ବିଶୋଧନ କରିପାରିବେ। 1-2 ଗ୍ରାମ କାର୍ବେଣ୍ଡାଜିମ୍ ବା ଥିରାମ୍ ବ୍ୟବହାର କରିପାରିବେ 1 କିଲୋ ମଞ୍ଜି ପିଛା। ଆଉ ଯଦି ଆପଣ ଚାହୁଁଛନ୍ତି ଜୈବିକ ପ୍ରଣାଳୀ ଅବଲମ୍ବନ କରିବାକୁ, ତେବେ ଆପଣ ବୀଜାମୃତର ବ୍ୟବହାର କରିପାରିବେ,
1: ଯୋଉଟାକି ଆମ ପରିବେଶ ପାଇଁ ଭଲ,
0: ବହୁତ ଭଲ। ମାଟି ପରୀକ୍ଷା କରିବା ଦ୍ୱାରା ଆପଣ ଜାଣିଯିବେ ଆପଣଙ୍କ ମାଟିରେ ନାଇଟ୍ରୋଜେନ୍, ଫସ୍ଫରସ୍, ପୋଟାସିୟମ୍ ବା ପୋଷକ ତତ୍ତ୍ୱ କେତେ କ'ଣ ରହିଛି, କ'ଣ ଅଭାବ ରହୁଛି, ଏବଂ ଆପଣ ଜମିର pH କେତେ ରହିଛି। କାରଣ ଯଦି ଆପଣଙ୍କ pH ବହୁତ ଏସିଡିକ୍ ହୋଇଯାଏ, ମାନେ 5 বা 6 ତଳକୁ ଆପଣଙ୍କ pH ଆସୁଛି, ତେବେ ସେଇଠି ଆପଣଙ୍କୁ ଟିକେ ଚୂନ ମିଶେଇବାକୁ ପଡିବ ମାଟିରେ। ତ ଚୂନ ମିଶେଇବେ କେତେ, 1 ଏକର ପ୍ରତି 25 kg ଚୂନ ମିଶେଇବେ। ଯଦି ଆପଣ ୟୁରିଆ ନେଉଛନ୍ତି, ୟୁରିଆ ବ୍ୟବହାର କରୁଛନ୍ତି, ତେବେ ଆପଣ 2 ବ୍ୟାଗ ୟୁରିଆର ବ୍ୟବହାର କରିପାରିବେ। ଆଉ ଗୋଟେ ଆପଣ ଆଜିକାଲି ଶୁଣିଥିବେ ସମନ୍ୱିତ ଚାଷ ବା ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନା। ତ ରସାୟନ ସାରର ବ୍ୟବହାର ଦ୍ୱାରା ଜମିର ଯାହା ବି ଜୈବିକ ଅଂଶ ରହିଛି ତାହା ନଷ୍ଟ ହେଇଯାଉଛି, ଜମିଟି ଖରାପ ହେଇଯାଉଛି। ସ୍ୱାସ୍ଥ୍ୟ ପାଇଁ ଭଲ ରଖିବା ପାଇଁ ଏହି ସମନ୍ୱିତ ପୋଷକ ତତ୍ତ୍ୱ ବ୍ୟବହାର କରନ୍ତୁ, କିମ୍ବା ସମ୍ପୂର୍ଣ୍ଣ ଭାବରେ ଜୈବିକ ପ୍ରଣାଳୀ ବ୍ୟବହାର କରିପାରିବେ। ଜୈବିକ ପ୍ରଣାଳୀ କଲେ ଆପଣଙ୍କୁ ଅର୍ଗାନିକ୍ ମାନ୍ୟୁର୍ ଯଥା ଆପଣଙ୍କର FIM ହେଇଗଲା, ବର୍ମି କମ୍ପୋଷ୍ଟ ହେଇଗଲା, ୟାକୁ ଜିଆ ଖତ ଯୋଉଟା କହୁଛନ୍ତି, ତାକୁ 3-4 ଟନ 1 ହେକ୍ଟର ପ୍ରତି ଆପଣ ତାକୁ ଜମିରେ ଦେଇପାରିବେ। ବିହନ ଯେତେବେଳେ ବୁଣିବାର 15 ଦିନ ପୂର୍ବରୁ ତାହା ଜମିରେ ଦେଇଦେବେ।
1: କେମିତି କ'ଣ ଆମେ ଜଳ ପରିଚାଳନା କରିବା?
0: ଓଡ଼ିଶାର ଅଧିକାଂଶ ତୈଳବୀଜ କ୍ଷେତ୍ର ବର୍ଷା ଆଧାରିତ, ତେଣୁ ଜଳ ପରିଚାଳନା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି କହିପାରିବେ। ଫଳ ଆସିବା ଅବସ୍ଥା, ଫୁଲ ଫୁଟିବା ଅବସ୍ଥା ଏବଂ ମଞ୍ଜି ଗଠନ ସମୟରେ ଆପଣ ନିଶ୍ଚିତ ଭାବରେ ଜଳଟିକୁ ସେଚନ କରିଥିବେ।
1: ଆଚ୍ଛା, ଗଛ ଅଛି ତ ରୋଗ ରହିଛି, କେମିତି କ'ଣ ଆମେ କୀଟ ଓ ରୋଗ ପରିଚାଳନା କରିବା?
0: ଆପଣଙ୍କର ବିଭିନ୍ନ ପ୍ରକାର ରସାୟନ ପ୍ରଣାଳୀ ରହୁଛି ଯେଉଁଥିରେ ଆପଣ ରୋଗ ପରିଚାଳନା କରିପାରିବେ, ଏବଂ ଆପଣ ଚାହିଁଲେ ଇଣ୍ଟିଗ୍ରେଟେଡ୍ ପେଷ୍ଟ ମ୍ୟାନେଜମେଣ୍ଟ, ଯାହାକୁ ଆମେ ସମନ୍ୱିତ କୀଟ ପରିଚାଳନା ବୋଲି କହୁଛେ, ଆପଣ ସେଇ ପଦ୍ଧତିକୁ ଅବଲମ୍ବନ ମଧ୍ୟ କରିପାରିବେ। ସମନ୍ୱିତ ପରିଚାଳନାରେ ଆପଣ ଷ୍ଟିକି ଟ୍ରାପ୍, ଫେରୋମନ୍ ଟ୍ରାପ୍ ଏବଂ ଜୈବିକ ଯୋଉ କୀଟନାଶକ ଯାହାକି ହେଉଛି ବ୍ରହ୍ମାସ୍ତ୍ର, ଅଗ୍ନିଅସ୍ତ୍ର, ସଣ୍ଠାସ୍ତ୍ର, ତାକୁ ସବୁ ବ୍ୟବହାର କରିବା ଦ୍ୱାରା ଅତ୍ୟଧିକ ଭାବରେ ଟିକା ରୋଗ, ଯାହା ଚିନାବାଦାମର ଏକ ମୁଖ୍ୟ ରୋଗ, ତାକୁ କଣ୍ଟ୍ରୋଲ କରିପାରିବେ। ଏହାଦ୍ୱାରା ମଧ୍ୟ କାଣ୍ଡବିନ୍ଧା ପୋକ ବା ଆପଣଙ୍କର କିଛି ବି ଛୋଟ ଛୋଟ ପୋକ ଯେମିତି ଆପଣଙ୍କର ରହୁଛି ମିଲିବଗ୍, ଆଫିଡ୍, ୟାକୁ ମଧ୍ୟ କଣ୍ଟ୍ରୋଲ କରିପାରିବେ। ଆଜିକାଲି ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଚାଷୀମାନଙ୍କ ପାଇଁ ପମ୍ପ ସେଟ୍, ସ୍ପ୍ରେୟର, କମ୍ବାଇନ୍ ହାର୍ଭେଷ୍ଟର ଆଦି କୃଷି ଯନ୍ତ୍ରପାତିର ସବସିଡିଜ୍ ପ୍ରଦାନ କରୁଛି, ଯାହା ଆପଣଙ୍କର ଇ ଆଧାର କାର୍ଡ ଆଧାରିତ। ତେଣୁ ଆପଣ ନିଜର ଆଧାର କାର୍ଡଟିକୁ ଯାଇକି ସେଠି EKYC ପୂରଣ କଲେ ଆପଣଙ୍କର କ'ଣ କେତେ ଜାଗାରେ ଆପଣ ଚାଷ କରିବାକୁ ଚାହୁଁଛନ୍ତି, ଇଭିନ୍ ଆପଣ ଚାହିଁଲେ ଆପଣ ସେଠି ମଞ୍ଜି ମଧ୍ୟ ମିଳିଥାଏ,
1: ରିହାତିରେ
0: ମିଳିଥାଏ ଏବଂ ମଞ୍ଜି ମାଗଣାରେ ମଧ୍ୟ ମିଳିଥାଏ। ଯେତେକ ଆପଣଙ୍କର ରାଜ୍ୟର ଅନୁଷ୍ଠାନ, କୃଷି ଅନୁଷ୍ଠାନ ଗୁଡିକ ରହିଛି, ସେଠି ଆପଣ କଥା ହେଲେ ଆପଣମାନଙ୍କୁ ବହୁତ କମ୍ ମୂଲ୍ୟ ବା ମାଗଣାରେ ମଧ୍ୟ ଆପଣମାନଙ୍କ ଆଧାର କାର୍ଡ ଦେଖେଇବା ଦ୍ୱାରା ଆପଣ ବୀଜ ବା ଯୋଉ ଆପଣଙ୍କ ମଞ୍ଜି ପାଇପାରିବେ। ସାଧାରଣତଃ ମୁଁ କହିବି ଡାଲି ଜାତୀୟ ଫସଲ, ଯେପରିକି ଆପଣଙ୍କର ମୁଗ, ବିରି କିମ୍ବା କିଛିଟା ମିଲେଟ୍ ଜାତୀୟ ଫସଲ
1: ଆଟ୍ ଏ ଟାଇମ୍ ସେଥିରେ କରିପାରିବା। ଫସଲଟା ତ କରିଦେଲେ ହବନି, ତାକୁ କେମିତି ଅମଳ କରିବା, ତାକୁ ଶୁଖେଇବା, ତାକୁ ସଂରକ୍ଷଣ କରିବା, ଆଉ ସବୁଠାରୁ ବଡ କଥା ହେଲା ପ୍ରକ୍ରିୟାକରଣ, ସେ ବିଷୟରେ କ'ଣ କହିବେ?
0: ଭଲ ଅମଳ ପାଇବା ପରେ ମଧ୍ୟ ଯଦି ଆପଣ ଅମଳ ପରବର୍ତ୍ତୀ ପରିଚାଳନା ବା

0: ଯତ୍ନଟିକୁ ଠିକ୍ ଭାବରେ ନ କରିଥାନ୍ତି ତେବେ ବଡ଼ ପରିମାଣରେ ଆପଣଙ୍କର କ୍ଷତି ହୋଇଥାଏ। ଅମଳ ପରବର୍ତ୍ତୀ ସମୟରେ ମଧ୍ୟ ଆପଣ ଯତ୍ନ ନେବା ଉଚିତ। ତାହାର ଆର୍ଦ୍ରତାଟିକୁ ଶତକଡ଼ା 7-8% ମଧ୍ୟରେ ଆର୍ଦ୍ରତା ରଖିବା ଉଚିତ। ଏହା ପାଇଁ ଆପଣ ଭଲ ଭାବରେ ତାକୁ ଶୁଖେଇବା ଦରକାର। SHG ଯଦି ବନେଇକି ଏହି ତୈଳବୀଜ ଫସଲ ଉତ୍ପାଦନ କରିକି ତାର ବିକ୍ରୟ କରୁଛନ୍ତି ତ ଆପଣ ଯଥେଷ୍ଟ ଭାବରେ ଲାଭ ପାଇପାରିବେ ବା କିଛି ଟାଇପ୍ର ଆପଣଙ୍କର ଗଭର୍ଣ୍ଣମେଣ୍ଟ ତରଫରୁ ସବସିଡି ମଧ୍ୟ ପାଇପାରିବେ। FPO ମାଧ୍ୟମରେ ମିଳିତ ଭାବରେ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଗଲେ ପ୍ରତ୍ୟେକ ଚାଷୀ ପାଇଁ ପୃଥକ ପୃଥକ ଭାବରେ ଯନ୍ତ୍ର କିଣିବାର ଖର୍ଚ୍ଚ କମିଯାଇଥାଏ କାରଣ ସରକାର ଏହି ଯନ୍ତ୍ରଟିକୁ ଆପଣମାନଙ୍କୁ ଆଣିକି ଦେଇଥାନ୍ତି
1: ରିହାତିରେ ଦେଇଥାନ୍ତି। ବହୁତ ଭଲ କଥା। ତୈଳବୀଜ ଚାଷ ଗୋଟେ ଲାଭଜନକ ଚାଷ, ଆପଣ ଚାଷୀ ଭାଇ ଭଉଣୀମାନଙ୍କୁ କ'ଣ କହିବାକୁ ଚାହିଁବେ?
0: ଖାଲି ଆପଣ ଧାନ ଗହମ ଚାଷ କରିକି ଜମିଟିକୁ ମଧ୍ୟ ଖରାପ କରୁଛନ୍ତି, ଆର୍ଥିକ ଅବସ୍ଥାରେ ଉନ୍ନତି ମଧ୍ୟ ଆଣିପାରୁନାହାନ୍ତି। ତେଣୁ ତୈଳବୀଜ ଚାଷ କରିବା ଦ୍ୱାରା ଆପଣ ନିଜ ଆର୍ଥିକ ଅବସ୍ଥାରେ ଉନ୍ନତି ଆଣନ୍ତୁ, ନିଜ ଆର୍ଥିକ ଅବସ୍ଥାକୁ ପରିବର୍ତ୍ତନ କରନ୍ତୁ, ଆମ ସୋସାଇଟିର ଆର୍ଥିକ ଅବସ୍ଥାକୁ ବି ଉନ୍ନତ କରନ୍ତୁ ଏବଂ ଏହି ତୈଳବୀଜ ଚାଷ ଲାଗି ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ ଭାବରେ ପରିଚିତ ହେଉଥାଏ।
1: ବହୁତ ଭଲ କଥା। ଯାହା ହଉ, ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ ଏବଂ ଆଲୋଚନା କଲେ ଆର୍ଥିକ ଉନ୍ନତି ପାଇଁ ତୈଳବୀଜ ଚାଷ। ଆଶା କରୁଛୁ ଆମର ଚାଷୀ ଭାଇ ଭଉଣୀମାନେ ଫସଲରେ ବିବିଧିକରଣ ଆଣନ୍ତୁ, ଆର୍ଥିକ ଉନ୍ନତି ପାଇଁ ତୈଳବୀଜ ଜାତୀୟ ଫସଲକୁ ଚାଷ କରନ୍ତୁ, ଯାହାକି ଆମର ବର୍ତ୍ତମାନ ସମୟ ପାଇଁ, ବର୍ତ୍ତମାନର ଉଦ୍ୟୋଗ ଶିଳ୍ପ ପାଇଁ, ବର୍ତ୍ତମାନ ଚାଷ ଶିଳ୍ପ ପାଇଁ ଏକ ଲାଭଜନକ ଫସଲ। ଶ୍ୱେତସିକ୍ତା ମ୍ୟାଡମ୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ, ବିଶେଷ କରି ଆମର ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: ମାଗୁଣୀ
1: ହଁ
0: ଶୁଣିଲ ତ
1: ବଢିଆ କଥା ସବୁ କହିଲେ ଗୁରୁତ୍ୱପୂର୍ଣ୍ଣ କଥା ସବୁ ତ ଆମ କାମରେ ଲାଗିବ ଆଉ ଯଦି ଚାଷୀମାନେ ତାକୁ ମନ ଦେଇକି କାମରେ ଲଗାନ୍ତି ଭଲ ଦି ପଇସା ରୋଜଗାର କରିବେ
0: ମହାଶୟଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ
1: ଅନେକ ଅନେକ ସାଧୁବାଦ
0: ତାହେଲେ ମାଗୁଣୀ
1: ହଁ
0: ଆଉ ବଜାରର ଭାଉ ଜାଣିବେନି
1: ବଜାର ଦର ତ
0: ହଁ
1: ନିହାତି ଭାବେ ଆମେ ଚାଷୀ ବନ୍ଦୀ ଲୋକ ଶୁଣିବା ନା ଆଉ
2: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ଆଳୁ କିଲୋ ପ୍ରତି 29 ଟଙ୍କା ପିଆଜ କିଲୋ ପ୍ରତି 46 ଟଙ୍କା ଟମାଟୋ କିଲୋ ପ୍ରତି 23 ଟଙ୍କା ଲଙ୍କା କିଲୋ ପ୍ରତି 62 ଟଙ୍କା ରସୁଣ କିଲୋ ପ୍ରତି 190 ଟଙ୍କା ଅଦା କିଲୋ ପ୍ରତି 100 ଟଙ୍କା ଗାଜର କିଲୋ ପ୍ରତି 31 ଟଙ୍କା ଏବଂ ଭେଣ୍ଡି କିଲୋ ପ୍ରତି 37 ଟଙ୍କା ମନେ ରଖନ୍ତୁ ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି ତାହେଲେ ମାଗୁଣୀରେ
1: ହଁ
0: କାର୍ଯ୍ୟକ୍ରମକୁ ରଖିବା
1: ରଖିବା କଣ ବା ଇଏ ମେନ୍ ବର୍ତ୍ତମାନ ଯୋଉ ଟିକେ ଲଘୁଚାପ ଉଠେଇଛି ଆଉ ପାଣିପାଗ ବିଷୟ ଶୁଣିଦବା ନା
0: ଆରେ ମାଗୁଣୀ ଚାଷୀ ବନ୍ଦୀ ଲୋକ ପାଣିପାଗ ଶୁଣିବା ତାପରେ ଉଠିବା ଆଉ
1: ଠିକ କହିଛ
2: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ବିଶେଷ କରି ନବରଙ୍ଗପୁର କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ପର୍ଯ୍ୟନ୍ତ ରହିପାରେ ସୁବର୍ଣ୍ଣପୁର ବୌଦ୍ଧ ନୂଆପଡ଼ା ବଲାଙ୍ଗୀର କଳାହାଣ୍ଡି କନ୍ଧମାଳ ନବରଙ୍ଗପୁର ରାୟଗଡ଼ା କୋରାପୁଟ ମାଲକାନଗିରି ଗଜପତି ଗଞ୍ଜାମ ପୁରୀ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଭାରତ ସରକାର।

କାର୍ଯ୍ୟକ୍ରମ ଦେଶବନ୍ଧନ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ସମବେତ କଣ୍ଠରେ ବାଞ୍ଛାନିଧି ମହାନ୍ତିଙ୍କ ରଚନାରୁ।

କାର୍ଯ୍ୟକ୍ରମ ଦେଶ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷ ଗୀତଟି ପ୍ରଣବ କିଶୋର ପଟ୍ଟନାୟକଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ଶାରଦା ପ୍ରସନ୍ନ ନାୟକ।

କାର୍ଯ୍ୟକ୍ରମ ଦେଶ ବନ୍ଧନ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶୁଣନ୍ତୁ କେତେକ ସର୍ବସାଧାରଣ ଉପଯୋଗୀ ସୂଚନା। ପ୍ରତ୍ୟେକ ବ୍ୟକ୍ତି ଅତି କମ୍ରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନିଅନ୍ତୁ। ନିଜ ଆଖପାଖ ପରିବେଶକୁ ନିର୍ମଳ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ, ଜଳାଶୟରେ ବିପଜ୍ଜନକ ଜିନିଷ ପକାନ୍ତୁ ନାହିଁ, ବର୍ଷା ଜଳ ଅମଳ କରନ୍ତୁ। ସବୁବେଳେ ନଳକୂପର ପାଣି ପିଅନ୍ତୁ, ନାଳ ପୋଖରୀ ପାଣି ପିଅନ୍ତୁ ନାହିଁ। ଘରୁ ବାହାରକୁ ଯାଉଥିବା ସମୟରେ ଓ ଦରକାର ନଥିବା ସମୟରେ ବିଦ୍ୟୁତ୍ ସୁଇଚ୍ ବନ୍ଦ କରନ୍ତୁ। ନିଜ ଯାନବାହନଗୁଡ଼ିକୁ ନିୟମିତ ଯାଞ୍ଚ କରନ୍ତୁ, ଟାୟାର ପ୍ରେସର ଠିକ୍ ରଖନ୍ତୁ। ଗାଡ଼ି ଚଲାଇବା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ, ମୋବାଇଲରେ କଥାବାର୍ତ୍ତା କରନ୍ତୁ ନାହିଁ, ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଲାନ୍ତୁ। ମଦ ନିଶାଠାରୁ ଦୂରରେ ରୁହନ୍ତୁ, ଏହା ଆପଣଙ୍କ ଶରୀର ଏବଂ ସଂସାର ଉଭୟର କ୍ଷତି ସାଧନ କରୁଛି। ସର୍ବସାଧାରଣ ସ୍ଥାନରେ ଧୂମପାନ କରନ୍ତୁ ନାହିଁ, ଏହା ଆଇନ ବିରୁଦ୍ଧ। ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ, ଅନ୍ୟକୁ ଈର୍ଷା କରନ୍ତୁ ନାହିଁ। ଅଭାବ ଅସୁବିଧା ଦାରିଦ୍ର୍ୟ ଦେଖିଲେ ସାଧ୍ୟ ମୋତେ ସାହାଯ୍ୟ କରନ୍ତୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ ସ୍ୱର ସଂଯୋଜନା ଓ କଣ୍ଠଦାନ କରିଛନ୍ତି ଅନୁପ ଚରୁଡ଼ା। ପ୍ରଥମ ଗୀତଟି ରାହି କାନପୁରୀଙ୍କ ରଚନାରୁ।

ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ସ୍ୱର ସଂଯୋଜନା ଓ କଣ୍ଠଦାନ କରିଛନ୍ତି ଅନୁପ ଚରୋଡ଼ା। ପରବର୍ତ୍ତୀ ଗୀତଟି ସୁଭାଷ ଜୈନ ଅଜଲକର ଚ୍ୟାନେଲରୁ।

ସମୟ ରାତି 11:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। 6:30 ଚେତନା ଚିନ୍ତନ। 6:35 ପ୍ରଚାର କରିବୁ ଶ୍ରୀମଦ୍ ଭାଗବତ କାର୍ଯ୍ୟକ୍ରମ। ସ୍ୱର୍ଗଫୁଲ ରହିଛି 7:25। 8:30 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଇଣ୍ଟରପ୍ରାଇଜ୍ ଇନକୋଭେସନ ପ୍ରୋଗ୍ରାମ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଥକବି ଭୀମଭୋଇଙ୍କ କୃତି ଉପରେ ଆଧାରିତ ସ୍ତୁତି ଚିନ୍ତାମଣି ଶୁଣିବେ 8:35। ଉପସ୍ଥାପନା ସୁଧାକର ଦାସ, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙ୍ଗୀତ ସଂଯୋଜନା ପ୍ରଭୁଦତ୍ତ ପ୍ରଧାନ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲେ ଆକାଶବାଣୀ ଭବାନୀପାଟଣା ଶୁଣିବେ 9:00। ପୂର୍ବାହ୍ନ 10:10 ପ୍ରଚାର କରିବୁ ସ୍ଥାନୀୟ ଖବର ସୁମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। ଶୁଣୁଥିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଇଠି ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନକୁ। କାର୍ଯ୍ୟକ୍ରମ ସହ ସ୍ୱାଗତ ଜଣାଇବୁ 5:55। ଶୁଭରାତ୍ର, ଜୟ ହିନ୍ଦ। ଶୁଭରାତ୍ର, ଜୟ ହିନ୍ଦ।